ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ପ୍ରାତଃ 5:58 ଆଜି ଶନିବାର 1948 ଶତାବ୍ଦ ଆଷାଢ଼ ମାସର 27 ଦିନ ଇଂରାଜୀ 2026 ଜୁଲାଇ ମାସ 18 ସୁପ୍ରଭା ଶ୍ରୋତାବନ୍ଧୁ, ପ୍ରତ୍ୟୁଷରେ ଏହି ମାଙ୍ଗଳିକ ମୁହୂର୍ତ୍ତରେ ଆମର ଅଗଣିତ ଶ୍ରୋତାବନ୍ଧୁଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 100.1 FM ବ୍ୟାଣ୍ଡ ଯୋଗେ।

ଏଥର ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ବଦଲ କୁମାର ଆଚାର୍ଯ୍ୟ ଏବଂ ମମତା ସାହୁ। ଶିଳ୍ପୀ ଗାଇଛନ୍ତି ଅଲେଖ ଚନ୍ଦ୍ର ବିଶ୍ୱାଳଙ୍କ ରଚନାରୁ।

ନୈବେଦ୍ୟର ପରବର୍ତ୍ତୀ ବ୍ୟକ୍ତିତ୍ୱଟିକୁ ରଚନା କରିଛନ୍ତି ସୁକାନ୍ତି ମହାନ୍ତି, କଣ୍ଠଦାନ କରିଛନ୍ତି ଶିଳ୍ପୀ ଦିବାକର ମହାନ୍ତି।

କାର୍ଯ୍ୟକ୍ରମର ଶେଷରେ ଭକ୍ତିଗୀତର ପାଇଁ କଣ୍ଠଦାନ କରିଛନ୍ତି ଶିଳ୍ପୀ ଅଞ୍ଜଳି ମିଶ୍ର। ଶିଳ୍ପୀ ଗାଇଛନ୍ତି ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ରଚନାରୁ।

0: ସେସାହେଲେ ଭକ୍ତି ଗୀତର କାର୍ଯ୍ୟକ୍ରମ ନୈବେଦ୍ୟ। ଆଜିର ଶିଳ୍ପୀ ଥିଲେ ବାଦଲ କୁମାର ଆଚାର୍ଯ୍ୟ, ମମତା ସାହୁ, ଦିବାକର ମହାନ୍ତି ଏବଂ ଅଞ୍ଜଳି ମିଶ୍ର। ଆକାଶବାଣୀ କେନ୍ଦୁଝର ବର୍ତ୍ତମାନ ଶୁଣନ୍ତୁ ଅନୁଚିନ୍ତା। ରିଲେକରି ଶୁଣାଉଛୁ
1: ତୀର୍ଥାନନ୍ଦ ମିଶ୍ର।

ନୀଳାଚଳ ନଗ୍ରକୁ ଥରୁଟିଏ ମାତ୍ର କଳ୍ପନା ନେତ୍ରରେ ଚାହିଁବା ହୁଅନ୍ତୁ ଭାବ ଜୁଡ଼ୁବୁଡ଼ୁ ଭକ୍ତମଣ୍ଡଳୀ, ଥରଟିଏ ମାତ୍ର ପଞ୍ଚ କୃଷିରେ ପାଦ ରଖନ୍ତୁ, ବଡ଼ଦାଣ୍ଡର ଆଶିଷ ମଖା ଧୂଳିକୁ ଥରୁଟିଏ ମାତ୍ର ତୁଣ୍ଡରେ ଦିଅନ୍ତୁ। ମାର୍କଣ୍ଡେୟ, ଶ୍ୱେତଗଙ୍ଗା, ଇନ୍ଦ୍ରଦ୍ୟୁମ୍ନ, ନରେନ୍ଦ୍ର ଆଉ ତୀର୍ଥରାଜ ସମୁଦ୍ର ଏ ପଞ୍ଚତୀର୍ଥରେ ମହତୀ ସ୍ନାନ ସାରନ୍ତୁ। ବଡ଼ ଦେଉଳରେ ଫରଫର ଉଡ଼ୁଥିବା ପାତକି ପାତକ ହରା ପତିତ ପାବନ ନେତରେ ଆଖି ପଖାଳନ୍ତୁ। ଜୀବନ ଆଉବାଗେ ହୋଇଯିବ ଆଜ୍ଞାମାନେ, ପରିପୂର୍ଣ୍ଣ ସାର୍ଥକତାର ଅନାହତ ପାଟଣାରେ ପହଞ୍ଚିବାକୁ ଆଉ ବେଶୀ ବେଳ ଲାଗିବ ନାହିଁ। କ୍ଷେତ୍ର ଯିବା ସବୁ ଫଳ ମିଳିଯିବ। ଏ କ୍ଷେତ୍ର କ'ଣ ସାଧାରଣ କ୍ଷେତ୍ର, ଏହା ପରା ପୁରୁଷୋତ୍ତମ କ୍ଷେତ୍ର। ସ୍ୱୟଂ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଯେ ଲୋକମାନଙ୍କ ବିଚାରରେ ଆଉ ବେଦର ମାନ୍ୟତାରେ ପୁରୁଷୋତ୍ତମ ନାମରେ ପରିଚିତ, ସେଇ ଏ କ୍ଷେତ୍ରର ଅଧିଷ୍ଠାତା ଦେବତା। ଏ କ୍ଷେତ୍ରକୁ ନେଇ କେତେ ଜନଶ୍ରୁତି, କେତେ କିମ୍ବଦନ୍ତୀ, କହି ବସିଲେ ପୋଥା ହେବ, କହିବ ବା କିଏ, କହିବା ପାଇଁ ସାମର୍ଥ୍ୟ ଅଛି ବା କାହାର, କାହିଁ କେଉଁ ପୁରାଣ ଯୁଗର କଥା। ଉଗ୍ର ତପା ମହର୍ଷି କଣ୍ଡୁ କେଜାଣି କାହିଁକି ସେଦିନ ବେଶୀ ଅବସନ୍ନ ଦିଶୁଥିଲେ, ଯାହାଙ୍କ ତେଜ ଏକଦା ଥିଲା ଆଉଟା ହୋଇଥିବା ସୁନା ପରି ଅତ୍ୟନ୍ତ ଉଜ୍ଜ୍ୱଳ, ସେ କିନ୍ତୁ କେଜାଣି କାହିଁକି ଅତ୍ୟନ୍ତ ଦୁର୍ବଳ ଆଉ ଜୀର୍ଣ୍ଣଶୀର୍ଣ୍ଣ ହୋଇଯାଉଥିଲେ। ଆଶ୍ରମର ଅନ୍ତେବାସୀଗଣ ମହର୍ଷିଙ୍କର ଏ ଭଗ୍ନ ସ୍ୱାସ୍ଥ୍ୟ ନେଇଥିଲେ ଅତ୍ୟନ୍ତ ଚିନ୍ତିତ। ନାନା ଆଡ଼ର ନାନା ଚିନ୍ତା ସମସ୍ତଙ୍କ ମନକୁ ଆସୁଥିଲା, ହେଲେ କେହି ଏହାର କୂଳ କିନାରା ପାଉନଥିଲେ। କାହିଁକି ଆପଣ ଏତେ ଦୁର୍ବଳ ଦିଶୁଛନ୍ତି ପରମ ପୂଜ୍ୟ ଗୁରୁଦେବ? ଆଶ୍ରମର ସବୁଠାରୁ ବୟସ୍କ ତଥା ବିନୀତ ଅନ୍ତେବାସୀ ସାହସ ସଞ୍ଚୟ କରି ମହର୍ଷି କଣ୍ଡୁଙ୍କୁ ପ୍ରଶ୍ନ କରୁଥିଲେ, ଶାରୀରିକ ନା ମାନସିକ କେଉଁ ସ୍ତରରେ ଆପଣ ଦୁଃଖୀ, ଏବଂ ଏହାର ନିରାକରଣ ପାଇଁ ଆମେ କ'ଣ କରିବୁ, ଦୟାକରି ଉପଦେଶ ଦିଅନ୍ତୁ ଆମକୁ। ପ୍ରିୟ ଶିଷ୍ୟଙ୍କ ଏ ନିବେଦନରେ ମୁହୂର୍ତ୍ତେ ନିରବ ହୋଇଗଲେ ମହର୍ଷି କଣ୍ଡୁ। କଣ୍ଠସ୍ୱରକୁ ଯଥାସମ୍ଭବ କୋମଳ କରି କହିଲେ, ମୁଁ ଅଦ୍ୟାବଧି ଏହାର କାରଣ ଜାଣିପାରିନାହିଁ ବତ୍ସ, ତାରି ପାଇଁ ତ ମୁଁ ଅନୁସନ୍ଧାନରତ। ଜ୍ଞାତସାରରେ ଏପରି କିଛି ମୁଁ ଅପକର୍ମ କରିନାହିଁ ଯାହା ମୋ ଚିତ୍ତପୃଥିକୁ ଏପରି ବିଷାଦମୟ କରିବ, ତେବେ କାହିଁକି ମୋର ଏ ସୂଚନା ତା ମୁଁ ନିଜେ ମଧ୍ୟ ଜାଣେ ନା। ବିଫଳତାରେ ସତେ ଯେମିତି ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ପଡ଼ୁଥିଲେ ମହର୍ଷି କଣ୍ଡୁ। ମୋର କ'ଣ ତେବେ ଏ ଅନାକାଂକ୍ଷିତ ଶରୀର ପୀଡ଼ାରୁ ମୁକ୍ତି ନାହିଁ, ନିଜକୁ ନିଜେ ପ୍ରଶ୍ନ କରୁଥିଲେ ସେ, ମାତ୍ର କୌଣସି ଉତ୍ତର ଖୋଜି ପାଉନଥିଲେ। ତୁମେ ତୁମ ଦୁର୍ବଳ ସ୍ୱାସ୍ଥ୍ୟ ପାଇଁ ବହୁ ଚିନ୍ତିତ ନା ବତ୍ସ? ଖୁବ୍ ପାଖରୁ ଏଇ କଥା ତାଙ୍କ ପାଖକୁ ପହଁରି ଆସୁଥିଲା। ବର୍ଷା ଦିନିଆ ଆଞ୍ଜୁଳାଏ କେତକୀ ପଖଳା ଶୀତଳ ପବନ ପରି ସେ ସ୍ୱର ଥିଲା ଖୁବ୍ ପ୍ରୀତିପ୍ରଦ। ତେବେ ଏଠାରେ ତୁମେ ନିଜ ସ୍ୱାସ୍ଥ୍ୟ ଫେରିପାଇବନି ବତ୍ସ, ତୁମକୁ ଦୂର ଦକ୍ଷିଣ ପଥକୁ ଗତି କରିବାକୁ ହେବ। ଶେଷରେ ସମୁଦ୍ରର ତଟଦେଶରେ ଦେଖିବ ଏକ ବାଲୁକାକୀର୍ଣ୍ଣ ନୀଳ ପର୍ବତ, ସେହି ପବିତ୍ର ସ୍ଥଳରେ ତପସ୍ୟା କଲେ ତୁମ ସ୍ୱାସ୍ଥ୍ୟ ଆଗଠାରୁ ଅଧିକ ଆକର୍ଷଣୀୟ ହୋଇ ଉଠିବ। କାଳ ବିଳମ୍ବ ନ କରି ମହର୍ଷି କଣ୍ଡୁ ଦଣ୍ଡ କମଣ୍ଡଳୁ ଧରି ନୀଳାଚଳ ଉଦ୍ଦେଶ୍ୟରେ ଯାତ୍ରା ଆରମ୍ଭ କରିଦେଲେ। ଦୀର୍ଘ ପଥ ଅତିକ୍ରମ ପରେ ଦକ୍ଷିଣ ସମୁଦ୍ର କୂଳରେ ନୀଳ ପର୍ବତ ଦୃଷ୍ଟି ପଥାରୂଢ଼ ହେଲା ତାଙ୍କର। ସେହି ପାବନ କ୍ଷେତ୍ରରେ ଆରମ୍ଭ କଲେ ଦୀର୍ଘକାଳ ତପସ୍ୟା। ଘୋର ତପଶ୍ଚର୍ଯ୍ୟାରେ କ୍ରମେ କ୍ରମେ ଆପଣାକୁ ବିଲୀନ କରିଦେଲେ ସେ। ଧୀରେ ଧୀରେ ତାଙ୍କର ମନରେ ଅପୂର୍ବ ପ୍ରଶାନ୍ତି ପୁରି ଉଠିଲା, ଶିଥିଳିତ ଦୁର୍ବଳ ଅଙ୍ଗ କ୍ରମେ ପରିପୂର୍ଣ୍ଣ ଦିଶିଲା। କ୍ଷେତ୍ରର ଦିବ୍ୟ ମହିମାରେ ଭାବଫୋଳା ଋଷି ବିଭୋର ହୋଇ ଉଠିଲା।

ଶେଷହେଲା ଅନୁଚିନ୍ତା। ଉପସ୍ଥାପନା କରିଥିଲେ ତୀର୍ଥାନନ୍ଦ ମିଶ୍ର। ଆକାଶବାଣୀ କଟକ ପ୍ରସାର କରୁଛି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 99ତମ ଭାଗ।

ବ୍ରହ୍ମାଙ୍କ ଉପଦେଶ କ୍ରମେ ଦକ୍ଷ ବାଜପେୟ ଯଜ୍ଞ କଲେ ଓ ସେଥିରେ ଭୃଗୁ ଋଷି ହେଲେ ପୁରୋହିତ। ଏହି ଯଜ୍ଞକୁ ଶିବଙ୍କ ବ୍ୟତୀତ ସମସ୍ତ ଦେବତାମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସତୀ ଏକଥାରେ ଅତ୍ୟନ୍ତ ଦୁଃଖ ପ୍ରକାଶ କଲେ। ସେ ସ୍ୱାମୀଙ୍କୁ ଯଜ୍ଞ ଦେଖିଯିବାକୁ କହନ୍ତେ ଶିବ କହିଲେ ଯେ ଅବରଣ ହୋଇଯିବା ଠିକ୍ ନୁହେଁ, ଯିଏ ଅସାଧୁ ତାହାର ସ୍ୱଭାବ ଭଲ ନୁହେଁ। ସାଧୁର ଶତ୍ରୁ ମିତ୍ର ନଥାନ୍ତି, ସେ ନିରାପରାଧ, କାରଣ ସେ ଦକ୍ଷଙ୍କ ହୃଦୟରେ ବାସୁଦେବଙ୍କୁ ଦେଖି ତାଙ୍କୁ ସମ୍ମାନ ଜଣାଇଛନ୍ତି। ସତୀଙ୍କୁ ସେ କହିଲେ ଯେ ତାଙ୍କର ପିତାଙ୍କ ଯଜ୍ଞକୁ ଯିବା ଉଚିତ ନୁହେଁ।

ଶେଷ ହେଲା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର ଅନେଶତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଇନ୍ଦ୍ରାଣୀ ମିଶ୍ର, ସାଗରିକା ମହାନ୍ତି, ଶ୍ରୀକାନ୍ତ ଦାସ ଏବଂ ଆସମକୁଲ ବାରିକ। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଶାନ୍ତନୁ ମହାପାତ୍ର, ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

0: ଆକାଶବାଣୀ କଟକ ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ବାଇଗଣରେ ମଞ୍ଜି ବୁଣିବାର 30 ଦିନ ଭିତରେ ଚାରାଗୁଡ଼ିକ ଲଗାଇବା ପାଇଁ ଉପଯୁକ୍ତ ହୋଇଥାନ୍ତି। ବାଇଗଣ ଚାରା 7-8 ପତ୍ର ହେଲେ ଲଗାନ୍ତୁ। ରୋଗ ଦାଉରୁ ରକ୍ଷା କରିବା ପାଇଁ ତଳି ଲଗାଇବା ସମୟରେ ତଳିର ଚେରଗୁଡ଼ିକୁ 22 ଚିନ୍ ଗୋଳା ପାଣିରେ 1 ଗ୍ରାମ୍ 1 ଲିଟର ପାଣିରେ 5-10 ମିନିଟ ବୁଡ଼ାଇ ରଖନ୍ତୁ। ଭେଣ୍ଡି ଚାଷ ପାଇଁ ଏକର ପ୍ରତି ଯବକ୍ଷାର୍ଜାନ ସାର 45 କିଲୋଗ୍ରାମ, ପଟାସ ସାର 30 କିଲୋଗ୍ରାମ ଓ ଫସ୍ଫରସ ସାର 30 କିଲୋଗ୍ରାମ ଦରକାର ହୋଇଥାଏ। ମୂଳ ସାର ହିସାବରେ ଯବକ୍ଷାର୍ଜାନ ସାରର 1/3 ସବୁଜକ ଫସ୍ଫରସ ଓ ଅଧା ପଟାସ ସାର ଦିଅନ୍ତୁ। 20-25 ଦିନ ପରେ 1/3 ଯବକ୍ଷାର୍ଜାନ ଓ 40-50 ଦିନ ପରେ ବାକି ଯବକ୍ଷାର୍ଜାନ ଓ ବାକି ଅଧା ପଟାସ ସାର ଦେଲେ ଭଲ ଅମଳ ମିଳେ। ଭେଣ୍ଡିରେ ଜିଙ୍କର ଅଭାବ ଦେଖାଦେଲେ ମଞ୍ଜି ବୁଣିବାର 30 ଦିନ ପରେ 7-10 ଦିନ ବ୍ୟବଧାନରେ ଜିଙ୍କ ଇଡିଟିଏ 250 ଗ୍ରାମ ପ୍ରତି ଏକରରେ 2 ଥରରେ ସ୍ପ୍ରେ କଲେ ଭଲ କାମ ଦିଏ ଓ ଭଲ ଅମଳ ମଧ୍ୟ ହୋଇଥାଏ। ଏହି ମାସ ହେଉଛି ଆମ୍ବ ଲଗାଇବାର ଉପଯୁକ୍ତ ସମୟ। ବାଇଗଣ ପଲ୍ଲୀ, ତୋଟାପଲ୍ଲୀ, ବମ୍ବେ ଗ୍ରୀନ୍, ସୁବର୍ଣ୍ଣରେଖା, ନୀଲମ, ହିମସାଗର, ଲାଙ୍ଗରି, ଦଶେରୀ, କିଷାନ ଭୋଗ, ଆମ୍ରପଲ୍ଲୀ, ମଲ୍ଲିକା, ରତ୍ନା, ରାମଖେଳ, ରୁମାନୀ, ସିନ୍ଧୁ, ଆଲଫନୋସ୍ ଓ କେଶର ଇତ୍ୟାଦି କିସମ ଲଗାନ୍ତୁ। ଶାଖା ନଥିବା କଲମୀ ଚାରାକୁ 1 ମିଟର ଗାତରେ 10-10 ସେଣ୍ଟିମିଟର ବ୍ୟବଧାନରେ ରୋପଣ କରନ୍ତୁ। ଗଛ ଲଗାଇବା ପୂର୍ବରୁ ଯବକ୍ଷାରଜାନ, ଫସ୍ଫରସ ଓ ପଟାସ ସାରକୁ 80-160 ଗ୍ରାମ ଅନୁପାତରେ 2 ଯୋଡ଼ି ସଢା ଗୋବର ଖତକୁ ଗାତ ପ୍ରତି ପ୍ରୟୋଗ କରନ୍ତୁ। ଏହି ମାସରେ ନଡ଼ିଆ ଚାରା ଲଗାନ୍ତୁ। 12-18 ମାସିଆ ଚାରା ବ୍ୟବହାର କରନ୍ତୁ। ଖତ ଓ ସାର ଲଗାଇବା ପୂର୍ବରୁ ଗାତ ପ୍ରତି ପୋଖରୀ ପଙ୍କ, 3 କିଲୋଗ୍ରାମ ପିଡ଼ିଆ, ଷ୍ଟେରାମିଲ୍ 1 କିଲୋଗ୍ରାମ ଗାତରେ ପ୍ରୟୋଗ କରନ୍ତୁ। ବର୍ତ୍ତମାନ ସମୟରେ ସେବତୀ ଫୁଲ ଲଗାନ୍ତୁ। ହଳଦିଆ ରଙ୍ଗ ପାଇଁ ଚନ୍ଦ୍ରମା, ସୁପର ଜାଇଣ୍ଟ, ଇଭିନିଂ ଷ୍ଟାର, ଧଳା ରଙ୍ଗ ପାଇଁ ବିୟୁଟି, ସ୍ନୋବଲ୍, ଇନୋସେନ୍ସ ଓ ପ୍ରିମିୟର ଲଗାନ୍ତୁ। ଲାଲ ରଙ୍ଗ ପାଇଁ ବ୍ରାଭୋ ଓ ରଷ୍ଟ୍ରିକ୍ ଆଦି କିସମ ଲଗାନ୍ତୁ। ଚେର ହୋଇଥିବା ଗଛ ବା ଖଣ୍ଡ ବା ପୁଆ ବିହନ ଆକାରରେ ଲଗାନ୍ତୁ। ସାଧାରଣତଃ ଧାଡ଼ିକୁ ଧାଡ଼ି 30 ସେଣ୍ଟିମିଟର ଓ ଗଛକୁ ଗଛ 30 ସେଣ୍ଟିମିଟର ବ୍ୟବଧାନ ରଖି ବିହନ ଲଗାନ୍ତୁ। ଶୀଘ୍ର ବଢ଼ୁଥିବା କାର୍ପ ଜାତୀୟ ମାଛ ଯଥା ରୋହି, ଭାକୁର, ମିରିକାଳି 1:4 3:3 ଚାଷ କରନ୍ତୁ, ଯାହାଦ୍ୱାରା ଅଧିକ ଲାଭ ମିଳିପାରିବ। ସାଧାରଣତଃ ପୋଖରୀରେ ହେକ୍ଟର ପିଛା 5,000 ଅଙ୍ଗୁଳିକ ଜାଳ ଛଡ଼ାଯାଏ। ମାଛମାନଙ୍କୁ ବାଦାମ ପିଡ଼ିଆ ଓ କାଣ୍ଡିଆ କୁଣ୍ଡା ସମାନ ଅନୁପାତରେ ମିଶାଇ ଖାଇବାକୁ ଦିଅନ୍ତୁ। ଛାଡ଼ିବା ଜାଳ ଓଜନର ଶତକଡ଼ା 1/5 ଖାଇବାକୁ ଦିଅନ୍ତୁ। ଗୋବର, ୟୁରିଆ ଓ ସୁପରଫସ୍ଫେଟ୍ ପୋଖରୀରେ ଉର୍ବରତା ପାଇଁ ପକାନ୍ତୁ। 1 ଏକର କନ୍ଦମୂଳ ଚାଷ ପାଇଁ 200 ବର୍ଗମିଟର ମୁଖ୍ୟ ତଳିଘେରା କରନ୍ତୁ। 60 ସେଣ୍ଟିମିଟର ବ୍ୟବଧାନରେ ହୁଡ଼ା ଟେକି ପ୍ରଥମ ତଳିଘେରାରୁ ଆଦାୟ ହୋଇଥିବା ଡଙ୍କ 20 ସେଣ୍ଟିମିଟର ବ୍ୟବଧାନରେ ଲଗାନ୍ତୁ। 15 ଦିନ ପରେ ଏକର ପ୍ରତି 12.5 କିଲୋଗ୍ରାମ ଏବଂ 30 ଦିନ ପରେ 12.5 କିଲୋଗ୍ରାମ ୟୁରିଆ ସାର ପ୍ରୟୋଗ କରନ୍ତୁ। 45 ଦିନର ତଳିଘେରାରୁ 20-30 ସେଣ୍ଟିମିଟର ଲମ୍ବର ଡଙ୍କ କନ୍ଦମୂଳ ବିହନ ପାଇଁ ଅମଳ କରନ୍ତୁ।
0: ଶୁଣିଲେ

କୃଷି ସୂଚନା ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

ଦିନ 1:20ରେ ଶୁଣିବେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ବସୁନ୍ଧରା। ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ସନ୍ଧ୍ୟା 5:00, ସନ୍ଧ୍ୟା 6:02ରେ ଆଦିବାସୀ ସଙ୍ଗୀତ ଉପରେ ଆଧାରିତ ଆମର କାର୍ଯ୍ୟକ୍ରମ ବନସୁରଭି। ଆଜି ଏଥିରେ ଶୁଣିବେ ଓରାମ ଗୀତ, ପରିବେଷଣ କରିବେ ଶରତ ଓରାମ ଓ ତାଙ୍କ ସାଥୀ। କେତୋଟି ଆଲବମ୍ ଗୀତ ଶୁଣିବେ ସନ୍ଧ୍ୟା 7:00, ରାତି 8:00 ପାରମ୍ପରିକ ଗୀତ, ରାତି 8:15ରେ ପ୍ରଗତି ପଥେ, ରାତି 10:00 ଶୁଣିବେ ରାଜ୍ୟସ୍ତରୀୟ ପ୍ରସାରଣରେ ଗୀତିନାଟ୍ୟ ବାଲିରଥେ ବିଚେ ଶ୍ରୀଜଗନ୍ନାଥ। ଶୁଣିଲେ ଆଜିର କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ କେନ୍ଦୁଝର। ବର୍ତ୍ତମାନ ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ, ପରେ ପରେ ଆମର ସ୍ୱାସ୍ଥ୍ୟ, କିନ୍ତୁ ତା ପୂର୍ବରୁ ବିଜ୍ଞାପନ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ଆଜି ସନ୍ଧ୍ୟାରେ ଆଡ଼ପ ମଣ୍ଡପ ବିଜେ କରିବେ। ରଥ ଉପରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ନୀତି ଶେଷ ହେବା ପରେ ପହଣ୍ଡି ବିଜେ ଆରମ୍ଭ ହେବ। ମଙ୍ଗଳ ଆଳତୀ ସମ୍ପୂର୍ଣ୍ଣ ହେବା ପରେ ମୈଲମ ତଡ଼ପ ଲାଗି ଅବକାଶ ଗୋପାଳବଲ୍ଲଭ ସକାଳ ଧୂପ ମଧ୍ୟାହ୍ନ ଧୂପ ନୀତି ଶେଷ କରାଯିବ। ଅପରାହ୍ନରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ଆଳତୀ ପରେ ରଥରେ ଚାରମାଳ ବନ୍ଧାଯିବ। ବନ୍ଦାପନା କରାଯିବା ପରେ ଗୋଟି ପହଣ୍ଡି ଅନୁଷ୍ଠିତ ହେବ। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ରଥ ଗତକାଲି ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଛି। ଆଜି ରାତି 9ଟାରେ ଧାଡ଼ିପହଣ୍ଡିରେ ଆଡ଼ପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ ହେବ। ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ଗତକାଲି ଆରମ୍ଭ ହୋଇଥିଲା। ପରମ୍ପରା ଅନୁସାରେ ମା' ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଥିଲେ। ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ମାଉସୀମା ମନ୍ଦିର ଅଭିମୁଖେ ଯାତ୍ରା କରିବ। ଭୁବନେଶ୍ୱରସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ଆଜି ତା'ର ଷଷ୍ଠ ସମାବର୍ତ୍ତନ ଉତ୍ସବ ପାଳନ କରିବ। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଉତ୍ସବରେ ମୋଟ 684 ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ଶ୍ରେଷ୍ଠ ଶିକ୍ଷାଗତ ପ୍ରଦର୍ଶନ ପାଇଁ 32 ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ 61ଟି ସ୍ୱର୍ଣ୍ଣପଦକ ପ୍ରଦାନ କରାଯିବ। ରାଜ୍ୟ ସରକାର ଏବଂ ଅନ୍ତର୍ଜାତୀୟ ଅର୍ଥ ନିଗମ ମଧ୍ୟରେ ବିକଶିତ ଓଡ଼ିଶା 2036 ଲକ୍ଷ୍ୟ ହାସଲ ପାଇଁ ଗତକାଲି ଲୋକସେବା ଭବନରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସରକାରୀ ବେସରକାରୀ ସହଭାଗିତାରେ ପରିବେଶକୁ ସୁଦୃଢ଼ କରିବା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବ ବୋଲି ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ କହିଛନ୍ତି। ଆସନ୍ତା ଏକ ବର୍ଷ ମଧ୍ୟରେ ସାମଗ୍ରିକ ଭାବେ ଅକ୍ଷୟ ଶକ୍ତି, ଲଜିଷ୍ଟିକ୍, ପରିବହନ, ସହରାଞ୍ଚଳ ଭିତ୍ତିଭୂମି ଆଦି ପ୍ରମୁଖ ପ୍ରାଥମିକ କ୍ଷେତ୍ର ପାଇଁ 2 ବିଲିୟନ୍ ଆମେରିକୀୟ ଡଲାର ମୂଲ୍ୟର 20 ପ୍ରକଳ୍ପକୁ ଚିହ୍ନଟ କରାଯାଇ କାର୍ଯ୍ୟ କରାଯିବ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି। ଦେଶରେ ନିର୍ବାଚନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଭାବେ ସମ୍ବିଧାନ, ନିର୍ବାଚନ ସମ୍ବନ୍ଧୀୟ ଆଇନ ଏବଂ ସମୟାନୁକ୍ରମେ ନିର୍ବାଚନ କମିଶନରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ପରିଚାଳିତ ହୋଇଥାଏ ବୋଲି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି। ନୂଆଦିଲ୍ଲୀରେ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଆୟୋଜିତ ଅଖିଳ ଭାରତୀୟ ଗଣମାଧ୍ୟମ ସମ୍ମିଳନୀ 2026ରେ ଆଗାମୀ ନିର୍ବାଚନ ସମୟରେ ଗଣମାଧ୍ୟମ ଲୋକମାନଙ୍କ ପାଖରେ ସଠିକ୍ ତଥ୍ୟ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଚଳିତ ବର୍ଷ ଏହି ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ରହିଛି ଅଂଶୀଦାରମାନଙ୍କୁ ଯୋଡ଼ିବା, ଗଣତନ୍ତ୍ରକୁ ସୁଦୃଢ଼ କରିବା, ନିର୍ବାଚନରେ ଗଣମାଧ୍ୟମର ଭୂମିକା। ଏହି ସମ୍ମିଳନୀରେ ଓଡ଼ିଶାରୁ 9 ଜଣ ବରିଷ୍ଠ ସାମ୍ବାଦିକ ଅଂଶଗ୍ରହଣ କରିଥିଲେ। ନବରଙ୍ଗପୁର ଜିଲ୍ଲାରେ ସ୍ୱତନ୍ତ୍ର ଭୋଟର ତାଲିକା ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ମହମ୍ମଦ ସଦିକ ଆଲମ ସମୀକ୍ଷା କରିଛନ୍ତି। ବୈଠକରେ ଜିଲ୍ଲାର ନିର୍ବାଚନୀ ବ୍ୟବସ୍ଥା ସମ୍ପର୍କରେ ପର୍ଯ୍ୟବେକ୍ଷକମାନଙ୍କୁ ଅବଗତ କରାଯାଇଛି। ଜିଲ୍ଲାର ମୋଟ 94.67% ପରିଗଣନା ଫର୍ମର ଡିଜିଟାଇଜେସନ କାର୍ଯ୍ୟ ଶେଷ ହୋଇଛି। ଅବଶିଷ୍ଟ ଫର୍ମର ଡିଜିଟାଇଜେସନ କାର୍ଯ୍ୟ ଜାରି ରହିଛି। ଅନ୍ୟପକ୍ଷରେ ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ କରିବାକୁ ଅଧିକ ସ୍ୱଚ୍ଛ ଓ ସମୃଦ୍ଧ କରିବା ପାଇଁ ମାଥିଲି ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଶ୍ରୀ ଆଲମ କହିଛନ୍ତି, ଏକ ସୁଦୃଢ଼ ଗଣତନ୍ତ୍ର ଗଠନ ପାଇଁ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବା ଆବଶ୍ୟକ ବୋଲି ଶ୍ରୀ ଆଲମ ପରାମର୍ଶ ଦେଇଛନ୍ତି। ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୋରେ ଚଳିତ ଶିକ୍ଷାବର୍ଷ ପାଇଁ ନୂତନ ନାମଲେଖା ଏବଂ ପୁନଃ ପଞ୍ଜୀକରଣ ଅବଧିକୁ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅନୁସୂଚିତ ଜାତି ଓ ଜନଜାତି ଆବେଦନକାରୀଙ୍କ ପାଇଁ ନାମଲେଖା ଏବଂ ପୁନଃ ପଞ୍ଜୀକରଣ ଦେୟ 50% ଛାଡ଼ କରାଯାଇଛି ବୋଲି ଭୁବନେଶ୍ୱରସ୍ଥିତ ଇଗ୍ନୋ ପକ୍ଷରୁ କୁହାଯାଇଛି। ଲଗାଣ ବର୍ଷା ଯୋଗୁଁ କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଆଜି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ବନ୍ୟା ଏବଂ ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ଗତକାଲି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ସହରର ବିଭିନ୍ନ ୱାର୍ଡରେ ଥିବା ଜଳବନ୍ଦୀ ସମସ୍ୟାର ସମୀକ୍ଷା କରି ତୁରନ୍ତ ସ୍ଥାୟୀ ପ୍ରତିକାର ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 6ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଲଗାଣ ବର୍ଷା ଯୋଗୁଁ ସାପୁଆ ନଦୀରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଗତ 24 ଘଣ୍ଟା ମଧ୍ୟରେ ବଲାଙ୍ଗୀର, ସମ୍ବଲପୁର, ବରଗଡ଼, ବୌଦ୍ଧ, ଝାରସୁଗୁଡ଼ା, କଟକ, ପୁରୀରେ ପ୍ରବଳ ବର୍ଷା ହୋଇଛି। ଏ ସମ୍ପର୍କରେ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ବର୍ଣ୍ଣରମା ମହାନ୍ତି କହିଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜିଥିରେ ରହିଛି ଏସ୍ସିଜି କରିବା କ'ଣ ପାଇଁ, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ଦ୍ୱିଜେଶ କୁମାର ପଣ୍ଡା।
2: ହୃତ୍ପିଣ୍ଡ ଶରୀରର ଗୋଟିଏ ମୁଖ୍ୟ ଅଙ୍ଗ, ଏହାର ସ୍ପନ୍ଦନ ଓ ବୈଦ୍ୟୁତିକ ଆଲେଖକୁ ଇସିଜି କୁହାଯାଏ। ରୋଗୀକୁ କଷ୍ଟ ନ ଦେଇ ଏହା ଗୋଟିଏ ଆବଶ୍ୟକ ପରୀକ୍ଷା। ହାର୍ଟର ନିୟମିତ ଗତି, ଆକାର, ଏହାର କୋଠରୀ ବ୍ୟବସ୍ଥା, ବିଭିନ୍ନ ଔଷଧର କୁପ୍ରଭାବ ଇତ୍ୟାଦି ଜାଣିବା ପାଇଁ ଏହା ପ୍ରାରମ୍ଭିକ ସ୍ତରରେ ଅବଶ୍ୟମ୍ଭାବୀ। ହାର୍ଟ ଆଟାକ୍ ହେଲେ ହୃତ୍ପିଣ୍ଡର କେଉଁ ସ୍ଥାନର ତନ୍ତୁ ନଷ୍ଟ ହୋଇଛି ଏହା ଦ୍ୱାରା ସଠିକ୍ ଜାଣିବେ। ୱିଲିୟମ୍ ଇନ୍ଥୋଭେନ୍, ନେଦରଲ୍ୟାଣ୍ଡର ବୈଜ୍ଞାନିକ, 1901 ଇସିଜି ଉଦ୍ଭାବନ କଲେ। ତାଙ୍କର ଏହି ଅବଦାନ ପାଇଁ 1924 ନୋବେଲ ପ୍ରାଇଜ୍ ମିଳିଥିଲା। ଏହା ଭିତରେ ହୃଦରୋଗ ନିରୂପଣ ପାଇଁ ଅନେକ ଆଧୁନିକ ଯନ୍ତ୍ର ଉପଲବ୍ଧ, ତଥାପି ଇସିଜି ତାହାର ମାନ୍ୟତା ବଜାୟ ରଖିଛି। ଡାକ୍ତରଖାନାକୁ ଆସୁଥିବା ସବୁ ରୋଗୀଙ୍କର ଇସିଜି ପରୀକ୍ଷା ପାଇଁ ଡାକ୍ତର ପରାମର୍ଶ ଦିଅନ୍ତି ନାହିଁ। ଛାତିରେ ଯନ୍ତ୍ରଣା ଓ ନିଶ୍ୱାସ ନେବାରେ କଷ୍ଟ ନହେଲେ ଏହି ପରୀକ୍ଷାର ଆବଶ୍ୟକତା ନଥାଏ। ଇସିଜି କରିବା ପାଇଁ କେତେଗୁଡ଼ିଏ ଲକ୍ଷଣକୁ ନେଇ ନିଷ୍ପତ୍ତି କରାଯାଏ, ସେଗୁଡ଼ିକ ହେଉଛି ଛାତିରେ ଯନ୍ତ୍ରଣା, ଏହା ବାମ ହାତ ଓ ବେକକୁ ସମ୍ପ୍ରସାରିତ ହୁଏ, ଫୁସ୍ଫୁସ୍ରେ ରକ୍ତ ଜମାଟ କିମ୍ବା ଆବଦ୍ଧ ପବନ ପାଇଁ ନିଶ୍ୱାସ ନେବାରେ କଷ୍ଟ ହେଲେ, ମୁଣ୍ଡ ବୁଲାଇ ରୋଗୀ ଅଚେତ ହୋଇଗଲେ, ହୃତ୍ପିଣ୍ଡ ଓ ନାଡ଼ିର ଗତି ପ୍ରଖର ହେଲେ, ବାତ ମାରି ଗୋଡ଼ ହାତ ଛାଟିପିଟି ହେଲେ, ଛାତିରେ ହାର୍ଟର ସ୍ପନ୍ଦନ ଜଣାଗଲେ, ଏହା ସହିତ ନିଶା ଗ୍ରହଣ କରି ଅପରେସନ୍ ହେଉଥିବା ରୋଗୀ ଏବଂ ବିଭିନ୍ନ କାରଣରୁ ସାଂଘାତିକ ରୋଗୀମାନଙ୍କର ଇସିଜି କରିବା ଆବଶ୍ୟକ। ହାର୍ଟର ଗତି ଅତ୍ୟଧିକ ବୃଦ୍ଧି ଘଟିଲେ, ବିଭିନ୍ନ ଭାଗରେ ବୈଦ୍ୟୁତିକ ସଞ୍ଚରଣ ବାଧାପ୍ରାପ୍ତ ହେଲେ ଏହି ପରୀକ୍ଷାର ଆବଶ୍ୟକତା ଥାଏ। ମା ପେଟରେ ଥିବା ଭ୍ରୂଣର ଅବସ୍ଥା ଜାଣିବା ପାଇଁ ଇସିଜି କରାଯାଏ। ଅସ୍ୱାଭାବିକ ଇସିଜିର ଲକ୍ଷଣଗୁଡ଼ିକ ହେଉଛି ହାର୍ଟର କ୍ଷିପ୍ର ଗତି, ରକ୍ତ ପ୍ରବାହ ଅଭାବରୁ ଅକାମି ମାଂସପେଶୀ, ରକ୍ତରେ ସୋଡ଼ିୟମ୍ ଓ ପଟାସିୟମ୍ର କମ୍ ବେଶୀ ପରିମାଣ, ହାର୍ଟର ଜନ୍ମଗତ ଦୋଷ, ଆକାର ବୃଦ୍ଧି, ଏହାର ଚାରିପାଖରେ ପାଣି ଜମିବା ଓ ମାଂସପେଶୀରେ ପ୍ରଦାହ। ହୃତ୍ପିଣ୍ଡର ଭଲ୍ଭ ଖରାପ ହେଲେ ହାର୍ଟ ଭିତରେ ରକ୍ତ ପ୍ରବାହ ସ୍ୱାଭାବିକ ହୁଏ ନାହିଁ। ହାର୍ଟ ଗୋଟିଏ ପମ୍ପ ସଦୃଶ, ଏହାର ଭଲ୍ଭ ଅକାମି ହେଲେ ଶରୀରର ବିଭିନ୍ନ ଅଙ୍ଗକୁ ରକ୍ତ ପ୍ରେରଣ ହୋଇପାରେ ନାହିଁ, ତେଣୁ ସବୁ ଅଙ୍ଗ କାର୍ଯ୍ୟକ୍ଷମ ହୋଇପାରନ୍ତି ନାହିଁ, ରୋଗୀର ମୃତ୍ୟୁ ଅନିବାର୍ଯ୍ୟ ହୋଇପଡ଼େ। ହାର୍ଟର ମାଂସପେଶୀ ସୂକ୍ଷ୍ମ ଧମନୀ ମାଧ୍ୟମରେ ରକ୍ତ, ବିଭିନ୍ନ ପୋଷକ ଓ ଅକ୍ସିଜେନ୍ ପାଆନ୍ତି। ଡାଇବେଟିସ୍, ଉଚ୍ଚ ରକ୍ତଚାପ ଓ ରକ୍ତରେ ଅଧିକ ପରିମାଣରେ କ୍ଷତିକାରକ କୋଲେଷ୍ଟ୍ରଲ୍ ରହିଲେ ହାର୍ଟ ଭିତରେ ଥିବା ସୂକ୍ଷ୍ମ ଧମନୀଗୁଡ଼ିକ ସରୁ ହୋଇଯାଆନ୍ତି, ଅକ୍ସିଜେନ୍ ଓ ପୁଷ୍ଟିସାର ଯଥେଷ୍ଟ ପାଇପାରନ୍ତି ନାହିଁ, ଫଳରେ ହାର୍ଟ ଆଟାକ୍ ହୁଏ। ଏହିସବୁ ନିଦାନଗୁଡ଼ିକ ଇସିଜି ଦ୍ୱାରା ନିରୂପଣ ହୋଇପାରିବ। ବ୍ୟାୟାମ କରିବା ସମୟରେ ହୃତ୍ପିଣ୍ଡର ମାଂସପେଶୀକୁ ଯଥେଷ୍ଟ ପରିମାଣର ରକ୍ତ ସଞ୍ଚାଳନ ହୋଇପାରୁଛି କି ନାହିଁ ଜାଣିବା ପାଇଁ ଇସିଜି କରାଯାଏ। ଜଣେ ହାର୍ଟ ରୋଗୀର ପ୍ରାରମ୍ଭିକ ଅବସ୍ଥାରେ ଏହି ପରୀକ୍ଷା ଦ୍ୱାରା ନିଦାନ ଧରାପଡ଼େ।

0: ପରେ ଇଲେକ୍ଟ୍ରୋଡ୍ ଲଗାଇ ଏହି ପରୀକ୍ଷା କରାଯାଏ। ଏହାଦ୍ୱାରା ଇଲେକ୍ଟ୍ରିକ୍ ସକ୍ ଲାଗେ ନାହିଁ। ହୃତ୍ପିଣ୍ଡର ସ୍ୱାଭାବିକ କାର୍ଯ୍ୟ ଏକାଧିକ୍ରମେ 24 କିମ୍ବା 48 ଘଣ୍ଟା ଯାଞ୍ଚ କରିବା ପାଇଁ ECG କରାଯାଏ। ଏହାକୁ ହୋଲ୍ଟର ମନିଟର କୁହାଯାଏ। ଏହି ଯନ୍ତ୍ରଟି ଦେହରେ ଦୀର୍ଘ 24 ଘଣ୍ଟା ଲାଗି ରହେ। ତାପରେ ଏହାକୁ କାଢ଼ିଦେଇ ହୃଦରୋଗ ବିଶେଷଜ୍ଞ ପରବର୍ତ୍ତୀ ସମୟରେ ଅନୁଶୀଳନ କରନ୍ତି। ହାର୍ଟର ଗତି 24 ଘଣ୍ଟା ଭିତରେ କିଛି ସମୟ ପାଇଁ ଯଦି କମ୍ ବେଶୀ ହୋଇଥାଏ ଏହାଦ୍ୱାରା ଜଣାପଡ଼େ। ଉଚ୍ଚ ରକ୍ତଚାପ ମଧ୍ୟ ନିରୂପଣ ହୋଇଥାଏ। ହାର୍ଟ ଆଟାକ୍ ହେଉଛି ବିଶ୍ୱରେ ମୃତ୍ୟୁର ପ୍ରଥମ କାରଣ। ପୃଥିବୀରେ ପ୍ରତିବର୍ଷ 23 ନିୟୁତ ବ୍ୟକ୍ତି ହାର୍ଟ ଆଟାକ୍ରେ ମୃତ୍ୟୁବରଣ କରୁଛନ୍ତି। ECG ପରୀକ୍ଷା କଲେ ପ୍ରାଥମିକ ଅବସ୍ଥାରେ ରୋଗ ନିର୍ଣ୍ଣୟ ହୋଇପାରିବ। ପ୍ରତିଷେଧକ ବ୍ୟବସ୍ଥା ଓ ଜୀବନଶୈଳୀରେ ସଂଯମତା ଆଚରଣ କଲେ ଅକାଳରେ ଜୀବନର ଜବନିକା ପଡ଼ିବ ନାହିଁ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ECG କରିବା କ'ଣ ପାଇଁ, ଏ ସମ୍ପର୍କରେ କହିଲେ ଡାକ୍ତର ଦ୍ୱିଜେଶ କୁମାର ପଣ୍ଡା। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ସମୟ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଜନସାଧାରଣଙ୍କ ଜୀବନଧାରଣର ମାନରେ ସହଜତା ଆଣିବା ଲକ୍ଷ୍ୟରେ କାର୍ଯ୍ୟ କରୁଛନ୍ତି କେନ୍ଦ୍ର ସରକାର, କହିଲେ ପ୍ରଧାନମନ୍ତ୍ରୀ। 2030 ମସିହା ସୁଦ୍ଧା ଭାରତକୁ E20 ଟ୍ରେନ୍ ଯୋଗାଇଦେବ ଜାପାନ। ପାକ୍ ଅଧିକୃତ ଜମ୍ମୁ କାଶ୍ମୀରରେ ଅଶାନ୍ତ ପରିସ୍ଥିତି ନେଇ ଜାତିସଂଘ ମାନବାଧିକାର ସଂଗଠନର ଉଦ୍ବେଗ ପ୍ରକାଶ। ପଶ୍ଚିମବଙ୍ଗରେ ଆଜି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ରେ ତୃତୀୟ ସ୍ଥାନ ଲାଗି ଆଜି ଅନୁଷ୍ଠିତ ହେବ ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍। ଆସନ୍ତାକାଲି ଫାଇନାଲ୍ ମ୍ୟାଚ୍ ଖେଳିବେ ସ୍ପେନ୍ ଓ ଆର୍ଜେଣ୍ଟିନା। ପଞ୍ଜାବର ଜଳନ୍ଧରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମୃତ ଭାରତ ଷ୍ଟେସନ ଯୋଜନାରେ ଦେଶର 20 ସ୍ଥାନରେ 75 ପୁନଃ ବିକଶିତ ରେଳ ଷ୍ଟେସନକୁ ଉଦ୍ଘାଟନ କରିଛନ୍ତି। 1,570 କୋଟିରୁ ଅଧିକ ଟଙ୍କା ବ୍ୟୟରେ ପୁନଃ ବିକଶିତ ଏହି ଷ୍ଟେସନଗୁଡ଼ିକରେ ଅତ୍ୟାଧୁନିକ ବ୍ୟବସ୍ଥା ସହ ଯାତ୍ରୀ ଅନୁକୂଳ ବ୍ୟବସ୍ଥା କରାଯାଇଛି। ବିରାସତ ଭି ବିକାଶ ଭି ଦୃଷ୍ଟିକୋଣରୁ ସମ୍ପୃକ୍ତ ଷ୍ଟେସନଗୁଡ଼ିକରେ ସ୍ଥାନୀୟ ସଂସ୍କୃତି, ଐତିହ୍ୟ ଓ ସ୍ଥାପତ୍ୟକୁ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶାର 7 ଅମୃତ ଷ୍ଟେସନ ସମେତ ପଞ୍ଜାବ ଓ ଗୁଜରାଟର 4 ଲେଖାଏଁ ଏବଂ ଦକ୍ଷିଣ ରେଳବାଇ ଅନ୍ତର୍ଗତ 9 ଷ୍ଟେସନ ରହିଛି। ଏହି ଅବସରରେ ଶ୍ରୀ ମୋଦି ଜଳନ୍ଧରରେ 5,470 କୋଟି ଟଙ୍କା ବ୍ୟୟରେ ବିଭିନ୍ନ ରେଳ ଏବଂ ସଡ଼କ ଭିତ୍ତିଭୂମି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି 75 ପୁନଃ ବିକଶିତ ଅମୃତ ଷ୍ଟେସନର ଉଦ୍ଘାଟନ ଦେଶରେ ଗତ କିଛି ବର୍ଷରେ ରେଳ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ହୋଇଥିବା ବୈପ୍ଳବିକ ପରିବର୍ତ୍ତନକୁ ଦର୍ଶାଉଛି। ସେ କହିଛନ୍ତି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଜନସାଧାରଣଙ୍କ ଜୀବନଧାରଣର ସହଜତାରେ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ନାଗରିକ ଦେବୋଭବ ନୀତିରେ ପରିଚାଳିତ ହେଉଛନ୍ତି। ମୁମ୍ବାଇ ଅହମ୍ମଦାବାଦ ଉଚ୍ଚ ଗତିସମ୍ପନ୍ନ ରେଳ ପ୍ରକଳ୍ପର ଅଗ୍ରଗତି ନେଇ ଭାରତ ଓ ଜାପାନ ମଧ୍ୟରେ ଆଲୋଚନା ଚାଲିଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହି ପ୍ରକଳ୍ପ ନେଇ ସାମାଜିକ ଗଣମାଧ୍ୟମର ଏକ ପୋଷ୍ଟ ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ସମ୍ପୃକ୍ତ ପୋଷ୍ଟ କେବଳ ଜଣେ ବ୍ୟକ୍ତିର ମତାମତ ଓ ସେହି ପୋଷ୍ଟ ସହିତ ପ୍ରକଳ୍ପର ଅଗ୍ରଗତିର କୌଣସି ସମ୍ପର୍କ ନାହିଁ। ଗତକାଲି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ଜୟସ୍ୱାଲ କହିଛନ୍ତି 2030 ସୁଦ୍ଧା ଜାପାନ ଭାରତକୁ E20 ଟ୍ରେନ୍ ଯୋଗାଇଦେବ। ସମ୍ପୃକ୍ତ ଟ୍ରେନ୍ ଏବେ ବିକଶିତ ଅବସ୍ଥାରେ ରହିଛି। ଉଚ୍ଚ ଗତିସମ୍ପନ୍ନ ରେଳ ପ୍ରକଳ୍ପ ସମ୍ପର୍କରେ ଶ୍ରୀ ଜୟସ୍ୱାଲ କହିଛନ୍ତି ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି ଏବଂ ଆସନ୍ତା ବର୍ଷ ସୁଦ୍ଧା ଏହି ରେଳ ପ୍ରକଳ୍ପର ପ୍ରଥମ ଭାଗ କାର୍ଯ୍ୟକାରୀ ହେବ। ଉଭୟ ଭାରତ ଏବଂ ଜାପାନ ଏହି ରେଳ ପ୍ରକଳ୍ପ ନେଇ ସମ୍ମତି ପ୍ରକାଶ କରିଛନ୍ତି। ଚବାହାର ବନ୍ଦର ସମ୍ପର୍କରେ ଶ୍ରୀ ଜୟସ୍ୱାଲ କହିଛନ୍ତି ଆମେରିକା ପକ୍ଷରୁ ପ୍ରଦାନ କରାଯାଇଥିବା ରିହାତି ସମୟ ଅତିକ୍ରାନ୍ତ ହୋଇଛି ଏବଂ ଏ ସମ୍ପର୍କରେ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ଅଂଶୀଦାରମାନଙ୍କ ସହ ଆଲୋଚନା ଚାଲିଛି। ସମ୍ପ୍ରତି ଚବାହାର ବନ୍ଦର ଉପରେ ହୋଇଥିବା ଆକ୍ରମଣରେ ଟର୍ମିନାଲର କୌଣସି କ୍ଷତି ହୋଇନଥିବା ସେ କହିଛନ୍ତି।

ସହ ଜନସାଧାରଣଙ୍କ ମୌଳିକ ଅଧିକାରର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ମାସ ଶେଷ ଭାଗରେ ଆଞ୍ଚଳିକ ନିର୍ବାଚନ ପୂର୍ବରୁ ସୃଷ୍ଟି ହୋଇଥିବା ଦଙ୍ଗା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାତିସଂଘ ମାନବାଧିକାର ସଂଗଠନ ପାକିସ୍ତାନ ସରକାରକୁ କହିଛନ୍ତି। ଶ୍ରୀ ତୁର୍କ ସମ୍ପୃକ୍ତ ଅଞ୍ଚଳରେ ବୃଦ୍ଧି ପାଉଥିବା ଉତ୍ତେଜନା ହ୍ରାସ ଲାଗି ଆହ୍ୱାନ ଦେଇଛନ୍ତି। ଜାତିସଂଘର ତଥ୍ୟ ଅନୁଯାୟୀ ସେଠାରେ ହେବାକୁ ଥିବା ଆଞ୍ଚଳିକ ନିର୍ବାଚନ ପୂର୍ବରୁ ରାଜନୈତିକ ଅସ୍ଥିରତା ବୃଦ୍ଧି ପରିପ୍ରେକ୍ଷୀରେ ଗତ ମାସରେ ବିକ୍ଷୋଭ ଓ ଧାରଣା ସମୟରେ ବିକ୍ଷୋଭକାରୀ ଏବଂ ସୁରକ୍ଷା ସଦସ୍ୟମାନଙ୍କୁ ହତ୍ୟା କରାଯାଇଛି। ଏନେଇ ନିରପେକ୍ଷ ତଦନ୍ତ ସହ ତ୍ୱରିତ ପଦକ୍ଷେପ ଗ୍ରହଣ ଲାଗି ସଂଗଠନର ଉଚ୍ଚାୟୁକ୍ତ ଆହ୍ୱାନ ଦେଇଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନ ପକ୍ଷରୁ ଜମ୍ମୁ କାଶ୍ମୀର ଯୁଗ୍ମ ଆୱାମୀ ଆକ୍ସନ କମିଟିକୁ ପ୍ରତିବନ୍ଧିତ କରିବା ନିଷ୍ପତ୍ତି ନେଇ ଶ୍ରୀ ତୁର୍କ ଚିନ୍ତାବ୍ୟକ୍ତ କରିଛନ୍ତି। ଏହି କମିଟି ଜନସାଧାରଣଙ୍କ ମଧ୍ୟରେ ଭୟ ସୃଷ୍ଟି କରୁଥିବା ଅଭିଯୋଗରେ ପାକିସ୍ତାନ ସରକାର ପ୍ରତିବନ୍ଧିତ କରିଥିବା କୁହାଯାଇଛି। ଅନ୍ୟପକ୍ଷରେ ସମ୍ପୃକ୍ତ ଅଞ୍ଚଳରେ ଇଣ୍ଟରନେଟ୍ ଉପରେ କଟକଣା ଜାରି କରିବା ନାଗରିକମାନଙ୍କ ବାକ୍ ସ୍ୱାଧୀନତା ଉପରେ ଅଯଥା ହସ୍ତକ୍ଷେପ ବୋଲି ଶ୍ରୀ ତୁର୍କ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତିନିଦିନିଆ ଗସ୍ତରେ ଯାଇ ଗତକାଲି ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି। ସିଲିଗୁଡ଼ିସ୍ଥିତ ବାଗଡୋଗ୍ରା ବିମାନ ବନ୍ଦରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଶ୍ରୀ ଶାହାଙ୍କୁ ସ୍ୱାଗତ କରିଥିଲେ। ଆଜି ଶ୍ରୀ ଶାହା ଜୁମାଗଛସ୍ଥିତ ସୀମା ସୁରକ୍ଷା ବଳର ଅଷ୍ଟାଦଶ ବାଟାଲିୟନ୍ ପରିଦର୍ଶନ କରି ପ୍ରହରୀ ସମ୍ମିଳନୀକୁ ଉଦ୍ବୋଧନ ଦେବେ। ସେଠାରେ ଶ୍ରୀ ଶାହା ଚାରାରୋପଣ ଅଭିଯାନର ଶୁଭାରମ୍ଭ କରିବେ ଏବଂ ବିଏସ୍ଏଫ୍ ସହ ଜଡ଼ିତ କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଶ୍ରୀ ଶାହା ବିଏସ୍ଏଫ୍ ଅଧିକାରୀମାନଙ୍କ ସହ ଆଲୋଚନା କରିବେ। ପରେ ଶ୍ରୀ ଶାହା ସିଲିଗୁଡ଼ିର ଉତ୍ତର କନ୍ୟାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକରେ ପ୍ରଶାସନିକ ସମସ୍ୟାର ସମୀକ୍ଷା କରାଯିବା ସହ ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତା ନେଇ ବିସ୍ତୃତ ଆଲୋଚନା କରାଯିବ। ବିଶେଷକରି ପଶ୍ଚିମବଙ୍ଗରେ ଜନ୍ମ ଏବଂ ମୃତ୍ୟୁ ସମ୍ବନ୍ଧୀୟ ପଞ୍ଜୀକରଣ ନେଇ ସମୀକ୍ଷା କରାଯିବ ବୋଲି ଜଣାପଡ଼ିଛି। ସନ୍ଧ୍ୟାରେ ଶ୍ରୀ ଶାହା କୋଲକାତା ଅଭିମୁଖେ ଯାତ୍ରା କରିବେ। ଆସନ୍ତାକାଲି ଶ୍ରୀ ଶାହା ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ଏହି ଅବସରରେ ଶ୍ରୀ ଶାହା କୋଲକାତାର ରାଷ୍ଟ୍ରୀୟ ପାଠାଗାରରେ ନବନିର୍ମିତ ଶବ୍ଦ ସଂଗ୍ରହାଳୟର ଉଦ୍ଘାଟନ କରିବା ସହ ଅମୁଲ ବେଙ୍ଗଲ ଡାଏରୀର ଦହି ପ୍ରସ୍ତୁତି କାରଖାନାର ଶିଳାନ୍ୟାସ କରିବେ। ପ୍ରକୃତି କି ବାତ୍ ଆକାଶବାଣୀ କେ ସାଥ ଧାରାବାହିକ କାର୍ଯ୍ୟକ୍ରମର ଅଂଶସ୍ୱରୂପ ଆଜି ପଣ୍ଡ ମ୍ୟାନ୍ ଭାବେ ପରିଚିତ ରାମବୀର ତନୱରଙ୍କ ସହ ସାକ୍ଷାତ ଆଲୋଚନା ପ୍ରଚାର କରାଯିବ। ଶ୍ରୀ ତନୱର ଜଳ ସଂରକ୍ଷଣ ଏବଂ ଜଳାଶୟର ପୁନରୁଦ୍ଧାର ଉପରେ ବ୍ୟାପକ ଭାବେ କାର୍ଯ୍ୟ କରିବା ସହ ଲୋକମାନଙ୍କୁ ଏ ଦିଗରେ ଉତ୍ସାହିତ କରିଆସୁଛନ୍ତି। ଏହି କାର୍ଯ୍ୟକ୍ରମ ଆଜି ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲରେ ପ୍ରଚାର କରାଯିବ। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଆଭାସୀ ଜରିଆରେ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ପୁନଃ ବିକଶିତ ଚେନ୍ନାଇ ପାର୍କ ରେଳ ଷ୍ଟେସନର ଉଦ୍ଘାଟନ କରିଛନ୍ତି। ଏହି ଐତିହାସିକ ରେଳ ଷ୍ଟେସନ ଭାରତର ପ୍ରଥମ ବିଦ୍ୟୁତ୍ ରେଳ କରିଡର ଭାବେ 1931 କାର୍ଯ୍ୟାରମ୍ଭ କରିଥିଲା। ତାମିଲନାଡୁ ରାଜ୍ୟପାଳ ଦାୟିତ୍ୱରେ ଥିବା ରାଜେନ୍ଦ୍ର ବିଶ୍ୱନାଥ ହାର୍ଲେକର ଏହି ଅବସରରେ ଉପସ୍ଥିତ ଥିଲେ। ସମ୍ପୃକ୍ତ ରେଳ ଷ୍ଟେସନର ପୁନଃ ବିକାଶ ଲାଗି 14 କୋଟିରୁ ଅଧିକ ଟଙ୍କା ବ୍ୟୟ କରାଯାଇଛି। ପୁନଃବିକଶିତ ଷ୍ଟେସନରେ ଆଧୁନିକ ଟିକେଟ୍ କାଉଣ୍ଟର ବିଶ୍ରାମାଗାର ସିସିଟିଭି କ୍ୟାମେରା ଓ ସୌନ୍ଦର୍ଯ୍ୟକରଣ କରାଯାଇଛି। ପାନାମାର ବୈଦେଶିକ ମନ୍ତ୍ରୀ ଜାଭିୟର ଏଡୱାର୍ଡୋ ମାର୍ଟିନେଜ୍ ଆଚା ବାସ୍କେଜ୍ ଆସନ୍ତାକାଲିଠାରୁ 5 ଦିନିଆ ଭାରତ ଗସ୍ତରେ ଆସିବେ। ଗସ୍ତକାଳରେ ଶ୍ରୀ ବାସ୍କେଜ୍ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ସେ ମଧ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଭାରତୀୟ କ୍ରିକେଟ୍ ଖେଳାଳି ରୋହିତ ଶର୍ମା ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ଗ୍ରହଣ କରିବା ନେଇ ଗଣମାଧ୍ୟମରେ ପ୍ରସାରଣ ହେଉଥିବା ସମ୍ବାଦକୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ଭିତ୍ତିହୀନ ବୋଲି କହିଛି। ଆସନ୍ତାକାଲି ଲଣ୍ଡନର ଲର୍ଡ଼ସ୍ଠାରେ ଚଳିତ କ୍ରିକେଟ୍ ସିରିଜ୍ର ଇଂଲଣ୍ଡ ବିପକ୍ଷରେ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ ଖେଳିବା ପରେ ମଧ୍ୟ ସେ ଭାରତ ପାଇଁ ଖେଳ ଜାରି ରଖିବେ ବୋଲି ବିସିସିଆଇ ସ୍ପଷ୍ଟ କରିଛି। ବିସିସିଆଇ ସଚିବ ଦେବଜିତ ସାଇକିଆ ରୋହିତ ଶର୍ମାଙ୍କ ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ନେଇ ସୃଷ୍ଟି ହୋଇଥିବା ଗୁଜବକୁ ଖଣ୍ଡନ କରିଛନ୍ତି। ଏନେଇ କୌଣସି ଆଲୋଚନା ହୋଇନଥିବା ଶ୍ରୀ ସାଇକିଆ ସ୍ପଷ୍ଟ କରିଛନ୍ତି। ଫିଫା ବିଶ୍ୱକପ୍ରେ ତୃତୀୟ ସ୍ଥାନ ଲାଗି ଆଜି ମିଆମି ଷ୍ଟାଡିୟମରେ ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 2:30 ମ୍ୟାଚ୍ ଆରମ୍ଭ ହେବ। ସ୍ପେନ୍ ସେମିଫାଇନାଲରେ ଫ୍ରାନ୍ସକୁ ପରାସ୍ତ କରିଥିବା ବେଳେ ଆର୍ଜେଣ୍ଟିନା ଇଂଲଣ୍ଡକୁ ପରାସ୍ତ କରିଥିଲା। ଆସନ୍ତାକାଲି ଭାରତୀୟ ସମୟ ରାତି 12:30 ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମରେ ଆର୍ଜେଣ୍ଟିନା ଏବଂ ସ୍ପେନ୍ ମଧ୍ୟରେ ଫିଫା ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଦେଶରେ ହକି ଖେଳକୁ ଆହୁରି ଲୋକପ୍ରିୟ

0: କରିବା ଲାଗି ଆଜିଠାରୁ ବିଭିନ୍ନ ସ୍ଥାନରେ ପ୍ରଶିକ୍ଷଣ ଓ କର୍ମଶାଳା ଅନୁଷ୍ଠିତ ହେବ। ପ୍ରତିଯୋଗୀମାନଙ୍କୁ ଆନ୍ତର୍ଜାତିକ ସ୍ତରର ପ୍ରଶିକ୍ଷଣ ପ୍ରଦାନ କରିବା ଏବଂ ଏହି ଖେଳରେ ଜଡ଼ିତ କୌଶଳ ସମ୍ପର୍କରେ ଅବଗତ କରାଇବା ଲାଗି କର୍ମଶାଳା ଓ ପ୍ରଶିକ୍ଷଣର ଆୟୋଜନ କରାଯାଇଛି। ହକି ଇଣ୍ଡିଆ ଅଧ୍ୟକ୍ଷ ଡକ୍ଟର ଦିଲୀପ ତିର୍କୀ କହିଛନ୍ତି, ଏହି କାର୍ଯ୍ୟକ୍ରମ ଫଳରେ ଦେଶରେ ହକିର ଲୋକପ୍ରିୟତା ବୃଦ୍ଧି କରିପାରିବା ସହ ମୂଳଦୁଆ ଆହୁରି ସୁଦୃଢ଼ ହୋଇପାରିବ। ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଆଜି ସକାଳେ ଟୋକିଓଠାରେ ମହିଳା ଏକକ ବର୍ଗରେ ଦୁଇଥରର ଅଲିମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ ବିଶ୍ୱର 4 ନମ୍ବର ମାନ୍ୟତାପ୍ରାପ୍ତ ଚୀନ୍ର ଚେ ୟୁଫେଇଙ୍କ ବିପକ୍ଷରେ ସେମିଫାଇନାଲ୍ ଖେଳିବେ। ଗତକାଲି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରୁ ଜାପାନର ପୂର୍ବତନ ବିଶ୍ୱ ଚମ୍ପିଅନ୍ ନୋକୋମି ଓକୁହାରା ବିଦାୟ ନେବା ପରେ ସିନ୍ଧୁ ଶେଷ 4 ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ। ମୁଖ୍ୟ ସମ୍ବାଦ ପୁଣିଥରେ। ଜନସାଧାରଣଙ୍କ ଜୀବନଧାରଣର ମାନରେ ସହଜତା ଆଣିବା ଲକ୍ଷ୍ୟରେ କାର୍ଯ୍ୟ କରୁଛନ୍ତି କେନ୍ଦ୍ର ସରକାର, କହିଲେ ପ୍ରଧାନମନ୍ତ୍ରୀ। 2030 ସୁଦ୍ଧା ଭାରତକୁ E20 ଟ୍ରେନ୍ ଯୋଗାଇଦେବ ଜାପାନ। ପାକ୍ ଅଧିକୃତ ଜମ୍ମୁ କାଶ୍ମୀରରେ ଅଶାନ୍ତ ପରିସ୍ଥିତି ନେଇ ଜାତିସଂଘ ମାନବାଧିକାର ସଂଗଠନର ଉଦ୍ବେଗ ପ୍ରକାଶ। ପଶ୍ଚିମବଙ୍ଗରେ ଆଜି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଉଦ୍ଘାଟନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ରେ ତୃତୀୟ ସ୍ଥାନ ଲାଗି ଆଜି ଅନୁଷ୍ଠିତ ହେବ ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍। ଆସନ୍ତାକାଲି ଫାଇନାଲ୍ ମ୍ୟାଚ୍ ଖେଳିବେ ସ୍ପେନ୍ ଓ ଆର୍ଜେଣ୍ଟିନା। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କେନ୍ଦୁଝର, ବର୍ତ୍ତମାନ ଶୁଣନ୍ତୁ ନରେନ୍ଦ୍ର ମୁଦୁଲିଙ୍କ କଣ୍ଠରୁ ଗୋଟିଏ ଭକ୍ତିଗୀତ।

ଶୁଣିଲେ ନରେନ୍ଦ୍ର ମୁଦୁଲିଙ୍କ କଣ୍ଠରୁ ଗୋଟିଏ ଭକ୍ତିଗୀତ, ଆକାଶବାଣୀ କେନ୍ଦୁଝର। ବର୍ତ୍ତମାନ ଶୁଣନ୍ତୁ, ଆଦିବାସୀ ସଙ୍ଗୀତ କ୍ରମରେ ଓରାମ ଗୀତ ପରିବେଷଣ କରୁଛନ୍ତି ଦୁଲା ଓରାମ ଓ ତାଙ୍କ ସାଥୀ।

0: ଶୁଣିଲେ ଆଦିବାସୀ ସଙ୍ଗୀତ କ୍ରମରେ ଓରାମ ଗୀତ ପରିବେଷଣ କଲେ ଦୁଲା ଓରାମ ଓ ତାଙ୍କ ସାଥୀ।
1: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ।
2: ଇଏ ସୌଦାର 15,000, ପରିବାର 2,000।
1: ଆଉ ଲାଇଟ ବିଲ୍?
2: ଏବେ ଜିରୋ ପଇସା କେମିତି ଦେବି?
1: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗିଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
2: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
3: ଘରେ ଘରେ ସୂର୍ଯ୍ୟ ଘର।
4: ହେ ପ୍ରଭୁ, ଏ ମାସରେ ବି ଏତେ ଇଲେକ୍ଟ୍ରି ବିଲ୍ କେମିତି ଦେବି?
5: ଆରେ ରାଜୁ ଭାଇ, ପିଏମ୍ ସୂର୍ଯ୍ୟଘର ଯୋଜନାର ୟୁଏଲ୍ଏ ମଡେଲ ଥାଉ ଥାଉ ତୋର ଏତେ ଚିନ୍ତା କାହିଁକି ଯେ? ମୁଁ ତ ମୋ ଘରେ ସୋଲାର ଲଗେଇଦେଲିଣି, ବିଜୁଳି ବିଲ୍ ଟେନସନରୁ ମୁଁ ପୁରା ମୁକ୍ତି।
4: ସତରେ ଭାଇ?
5: ହଁ ଭାଇ, ମାତ୍ର 1875 ଟଙ୍କାରେ, ପୁଣି ଏଥିରେ ବାର୍ଷିକ 5,000 ଟଙ୍କା ପର୍ଯ୍ୟନ୍ତ ବିଜୁଳି ବିଲ୍ରେ ସଞ୍ଚୟ ହେବ, ତା ସହ 5 ବର୍ଷ ଯାଏ ମେଣ୍ଟେନାନ୍ସ ଖର୍ଚ୍ଚ ବି ନାହିଁ।
4: ଆଜ୍ଞା ହଁ,
5: ଆଜି ହିଁ ଅଧିକ ସୂଚନା ପାଇଁ ନିକଟସ୍ଥ ବିଦ୍ୟୁତ କାର୍ଯ୍ୟାଳୟ ଅଥବା 1800345718 ଯୋଗାଯୋଗ କରନ୍ତୁ।
6: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
7: ଗାଁରୁ ସହର ଯାଏ ସବୁ ସ୍ଥାନରେ
6: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
7: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
6: କେବଳ ଆକାଶବାଣୀ।

0: in Pakistan-occupied Jammu and Kashmir. Calls for probe into deaths of protesters. PV Sindhu enters into final of Japan Open Badminton Tournament. And in FIFA World Cup, France and England to lock horns for third place at Miami tonight. And with that, we end the morning news. Have a nice day.
1: ଆକାଶବାଣୀ ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରଚାର କରୁଛୁ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ଏଥିରେ ବିଷୟ ରହିଛି ଖୁଣ୍ଟିଆ ମେକଅପ୍ ସେବା। ଆଲୋଚକ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ।

ଶ୍ରୀମନ୍ଦିର ଶ୍ରୀଜଗନ୍ନାଥଙ୍କର ଆରାଧନାର ପବିତ୍ର ସ୍ଥଳ। ପ୍ରଭୁ ଜଗନ୍ନାଥ ଏମିତି ଏକ ଠାକୁର ଯାହାଙ୍କଠାରେ ଥିବା ଏତେ ବୈଶିଷ୍ଟ୍ୟ ଓ ସ୍ୱାତନ୍ତ୍ର୍ୟ ଅନ୍ୟ କେଉଁଠାରେ ଦୃଷ୍ଟିଗୋଚର ହୁଏ ନାହିଁ। ସେଇଥିପାଇଁ ଶ୍ରୀଜଗନ୍ନାଥ ଏକାଧାରାରେ ସଗୁଣ, ନିର୍ଗୁଣ, ସାକାର, ନିରାକାର ଓ ସନାତନ। ସେ ଉଦାର ଆଉ ଶ୍ରଦ୍ଧାମୟ ଠାକୁର।

0: ଲୀଳାମୟ ପ୍ରଭୁ ଶ୍ରୀଜଗନ୍ନାଥ ଭକ୍ତର ଯେପରି ଆପଣାର, ସେବକର ମଧ୍ୟ ସେହିପରି ଅତି ନିକଟତର, ଉଭୟ ତାଙ୍କର ପ୍ରିୟ ଓ ପରିଜନ। ତେଣୁ ଶ୍ରୀଜୀଉମାନଙ୍କର ସେବକ ପ୍ରଭୁଙ୍କର ତତ୍ତ୍ୱ ଓ ଆଦର୍ଶରେ ଆଚ୍ଛନ୍ନ। ଶ୍ରୀମନ୍ଦିରରେ ପ୍ରଭୁଙ୍କର ସେବା ପୂଜା ନିର୍ଦ୍ଦିଷ୍ଟ ପରମ୍ପରାରେ ଗଡ଼ିଆସୁଛି କାହିଁ କେଉଁ କାଳରୁ? ସେଇଥିପାଇଁ ପରମ ବ୍ରହ୍ମ ପ୍ରଭୁ ଯେପରି ରହସ୍ୟମୟ, ତାଙ୍କର ସେବା ଉପାସନାର ତତ୍ତ୍ୱ ମଧ୍ୟ ସେହିପରି ରହସ୍ୟାବୃତ। ତାଙ୍କର ସେବା ମଧ୍ୟରେ ଖୁଣ୍ଟିଆ ଓ ମେକଅପ୍ ସେବା ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସେବା। ତେଣୁ ଏହି ଖୁଣ୍ଟିଆ ଓ ମେକଅପ୍ ସେବା ସମ୍ପର୍କରେ ଆଲୋଚନା କରିବା ହେଉଛି ଆମର ଆଜିର ମୁଖ୍ୟ ପ୍ରସଙ୍ଗ। ଆଉ ସେ ସମ୍ପର୍କରେ ଆଲୋଚନା କରିବାକୁ ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ।
1: ଜଗନ୍ନାଥ ମନ୍ଦିରର 120 ପ୍ରକାର ସେବକ ଭିତରୁ ଖୁଣ୍ଟିଆ ସେବା ଗୋଟିଏ। ଏହି ଖୁଣ୍ଟିଆ ସେବା, 5 ପ୍ରକାର ଖୁଣ୍ଟିଆ ସେବକ ସେବକ ଅଛନ୍ତି। ସେମାନେ ହେଲେ ପାଳିଆ ଖୁଣ୍ଟିଆ, ଯାହାକୁ ଆମେ ଛାମ ଖୁଣ୍ଟିଆ ବୋଲି କହୁଛୁ, ବେହେରା ଖୁଣ୍ଟିଆ, ବିଲେଇ ଜଗା ଖୁଣ୍ଟିଆ, ଘୋଡ଼ାବାରିକ ଖୁଣ୍ଟିଆ ଆଉ ରୁକୁଣାହାଣ ଖୁଣ୍ଟିଆ। ଶ୍ରୀମନ୍ଦିର ଖୁଣ୍ଟିଆ ମାନେ ଜଗନ୍ନାଥଙ୍କର ଅଙ୍ଗରକ୍ଷକ ଅଟନ୍ତି, ଅର୍ଥାତ୍ ରତ୍ନ ସିଂହାସନ ବିଜୟ ହୋଇଥିବା ପ୍ରଭୁ ବଳଭଦ୍ର, ମା ସୁଭଦ୍ରା, ପ୍ରଭୁ ଜଗନ୍ନାଥ ଓ ପ୍ରଭୁ ସୁଦର୍ଶନ, ମାଧବ, ଭୂଦେବୀ, ଶ୍ରୀଦେବୀଙ୍କର ସୁରକ୍ଷା ଦାୟିତ୍ୱରେ ଏମାନେ ରହନ୍ତି। ତେଣୁ ପ୍ରତ୍ୟେକ ବ୍ୟକ୍ତି ଜଗନ୍ନାଥ ମନ୍ଦିର ସେବା କ୍ଷେତ୍ରରୁ ଗଲେ ରତ୍ନ ସିଂହାସନରେ ଚଢ଼ିଲେ, ଯଥା ପୁଷ୍ପାଳକ, ପୂଜାପଣ୍ଡା, ଦୈତାପତି ଏମାନେ ଚଢ଼ିଲେ ଖୁଣ୍ଟିଆକୁ କହିକି ଚଢ଼ନ୍ତି, ଏବଂ ଯେତେବେଳେ ଓହ୍ଲାନ୍ତି ସେମାନେ ମଧ୍ୟ ଖୁଣ୍ଟିଆଙ୍କୁ କହିକି। ଦୈନନ୍ଦିନର ସେବା କ୍ଷେତ୍ରରେ ପାଳିଆ ଖୁଣ୍ଟିଆର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ଦୈନନ୍ଦିନ ଦ୍ୱାର ଖୋଲିଲେ ଆମର ଆଳତି ବଢ଼ିଲା ସରେ ପାଳିଆ ଖୁଣ୍ଟିଆ ରହି ମଇଲମ କରାନ୍ତି, ପୁଷ୍ପାଳକମାନେ ମଇଲମ କରନ୍ତି। ମଇଲମ କଲା ପରେ ଯେଉଁ ମାଳଫୁଲ ସେଥିରୁ ମଇଲମ କି ବାହାରେ, ସେଥିରେ ପାଳିଆ ଖୁଣ୍ଟିଆ ଅଧ୍ୟାୟ ନିଏ। ପାର୍ଶ୍ୱବର୍ତ୍ତୀ ଯେଉଁ ଦେବାଦେବୀମାନେ ଅଛନ୍ତି, ତାଙ୍କୁ ଯଥା ଦଠାକୁରଙ୍କ ବାଡ଼ର ମାଳଫୁଲ ଯାହା ଆସେ, ତାହା ବିମଳା ପିନ୍ଧିବା ପାଇଁ ଆବଶ୍ୟକତା ହୁଏ। ଆଉ ଜଗନ୍ନାଥଙ୍କ ବାଡ଼ର ଯାହା ମାଳଫୁଲ ବାହାରେ, ତାହା ତୁଳସୀ କାଢ଼ିକରି ଲକ୍ଷ୍ମୀଙ୍କୁ ଦିଆଯାଏ। ତାପରେ ତଡ଼ପୁତୁରି ହୁଏ। ତଡ଼ପୁତୁରି ବୋଇଲେ ଆମେ ଯେମିତି ଦୈନନ୍ଦିନ ନିତ୍ୟକର୍ମ ଦାନ୍ତ ଇତ୍ୟାଦି ଘଷିବା ପୂର୍ବରୁ ଗାମୁଛା ପିନ୍ଧିକି ଯେଉଁ କର୍ମ କରୁ, ଜଗନ୍ନାଥଙ୍କ ସେ କର୍ମ ହୁଏ। ଠାକୁର ଦୁଇ ଖଣ୍ଡ ଗାମୁଛା, ବଳଭଦ୍ର ମଧ୍ୟ ଦୁଇ ଖଣ୍ଡ ଗାମୁଛା, ଆଉ ମା ସୁଭଦ୍ରା ଗୋଟିଏ ଗାମୁଛା ପିନ୍ଧିକିରି ସେ କାର୍ଯ୍ୟ କଲାବେଳେ ସାମ୍ନାପଟେ ଖୁଣ୍ଟିଆ ତଡ଼ପତି ଗୋଟିଏ ବଡ଼ ଗାମୁଛା ଧରିକିରି ଲୋକେ ଯେପରି ନ ଦେଖିପାରିବେ ସେଥିପାଇଁ ମଇଲମ କରିବା ହୁଅନ୍ତୁ ବୋଲି କହନ୍ତି। ତାପରେ ମଇଲମ ହୁଏ। ମଇଲମ ହେଲା ପରେ ଅବକାଶ ହୁଏ। ଅବକାଶ ବଢ଼ିସାରିଲା ପରେ ଠାକୁରଙ୍କର ଭେଷ ବେଳେ ଯାହା ଆବଶ୍ୟକ ଫୁଲ ଖୁଣ୍ଟିଆ ଯୋଗାଇ ଦିଅନ୍ତି। ତା ଛଡ଼ା ପ୍ରତ୍ୟେକ ଦିନ ଯେତେ ଭେଷ ହୁଏ, ସେ ଭେଷର ସମସ୍ତ ଫୁଲ ଦାୟିତ୍ୱରେ ଖୁଣ୍ଟିଆମାନେ ଥାଆନ୍ତି।

ପୂଜା ସମୟରେ ସେମାନେ ପୂଜା ପଣ୍ଡାକୁ ମଧ୍ୟ ଫୁଲ ଦିଅନ୍ତି, ଯେଉଁଟାକି ଠାକୁରଙ୍କୁ ଲାଗୁ ହୁଏ। ଆଉ ଚନ୍ଦନ ଲାଗି ସମୟରେ ଏମାନେ ମହାପ୍ରଭୁଙ୍କ ପାଖରେ ଠିଆ ହେଇକିରି ମଣିମା ଡାକ ଦିଅନ୍ତି। ମଣିମା ଡାକ ଦେଲା ପରେ ଯେତେବେଳେ ଯେଉଁ ଭେଷ ହୁଏ ସମସ୍ତ ଭେଷ ସାମଗ୍ରୀ ଯୋଗାନ୍ତି। ବଡ଼ସିଙ୍ଗାର ଭେଷରେ ଯଥା ଜଗନ୍ନାଥଙ୍କର ଶିରରୁ ପାଦ ପର୍ଯ୍ୟନ୍ତ ଯେଉଁ ଫୁଲ ଲାଗି ହୁଏ, ଯଥା ଗଭା, ତିଲକ, ଗୁଣାଝୁମ୍ପା, ଅଧର, ସିପୟର, କରପଲ୍ଲବ, ହୃଦୟ ପଲ୍ଲବ, କୁଣ୍ଡଳ, ଏ ସମସ୍ତ ଜିନିଷ ଖୁଣ୍ଟିଆ ତାଙ୍କୁ ଯୋଗାଇ ଦିଅନ୍ତି ଆଉ ପୁଷ୍ପାଳମାନଙ୍କେ ଲାଗି କରନ୍ତି। ଏତଦ୍ ବ୍ୟତୀତ ଯେତେବେଳେ ଶୟନ ଠାକୁର ବିଜେ ହୁଅନ୍ତି ସେତେବେଳେ ମଧ୍ୟ ଜୟବିଜେ ଦ୍ୱାରା ଖୁଣ୍ଟିଆ ରହିକରି ପୁଷ୍ପାଞ୍ଜଳି ଦିଏ। ଆଉ ପହୁଡ଼ ହେଲା ପରେ ଦ୍ୱାର ପଡ଼ିଲେ ଏ ସେବକ ବାହାରକୁ ଆସନ୍ତି। ବିଶେଷ ନୀତି ଭାବରେ ଖୁଣ୍ଟିଆମାନଙ୍କର ରଥରେ ଆଗ ଛମୁ ଖୁଣ୍ଟିଆଙ୍କର ସେବା ଅଛି। ଯେଉଁ ଠାକୁରଙ୍କର ମଙ୍ଗଳାର୍ପଣ ହେଲାବେଳେ ଠାକୁର ଯେତେବେଳେ ପହଣ୍ଡି ପୂର୍ବରୁ ମଙ୍ଗଳାର୍ପଣ ଠାକୁରଙ୍କର ହୁଏ, ପତି ମହାପାତ୍ର ଆଉ ମୁଦିରସ୍ଥ ପୂଜା ପଣ୍ଡା ପରେ ମଙ୍ଗଳାର୍ପଣନ୍ତି, ଖୁଣ୍ଟିଆ ସେଠି ଡୋର ଲାଗି କରାନ୍ତି, ଡୋର ଦିଅନ୍ତି ଲାଗି କରିବା ସକାଶେ। ଆଉ ଯେତେବେଳେ ଠାକୁର ପହଣ୍ଡି ହେଇକି ଆସନ୍ତି ତାହେଲେ ଯେଉଁ ଟାହିଆ ରାଘବ ଦାସ ମଠ ଯେଉଁ ଟାହିଆ ଦେଇଥାଏ ଖୁଣ୍ଟିଆମାନେ ସେ ଟାହିଆ ଦୈତାପତିମାନଙ୍କୁ ଦିଅନ୍ତି। ଆଉ ମଣିମା ଡାକ ଦେଲେ ଠାକୁରଙ୍କର ପହଣ୍ଡି ହୁଏ। ପହଣ୍ଡି ସରିଲା ପରେ ଠାକୁରଙ୍କ ଭେଷ ପାଇଁ ଆବଶ୍ୟକ ଫୁଲ ଇତ୍ୟାଦି ଦିଅନ୍ତି।

0: ବେହେରା ଖୁଣ୍ଟିଆ ଖୁଣ୍ଟିଆ ସେବାର ଅନ୍ୟତମ ସେବକ, ତାଙ୍କର ସେବାନୀତି ସ୍ୱତନ୍ତ୍ର। ଗଜପତି ମହାରାଜାଙ୍କର ଯେତେବେଳେ ସେବା କାର୍ଯ୍ୟ ନୀତି ପାଳନ କରିବା ପାଇଁ ଜଗନ୍ନାଥଙ୍କ ପାଖକୁ ଶ୍ରୀମନ୍ଦିରକୁ ଯିବାକୁ ହୁଏ, ସେତେବେଳେ ବେହେରା ଖୁଣ୍ଟିଆ ତାଙ୍କର ସୁରକ୍ଷା ସେବାରେ ନିୟୋଜିତ ହୋଇ ବେତ ଧରି ଶ୍ରୀଛାମୁଙ୍କ ସହିତ ଆସନ୍ତି। ଗଜପତିଙ୍କର ସବୁ ପ୍ରକାରର ନୀତି ପାଳନ ଅବସରରେ, ଏପରିକି ଛେରା ପହଁରା ପାଇଁ ରଥକୁ ବିଜେ କରିବା ସମୟରେ ମଧ୍ୟ ବେହେରା ଖୁଣ୍ଟିଆ ଗଜପତିଙ୍କ ପାଖରେ ଥାନ୍ତି। ପହଣ୍ଡି ପୂର୍ବରୁ ଶ୍ରୀଜୀଉଙ୍କ ନିକଟରେ ପୁଷ୍ପାଞ୍ଜଳି ମଧ୍ୟ ସେ କରିଥାନ୍ତି।
1: ଅଡ଼ସର ସମୟରେ ଯୋଉ ଆମର ଖଳି ଲାଗି ଏକାଉଶି ହୁଏ, ସେଦିନ ବେହେରା ଖୁଣ୍ଟିଆ ବଡ଼ବାରରେ ଠିଆ ହେଇକିରି ମଣିମାଟାକ ଦିଏ। ଯେଉଁଦିନ କୁଷ୍ଠ ଜନ୍ମ ବିଧିରେ ବାସୁକି ଯେତେବେଳେ କୁଷ୍ଠଙ୍କୁ ଧରିକିରି ଯମୁନା ପାର ହଉଥିଲେ, ସେତେବେଳେ ସେ ବାସୁକି ହେଇକିରି ମଧ୍ୟ ତା ପଛପଟେ ସପ୍ତଫେଣା ଧରିକି ଚାଲନ୍ତି। ଖୁଣ୍ଟିଆମାନେ ଶ୍ରୀଗୁଣ୍ଡିଚାରେ ପ୍ରଥମେ ଯେତେବେଳେ ସକାଳୁ ଆଳତି ସରିଲା ପରେ ଅବକାଶ ହେଲା, ଅବକାଶ ହେଲା ପରେ ତଡ଼ପୁତିରି ହେଲା, ତଡ଼ପୁତିରିକି ଭେଷ ହେଲେ, ସେତେବେଳେ ଖୁଣ୍ଟିଆ ସମସ୍ତ ଭେଷ ସାମଗ୍ରୀ ଯୋଗାଇଲେ। ତା ଅର୍ଥ ଲୁଗା ଇତ୍ୟାଦି ବସ୍ତ୍ର ଇତ୍ୟାଦି ସହ ଯେଉଁ ଆସିଲା ଚାଙ୍ଗଡ଼ା ନିପାକ ଦେଲା, ଏ ସାବତୀୟ ଫୁଲ ଦେଲେ, ଫୁଲ ଦେଇ ସାରିବାରେ ଭୋଗ ସରିଲା ପରେ ମଙ୍ଗଳା ଅର୍ପଣ ଯେଉଁ ହେବ, ସେ ମଙ୍ଗଳା ଅର୍ପରେ ଖୁଣ୍ଟିଆମାନେ ସେ ଡୋର ଆଣିକିରି ଦୁଇ ଠାକୁରଙ୍କ ପାଖରେ ରଖିବେ। ମୁଦିରସ୍ଥ ଖୁଣ୍ଟିଆ ଠାରୁ ସେ ଡୋର ନେଇକିରି ଲାଗି କରିବେ। ଆଉ ତା ବଦେ ପହଣ୍ଡି କାହାଳି ଦିଆଗଲା ପରେ ଖୁଣ୍ଟିଆ ବାଡ଼ିରେ ଠିଆ ହୋଇ ମଣିମାଟାକ କଲେ ଦୈତାପତିମାନେ ପହଣ୍ଡି ଆରମ୍ଭ କରିବେ। ଆଉ ପହଣ୍ଡି ସମୟ ତାକ ଖୁଣ୍ଟିଆ ମଣିମାଟାକ ଦେଖୁଥିବ, ସେ ଦେଖିବ ଯେ ଯେଉଁ ନିର୍ଦ୍ଦିଷ୍ଟ ଲୋକ ସେ ପହଣ୍ଡି ଭିତରେ ରହିବାର କଥା ସେ ଲୋକ ଅଛନ୍ତି କି ନାହିଁ, ଆଉ ତା ବାଦ ଅନ୍ୟ କୌଣସି ଲୋକଙ୍କୁ ପହଣ୍ଡିର ଯେପରି ସୁଯୋଗ ନ ଦିଆଯାଏ ଖୁଣ୍ଟିଆ ରହିବ। ତାପରେ ଜଗନ୍ନାଥ ସେଠି ପହଞ୍ଚି ସାରିଲା ବାଦେ, ଠାକୁର ରଥରେ ପହଞ୍ଚି ସାରିଲା ବାଦେ ଆବଶ୍ୟକ ଭେଷ ସକାଶେ ସମସ୍ତ ସାମଗ୍ରୀ ଦେବ। ତାପରେ ଗଜପତି ଛେରା ପରେ ଆସିଲା ପରେ ଏ ବେହେରା ଖୁଣ୍ଟିଆ ତାଙ୍କ ସହିତ ଆସିବ, ଆଉ ଛେରା ପରେ ସମସ୍ତ ସାହାଯ୍ୟ ସହଯୋଗ ଗଜପତିଙ୍କ ତରଫରୁ କରିବ।

0: ମେକଅପ୍ ସେବା ହେଉଛି ଦୁଇ ପ୍ରକାରର, ପ୍ରଥମ ଭଣ୍ଡାର ମେକଅପ୍ ଏବଂ ଦ୍ୱିତୀୟରେ ପାଳିଆ ମେକଅପ୍। ଭଣ୍ଡାର ମେକଅପ୍ ଶ୍ରୀମନ୍ଦିର ମଧ୍ୟରେ ଥିବା ଭିତର ଭଣ୍ଡାର ଆଉ ବାହାର ଭଣ୍ଡାର ଉଭୟ ତତ୍ତ୍ୱାବଧାରକ। ସେହିପରି ପାଳିଆ ମେକଅପ୍ ଭଣ୍ଡାର ମେକଅପ୍ଙ୍କ ଠାରୁ ବେଶ ପାଇଁ ଆବଶ୍ୟକ ସ୍ୱର୍ଣ୍ଣ ଅଳଙ୍କାର ନେଇ ପୁଷ୍ପାଳକଙ୍କୁ ଦେବା ଆଉ ବେଶ ସରିଲା ପରେ ପୁନଶ୍ଚ ଆଣି ଭଣ୍ଡାର ମେକଅପ୍ଙ୍କୁ ହସ୍ତାନ୍ତର କରିବା ହେଉଛି ତାଙ୍କର ଦାୟିତ୍ୱ।
1: ଜଗନ୍ନାଥଙ୍କ ସ୍ୱତନ୍ତ୍ର ରତ୍ନ ଭଣ୍ଡାର ଅଛି। ରତ୍ନ ଭଣ୍ଡାର ଦୁଇ ଭାରି ବ୍ୟକ୍ତ, ଭିତର ଭଣ୍ଡାର ଆଉ ବାହାର ଭଣ୍ଡାର। ଯେ ବାହାର ଭଣ୍ଡାର, ସେ ବାହାର ଭଣ୍ଡାର ଦାୟିତ୍ୱରେ ଅଛି ଭଣ୍ଡାର ମେକଅପ୍। ଭିତର ଭଣ୍ଡାରରେ ଆମର ଯେଉଁ ସବୁ ସାମଗ୍ରୀ ଅଛି, ଦୈନନ୍ଦିନ ଯେଉଁ ଭେଷରେ ଆପଣ ଦେଖୁଛନ୍ତି ଠାକୁର ଗୋଡ଼ ହାତ ସବୁ ଲଗାଉଛନ୍ତି, କିରିଟ ଲଗାଉଛନ୍ତି, ସେ ସବୁ ଭିତର ଭଣ୍ଡାର। ସକାଳ ମଙ୍ଗଳ ଆଳତି ଯେଉଁ ହୁଏ, ଯେଉଁ ମାଳତି ବଟା ଯେଉଁଥିରେ କପୁର ରଖାଯାଏ, ସେ ସୁନାରେ ତିଆରି। ଠାକୁର ଯିଏ ଜୀବ ଚଳନ୍ତି ସେ ସୁନା ଜୀବ ଚଳା। ଠାକୁର ଯେଉଁ ପିଙ୍ଗଳରେ ଆନ୍ତୁଆଣି କରନ୍ତି ସେ ରୂପାରେ ତିଆରି। ଆଉ ଠାକୁରଙ୍କର ମଧ୍ୟ ସୁନା ବେତ ଅଛି, ତା ବାଦେ ଠାକୁରଙ୍କର ସୁନାର ମୂର୍ତ୍ତି ଇତ୍ୟାଦି ଅଛି, ଯାଇକି ତାଙ୍କ ଦାୟିତ୍ୱ ରହେ ଭଣ୍ଡାର ନିପାକ ଦାୟିତ୍ୱରେ। ପାଳିଆ ମେକଅପ୍ର ଦାୟିତ୍ୱ ହେଲା ଭଣ୍ଡାର ନିପାକ ଠାରୁ ସମସ୍ତ ସୁନା ସାମଗ୍ରୀ ଯେତେବେଳେ ଯାହା ଆବଶ୍ୟକ ତାକୁ ଏଇ ଜଗନ୍ନାଥଙ୍କ ଭେଷରେ ପୁଷ୍ପାଳଙ୍କୁ ଦେବା, ଆଉ ଭେଷ ସରିଲେ ସେ ଜିନିଷ ଆଣିକି ଦେବା। ଦୈନନ୍ଦିନ ଆମର ଆଳତି ସମୟରେ ପୂର୍ବଦିନ ପହୁଡ଼ ହେଇଥାଏ, ପହୁଡ଼ ହେଲା ପରେ ଭିତର୍ଷ ମହାପାତ୍ର ଆମର ଯିଏ ଅଛନ୍ତି ସେ ଆସିଲେ ସିଂହଦ୍ୱାର ଖୋଲାଯାଏ। ତାପରେ ଭିତର୍ଷ ମହାପାତ୍ର ଆଉ ପାଳିଆ ମେକଅପ୍, ମୁଦୁଲି ଆଉ ପଢ଼ିଆରୀ ଆଉ ଅଖଣ୍ଡ ଏ ପାଞ୍ଚ ଜଣ ଗଲେ ଆମର ଜୈବିଜ ଦ୍ୱାର ଖୋଲେ। ଜୈବିଜ ଦ୍ୱାର ଖୋଲିକି ସେ ଭିତରୁ ଗଲାପରେ ସେଠି ଠାକୁରଙ୍କ ପାଖରେ ପଢ଼ିଆରୀ ମଣିମା ଡାକ ଦିଏ। ଭିତର୍ଷ ମହାପାତ୍ର ଦ୍ୱାର ଖୋଲିସାରିଲା ପରେ ଭିତରକୁ ଯାଆନ୍ତି। ଠାକୁର ପୂର୍ବଦିନ ରାତିରେ ଶୋଇଥାନ୍ତି, ତେଣୁ ବୈଠା ଜଳିଲା ପରେ ଠାକୁରଙ୍କୁ ଦେଖିସାରିଲା ବାଦେ ଠାକୁରଙ୍କ ସମସ୍ତ ଦାୟିତ୍ୱ ସେତେବେଳେ ହସ୍ତାନ୍ତର କରାଯାଏ ମେକଅପ୍ ଉପରେ। ଶ୍ରୀରଙ୍ଗର ଯେଉଁ ଦାୟିତ୍ୱ ଏ ଉଭୟ ଅଛନ୍ତି, ତେଣୁ ପ୍ରଥମେ ମେକଅପ୍ ଯାଇକି ଦେଖେ ପୂର୍ବଦିନର ଯାହା ଶ୍ରୀରଙ୍ଗ ଥିଲା ଠିକ୍ ସେଇ ଆକାରରେ ଅଛନ୍ତି କି ନାହିଁ, କି ସେ ଅଳଙ୍କାର ସବୁ ଅଛି କି ନାହିଁ, ସେଦିନ ଦାୟିତ୍ୱ ନିଏ। ନେଲା ପରେ ସେ କର୍ପୂର ବସାଏ। କେଉଁ କର୍ପୂର ନା ସୁନା ଦାନୀର ଯେଉଁ ତିଆରି ହେଇଛି ସେ ତିନୋଟି ଦିଏ, ତା ଦେହରେ କର୍ପୂର ଦିଏ। କର୍ପୂର ଦେଇ ସାରିଲା ବାଦେ ତଳେ ଭିତର୍ଚ୍ଛ ଆଉ ଦୁଇ ଜଣ ପୁଷ୍ପାଳକ ରହିକରି ସେ କର୍ପୂର ଆଳତି କରନ୍ତି। କର୍ପୂର ଆଳତି କଲାପରେ ମୈଲମ ଇତ୍ୟାଦି ହୁଏ। ମୈଲମ ହେଇକରି ଭେଷରେ ଯାହା କିଛି ସାମଗ୍ରୀ ସୁନା ଜିନିଷ ଦରକାର ହୁଏ, ଯେତେବେଳେ ଭେଷ ହୁଏ ସେ ସୁନା ସାମଗ୍ରୀ ସେ ଭଣ୍ଡାର ନିପାକ ପାଖରୁ ଆଣି ପୁଷ୍ପାଳକୁ ଦିଅନ୍ତି। ଫେର ଭେଷ ସରିଲେ ଫେର ତାଙ୍କୁ ନେଇକରି ୱାପସ୍ କରନ୍ତି।

ଅକଳନୀୟ କଳ୍ପନା ବିଳାସର କେନ୍ଦ୍ରବିନ୍ଦୁ ଶ୍ରୀମନ୍ଦିରର ଭଣ୍ଡାର ଘର। ଶ୍ରୀଜଗନ୍ନାଥଙ୍କ ଗନ୍ତାଘରକୁ ଆଧାର କରି ଲୋକମୁଖରେ ଅନେକ କାହାଣୀ ପ୍ରଚଳିତ। ପୁରୀ ମନ୍ଦିରର ଦେବତା ରତ୍ନପ୍ରିୟ, ଅଳଙ୍କାର ପ୍ରିୟ। ତାଙ୍କ ଭଣ୍ଡାର ଘର ମଧ୍ୟ ମୂଲ୍ୟବାନ ଦ୍ରବ୍ୟରେ ଭରପୁର। କଳା ଠାକୁରଙ୍କ ଆଭୂଷଣ ପ୍ରିୟତା ସୂଚାଇ କବି ଲେଖିଛନ୍ତି, ଅଣିମାଦି ଅଷ୍ଟ ରତ୍ନ ବିଶିଷ୍ଟ ପ୍ରଦାନେ କୁଶଳ ହୋଇ କଷ୍ଟକୁ ଲୋକର କରୁଛ ନିକର ଭଞ୍ଜ ବିରବର କହି। ଆଳଙ୍କାରିକତା ଯେଉଁ କବିଙ୍କର କାବ୍ୟ ସୃଷ୍ଟିରେ ଥିଲା ପ୍ରଧାନ ଅବଲମ୍ବନ, ସେହି ଉପେନ୍ଦ୍ର ଭଞ୍ଜ ମଣିଷର ଆର୍ତ୍ତିହରଣ ପାଇଁ ଶ୍ରୀମନ୍ଦିରର ଅଳଙ୍କାରପ୍ରିୟ ଦେବତାଙ୍କ ଆଗରେ କାବ୍ୟିକ ଅଭିଯୋଗ ମଧ୍ୟ କରିଥିଲେ। ଆମ ମଧ୍ୟଯୁଗୀୟ କବିଙ୍କ ପଙ୍କ୍ତିଗୁଡ଼ିକ ସ୍ପଷ୍ଟ କରୁଛି ଯେ ଜଗନ୍ନାଥ ମନ୍ଦିରର ଅନ୍ୟତମ ବୈଶିଷ୍ଟ୍ୟ ସେଠାରେ ଶତାବ୍ଦୀ ଶତାବ୍ଦୀ ଧରି ରହିଥିବା ରତ୍ନଖଚିତ ଅଳଙ୍କାରଗୁଡ଼ିକ। ହୀରା, ନୀଳା, ମୁକ୍ତା, ମାଣିକ୍ୟ, ମର୍କତ ପ୍ରଭୃତି ସକଳ ପ୍ରକାରର ମୂଲ୍ୟବାନ ରତ୍ନ ଶ୍ରୀଜଗନ୍ନାଥଙ୍କ ସେବାରେ ଲାଗେ। ଅଳଙ୍କାର, ରତ୍ନ ତଥା ସେବାରେ ବ୍ୟବହୃତ ଅନ୍ୟାନ୍ୟ ଦାମୀ ଜିନିଷଗୁଡ଼ିକ ଜମା ରହେ ଭଣ୍ଡାର ଘରେ। ଗର୍ଭଗୃହ ତଥା ଅଣସର ଗୃହ ସଂଲଗ୍ନରେ ଥିବା ଏହି ରତ୍ନ ଭଣ୍ଡାର ପ୍ରଧାନତଃ ଦୁଇ ଭାଗରେ ବିଭକ୍ତ। ଏ ଦୁଇଟି ଭିତର ଭଣ୍ଡାର ଓ ବାହାର ଭଣ୍ଡାର ନାମରେ ନାମିତ। ବାହାର ଭଣ୍ଡାରର ଦାୟିତ୍ୱ ଜଣେ ମାତ୍ର ସେବାୟତ ଉପରେ ନ୍ୟସ୍ତ, ଯାହାଙ୍କୁ କୁହାଯାଏ ଭଣ୍ଡାର ମେକାପ। ନୀତିଦିନିଆ ମନ୍ଦିର ରୀତିନୀତି ପାଇଁ ଯେଉଁ ସବୁ ଦାମୀ ପଦାର୍ଥ ଆବଶ୍ୟକ ହୁଏ, ଏପରିକି ବିଶେଷ କେତୋଟି ପର୍ବପର୍ବାଣୀରେ ଦିଅଁମାନଙ୍କର ଆବଶ୍ୟକ ହେଉଥିବା ମୂଲ୍ୟବାନ ଅଳଙ୍କାର ଓ ଆଭୂଷଣ ବାହାର ଭଣ୍ଡାରରେ ଥାଏ। ଭଣ୍ଡାର ମେକାପ ଆବଶ୍ୟକୀୟ ଅଳଙ୍କାରଗୁଡ଼ିକୁ ସିଂହାରୀ ନାମଙ୍କ ସେବାୟତମାନଙ୍କୁ ଦିଅନ୍ତି। ଠାକୁରମାନଙ୍କୁ ବେଶ କରାଇବା ହେଲା ସିଂହାରୀମାନଙ୍କର ସେବା। ପ୍ରଧାନତଃ ତିନି ପ୍ରକାରର ଦ୍ରବ୍ୟ ଶ୍ରୀମନ୍ଦିରର ଭଣ୍ଡାର ଘର ଦ୍ୱୟରେ ରହିଛି। ଏଗୁଡ଼ିକ ରୂପାଦ୍ରବ୍ୟ, ସୁନାଦ୍ରବ୍ୟ ଏବଂ ରତ୍ନଖଚିତ ସ୍ୱର୍ଣ୍ଣାଳଙ୍କାର।

0: ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରଚାର କଲୁ ଶ୍ରୀକ୍ଷେତ୍ର ମାଧୁରୀ। ଆଜିର ବିଷୟ ଥିଲା ଖୁଣ୍ଟିଆ ମେକଅପ୍ ସେବା। ଏ ସମ୍ପର୍କରେ ଆଲୋଚନା କରିଥିଲେ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସହଯୋଗିତା ଗୋଲକ ବିହାର ମହାପାତ୍ର ଏବଂ ଚିରଞ୍ଜୀବ ରାଉତରାୟ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରସାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେହୀଶ ବିଳାସର 86ତମ ଭାଗ। ସଙ୍ଗୀତ ପରିଚାଳନା ଡକ୍ଟର ସୁଚିତ୍ରା ମହାପାତ୍ର, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।
1: ଆକାଶବାଣୀ କେନ୍ଦୁଝର, ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କିଆ, ଉପସ୍ଥାପନାରେ ଅଛନ୍ତି ଦେବାଶିଷ ମିଶ୍ର। ହେଲେ ଶ୍ରୋତାବନ୍ଧୁ, ଏହି କାର୍ଯ୍ୟକ୍ରମ ଶୁଣିବେ କିଛି ବିଜ୍ଞାପନ ପରେ।
2: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ।
3: ଇଏ ସୌଦାର 15,000, ପରିବାର 2,000।
2: ଆଉ ଲାଇଟ ବିଲ୍
3: ଏବେ 0 ପଇସା କେମିତି ଦେବି?
2: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ଶପିଂ କରାଯାଉ।
3: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in। ଘରେ ଘରେ ସୂର୍ଯ୍ୟ ଘର।
4: ସୈନ୍ୟ ସଜ୍ଜା ଆରମ୍ଭ ହେଇଗଲାଣି।
5: हे प्रभु, ए मासरे भी एते इलेक्ट्रिक बिल केमिति देबी?
6: अरे राजू भाई, पीएम सूर्य घर योजना रो यूएलए मॉडल थाउ थाउ तोरे एते चिंता काहे कि जे मु तो मो घरे सोलर लगाई देलिनी, बिजली बिल टेंशन रो मु पूरा मुक्ति।
5: सतरे भाई?
6: हां भाई, मात्र 1875 टंका रे पुणी एथिरे वार्षिक 5,000 टंका पर्यंत बिजली बिल रे संचय हेबो, ता सह 5 वर्ष जाए मेंटेनेंस खर्च भी नहीं।
7: आज्ञा हां, आज ही अधिक सूचना पाई निकटस्थ विद्युत कार्यालय अथवा 1800345718 रे जोगाजोग कर।
8: କେନ୍ଦୁଝର ଜିଲ୍ଲାର ବିଶ୍ୱାସ ଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ।
9: ସୁନା, ରୂପା, ହୀରା, ଡ୍ରେସ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
8: କନକ ଜୁଏଲେରୀ, ବିଏସ ମଲ, ଧୋବାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।
4: ଚନ୍ଦ୍ର ଉଦୟ ହେଉଥିବା ସମୟରେ

0: ବଡ଼ ପଣ୍ଡା, ରାଜକିଶୋର ପଣ୍ଡା, ବ୍ରହ୍ମା ଗଙ୍ଗାଧର ମିଶ୍ର, ପୂଜା ପଣ୍ଡା, ସେବାୟତ ସୁବ୍ରତ କୁମାର ତ୍ରିପାଠୀ, ସୁଜିତ କୁମାର ଦାସ, ଈଶ୍ୱର ଚନ୍ଦ୍ର ତ୍ରିପାଠୀ, ଦେବଦତ୍ତ ପତି, ପଦ୍ମନାଭ ନନ୍ଦ ଏବଂ ସୁଆର ସେବକ ପ୍ରମୁଖଙ୍କ ନୀତିକାନ୍ତି ପରେ ଅପରାହ୍ନ 5:20 ସମୟରେ ରଥଟଣା ଆରମ୍ଭ ହୋଇ ଗଳଗଣ୍ଡି ଭୋଗ ଅନୁଷ୍ଠିତ ହୋଇଥିଲା। ଏହାପରେ ସନ୍ଧ୍ୟା 6:33 ରଥ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲା। ସେବାୟତ ଦେବାଶିଷ ମିଶ୍ର ଓ କେନ୍ଦୁଝର ରାସ୍ତା ଓ ଗୃହ ନିର୍ମାଣ ସଂସ୍ଥାର ଅଧିକାରୀଙ୍କ ସହିତ ରଥ ମହାରଣା ନୀଳମଣି ମହାରଣା ଏବଂ ସେବାୟତମାନଙ୍କ ଦ୍ୱାରା ରଥଟଣା କାର୍ଯ୍ୟ ପରିଚାଳନା କରାଯାଇଥିଲା। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତତ୍ତ୍ୱାବଧାନରେ ସ୍ଥାନୀୟ ଘୁଙ୍ଗୁରୁ କ୍ଲବରେ ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ପ୍ରଦାନ କରାଯାଇଥିଲା। 11 ବୁଲେଟ୍ କ୍ଲବ, ୟଙ୍ଗ ଜିନିୟସ୍ କ୍ଲବ ଓ କେନ୍ଦୁଝର ଇଞ୍ଜିନିୟରିଂ ସ୍କୁଲ ତରଫରୁ ଭକ୍ତମାନଙ୍କୁ ମାଗଣାରେ ଭୋଗ ବିତରଣ କରାଯାଇଥିଲା। ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ଦହିପାଣି, ଶ୍ରୀ ଗୋପାଳଜୀ ମଠ ଓ ରଥବେଞ୍ଚ ସଂଗଠନ ତରଫରୁ ପାଣି ଓ ଦହିପାଣି ବଣ୍ଟନ କରାଯାଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏକ ଅସ୍ଥାୟୀ ଚିକିତ୍ସାଳୟ ଖୋଲାଯାଇଥିଲା। ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ରେଡ୍କ୍ରସ, ଏନ୍ସିସି ଛାତ୍ରଛାତ୍ରୀମାନେ ରଥଯାତ୍ରା ଦେଖିବାକୁ ଆସିଥିବା ଭକ୍ତମାନଙ୍କୁ ପାନୀୟ ଜଳ ବଣ୍ଟନ, ପ୍ରାଥମିକ ଚିକିତ୍ସା ଆଦି ସମ୍ପର୍କରେ ତଦାରଖ କରି ସହାୟତା ପ୍ରଦାନ କରିଥିଲେ। କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂ, ଆରକ୍ଷୀ ଅଧୀକ୍ଷକ ନୀତିନ କୁଶଲକର, କେନ୍ଦୁଝର ବନଖଣ୍ଡ ଅଧିକାରୀ ଏଚ୍ଡି ଧନରାଜ, ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଲିକ, ରବୀନ୍ଦ୍ର କୁମାର ପ୍ରଧାନ, କେନ୍ଦୁଝର ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ଉମାଶଙ୍କର ଦଳାଇ, ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଇଞ୍ଜିନିୟର ସମ୍ବିତ ମହାନ୍ତି, ବାଂସପାଲ ତହସିଲଦାର ବିକାଶ ଚନ୍ଦ୍ର ସାହୁ, ସଦର ତହସିଲଦାର ଶୁଭେନ୍ଦୁ ସାହୁ, କେନ୍ଦୁଝରଗଡ଼ ପୌରପାଳିକାର ନିର୍ବାହୀ ଅଧିକାରୀ ଲଳିତ କୁମାର ନାୟକ, ବିଭାଗୀୟ ଅଧିକାରୀ ଭୁବନେଶ୍ୱର ମହାପାତ୍ର, ଜନ୍ମେଜ ଶତପଥି, ଦେବୋତ୍ତର ସୁପରଭାଇଜର ପଞ୍ଚାନନ ସାହୁଙ୍କ ଉପସ୍ଥିତିରେ ତଥା ଜିଲ୍ଲା ପ୍ରଶାସନର ଅନ୍ୟାନ୍ୟ ବରିଷ୍ଠ ପ୍ରଶାସକମାନଙ୍କ ଉପସ୍ଥିତିରେ ନୀତିକାନ୍ତି ସମ୍ପନ୍ନ ହେବା ସହ ରଥଟଣା ଅନୁଷ୍ଠିତ ହୋଇଥିଲା। ଏହା ସହିତ ଭକ୍ତଙ୍କ ଗହଣରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ଜିଲ୍ଲା ପରିଷଦ ସଦସ୍ୟ ଆଶିଷ ଚକ୍ରବର୍ତ୍ତୀ ଏବଂ ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଏହି ରଥଟଣାରେ ସାମିଲ ହୋଇଥିଲେ। ରଥଯାତ୍ରାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ କେନ୍ଦୁଝର ଏସ୍ପିଙ୍କ ନେତୃତ୍ୱରେ ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ସହିତ 22 ପ୍ଲାଟୁନ୍ ପୋଲିସ ଫୋର୍ସ, 3 ଅତିରିକ୍ତ ଏସ୍ପି, 4 ଡିଏସ୍ପି, 13 ଇନ୍ସପେକ୍ଟର, 45 ସବ୍ଇନ୍ସପେକ୍ଟର ଏଏସ୍ଆଇ ସମେତ ସାଦା ପୋଷାକଧାରୀ ପୋଲିସ ମୁତୟନ ହୋଇଥିଲେ। ସୁନାବେଶ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବଡ଼ଦାଣ୍ଡକୁ ସିସିଟିଭି କଭରେଜରେ ରଖାଯାଇଛି। ଏଥିପାଇଁ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ମଧ୍ୟ ବ୍ୟବସ୍ଥା କରାଯାଇଛି। ରଥଯାତ୍ରା ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ୱାଚ୍ ଟାୱାରରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଗୁରୁବାର ସନ୍ଧ୍ୟାରେ ଘୁଙ୍ଗୁରୁ ମଞ୍ଚରେ କେନ୍ଦୁଝରର ସୁନାମଧନ୍ୟ ଅନୁଷ୍ଠାନ ବରୁଣେଶ୍ୱର ନୃତ୍ୟ ସଙ୍ଗୀତ ଅନୁଷ୍ଠାନ ଓ ଶାଳପଡ଼ାର ବୀଣାପାଣି କଳାନିକେତନର କଳାକାରମାନେ ନିର୍ଦ୍ଦେଶକ ଜିତୁ ଦାସଙ୍କ ନିର୍ଦ୍ଦେଶନାରେ ଆକର୍ଷଣୀୟ ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରାକୁ ନେଇ କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂ ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମର ସାପ୍ତାହିକୀକୁ କହନ୍ତି,
1: ଆଜି କେନ୍ଦୁଝର ଜିଲ୍ଲାରେ ଶ୍ରୀ ଶ୍ରୀ ବଳଦେବଜୀ ବିଜୟଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆମର ଆୟୋଜିତ ହେଉଛି। ସେପାଇଁ ଆମର ଜିଲ୍ଲା ପ୍ରଶାସନ ଦ୍ୱାରା ସବୁ ପଦକ୍ଷେପ ନିଆଯାଇଛି, ସବୁ ଆରେଞ୍ଜମେଣ୍ଟ କରାଯାଇଛି, ଯେ ଶ୍ରଦ୍ଧାଳୁ ସବୁ ଡିଫରେଣ୍ଟ ଜାଗାରୁ ଆସୁଛନ୍ତି ସେ ପାଇଁ ସିକ୍ୟୁରିଟି ଆରେଞ୍ଜମେଣ୍ଟ କରାଯାଇଛି ଏବଂ ସବୁ ସମ୍ବେଦନଶୀଳ ଜାଗାରେ ଆମର ପୋଲିସର ଡିପ୍ଲୟମେଣ୍ଟ ହୋଇଛି, ଏକ୍ଜିକ୍ୟୁଟିଭ୍ ମେଜିଷ୍ଟ୍ରେଟ୍ ଡିପ୍ଲୟମେଣ୍ଟ ହୋଇଛି ତଥା ଟ୍ରାଫିକ୍ ଆରେଞ୍ଜମେଣ୍ଟ ବି ଆକର୍ଡିଂଲି କରାଯାଇଛି। ଯେଉଁ ତରଫରୁ ବେଶୀ ଆମର ଫୁଟଫଲ୍ ହେବ ସେଇ ତରଫରୁ ଆମର ପାର୍କିଂ ଆରେଞ୍ଜମେଣ୍ଟ କରାଯାଇଛି ଏବଂ ସବୁ ଆରେଞ୍ଜମେଣ୍ଟ ଅଛି ଇନକ୍ଲୁଡ଼ିଂ ପୋଲିସ ଆଣ୍ଡ ଏକ୍ଜିକ୍ୟୁଟିଭ୍ ମେଜିଷ୍ଟ୍ରେଟ୍। ଯେମିତି ସମସ୍ତେ ଜାଣିଛନ୍ତି ଆମର କେନ୍ଦୁଝରର ଯେଉଁ ୟୁନିକ୍ନେସ୍ ଥାଏ, ଆମର 3 ଠାକୁର ଗୋଟିଏ ରଥରେ ଏକା ସାଙ୍ଗେ ବିଜୟ କରିଥାନ୍ତି ଏବଂ ଆମର ଯେଉଁ ଏଠି ସ୍ଥାନୀୟ ଜନଜାତି ଦ୍ୱାରା ସଂଗୃହିତ ଶିଆଳି ଲତାର ବ୍ୟବହାର କରାଯାଏ ରଥ ଟଣା ପାଇଁ, ସେମିତି ଆମେ ସେଇ ପରମ୍ପରା ସେଇ ଟ୍ରେଡିସନ୍କୁ ଆମେ ଆଜି ବି ଏମିତି ଫଲୋ କରୁଛୁ। ଏଣ୍ଡ ଆମେ ଆଶା କରୁଛୁ କି ଏବେ ଭଲ ପାଗ ଅଛି, ଅଲଦୋ ଆମର IMD ଫୋର୍କାଷ୍ଟ ହିସାବରେ ଆମେ ପ୍ରସ୍ତୁତ ଅଛୁ, ସେମିତି ଆରେଞ୍ଜମେଣ୍ଟ କରାଯାଇଛି, ବଟ୍ ଆମେ ଆଶା କରୁଛୁ ସବୁ ରଥଟଣା ଆମର ଶାନ୍ତି ଶୃଙ୍ଖଳାର ଯେମିତି ଗତ ବର୍ଷ ହେଇଥିଲା ସେମିତି ହିଁ ଏହି ବର୍ଷ ବି ସବୁ ଶାନ୍ତି ଶୃଙ୍ଖଳାର ସମ୍ପନ୍ନ ହେବ। ସମସ୍ତଙ୍କୁ ଧନ୍ୟବାଦ, ଜୟ ଜଗନ୍ନାଥ।
0: କେନ୍ଦୁଝର ଏସ୍ପି ନୀତିନ କୁଶଲକର ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମର ସାପ୍ତାହିକୀକୁ କହିଥିଲେ,
2: ଆମର ସବୁ ବର୍ଷ ଏଠି କେଉଁଝରରେ ବଡ଼ ଜୋରସୋରରେ ରଥଯାତ୍ରା ପାଳନ ହୁଏ, ତ

0: ଆମର ଏଥର 27 ପ୍ଲାଟୁନ୍ ଫୋର୍ସ ଲାଗିଛି। କାଲି ଦିନ ଫୋର୍ସର ବ୍ରିଫିଂ ବି ହେଇଥିଲା। ଆଣ୍ଡ ଆମର ଆଜି ବର୍ଷା ବି ହେଇଛି, ପାଗ ଅନୁକୂଳ ଅଛି, ତାହେଲେ ବହୁତ ଭକ୍ତ ଆସିବାର ସମ୍ଭାବନା ଅଛି। ଆମେ ପ୍ରସ୍ତୁତ ଅଛୁ, ଆମେ ଆଶା କରୁଛୁ ଆଜି ରଥ ପହଞ୍ଚିଯିବ ଅର୍ ସବୁ ଶୃଙ୍ଖଳା ସହିତ ହବ। ସବୁଆଡ଼େ ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଛି। ଆମେ ଗୋଟେ ଭିଡ଼ିଓ ରିଲିଜ୍ କରିଥିଲୁ, ଆପଣମାନେ ପାଇଥିବେ। ସବୁଆଡ଼େ ଡାଇରେକ୍ସନ୍ସ ଦିଆହେଇଛି ଆଣ୍ଡ ଶୃଙ୍ଖଳିତ ସବୁ ହବ, ଏଇଟା ଆମର ଆଶା ଅଛି।
1: କେନ୍ଦୁଝରର ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମର ସାପ୍ତାହିକୀକୁ କହିଥିଲେ,
2: ଜୟ ଜଗନ୍ନାଥ, ଜୟ ଶ୍ରୀ ବଳଦେବଜୀଉ। ଆମର କେନ୍ଦୁଝରର ଆରାଧ୍ୟ ଦେବତା, କେନ୍ଦୁଝର ସହରର ଜିଲ୍ଲାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କର ଆଜି ଯେଉଁ ଘୋଷଯାତ୍ରା ହେଉଛି, ଯେଉଁ ଶ୍ରୀଗୁଣ୍ଡିଚାରେ ଯେଉଁ ଯାତ୍ରା ହେଉଛି, ପ୍ରଭୁ କରୁଛନ୍ତି ଏକ ଶାନ୍ତିପୂର୍ଣ୍ଣ ଭାବନା ଭାଗ, ଗୋଟେ ଭକ୍ତିପୂର୍ଣ୍ଣ ପରିବେଶ ଏଠି ଅଛି। ପ୍ରଥମ ମୁଁ କେନ୍ଦୁଝର ବାସୀଙ୍କୁ ଧନ୍ୟବାଦ ଦେବି, ସେମାନେ ଯେଉଁ ହିସାବରେ ଆମକୁ ସହଯୋଗ କରିଛନ୍ତି। ଏବେ ଆଜି ବି ରଥର ପହଣ୍ଡି ହେଉ, ଆମର ପହଣ୍ଡିଆମାନେ ହୁଅନ୍ତୁ, ସେବାରେ ନିୟୋଜିତ ନୀତି ଯେଉଁମାନେ କରୁଛନ୍ତି ସେମାନଙ୍କୁ ମୋ ହୃଦୟରୁ ଅଶେଷ ଧନ୍ୟବାଦ ମଧ୍ୟ ସେମାନଙ୍କୁ ଦେବି। ସେମାନେ ଏତେ ଶାନ୍ତି ଶୃଙ୍ଖଳା ସହିତ ଠିକ୍ ସମୟରେ ନିର୍ଦ୍ଧାରିତ ସମୟ ଯେଉଁ ହେଇଛି ସେହି ହିସାବରେ ସେମାନେ ତାଙ୍କ କାର୍ଯ୍ୟ ସମାପନ କରିଛନ୍ତି ଏଭଳି ଭାବରେ। ଆଉ ସବୁଠୁ ଭଲ କଥା, ଏବେ ପହଣ୍ଡି ସମୟରେ ରଥକୁ ଠାକୁର ଯିବା ସମୟରେ ଏକ ବର୍ଷା ବି ହେଲା, ସେଇଟା ଆଗମନ, ସେଇଟା ବହୁତ ଆନନ୍ଦିତ କଥା, ସେଇଟା ହେଲା, ସେଭଳି ଖରାର ଇଏ ନାହିଁ। ତେଣୁ ଆଜି ଯେଉଁ ପରିବେଶ ହେଇଛି ଏକ ଅତ୍ୟନ୍ତ ବଢ଼ିଆ ପରିବେଶ, ଲୋକମାନେ ଆସନ୍ତୁ। ଏବେ ଜନସାଧାରଣ ଆମେ ମଧ୍ୟ କହୁଛୁ, ଯେଉଁମାନେ ଆସୁଛନ୍ତି ଦୂର ଦୂରାନ୍ତରୁ ଠାକୁରଙ୍କୁ ଆସିଛନ୍ତି ଦେଖା କରିବା ପାଇଁ, ଠାକୁରଙ୍କୁ ପ୍ରଭୁଙ୍କ ଆଶୀର୍ବାଦ ନେବା ପାଇଁ, ସେମାନଙ୍କୁ ଅନୁରୋଧ କରୁଛୁ। ସେମାନେ ପୋଲିସ ଯେଉଁ ଆରକ୍ଷୀ ଅଧିକାରୀମାନେ ଅଛନ୍ତି, ଯେଉଁ ଯେଉଁ ଜାଗାରେ ଅଛନ୍ତି, ଯାହା ମଧ୍ୟ ତାକୁ ଆପଣ ପାଳନ ବି କରନ୍ତୁ ଏବଂ କରୁଛନ୍ତି ମଧ୍ୟ, ସେଥିପାଇଁ ମଧ୍ୟ ଆପଣମାନଙ୍କୁ ଜନସାଧାରଣ ସମସ୍ତଙ୍କୁ ଅଶେଷ ଧନ୍ୟବାଦ। ଏବଂ ଏତେ ଶାନ୍ତି ଶୃଙ୍ଖଳା ସହିତ ଆପଣମାନେ କେନ୍ଦୁଝରବାସୀ ସହଯୋଗ କରୁଥିବାରୁ ଆପଣ ସମସ୍ତଙ୍କୁ ଆମେ ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ଧନ୍ୟବାଦ ଅର୍ପଣ କରୁଛୁ।
1: କେନ୍ଦୁଝର ଉପଜିଲ୍ଲାପାଳ ତଥା ଦେବୋତ୍ତରର ନିର୍ବାହୀ ଅଧିକାରୀ ଉମାଶଙ୍କର ଦଳାଇ ଆମ କାର୍ଯ୍ୟକ୍ରମକୁ କହିଥିଲେ,
3: ଜୟ ବଳଦେବଜୀଉ, ସମସ୍ତ ଭକ୍ତମାନଙ୍କୁ ମୁଁ ଖୋଲା ହୃଦୟରେ ସ୍ୱାଗତ ଜଣାଉଛି, ଆସନ୍ତୁ ପ୍ରଭୁଙ୍କର ଏହି ଯାତ୍ରାକୁ ଆମେ ସଫଳ ମଣ୍ଡିତ କରିବା। ଆପଣମାନଙ୍କ ସୁବିଧା ପାଇଁ ପ୍ରଶାସନ ବିଭିନ୍ନ ଜାଗାରେ ବିଭିନ୍ନ ପାର୍କିଂ ଷ୍ଟଲ୍ ବି କରାଯାଇଛି ଏବଂ ସେ ଜାଗାରୁ ଆପଣଙ୍କର ବଡ଼ଦାଣ୍ଡକୁ ଆସିବା ପାଇଁ ବିଭିନ୍ନ ଆମର ବ୍ୟାଟେରୀ ଭେହିକଲ୍ସର ବି ପ୍ରୋଭିଜନ୍ ଅଛି। ଇଭେନ୍ ଯଦି ଆପଣ ବସ୍ରେ ବି ଆସିବାକୁ ଚାହୁଁଛନ୍ତି, ଆମର ଆରଟିଓଙ୍କ ତରଫରୁ ଇଲେକ୍ଟ୍ରିକ୍ ବସେସ୍ ବି ଆଭେଲେବଲ୍ ଅଛି ବଡ଼ଦାଣ୍ଡକୁ ଆସିବା ପାଇଁ। ଫର୍ଦର ଆପଣଙ୍କ ବିଭିନ୍ନ ସ୍ଥାନରେ ପାଣି, ଆପଣଙ୍କ ସାନିଟେସନ୍ ଫାସିଲିଟିସ୍ ବି ଅଛି। ମେଳା ପଡ଼ିଆରେ ବି ତ ଆମେ ଯେତେ ସମ୍ଭବ ଆମ ତରଫରୁ ଆମେ ଆପଣଙ୍କୁ ସୁବିଧା ପାଇଁ ଚେଷ୍ଟା କରିଛୁ ଏବଂ ଆସନ୍ତୁ, ଆମେ ସହୃଦୟରେ ସମସ୍ତେ ଆପଣଙ୍କ ସହଯୋଗ ରହିଲେ ଠାକୁରଙ୍କୁ ତାଙ୍କର ନୀତିକୁ ଠିକ୍ ସମୟରେ ସାରି ଆମେ ଆପଣ ଠାକୁରଙ୍କୁ ତାଙ୍କର ମାଉସୀଙ୍କ ପାଖରେ ପହଞ୍ଚାଇ ପାରିବା। ଅଛି ନିଶ୍ଚୟ ଏହା ଆମ ପାଇଁ ଗୋଟେ ଗର୍ବର ବିଷୟ ଯେ ଆମର କେନ୍ଦୁଝର ରଥ ବିଶ୍ୱର ସବୁଠୁ ସର୍ବବୃହତ ରଥ, ତେଣୁ ଏହି ପରିପ୍ରେକ୍ଷୀରେ ଆମର ଯାହା ବି ନୀତିକାନ୍ତି ରହିଛି ସମସ୍ତ ସେବାୟତ ପହଣ୍ଡିଆ ଏବଂ ଆମର ପ୍ରଶାସନ ତରଫରୁ ଏବଂ ବିଭିନ୍ନ ଆମର ଯେତିକି ଷ୍ଟେକ୍ ହୋଲ୍ଡର୍ସ ଅଛନ୍ତି ସମସ୍ତଙ୍କ ସହିତ ଆମର ମିଟିଂ ବି ହୋଇଥିଲା, ସେମାନେ ଏହି ସମୟ ଏହି ବର୍ଷ ଖାସ କରି ଆମକୁ ବହୁତ ସହଯୋଗ ଦେଇଛନ୍ତି ଏବଂ ଠାକୁରଙ୍କର ଯାହା ବି ନୀତିକାନ୍ତି ଅଛି ଏକଦମ ନିର୍ଦ୍ଧାରିତ ସମୟ ଅନୁସାରେ ଆମେ ସାରିପାରିଛୁ, ସେଥିପାଇଁ ମୁଁ ସେମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେବି। ବିଭିନ୍ନ ଅର୍ଗାନାଇଜେସନ୍ରୁ ଆମର ସ୍ୱେଚ୍ଛାକର୍ମୀ ଆମର ଆସୁଛନ୍ତି, ଭଲେଣ୍ଟିୟର୍ସ ମାନେ ସେମାନଙ୍କ ପ୍ଲସ୍ NCC ମାନେ ବି ଆମ ସାଙ୍ଗରେ ଅଛନ୍ତି। ପୋଲିସ ପ୍ରଶାସନ ତରଫରୁ ବି ବିଭିନ୍ନ ଆନାଉନ୍ସମେଣ୍ଟ ବି ହୋଇଛି ପୂର୍ବରୁ, ବିଭିନ୍ନ ପାର୍କିଂ ଲଟ୍ର ବି ବିଭିନ୍ନ ଜାଗାରେ ଆମର ଆଡ଼ଭର୍ଟାଇଜମେଣ୍ଟ ବି ହୋଇଛି ଯଦ୍ୱାରା ଲୋକମାନଙ୍କର କୌଣସି ପ୍ରକାର କିଛି ଅସୁବିଧା ନ ହେଉ। ସୋସିଆଲ ମିଡ଼ିଆରେ ବି ଆମ୍ପଲ୍ ଆମାଉଣ୍ଟ ଅଫ୍ ଆମର ଆନାଉନ୍ସମେଣ୍ଟ ବି ହୋଇଛି, IEC ଆକ୍ଟିଭିଟିସ୍ ବି କରାଯାଇଛି, ଆଉ ଯାହା ବି ସୁବିଧା ପାଇଁ ବି ପ୍ରତି ଷ୍ଟଲ୍ରେ ଖାଇବା ପାଇଁ କିଛି ଆମର ସ୍ୱେଚ୍ଛାସେବୀମାନେ ଖାଇବା ବି ଆରେଞ୍ଜ କରୁଛନ୍ତି, ପ୍ଲସ୍ ପଣା ବି ପ୍ରୋଭାଇଡ଼ କରୁଛନ୍ତି ଏବଂ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ବିଭିନ୍ନ ଅର୍ଗାନାଇଜେସନ୍ ତରଫରୁ ଏବଂ ପ୍ରଶାସନ ତରଫରୁ ବି ପ୍ରଚୁର ମାତ୍ରାରେ ଆମେ ପାଣି ବୋଟଲ୍ ବି ପ୍ରୋଭାଇଡ଼ କରୁଛୁ ଏଥର। ମୁଁ ଆପଣ ସମସ୍ତଙ୍କୁ ସର୍ବପ୍ରଥମେ ଅଶେଷ ଅଶେଷ ଧନ୍ୟବାଦ ଦେବି ଯେ ଆପଣ ଏତେ ମାତ୍ରାରେ ଆଜି ଏଇଠି ଯୋଗ ଦେଇଛନ୍ତି, ଏହି ଜନସମାଗମ ପାଇଁ ମୁଁ ଆପଣଙ୍କର ଆଭାରୀ, ଆଉ ଠାକୁରଙ୍କ ପ୍ରତି ଆପଣଙ୍କ ଯେଉଁ ଆସ୍ଥା ଅଛି ତାହା ଏଇଟା ହିଁ ତାହାର ପ୍ରତୀକ, ତେଣୁ ଆସନ୍ତୁ ଏଇ ଭାବର ଠାକୁର ଆଙ୍କୁ ଚେଷ୍ଟା କରିବା ଆମେ ଆମର ଭକ୍ତିଭାବ ସହ ଠାକୁରଙ୍କୁ କେମିତି ଆମେ ସୁରୁଖୁରୁରେ ତାଙ୍କର ମାଉସୀଙ୍କ ପାଖରେ ପହଞ୍ଚାଇ ପାରିବା।
1: ବିଭିନ୍ନ ଭକ୍ତଙ୍କୁ ଆମେ ସାକ୍ଷାତ କରିଥିଲୁ, ସେମାନେ କହନ୍ତି,
4: କୃଷ୍ଣା ରାଣୀ ପାଣି କହିବି ଏତିକି ପବିତ୍ର ରଥଯାତ୍ରା ପାଇଁ ସବୁ କେନ୍ଦୁଝରବାସୀଙ୍କୁ ଅଶେଷ ଅଶେଷ ଶୁଭକାମନା, ଆଉ ଏତେ ପ୍ରବଳ ବର୍ଷା ସତ୍ତ୍ୱେ ବି ପ୍ରଭୁ ବଳଦେବଜୀଉଙ୍କ କୃପାରୁ ଆଜି ସୁଚାରୁ ରୂପେ ରଥଯାତ୍ରା ପାଳନ କରିହେଉଛି, ଆଉ ପହଣ୍ଡି ବି ସୁରୁଖୁରୁରେ ହେଇପାରିଲା, ସବୁ ବଳଦେବଜୀଉଙ୍କୁ କୃପା, ଆଉ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ତାଙ୍କ ଅପାର କୃପାରୁ ପାଗ ଟିକେ ସୁଧାର ଆସିଲା, ପାଗରେ ସବୁ ରୀତିନୀତି ଠିକ୍ ଭାବରେ ହେଇପାରିଲା, ଏଇଟା ପ୍ରଭୁ ବଳଦେବଜୀଉଙ୍କର ମହିମା, ତାଙ୍କର ଅପାର କୃପା ଯେ ସବୁ ବର୍ଷ ପ୍ରବଳ ବର୍ଷା ହୁଏ ହେଲେ ବି ପ୍ରଭୁ ନିଶ୍ଚିତ।

0: ଭାବରେ ଟିକେ ପାଗ ଅନୁକୂଳ କରନ୍ତି, ତାଙ୍କର ସବୁ କାର୍ଯ୍ୟକ୍ରମ ଗୁଡିକ ସୁଚାରୁ ରୂପେ ପାଳନ କରିହୁଏ।
1: କିରଣ ମହା ନାୟକ, ଦେଖନ୍ତୁ ବିଶ୍ୱ ପ୍ରସିଦ୍ଧ ବଡ଼ ରଥ ଆଜି ଆମର କେଉଁଝର ରଥ, ଏ ରଥର ରଥକୁ ଟାଣିବାର ସୌଭାଗ୍ୟ ଆଜି ମହିଳା ମାନଙ୍କୁ ଦିଆହେଇଛି। ସିଏ ପୁଣି ଶିଆଳି ଦୌଡ଼ି ସତଜନ୍ମର ବିଶ୍ୱାସ ଅଛି, ସତଜନ୍ମର ପାପ କ୍ଷୟ ହେଇଯାଏ, ଶିଆଳି ଦୌଡ଼ିକୁ ଛୁଇଁଦେଲେ। ଇଏ ଆମର ଜଗନ୍ନାଥ ହେଉଛନ୍ତି ଆଦିବାସୀଙ୍କ ଦେବତା, ଆଦିବାସୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ଶିଆଳି ଦୌଡ଼ି ଆଜି ଆମେ ମହିଳାମାନେ ଟାଣିବାର ସୌଭାଗ୍ୟ ଲାଭ କରିବୁ। ଏବଂ ବହୁ ଦୂରଦୂରାନ୍ତରୁ ପାଗ ଅନୁକୂଳ ନଥିଲେ ମଧ୍ୟ ବହୁ ଦୂରଦୂରାନ୍ତରୁ ମହିଳା ମା ମାନେ ଆସିଛନ୍ତି, ବିଭିନ୍ନ ସଂଗଠନ ଆସିଛି, ବିଭିନ୍ନ ସ୍ୱେଚ୍ଛାସେବୀ। ଆଜି ଆମେ ଶିଆଳି ଦୌଡ଼ିକୁ ସ୍ପର୍ଶ କରି ଅପାର କରୁଣା ଲାଭ କରିବୁ। ଆମେ ରଥ ଟାଣିବାର ଯୋଉ ସୁଯୋଗ ଦେଇଛନ୍ତି ଆମକୁ ଜିଲ୍ଲା ପ୍ରଶାସନ ଏବଂ କେନ୍ଦୁଝର ବାସୀ, ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଶିଆଳି ଦୌଡ଼ି ଟାଣିବାର, ଶିଆଳି ଦୌଡ଼ି ଏବଂ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଏକ ଦୌଡ଼ି ଥିବାରୁ ଆମେ ବହୁତ ଆନନ୍ଦିତ ଏବଂ ସୁରକ୍ଷିତ ଭାବେ ଆମେ ରଥ ଟାଣିବୁ ବୋଲି ଅନୁଭବ କରୁଅଛୁ।
2: ନମସ୍କାର, କେନ୍ଦୁଝର କାର୍ଯ୍ୟକ୍ରମରେ ସାପ୍ତାହିକୀକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।
3: ଶେଷ ହେଲା ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମ ଆକାଶବାଣୀ କେନ୍ଦୁଝର। ବର୍ତ୍ତମାନ ଶୁଣନ୍ତୁ ଚିତ୍ରଲୋକ, ରିଲେ କରି ଶୁଣାଉଛୁ ବିବିଧ ଭାରତୀ ରାଷ୍ଟ୍ରୀୟ ପ୍ରସାରଣ ସେବାରୁ।
4: ଚିତ୍ରଲୋକ।

ଆକାଶବାଣୀ କେନ୍ଦୁଝର, ସମୟ ବର୍ତ୍ତମାନ ପୂର୍ବାହ୍ନ 10:15। ବର୍ତ୍ତମାନ ଶୁଣନ୍ତୁ ଆଜିର କାର୍ଯ୍ୟକ୍ରମର ସୂଚନା। ଦଶଟା ବଜେ ଦୁଇ ମିନିଟ୍ରେ ବିବିଧ ଗୀତର କାର୍ଯ୍ୟକ୍ରମ ଗୀତାଞ୍ଜଳି। 10:30ରେ ଶୁଣିବେ ରୂପକ ବୈତରଣୀ କୂଳେ କୂଳେ।

ଆଦିବାସୀ ସଙ୍ଗୀତ ଉପରେ ଆଧାରିତ ଆମର କାର୍ଯ୍ୟକ୍ରମ ବର୍ଣ୍ଣସୁରଭି ଶୁଣିବେ ସନ୍ଧ୍ୟା 6:02। ଆଜିଥିରେ ଶୁଣିବେ ଓରାମ ଗୀତ, ପରିବେଷଣ କରିବେ ଶରତ ଓରାମ ଓ ତାଙ୍କ ସାଥୀ। କେତୋଟି ଆଲବମ୍ ଗୀତ ଶୁଣିବେ ସନ୍ଧ୍ୟା 7:00। ରାତି 8:00 ପାରମ୍ପରିକ ଗୀତ,

ରାତି 8:15ରେ ପ୍ରଗତି ପଥେ, ରାତି 10:00ରେ ଶୁଣିବେ ରାଜ୍ୟସ୍ତରୀୟ ପ୍ରସାରଣରେ ଗୀତିନାଟ୍ୟ ବାଲିରଥେ ବିଜେ ଶ୍ରୀଜଗନ୍ନାଥ। ଶୁଣିଲେ ଆଜିର କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ କେନ୍ଦୁଝର।

ଆକାଶବାଣୀ କେନ୍ଦୁଝର, ସମୟ ବର୍ତ୍ତମାନ ପୂର୍ବାହ୍ନ 10:02:43। ଏବେ ଚାଲନ୍ତୁ ଶୁଣିବା ବିବିଧ ଗୀତର କାର୍ଯ୍ୟକ୍ରମ ଗୀତାଞ୍ଜଳି। ଗୀତାଞ୍ଜଳି ଆଜିର ପରିସରକୁ ଆପଣଙ୍କୁ ସାଦରେ ସ୍ୱାଗତ। ଶ୍ରୋତାବନ୍ଧୁ ଶ୍ରୋତାବନ୍ଧୁ, ଆପଣ ସମସ୍ତେ ପ୍ରାୟ ପୁରୀ ଯାଇଥିବେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ। ପୁରୀକୁ ଯିବା ବାଟରେ ମାଳତୀ ପାଟପୁର ନାଁରେ ଗୋଟେ ଗାଁ ପଡ଼େ। ପୂର୍ବରୁ ସେ ଗାଁର ନାଁ ଥିଲା ପାଟପୁର, ସମୟକ୍ରମେ ସେ ଗାଁର ନାଁ ବଦଳି ମାଳତୀ ପାଟପୁର ହୋଇଥିଲା। ଶ୍ରୋତାବନ୍ଧୁ, କ'ଣ ଆପଣ ଜାଣନ୍ତି ପାଟପୁର ଗାଁର ନାଁ ବଦଳି ମାଳତୀ ପାଟପୁର ହେବା ପଛରେ ଗୋଟିଏ ସୁନ୍ଦର କୋହଭରା ସମ୍ପର୍କର କାହାଣୀ ରହିଛି ବୋଲି? ସେ କାହାଣୀଟିକୁ ଆଜି ଶୁଣିବା ଏ ସୁନ୍ଦର ଗୀତଟି ପରେ।

ପାଟପୁର ଗ୍ରାମର ଏକ ଗରିବ ପରିବାର, ଯେଉଁଠି ଥିଲେ ସ୍ୱାମୀ ସ୍ତ୍ରୀ, ତାଙ୍କର ଗୋଟିଏ ପୁଅ ଏବଂ ଛୋଟିଆ ଝିଅ, ନା ତାର ମାଳତୀ। ପର ବିଲରେ ମୂଲ ଲାଗି ସ୍ୱାମୀ ଯାହା ଆଣୁଥିଲେ, ବିନା ଅଭିଯୋଗରେ ଖୁସିରେ ଖୁସିରେ ଚଳିଯାଉଥିଲେ ପରିବାର। ହେଲେ କଥାରେ ନାହିଁ, ବିଧିର ବିଧାନ କେ କରିବ ଆନ। ବିଧାତାର ନିଷ୍ଠୁରତା ଆଗରେ ବଡ଼ ବଡ଼ ରଥୀ ମହାରଥୀମାନେ ବି ହାର ମାନନ୍ତି। ମଣିଷ ତ ଛାର, ଦିନେ ବିଲ କାମ ସାରି ସନ୍ଧ୍ୟାରେ ଘରକୁ ଫେରୁଥିବା ସମୟରେ ସର୍ପ ଦଂଶନରେ ସ୍ୱାମୀଙ୍କ ପ୍ରାଣ ଚାଲିଗଲା। ଭାଙ୍ଗି ପଡ଼ିଲା ଗରିବ ସ୍ତ୍ରୀଟି, କୋଳରେ 5 ବର୍ଷର ପୁଅ ଆଉ 3 ବର୍ଷର ଝିଅକୁ ନେଇ କେମିତି ବଞ୍ଚିବ ବୋଲି ଚିନ୍ତା କଲା। କର୍ପୂର ସିନା ଉଡ଼ିଗଲା, ହେଲେ କନା ଖଣ୍ଡିକ ତ ଅଛି। ପୁଅର ଦୋରଣ୍ଡି କଥା ଆଉ କୁନି ଝିଅର ଗୁରୁଣ୍ଡି ଚାଲିରେ ସ୍ୱାମୀଙ୍କ ଅନୁପସ୍ଥିତିକୁ ଧୀରେ ଧୀରେ ଭୁଲିବାକୁ ଚେଷ୍ଟା କଲା ସ୍ତ୍ରୀ ଜଣକ। ହେଲେ ବୋଝ ଉପରେ ଲଳିତ ବିଡ଼ା ପରି ସ୍ୱାମୀଙ୍କ ଚାଲିଯିବାର କଷ୍ଟ ନ ଭୁଲୁଣୁ ପୁଅ ମଧ୍ୟ ସର୍ପାଘାତରେ ପ୍ରାଣ ହରାଇଲା। ଶରୀରର ମେରୁଦଣ୍ଡ ଭାଙ୍ଗିଗଲା ପରେ ଦେହର ଅବସ୍ଥା ଯାହା ହୁଏ, ଠିକ୍ ସେଇଆ ହେଲା ସ୍ତ୍ରୀ ଲୋକ ଜଣଙ୍କ ସାଙ୍ଗରେ। ଦେଖୁ ଦେଖୁ 2 ବର୍ଷ ବିତିଗଲା। ପରଘରେ କାମ କରି କଷ୍ଟେମଷ୍ଟେ ଚଳିଯାଉଥିଲେ ମା ଝିଅ। ରାକ୍ଷୀ ପୂର୍ଣ୍ଣିମାର 2 ଦିନ ପୂର୍ବର କଥା, ମାଳତୀର ସାଙ୍ଗମାନେ ରାକ୍ଷୀ କିଣୁଥିଲେ। ଛୋଟ ପିଲା ମାଳତୀ ଏହା ଦେଖି ତା ବୋଉ ପାଖରେ ଯାଇ ଅଳି କଲା, ବୋଉ ବୋଉ ମୋତେ ବି ରାକ୍ଷୀ କିଣିବାର ଅଛି। ମାଳତୀର ମୁଣ୍ଡକୁ ଆଉଁସି ଦେଇ ପରଘରେ କାମ କରି କାନିରେ ବାନ୍ଧିଥିବା 10 ପଇସାଟିକୁ ବଢ଼େଇଦେଲା ମାଳତୀର ବୋଉ। କହିଲା, ଯା ଏଇଥିରେ ରାକ୍ଷୀ କିଣି ଆଣ। ତା ପରଦିନ ଯାଇ ମାଳତୀ ରାକ୍ଷୀ ଆଣିଲା। ସାଙ୍ଗମାନଙ୍କଠାରୁ ବୁଝି ଆସିଲା ଯେ ଏଇ ରାକ୍ଷୀ ଭାଇକୁ ବାନ୍ଧନ୍ତି। ସନ୍ଧ୍ୟାରେ ଘରକୁ ଫେରି ବୋଉ ପାଖରେ

ବସିଲା ମାଳତୀ। କହିଲା, ବୋ, ମୋ ଭାଇ କାହିଁ? ମୋ ସାଙ୍ଗମାନେ ଏ ରାକ୍ଷୀ ତାଙ୍କ ଭାଇକୁ ବାନ୍ଧିବେ। ମୋ ଭାଇକୁ ତୁ କେଉଁଠି ଛାଡ଼ିଛୁ? ତାକୁ ଘରକୁ ନେଇଆ। ଭାଇ ନ ଆସିଲେ ମୁଁ କାହାକୁ ରାକ୍ଷୀ ବାନ୍ଧିବି? ତା ବୋଉର ଛାତି କୋହରେ ପାଟି ପଡ଼ୁଥାଏ, ଆଖିରେ ଲୁହର ଧାର। ମାଳତୀକୁ କୁଣ୍ଢେଇ ପକାଇ ତା ବୋଉ କହିଲା, ତୋ ଭାଇ ହେଉଛି ଜଗା ଭାଇ, ସେ ଶ୍ରୀମନ୍ଦିରରେ ରୁହେ, ତୁ ତାରି ହାତରେ ରାକ୍ଷୀ ବାନ୍ଧିବୁ। ମାଳତୀ ଖୁସିରେ ନାଚିଲା। ହେଲେ ତାରି ଖୁସିରେ ରହିଲା ନା ନାହିଁ ଜାଣିବା ଏ ଗୀତ ପରେ।

0: ଆପଣ ଶୁଣିଲେ ରୀନା ଏବଂ ସୁଭାଷ ଦାସଙ୍କ ମିଳିତ କଣ୍ଠରୁ ମୋ ଜଗା ଭାଇ କଥା ଚିତ୍ରର ଏହି ଗୀତ।
1: କେନ୍ଦୁଝର ଜିଲ୍ଲାର ବିଶ୍ୱାସ ଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ।
2: ସୁନା, ରୂପା, ହୀରା, ଡ୍ରେସ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
1: କନକ ଜୁଏଲେରୀ, ବିଏସ ମଲ, ଧୋବାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।
3: ହେ ପ୍ରଭୁ, ଏ ମାସରେ ବି ଏତେ ଇଲେକ୍ଟ୍ରି ବିଲ୍ କେମିତି ଦେବି?
4: ଆରେ ରାଜୁ ଭାଇ, ପିଏମ୍ ସୂର୍ଯ୍ୟଘର ଯୋଜନାର ୟୁଏଲ୍ଏ ମଡେଲ ଥାଉ ଥାଉ ତୋର ଏତେ ଚିନ୍ତା କାହିଁକି ଯେ? ମୁଁ ତ ମୋ ଘରେ ସୋଲାର ଲଗେଇ ଦେଲିଣି, ବିଜୁଳି ବିଲ୍ ଟେନସନରୁ ମୁଁ ପୁରା ମୁକ୍ତି।
3: ସତରେ ଭାଇ?
4: ହଁ ଭାଇ, ମାତ୍ର 1875 ଟଙ୍କାରେ। ପୁଣି ଏଥିରେ ବାର୍ଷିକ 5000 ଟଙ୍କା ପର୍ଯ୍ୟନ୍ତ ବିଜୁଳି ବିଲ୍ରେ ସଞ୍ଚୟ ହେବ, ତା ସହ 5 ବର୍ଷ ଯାଏ ମେଣ୍ଟେନାନ୍ସ ଖର୍ଚ୍ଚ ବି ନାହିଁ।
3: ଆଜ୍ଞା ହଁ,
4: ଆଜି ହିଁ ଅଧିକ ସୂଚନା ପାଇଁ ନିକଟସ୍ଥ ବିଦ୍ୟୁତ କାର୍ଯ୍ୟାଳୟ ଅଥବା 1800345718ରେ ଯୋଗାଯୋଗ କରନ୍ତୁ।
0: ପାଞ୍ଚ ବର୍ଷର ଛୋଟ ମାଳତୀ କ'ଣ ବା ଜାଣେ ସଂସାର ଆଉ ତାର ମୋହମାୟା ବିଷୟରେ। ରାତି 4ଟାରୁ ଉଠି ବୋଉ ଶୋଇଥିବା ଅବସ୍ଥାରେ ରାକ୍ଷୀ ଧରି ଧାଇଁଲା ଶ୍ରୀମନ୍ଦିରକୁ। ରାସ୍ତାରେ ଆକୁ ତାକୁ ପଚାରି ଯାଇ ପହଞ୍ଚିଲା ବଡ଼ଦାଣ୍ଡରେ। ଖାଲି ପାଦରେ 10 କିଲୋମିଟର ଦୌଡ଼ି ଦୌଡ଼ି ଧଇଁସଇଁ ହୋଇ ସମସ୍ତଙ୍କୁ ପଚାରୁଥାଏ, ମୋ ଜଗା ଭାଇକୁ କେହି ଦେଖିଛ କି? ସେ ଏଇ ମନ୍ଦିରରେ ରୁହେ, କିଏ ବା କାହିଁକି ଜାଣିବ ତା ଜଗା ଭାଇ କିଏ? ସମସ୍ତଙ୍କର ସେହି ଗୋଟିଏ ଉତ୍ତର, ନା ଆମେ ଜାଣିନୁ। ମନ୍ଦିରର ସବୁ ପୂଜାକର୍ମ ସରିଲା, ନୀତିକାନ୍ତି ବି ସରିଲା, ମାଳତୀ ସେମିତି ଖୋଜୁଥାଏ ତା ଭାଇକୁ। ପେଟରେ ଭୋକ, ପାଦରେ ଫୋଟକା, ଥକିପଡ଼ି ସିଂହଦ୍ୱାରର ଗୋଟେ କୋଣରେ ବସିପଡ଼ି ଅପେକ୍ଷା କରୁ କରୁ ଶୋଇପଡ଼ିଲା ମାଳତୀ। ନିସ୍ତବ୍ଧ ରାତିରେ କେହି ଜଣେ ତା ପାଖକୁ ଆସି ମୁଣ୍ଡ ଆଉଁସି ଡାକିଲା, ମାଳତୀ, ଏ ମାଳତୀ, ଉଠୁ, ମୋ ପରା ତ ଜଗା ଭାଇ, ମୋ ହାତରେ ରାକ୍ଷୀ ବାନ୍ଧି ତୁ ଶୀଘ୍ର ଘରକୁ ପଳା, ବୋଉ ଏଣେ ତେଣେ ତତେ ଖୋଜୁଛି। ଦିନସାରାର ଥକା ଯେମିତି ମାଳତୀର କୁଆଡ଼େ ଉଫେଇଗଲା, ଖୁସି ହେଇ ହାତରେ ରାକ୍ଷୀ ବାନ୍ଧି କହିଲା, ଭାଇ ତୁ ଏଇଠି କାହିଁକି ରହୁଛୁ? ଚାଲ ମୋ ସାଙ୍ଗରେ ଘରକୁ ଚାଲ, ମୁଁ ଏକା ଘରକୁ କେମିତି ଯିବି? ମୋତେ ଡର ଲାଗିବ, ମୋ ସୁନା ଭଉଣୀ ପରା, ମୋର ଏଠି ଟିକେ କାମ ଅଛି, ତୋର କିଛି ହେବନି, ତୁ ଚାଲ, ମୁଁ ତୋ ପଛେ ପଛେ ଆସୁଛି। ତଥାପି ତତେ ଯେତେବେଳେ ଡର ଲାଗିବ ତୁ କହିବୁ, ଜଗା ଭାଇ ତୁ କେଉଁଠି? ମୋତେ ଡର ଲାଗୁଛି, ମୁଁ ଆସି ପହଞ୍ଚିଯିବି। ମାଳତୀ ଖୁସିରେ ଖୁସିରେ ଯାଇ ଘରେ ପହଞ୍ଚିଲା। ବୋଉକୁ କହିଲା, ମୁଁ ଭାଇ ହାତରେ ରାକ୍ଷୀ ବାନ୍ଧି ଆସିଛି, ଛୋଟ ପିଲା କ'ଣ ସବୁ କହୁଛି ଭାବି। ଦିନ ସାରା ଥକି ଯାଇଥିବା ମାଳତୀର ବୋଉ ମାଳତୀର ଘରକୁ ଫେରିବା ଖୁସିରେ ଆଉ କିଛି ମୁଣ୍ଡରେ ପୂରେଇଲାନି। ରାତି ପାହିଲା, ତାପରେ କ'ଣ ହେଲା ଶୁଣିବା ଗୋଟେ ଗୀତ ପରେ।

0: ଇରା ମହାନ୍ତି ଏବଂ ବାବୁ ସୁପ୍ରିୟଙ୍କ କଣ୍ଠରୁ ଆପଣ ଶୁଣିଲେ ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ କଥାଚିତ୍ରର ଗୀତ।
1: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ।
2: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି?
1: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ୍ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBI ର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ଖବର ପହଞ୍ଚିଲା ଗଜପତି ମହାରାଜଙ୍କ ପାଖକୁ। ସବୁ ସେବାୟତମାନଙ୍କୁ ପଚରାଗଲା କିଏ ଆସିଥିଲା କାଲି ମନ୍ଦିରକୁ। ସମସ୍ତେ କହିଲେ ଆମେ ଜାଣିନୁ। ରାଜା ଅଧିଆ ପଡ଼ିଲେ ମହାପ୍ରଭୁଙ୍କ ପାଖରେ। ମହାପ୍ରଭୁ ସ୍ୱପ୍ନରେ ଜଣାଇଲେ ପାଟପୁର ଗ୍ରାମର କୁନି ଝିଅ ମାଳତୀ ମୋ ଭଉଣୀ, ରାକ୍ଷୀ ବାନ୍ଧିବା ପାଇଁ ମୋ ପାଖକୁ ଆସିଥିଲା, ହେଲେ ତୁମେମାନେ ତାକୁ ମୋ ସହିତ ଦେଖା କଲ ନାହିଁ। ରାତିରେ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ ସିଏ ମୋତେ ଅପେକ୍ଷା କରିଥିଲା, ମୁଁ ବାଧ୍ୟ ହୋଇ ତା ପାଖକୁ ଗଲି ରାକ୍ଷୀ ବାନ୍ଧିବା ପାଇଁ। ଗଜପତି ବଡ଼ ପଣ୍ଡାଙ୍କୁ ପଚାରିଲେ, ଆଜ୍ଞା ମଣିମା, ରାତିରେ 5 ବର୍ଷର ଝିଅଟିଏ ତା ଜଗା ଭାଇ ଖୋଜୁଥିଲା, ଆମେ ବା କାହିଁକି ବୁଝିବୁ। ଗଜପତି ସାଙ୍ଗେ ସାଙ୍ଗେ ପଣ୍ଡା ପଡ଼ିହାରୀଙ୍କୁ ଧରି ପହଞ୍ଚିଲେ ପାଟପୁର ଗ୍ରାମ ମାଳତୀ ଘରେ। ରାଜାଙ୍କୁ ଦେଖି ମାଳତୀର ବୋଉ ଆଶ୍ଚର୍ଯ୍ୟ ହୋଇଗଲା। ମାଳତୀର ବୋଉ ଲୁଗାକୁ ଜାବୁଡ଼ି ଧରିଥିଲା ମାଳତୀ। ମାଳତୀ ତ କାଲି ଶ୍ରୀମନ୍ଦିର ଯାଇଥିଲା। ଗଜପତିଙ୍କ ପାଦ ତଳେ ଯାଇ ପଡ଼ିଗଲା ମାଳତୀର ବୋଉ, କହିଲା, ଛାମୁ ଛୋଟ ଝିଅଟା, ତାର ସବୁ ଦୋଷ କ୍ଷମା କରନ୍ତୁ। ମୋତେ ନ ଜଣେଇ ସେ ଶ୍ରୀମନ୍ଦିରକୁ ଚାଲିଯାଇଥିଲା, ଯାହା ଦଣ୍ଡ ଦେବା କଥା ମୋତେ ଦିଅନ୍ତୁ ପ୍ରଭୁ। ଗଜପତି କିଛି କହିବା ପୂର୍ବରୁ ପଣ୍ଡାମାନେ ଆସି ମାଳତୀର ଗୋଡ଼ ତଳେ ପଡ଼ିଗଲେ। ମା ଲୋ, ଆମକୁ କ୍ଷମା କରିଦେ, ତୋ ପାଇଁ ନିଜେ ନାରାୟଣ ସିଂହାସନ ଛାଡ଼ି ଚାଲିଆସିଲେ। ଆମେ ତ ଅଧମ, ତତେ ମନ୍ଦିର ଭିତରକୁ ଛାଡ଼ିଲୁ ନାହିଁ। ମା ଲୋ, ତୁ ଆମ କୋଟି ମୌଡ଼ମଣିଙ୍କ ଭଉଣୀ, ଆମେ ତ ଦାସାନୁଦାସର ଦାସ, ଆମକୁ କ'ଣ କ୍ଷମା କରିବୁ ନାହିଁ। କ୍ଷମା ପ୍ରାର୍ଥନା କରି ସମସ୍ତେ ଫେରିଆସିଲେ। ଗାଁର ରୂପରଙ୍ଗ ବଦଳିଗଲା। ସେହିଦିନରୁ ମହାରାଜ ପାଟପୁରର ନାଁ ବଦଳାଇ ମାଳତୀ ପାଟପୁର ରଖିଲେ। ସତରେ ସତ ବନ୍ଧୁ, ଯଦି ଆମେ ନିର୍ମଳ ମନରେ ଅନ୍ତରରୁ କାଳିଆଙ୍କୁ ଡାକିବା, ସେ ନିଶ୍ଚୟ ଆମ ଡାକ ଶୁଣିବେ। ସଂସାରର ଜଞ୍ଜାଳରୁ କିଛି କ୍ଷଣ ଶାନ୍ତିରେ ତାଙ୍କୁ ଗୁହାରି କଲେ ଆମେ ନିଶ୍ଚୟ ନିଜ ପାଖରେ ତାଙ୍କୁ ଅନୁଭବ କରିପାରିବା। ସେଇ ଭକ୍ତି, ସେଇ ଭାବନା ଥିଲେ କିଏ କହିପାରେ କାଳିଆ ଆମ ଭିତରକୁ ହାତରୁ ରାକ୍ଷୀ ବାନ୍ଧିବା ପାଇଁ ଚାଲି ନ ଆସିବେ।

ଏସ୍ ଜାନକୀଙ୍କ କଣ୍ଠରୁ ଆପଣ ଶୁଣିଲେ ଶ୍ରୀଜଗନ୍ନାଥ କଥାଚିତ୍ରର ଏହି ଗୀତ। ଶ୍ରୋତାବନ୍ଧୁ, ଗୀତାଞ୍ଜଳି କାର୍ଯ୍ୟକ୍ରମ ଆଜି ପାଇଁ ଏତିକି। ଆକାଶବାଣୀ କେନ୍ଦୁଝର, ବର୍ତ୍ତମାନ ଶୁଣନ୍ତୁ ରୂପକ ବୈତରଣୀ କୂଳେ କୂଳେ।

ମାନବ ଜାତିର କ୍ରମ ବିକାଶରେ ନଦନଦୀର ଜଳଧାରା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। ନଦୀ ତଟରେ ଗଢ଼ି ଉଠିଛି ମାନବ ଜାତିର ଆଦ୍ୟ ସଭ୍ୟତା। ପୁରାଣ ବର୍ଣ୍ଣିତ ପୁଣ୍ୟତୟା ବୈତରଣୀ ବାଥିରୁ ବାଜିବ କିପରି? ବୈତରଣୀ ନଦୀ କେନ୍ଦୁଝର ଗଡ଼ଠାରୁ ପ୍ରାୟ 15 କିଲୋମିଟର ଦକ୍ଷିଣରେ।

0: ଅବସ୍ଥିତ ଗୋନାସିକା ପର୍ବତରୁ ଆତ୍ମପ୍ରକାଶ କରି 344 କିଲୋମିଟର ପଥ ଅତିକ୍ରମ କଲାପରେ ଧାମରା ମୁହାଣ ବଙ୍ଗୋପସାଗରରେ ଲୀନ ହୋଇଯାଇଛି। ଅଙ୍କା ବଙ୍କା ବୈତରଣୀ ତଟ ଦେଶରେ ଅସଂଖ୍ୟ ଗ୍ରାମ, ଅନେକ ସହର, ପୁଣି ବୈତରଣୀର ଉତ୍ପତ୍ତି ସ୍ଥଳରେ ଅବସ୍ଥିତ ବ୍ରହ୍ମେଶ୍ୱରଙ୍କଠାରୁ ପାଦଲିଙ୍ଗ ପର୍ଯ୍ୟନ୍ତ ପ୍ରତି ଏକ କୋଶ ଦୂରତ୍ୱରେ ଗୋଟିଏ ଗୋଟିଏ କୁଶଲିଙ୍ଗ ବିଦ୍ୟମାନ। ବୈତରଣୀ ନଦୀକୁ ନେଇ ଅସଂଖ୍ୟ ଲୋକକଥା, କିମ୍ବଦନ୍ତୀ ଏବଂ ଆଖ୍ୟାୟନ ଶୁଣିବାକୁ ମିଳେ। ପୁରାଣ ଶାସ୍ତ୍ରର ପୃଷ୍ଠାରେ ପୃଷ୍ଠାରେ ଦେଖିବାକୁ ମିଳେ ବୈତରଣୀ ନଦୀର ଅନେକ ଗୁଣକୀର୍ତ୍ତନ।
1: ବୈତରଣୀ ପାପହାରିଣୀ ଗଙ୍ଗାୟା ପ୍ରତିରୂପିଣୀ ପାପାନି ହରମେ ଦେବୀ ବୈତରଣୀ ନମୋସ୍ତୁତେ।
2: ତତୋ ବୈତରଣୀ ଗଚ୍ଛେ ସର୍ବ ପାପ ପ୍ରମୋଚନମ୍।
0: କେନ୍ଦୁଝରର ଆଦ୍ୟ ଆଦିମ ପାର୍ବତ୍ୟ ଭୂୟାଁ ସମ୍ପ୍ରଦାୟ ବୈତରଣୀକୁ ଲୋକଦେବୀ ଭାବରେ ଗ୍ରହଣ କରିନେଇଛନ୍ତି। ଏହା ହେଉଛି ତାଙ୍କର ମୁଖ୍ୟ କାରିଣୀ, ଜଳରୂପା ଜନନୀ।
3: ଆମର ଘୁଷୁ ବାପ ବି ନାହିଁ, ସେ ଘୁଷୁ ଆମର ଘୁଷୁ ବାପରୁ ସେ ତାଙ୍କ ଘୁଷୁ ବାପରୁ ଆଗରୁ ସେତେବେଳେ ନାଶାଟା ଥିଲା, ନାଶାଟା ଥିଲା ଯେତେବେଳେ ଆଉ କିନ୍ତିକିରି ଆଉ ଇଏ ପାଣିଟା ଆଉ ବାହାରୁଛି ତ ସେଠି ବାଲି ପଟେ ବାହାରୁଥିଲା ଆଉ ଇଏ ରକ୍ତ ପଟେ ବାହାରୁଥିଲା ଆଉ ଇଏ ଭାତ ତୋରାଣି ଯା ଗାଡ଼ନ୍ତି ସେଇଭଳିଆ ଗୋଟେ ବାହାରୁଥିଲା। ସେଇଟା କେମିତି ହୁବି ହେଇଗଲା ଆଉ ସେଇ ନାଶାରୁ ନାଶାଟା ଥିଲା, ସେ ନାଶାଟା ସେ ପତରଟା ବି ଅଛି, ସେଟା କେମିତି ପାଲଟିଗଲା। ଏବେ ସେ ପତରଟା ଅଛି, ଏବେ ଆଉ ପାଣିଟା ଅଛି ଆଉ ମୂଳ ଜାଗା ବୋଲିକି ଦୁନିଆଟା ସାରା ଜାଣିଲେ ଆଉ।

ଜୁଆଙ୍ଗ ଜୀବନର କେନ୍ଦ୍ରବିନ୍ଦୁ ହେଉଛି ଗୋନାସିକା। ଏହି ଗୋନାସିକା ନିକଟସ୍ଥ ପର୍ବତରେ ରହିଛି ପୁଣ୍ୟତୟା ବୈତରଣୀ ନଦୀର ଆଦି ଉତ୍ସ, ନା ତାର ଗୁପ୍ତ ଗଙ୍ଗା। ଏହି କ୍ଷୁଦ୍ର ଝରଣା ଲୁଚି ଯାଇଛି ପାହାଡ଼ ତଳେ ଗୁପ୍ତ ଗଙ୍ଗା ଗାଁ ପାଖରେ। କିଛି ଦୂରରେ ବ୍ରହ୍ମେଶ୍ୱରଙ୍କ ମନ୍ଦିର ପାର୍ଶ୍ୱରେ ଥିବା ବ୍ରହ୍ମକୁଣ୍ଡରୁ ପୁଣି ଥରେ ଆତ୍ମପ୍ରକାଶ କରିଛି ପୁରାଣ ପ୍ରସିଦ୍ଧ ନଦୀ ବୈତରଣୀ। ବୈତରଣୀ ତୀରସ୍ଥ ପ୍ରଥମ କୃଷଲିଙ୍ଗ ହେଉଛି ବ୍ରହ୍ମେଶ୍ୱର।

0: ଏଇ ଶ୍ରୀ ଜୁଆଙ୍ଗ ଠାକୁର ବ୍ରହ୍ମେଶ୍ୱର। ଏଇ ପୀଠରେ ଗତ 56 ବର୍ଷ ଧରି ପ୍ରତିଦିନ ପୂଜା କରି ଆସୁଥିବା ପୂଜକ ତୀର୍ଥବାସୀ ପଣ୍ଡା
1: ଜୁଆଙ୍ଗ ଠାକୁର ଇଏ ହେଉଛି। ଆଗ ଜୁଆଙ୍ଗ ମାନେ ପୂଜା ଦେବତାକୁ ହେଡ଼ା କରିଥିଲେ, ଶେଷକୁ ଇଏ ରଜାକୁ ଦେଇଛନ୍ତି। ବ୍ରହ୍ମା ସର୍ଜନା କରିଥିଲେ, ବ୍ରହ୍ମା ଯଦି ସର୍ଜନା କରିଥିଲେ, ଏଇ ନଦୀଟା ବିଷୟ ମୁଁ କହୁଛି, ବ୍ରହ୍ମା ଯଦି ସର୍ଜନା କରିଥିଲେ ମାନେ ସେଇ ସମୟରେ ଯଜ୍ଞ ହେଉଥିଲା। ବ୍ରହ୍ମା ଯଜ୍ଞ କରୁଥିଲେ, ସେ ତାଙ୍କୁ ଜୁଆଙ୍ଗେ ମାରୁଥିଲେ। ଜୁଆଙ୍ଗେ ତାଙ୍କୁ ମାରିବା ଅବସ୍ଥାରେ ପାଣିଟା ଆଉ ଯିବାର କଥା ତଳକୁ ଥିଲା, ପାଣିକି ହେଠୁ ଯେତେବେଳେ ଯଜ୍ଞ ହେଉଥାଏ ଜାଗାଟା ସଫା ହେବାର କଥା, ଯଜ୍ଞ ନ ହେବା ଆଗରୁ ପାଣି ସେ ଗୁପ୍ତ ଗଙ୍ଗାରୁ ବାହାରିଲା। ଗୁପ୍ତ ଗଙ୍ଗାରୁ ଯେମିତି ବାହାରିଲା ପାଣି ଧାର ହେଇଯିବାରୁ ବ୍ରହ୍ମା ହେଠୁ ବନ୍ଦ କରିଦେଲେ ଯେ ବର୍ତ୍ତମାନ ମୋର ଯଜ୍ଞ ଶେଷ ହେଇନି, ତୁମା ଡେରିରେ ଯିବୁ ଏଠୁ ବନ୍ଦ ହେଇକି ରହ। ଏଣୁ ବୈତରଣୀ ନଦୀଟା ବାଙ୍କି ବାଙ୍କିକିରି ଏହି ହିସାବରେ ସେ ବୈତରଣୀ ନଦୀ ହେଇଗଲା।
0: କେବଳ ସେତିକି ନୁହେଁ, ଯୁଗ ଯୁଗ ଧରି ମାନବ ଜାତିକୁ ଯିଏ ସ୍ନେହ ବିତରଣ କରିଚାଲିଛି, ଜୀବନ ବିତରଣ କରିଚାଲିଛି, ପୁଣି ଜୀବିକା ବିତରଣ କରିଚାଲିଛି, ସେ ବୈତରଣୀ ନୁହେଁ ଆଉ କେଉଁ ନାମରେ ପରିଚିତ ହୋଇଥାନ୍ତା। ସମୁଦାୟ କେନ୍ଦୁଝର ଜିଲ୍ଲା ବୈତରଣୀର ଜଳଧାରାରେ କେବଳ ଶସ୍ୟଶ୍ୟାମଳା ହୋଇନାହିଁ, ଦୀର୍ଘ 200 କିଲୋମିଟର ପଥରେ ସେ ସବୁଦିନ ଭେଟିଥାଏ ଲକ୍ଷ ଲକ୍ଷ ଗ୍ରାମବାସୀ ଆଉ ସହରବାସୀଙ୍କୁ।
2: ବୈତରଣୀ ନଦୀ ଗୁପ୍ତଗଙ୍ଗା ପାଖରୁ ବାହାରି ଜଙ୍ଗଲରୁ ଧୀରେ ଧୀରେ ଗଡ଼ି ଆସି 8 କିଲୋମିଟର ଦୂର କଦଳୀ ବାଡ଼ିରେ ଛିଡ଼ା ହେଇ ମୁଁ ତା ବାବଦରେ କହୁଛି। ଏଇ ଗାଁ ପାଖ ଦେଇ ବୈତରଣୀ ନଦୀଟି ପ୍ରବାହିତ ହେଉଛି। ଲୋକମାନେ ଏହାର ପାଣି ବ୍ୟବହାର କରନ୍ତି, ଚାଷବାସ ସବୁ ସେଇ ପାଣି ଦ୍ୱାରା ହୁଏ। ବିଶେଷତଃ ନଦୀ ବେଶୀ ଓସାରିଆ ନହେଲେ ବି ଜନ୍ମସ୍ଥଳ ଠାରୁ ଟିକିଏ ଓସାରିଆ। ୟା ପରେ ଏ ନଦୀ କାଞ୍ଜିପାଣି ତଳ ଦେଇ ବାଂଶପାଳ ବ୍ଲକ ଭିତରେ ପଶି ଚମ୍ପୁଆ ପଟ ଦେଇ ବୁଲି ପ୍ରବାହିତ ହେଉଛି। ଖରାଦିନେ ନଦୀ ପାଣି ଶୁଖେ ନାହିଁ, କିନ୍ତୁ ତଥାପି ଯେତିକି ପାଣି ରହେ ସେତିକି ପାଣିରେ ସେ ଗାଁର ଲୋକମାନଙ୍କର ଚଳଣି ହୋଇଯାଏ। କାହିଁକିନା ଏଇ ପାହାଡ଼ିଆ ଗାଁ ହୋଇଥିବା ଦୃଷ୍ଟିରୁ ଏଠାରେ କୂଅ ପୋଖରୀ ଏସବୁ କିଛି ନାହିଁ, ନଦୀଟି ଉପରେ ସେମାନେ ସମ୍ପୂର୍ଣ୍ଣ ନିର୍ଭର କରିକି ଚଳନ୍ତି।
3: ଆମ ବାଂଶପାଳ ବ୍ଲକର ପାଖ ଦେଇକିରି ବୈତରଣୀ ନଦୀ ପ୍ରବାହିତ। ବୈତରଣୀ ନଦୀ କୂଳରେ ଆମର ବିଭିନ୍ନ ପ୍ରକାର ବହୁତ ଗାଁ ଅଛି, କାହିଁକିନା ସେ ବୈତରଣୀଟା ଗୋନାସିକାରୁ ବାହାରିଛି। ଗୋନାସିକାରୁ ବାହାରିକିରି ଆମ ବ୍ଲକ ଦେଇକିରି ବୁଲିକିରି ଯାଇଛି, ଏବଂ ସେ ଗୋନାସିକା ପାଖରେ ବିଭିନ୍ନ ଆମର ସାହାରପୁର ବା ଅନ୍ୟାନ୍ୟ ଭିଲେଜ୍ ବି ଅଛି ଗୁଡ଼ାଏ। ସେଇ ଭିଲେଜ୍ର ଲୋକମାନେ ସେଥିରୁ ପାଣି ମଡ଼େଇ ଆମର ତେଣ୍ଡା ସାହାଯ୍ୟରେ ହେଉ ଆମେ ଦେଇଛୁ, ତାଙ୍କର ବେନିଫିସିଆରୀମାନଙ୍କୁ ଡିଜେଲ ପମ୍ପ ସେଟ୍ ଦେଇଛୁ। ସେ ଡିଜେଲ ପମ୍ପ ସେଟ୍ ମାଧ୍ୟମରେ ସେମାନେ ନଦୀରୁ ପାଣି ଉଠେଇକିରି ସେମାନେ କ'ଣ କରୁଛନ୍ତି, ତାଙ୍କ ଜମିରେ ବି ମଡ଼ଉଛନ୍ତି, ସେଠି କଦଳୀ ଚାଷ କରିଛନ୍ତି, ଅନ୍ୟାନ୍ୟ ପରିବା ବନ୍ଧାକୋବି ଫୁଲକୋବି ଚାଷ କରିଛନ୍ତି, ସେମାନେ ସେ କରିକିରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। ତା ଛଡ଼ା ଆମର ଆବାସିକ ସେବାଶ୍ରମ କେତେ ଗୁଡ଼ିଏ ସେ ବି ନଦୀକୂଳରେ ଅଛି, ଯଥା ସାହାରପୁର ଆବାସିକ ସେବାଶ୍ରମ, ସେଠି ଆପଣଙ୍କ ପାଣିର ନିହାତି ଅସୁବିଧା, ଯଦି ନଦୀ ଥାଆନ୍ତା ତାହେଲେ ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତେ। ସେମାନେ ସେ ନଦୀରୁ ପାଣି ଆଣି ପାଣି ବୋହି ସେଠି ବଗିଚାରେ ମଡ଼େଇକିରି ସୁନ୍ଦର ପନିପରିବା ଚାଷ କରିଛନ୍ତି, ଯାହାଫଳରେ କି ତାଙ୍କର 120 ପିଲା ଆରାମରେ ଚଳିପାରୁଛନ୍ତି ସେଠି। ଅନ୍ୟାନ୍ୟ ଦୃଷ୍ଟିରୁ ଆମର ନଦୀ ପାଣିଟା ସବୁବେଳେ ଜଗି ବନ୍ଦ ହେଇକି ରଖିବା ସମ୍ଭବପର ହୋଇପାରୁନି, କାରଣ ସେଇଟା ହେଉଛି ବଡ଼ ନଦୀ, ସେଥିରେ ବନ୍ୟା ସମୟରେ ପ୍ରବଳ ବନ୍ୟା ଆସେ, ତେଣୁ ସବୁବେଳେ ବନ୍ଦ ହେଇକି ରଖିବା ସମ୍ଭବପର ହେଉନି। ତଥାପି ଆମର ଖରାଦିନେ ସେଥିରୁ ମାଛ ଫାଛ ଲୋକମାନେ ଧରିକି ମଧ୍ୟ ଜୀବିକା ନିର୍ବାହ କରୁଛନ୍ତି, ଏବଂ ଅନ୍ୟାନ୍ୟ ସମୟରେ ଆଉ ସେ ନଦୀଟା ବିଶେଷତଃ ପିଇବା ପାଇଁକି ବହୁତ ଉପଯୋଗୀ ହେଉଛି, କାରଣ ଆମର ବାଂଶପାଳ ବ୍ଲକରେ ପିଇବା ପାଇଁକି ଯେତେଗୁଡ଼ିଏ କୂଅ ଅଛି ସାମାନ୍ୟ ଖରା ଅନୁଭୂତ ହେବା ପୂର୍ବରୁ ସେ କୂଅଗୁଡ଼ିକ ମଧ୍ୟ ଶୁଖିଯାଉଛି, ତେଣୁ ସମସ୍ତେ ସେଇ ବୈତରଣୀ ନଦୀ ଉପରେ ଏକମାତ୍ର ହିଁ ନିର୍ଭର କରନ୍ତି। ଆଉ ଯଦି ବୈତରଣୀ ନଦୀ ସେଠି ନଥାନ୍ତା ତାହେଲେ ହୁଏତ ବାଂଶପାଳ ବ୍ଲକଟା ଏଠି ଗଢ଼ି ଉଠିପାରିନଥାନ୍ତା, କାରଣ ଲୋକ ଆମେ ବ୍ଲକରେ ଥାଇକି ମଧ୍ୟ ସେଠି ସାମାନ୍ୟ ପିଇବା ପାଣିର ଘୋର ଅଭାବ ପରିଲକ୍ଷିତ ହେଉଛି, କାରଣ ଖରାଦିନ ସବୁଗୁଡ଼ାକ ଡ୍ରାଏ ହୋଇଯାଉଛି ଶୁଖିଯାଉଛି, ଇଭେନ୍ ଏପରିକି ଯେଉଁଗୁଡ଼ାକ ଆମର ହ୍ୟାଣ୍ଡପମ୍ପ ଟ୍ୟୁବୱେଲ୍ ଲଗାହେଇଛି ସେ ଟ୍ୟୁବୱେଲ୍ର ଜଳସ୍ତର ବହୁତ ତଳକୁ ଖସିଯାଉଛି, ଯାହାଫଳରେ ସେଠି ପାଣି ପାଇବା ଅସୁବିଧା ହେଉଛି। ତେଣୁ ବୈତରଣୀ ନଦୀଟା ବହୁତ ଉପକାର ହେଉଛି ବ୍ଲକ୍ ପାଇଁକି ଏବଂ ବ୍ଲକ୍ ଏରିଆର ଲୋକମାନଙ୍କୁ।
4: ବାଉଁଶପାଳ ଠାରୁ ମାଆ ବୈତରଣୀ ବାହାରିକିରି ଆସିକିରି କେନ୍ଦୁଘଟି ପହଞ୍ଚିଲେ। କେନ୍ଦୁଘଟିରୁ ଆଜ୍ଞା ଗୋଟିଏ ମର୍ଦ୍ଦାନ ନାଳ ବୋଲିକିରି ଅଛି ନଦୀ, ସେ ନଦୀଟା ସେଇଠାରୁ ଟିକେ ବଡ଼ ଚଉଡ଼ା ଅଛି ନଦୀ। ତାପରେ ଆଜ୍ଞା ଆସିକି ପହଞ୍ଚିଲା ପଟୁଆକୁଦ ଦେଇକି ନୟାଗଡ଼ ପହଞ୍ଚିଲା। ଆମର ଆଜ୍ଞା ଦେଖନ୍ତୁ ଯେତେ ନଦୀ କୂଳ ବୈତରଣୀ କୂଳେ କୂଳେ ଯେଉଁ ମାଟି ହେଉଛି ସେଠି ସବୁ ପନିପରିବା ବାଇଗଣ କୋବି ଆଳୁ ପନିପରିବା ସବୁ ଆଜ୍ଞା ବହୁତ କିଛି ଉପକୃତ ପାଇପାରୁଛନ୍ତି ଲୋକେ। ଆଉ ପାଣି ଆଜ୍ଞା ବହୁତ ଲୋକଙ୍କର ସୁବିଧାରେ ଲାଗୁଛି, ପିଇବା ଖାଇବା ସବୁ କିଛି, ଗାଧୁଆ ପାଧୁଆ ସବୁ କିଛି ବହୁତ କିଛି ଆଜ୍ଞା ଆରାମ ପାଉଛନ୍ତି। ନଦୀ କୂଳିଆ ଲୋକମାନେ ବହୁତ ସୁଖରେ ରହିଛନ୍ତି, କୌଣସି କିଛି ଅସୁବିଧା ନାହିଁ।
5: ଏ ନଦୀ ନଥିଲେ ଆପଣଙ୍କର କ'ଣ କ୍ଷତି ହେଇଥାନ୍ତା?
4: ବହୁତ କ୍ଷତି ହେଇଥାନ୍ତା ଆଜ୍ଞା, ଆମେ ଗାଧୋଇବା ପାଇଁ ଗାଈ ଛେଳି ବଳଦ ପଶୁଜନ୍ତୁ ମଣିଷ ଠାରୁ ଆରମ୍ଭ କରିକି ବହୁତ କିଛି ଅସୁବିଧା ମିଳୁଥାନ୍ତା। କିନ୍ତୁ ଏଇନା ବର୍ତ୍ତମାନ ଆମର କୌଣସି ଅସୁବିଧା ନାହିଁ, ପାଣି ସବୁ ସଫିସିଏଣ୍ଟ ଆମେ ପାଇପାରୁଛୁ। ବର୍ଷା ଦିନିଆ ଟିକେ ଆଜ୍ଞା ବହୁତ ବଡ଼ ପାଣି ବହି ଆସେ, ଟିକେ ଭୟରେ ଆଜ୍ଞା ପାଖକୁ ଯିବା ପାଇଁ ଭୟ ଲାଗେ। ଆଉ ଏଇନା ବର୍ତ୍ତମାନ ଖରାଦିନିଆ ପାଇଁ ବହୁତ ଆମର ଆରାମ ପାଉଛୁ, ସେ ମାଆ ଅଛି, ମାଆ ବୈତରଣୀ ପାଇଁ ଆମେ ବହୁତ କିଛି ଉପକୃତ ପାଇପାରୁଛୁ। ଏଇ ବୈତରଣୀ ମାଆ ଯଦି ନଥାନ୍ତେ ତାହେଲେ ଏଇ ଏରିଆରେ ଆଜ୍ଞା ଆମେ ଏଇ ପାଖ ପାଖ ଘର ବି ନଥାନ୍ତା କିମ୍ବା ଗାଁ ବି ନଥାନ୍ତା ଆଜ୍ଞା। ଏଇ ନଦୀ ପାଇଁ ଆଜ୍ଞା ଆମେ ସବୁ ଏଇଠି ବାସ କରୁଛୁ, ନଦୀ କୂଳେ କୂଳେ କେତେ କିଛି ଫସଲ ବି ଆଦାୟ କରୁଛୁ।
1: ନୂଆଗଡ଼ଟା ରହିଲା ସେପାରି ଧନଞ୍ଜୟ ପୋତା ଏପାରି, ତେଣୁ ଲାଗିଲା ସାଡ଼େ ପୋଟୁଆ କୁଦର ଆଉ ଲେଡ଼ିଗୁଟ, ସେଇ ଲେଡ଼ିଗୁଟର ସାଡ଼େ ଗଲା ବସନ୍ତପୁର, ସାଡ଼େ ଗଲା କେନ୍ଦୁଘଟି, ସାଡ଼େ ଗଲା କାଶିଆ, କାଶିଆ ଦେଇକରି ସାଡ଼େ ଯାଇଛି ଆଉ।
5: ଏ ଯେଉଁ ଆପଣମାନେ ଏ ଗାଁ ଏ ନଦୀରୁ କେମିତି ଉପକାର ସବୁ ପାଉଛନ୍ତି?
1: ଏଠି ଦୋକ୍ତା ବାଇଗଣ ଏଇ ପନିପରିବା କରିକରି ଉପକାର, ନହେଲେ ତ ବରଷରେ ଆଉ ଧାନ ଫସଲ କରାହେଉଛି। ପତ୍ର ଫତ୍ର ଟାଡ଼ି କରି ନଦୀ ନଈ ଝରାମାନେ ସୁନା ଶୁଣି ଛାଙ୍କୁଛନ୍ତି। ଆମ ନର ଏମିତି ଡଙ୍ଗା ଅଛି ଆଉ ତାଙ୍କର ମାଟି ଚିହ୍ନି ଚିହ୍ନି ବାଲି ଚିହ୍ନି ଚିହ୍ନି ଆଉ ତାକୁ ରାମ୍ପି କରି ଆଣି ସେମାନେ ଆଉ ନଦୀରେ ଧୋଇ ଧୋଇ ଧୋଇ ଧୋଇ ଧୋଇ ଧୋଇ ଧୋଇ ଧୋଇ ତାର ମଳଟା ରଖି କରି ଆଉ ତାକେ ସଙ୍ଗଣମାଏ ମେଚା କରି ମେଚା କରି ଥୋଡ଼ାଇ ସାରିଲେ ଦୋକାନରୁ ପାରା ବୋଲିକରି ଆଣିମାଏ, ସେ ପାରାଟା ସେଠି ପକାଇଦେଲେ ସେ ସୁନାଟା ଆଉଟି କରି ଗୋଲି କରି ବାହାରି ପଡ଼ିବ, ତେଣିକି ଝରାମାନେ ବିକିମାଏ।
5: ସେମାନେ ଏ ବୈତର ନଦୀରେ ସୁନାର କିଛି ଅଂଶ ମିଳୁଛି?
1: ମିଳୁଛି।
5: କେମିତି ମିଳୁଛି ଆପଣ ଦେଖିଛନ୍ତି?
1: ଆମର ଜାଗା ବର୍ତ୍ତମାନ ନାହିଁ, ଆମେ ଦେଖିନି, ସେ ଝରାମାନେ କରନ୍ତି ଯେ ଆମେ ଦେଖିଛୁ।
5: ମାନେ ଏଇଟା କ'ଣ ଗୋଟେ ବ୍ୟବସାୟ ଭଳିଆ ସେମାନେ କରିପାରୁଛନ୍ତି?
1: ହଁ, ଏଇଟା ତାଙ୍କର ବ୍ୟବସାୟ ଅଛି ନା ତାଙ୍କର ପୂର୍ବରୁ, ଆଉ ଯେବେ ତାଙ୍କର ମାଟି ମାର୍ଦ୍ଦନ ସେର୍ଜନ ହେଲା ଭଗବାନ ସେମାନଙ୍କୁ ଖଞ୍ଜା ବାଡ଼ି କରିଛି ଯେ ତୁମେ ଝରି କଙ୍କଡ଼ା ନଦୀ ନାଳରେ ମାରିବ ସୁନା ଝାରି କରି ଖାଇବ ବୋଲିକିରି।
6: ବୈତରଣୀ ନଦୀ ଗୁନାଶିକାରୁ ବାହାରି ଏଇ ଚମକପୁର ଗାଁ ଦେଇକରି ଯାଇଛି। ଏ ବୈତରଣୀ ନଦୀଟି ଚମକପୁର ଗାଁର ଚାରିଆଡ଼କୁ ମାଡ଼ି ରହିଛି, କେବଳ ଗୋଟେ ସାଇଡ଼କୁ ଛାଡ଼ି ଅନ୍ୟ ତିନି ଦିଗକୁ ପୁରା ଘେରି ରହିଛି। ଏହି ନଦୀ ଏଠାରେ ବହୁତ ଗଭୀର, ମୋ ଜାଣିବାରେ 1972 ଲିଫ୍ଟ ଇରିଗେସନ୍ ହୋଇଛି। ଏହି ଲିଫ୍ଟ ଇରିଗେସନ୍ରେ ଆମ ଗାଁଟି ଦୁଇ ଫସଲି ହେଉଛି ଆଉ ଲୋକମାନେ ଆରାମସେ ଚଳି ଯାଉଛନ୍ତି।
7: ବୈତର ନଦୀ ଆମ ସ୍କୁଲ ପାଖ ଦେଇ ବହିଯାଉଛି, ଠିକ୍ ଆମ ସ୍କୁଲର ପାଚେରୀ ପାଖରେ ନଦୀଟି ବହିଯାଉଛି ଏବଂ ଏଇଠି ଡ୍ୟାମ୍ ହେଲେ ଆମ ସ୍କୁଲର କିଛି ଅଂଶ ମଧ୍ୟ ତା ଦେହରେ ବୁଡ଼ି ଅଞ୍ଚଳ ଯିବ ବୋଲି ଆମେ ଶୁଣୁଛୁ, କିନ୍ତୁ ଏପର୍ଯ୍ୟନ୍ତ କିଛି ଆମେ ସେ ବିଷୟରେ ସଠିକ ବିବରଣୀ ପାଇନାହୁଁ। ତେବେ ବର୍ତ୍ତମାନ ଏଠାରେ ଯନ୍ତ୍ରୀମାନେ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଖୁବ୍ ଜୋରସୋରରେ କାମ କରୁଥିବାର ଆମେ ଦେଖୁଛୁ। ପ୍ରତିଦିନ ବ୍ଲାଷ୍ଟିଂ ହେଉଛି ଆଉ ଏଇଠି କାନପୁର ପ୍ରୋଜେକ୍ଟଟି କାର୍ଯ୍ୟକାରୀ ହେଲେ ନିକଟସ୍ଥ ଗ୍ରାମ ବାସୁଦେବପୁର, ଚମକପୁର, କଣ୍ଡରା ଇତ୍ୟାଦି ଅନ୍ୟାନ୍ୟ ଗ୍ରାମର ଗ୍ରାମବାସୀମାନେ ବହୁତ ଉପକୃତ ହେବେ ଜଳସେଚନ ଦ୍ୱାରା ବୋଲି ଆମେ ଶୁଣିବାକୁ ପାଉଛୁ।
8: କାନୁପୁର ଡ୍ୟାମ୍ ଯଦି ହୁଏ, ଆମର ଯାହା ସର୍ଭେ ଅନୁସାରେ ଆମେ ଯାହା ଜାଣିପାରୁଛୁ ଯେ ସେପଟେ ଆମ ଗାଁ ହେଉଛି ନୟାକୃଷ୍ଣପୁର, ଯେଉଁଟା ବିହାର ବର୍ଡ଼ର, ଆମ ପଟେ ତ ଇରିଗେସନ୍ର ସୁବିଧା ସେ ପାଣି ଯାଇପାରିବ ନାହିଁ, ସେଟା ଟିକେ ଅପ୍ ରହିଯାଉଛି। କିନ୍ତୁ ଏପଟକୁ ଯେଉଁଟା ରହୁଛି ସେ କଣ୍ଡରା, କଣ୍ଡରାର ଗୋଟେ ଗାଁ ଜଳମଗ୍ନ ପୁରା ହୋଇଯିବ। ଏବଂ ଗଭର୍ଣ୍ଣମେଣ୍ଟ ବି ମୁଁ ଯାହା ଜାଣିବା ପାଇଁ ପାଇଛି, ଗଭର୍ଣ୍ଣମେଣ୍ଟ ତାଙ୍କ ପାଇଁ ତାଙ୍କ ବସତି ସ୍ଥାପନ ପାଇଁ ଅନ୍ୟ ଜାଗା ସେମାନଙ୍କୁ ଦେବେ କ'ଣ କହୁଛନ୍ତି। ଏଇ ବୈତରଣୀର ଯଦି ତା'ର ଲାଭ ଆଉ କ୍ଷତି ବିଷୟ ଆଲୋଚନା କରିବା ପାଇଁ ଆମେ ଯଦି ଯିବା, ତାହେଲେ ଏଥିରେ ଆମେ ଲାଭ ହିଁ ଲାଭ ପାଉଛେ। ବର୍ତ୍ତମାନ ଏଇ ବୈତରଣୀରୁ ସେଇଠୁ ବର୍ତ୍ତମାନ ଚିମିଡ଼ାରୁ ଆରମ୍ଭ କରି ବର୍ତ୍ତମାନ ଯଦି ଓଡ଼ିଶା ବିହାର ସୀମା ଦେଇକରି ଏ ବୈତରଣୀ ନଦୀ ପ୍ରବାହିତ ହେଉଛି, ଅର୍ଥାତ୍ ଏଇ ବୈତରଣୀ ନଦୀ ବର୍ତ୍ତମାନ କେଉଁଝର ଏବଂ ସିଂହଭୂମର ଡିମାର୍କେସନ୍ ଲାଇନ୍ ହିସାବରେ ସେଇଟା କାମ କରୁଛି। ସେଠି ଆସିଲା ପରେ କଣ୍ଡରାରୁ ଆସିଲା ପରେ ଏପଟେ ଯେଉଁ ସାତହଳିଆରୁ ନୟାକୃଷ୍ଣପୁରକୁ ଆସିଲା ପରେ ସେ ନୟାକୃଷ୍ଣପୁରରେ ସେ ଯେଉଁ ଧରୁଆଡ଼ି ଏବଂ ଅଣଘାପାଡ଼ ସେ ରାସ୍ତା ଦେଇକରି ଆମ ରାମତୀର୍ଥକୁ ଆସିଲା। ରାମତୀର୍ଥ ହେଉଛି ଦେବସ୍ଥାନ, ଶିବ ମନ୍ଦିର ଅଛି। ପୌରାଣିକ ମତ ଅନୁସାରେ ସେ ରାମଚନ୍ଦ୍ର ସେଇଠି ସ୍ନାନ କରିଥିଲେ, ସୀତାକୁ ଯେତେବେଳେ ଅପହରଣ କରାହେଇଥିଲା ସେଇଠି ସେ ରାମ ସ୍ନାନ କରି ଦେବଦର୍ଶନ କରିଥିଲେ ଏବଂ ସୀତାଙ୍କୁ ପାଇବା ଆଶାରେ ସେଇଠି ସେ ପ୍ରସ୍ଥାନ କରିଥିଲେ। ଏଣୁ ସେଇଟା ଧର୍ମପୀଠ ଅନୁସାରେ ବି ରାମତୀର୍ଥ ଅଛି, ସେଠି ପୂଜା ହୁଏ, ସବୁକିଛି ହୁଏ। ସେଇ ରାମତୀର୍ଥରୁ ଟିସ୍କୋ କମ୍ପାନୀ ବର୍ତ୍ତମାନ ତା'ର ବହୁତ ବଡ଼ ଯୋଜନା କରିଛନ୍ତି। ସେଇଠୁ ସେ ନିଜର ମେସିନ୍ ସାହାଯ୍ୟରେ ସେଠୁ ପାଣି ନୂଆମୁଣ୍ଡିକୁ ସେ ପାଇପ୍ ସାହାଯ୍ୟରେ ନେଉଛନ୍ତି ଏବଂ ନେଇ ସେ ବିରାଟ ବଡ଼ କାରଖାନା ମଧ୍ୟ ସେଇଠି ସେ ଚଳାଉଛନ୍ତି। ଏବଂ ଏ ବୈତରଣୀ ହିଁ ଟିସ୍କୋ କମ୍ପାନୀର ଏକ ଲାଭର ଅଙ୍ଗ କହିଲେ ଚଳେ। ଏଣୁ ସେଇଠି ଯଦି ଏ ବୈତରଣୀ ନଥାନ୍ତା, ବୋଧେ ମୁଁ ଭାବୁଛି ନୂଆମୁଣ୍ଡିର ଯେଉଁ ଟିସ୍କୋ ଏତେ ବଡ଼ ଫ୍ୟାକ୍ଟ୍ରି, ଯେଉଁ ଆଇରନ୍ ଫ୍ୟାକ୍ଟ୍ରି ଅଛି, ସେଇଟା ବୋଧେ ଚଳିପାରିନଥାନ୍ତା। ତାପରେ ଆମେ ଯଦି ଆଉ ଟିକେ ଆଗକୁ ଏପଟେ ଆସିବା, ବୈତରଣୀ କୁଡ଼େ କୁଡ଼େ ଦେଖିବା, ଯେତେ ଗାଁ ଗଣ୍ଡା ଯେତେ ଅଛି ସବୁ ଏ ବୈତରଣୀର ପାଣି ଉପରେ, ବିଶେଷତଃ ଚାଷ କୁହନ୍ତୁ, ପାନୀୟ କୁହନ୍ତୁ, ଯେକୌଣସି କୁହନ୍ତୁ, ପୁରା ନିର୍ଭର କରୁଛନ୍ତି। ଅବଶ୍ୟ ବୈତରଣୀ ନଦୀ ଯଦି ନଥାନ୍ତା, ମୋ ମତରେ ଏଇ ଯେଉଁ ଚମ୍ପୁଆ ଅଞ୍ଚଳ ଯେତେଟା ଉନ୍ନତି କରିଛନ୍ତି, ଉନ୍ନତି ଶିଖର ଦେଶରେ ବି ପହଞ୍ଚି ପାରିଛନ୍ତି, ବୋଧେ ସେଠି ପହଞ୍ଚି ପାରିନଥାନ୍ତେ ଏବଂ ସେ ଅବହେଳିତ ହୋଇକରି ସେଇ 100 ବର୍ଷ ପଛକୁ ବୋଧେ ଏଇ ଆମ ସମାଜ ବୋଧେ ଯାଇଥାନ୍ତା। ଏଣୁ ବର୍ତ୍ତମାନ ଦେଖିବାକୁ ଗଲେ ବୈତରଣୀର ଲାଭ ଆମେ ଏହାର ଜୀବନରେ ଭୁଲିପାରିବୁନି। ବୈତରଣୀ ହେଉଛି ଆମର ସେ କହିଲା ଭଳିଆ ମା, ଏ ମା ଯେମିତି ସନ୍ତାନମାନଙ୍କୁ ସବୁକିଛି ଦେଇକି ଲାଳନ ପାଳନ କରିକି ବଢ଼ୁଛି, ସେଇଭଳିଆ ଏ ବୈତରଣୀ ଆମ ପାଖରେ ସେ ମା ଆମର ସବୁକିଛି ସେ ଦେଉଛନ୍ତି। ତାଙ୍କରି ଛାୟା ତଳେ ଏଇ ଚମ୍ପୁଆ ଏଇ ଅଞ୍ଚଳ ସବୁ ତାଙ୍କରି ଆଶୀର୍ବାଦରେ ଆଜି ବିଦ୍ୟମାନ।
7: ବୈତରଣୀ ନଦୀ ଦ୍ୱାରା କେବଳ ଯେ ଏଠିକାର ଲୋକଙ୍କର ପ୍ରାୟତଃ ଚାଷ ଉପରେ ନିର୍ଭର କରୁଛନ୍ତି ଲୋକମାନେ, ଏଣୁ ଚାଷବାସ କିମ୍ବା ଅନ୍ୟାନ୍ୟ କର୍ମରେ ସାହାଯ୍ୟ କରିବା ଅପେକ୍ଷା ସାହିତ୍ୟ ସୃଷ୍ଟିରେ ମଧ୍ୟ ବୈତରଣୀ ନଦୀ ଲୋକଙ୍କର ଗୋଟେ ଖରାପ ହେଇଆସିଛି ମୂଳରୁ। ଏବଂ ଜୟନ୍ତୀ, ଏଇ ଯେଉଁ ବୈତରଣୀ ନଦୀ ବା ବୈତରଣୀ ଚରିତ୍ର ଉପରେ ଆମର ଏଠିକାର ଚମ୍ପୁଆ ଠାରୁ 3 କିଲୋମିଟର ଦୂରରେ ମଥୁରାପୁରର ପ୍ରଫୁଲ୍ଲ ପ୍ରଧାନ ନାମକ ଜଣେ ବ୍ୟକ୍ତି ସେ ଗୋଟେ କବିତା କାବ୍ୟ ସୃଷ୍ଟି କରିଛନ୍ତି ଯାହାକି ବୈତରଣୀ ଚରିତ। ଜୟନ୍ତୀଗଡ଼ର ମଧ୍ୟ ଶ୍ରୀକାନ୍ତ ରାଠୋର ବୈତରଣୀ ନାମକ ଗୋଟେ କାବ୍ୟ ସୃଷ୍ଟି କରିଛନ୍ତି ଯାହାକି ବର୍ତ୍ତମାନ ସୁଦ୍ଧା ଅପ୍ରକାଶିତ ଅବସ୍ଥାରେ ରହିଛି। ଘନଶ୍ୟାମ ବେହେରା ମଧ୍ୟ ବୈତରଣୀ ଉପରେ ଗୋଟିଏ କାବ୍ୟ ରଚନା କରିଛନ୍ତି ଯାହାକି ତାଙ୍କ ରାମତୀର୍ଥ, ଯେଉଁ ବୈତରଣୀ ନଦୀ କୂଳରେ ରାମତୀର୍ଥ ନାମକ ଗୋଟିଏ ତୀର୍ଥ ଜାଗା ରହିଛି, ସେ ତୀର୍ଥ ଉପରେ ଗୋଟିଏ କାବ୍ୟ ମଧ୍ୟ ସୃଷ୍ଟି କରିଛନ୍ତି। ବୈତରଣୀ ନଦୀ ଦ୍ୱାରା ଏଠିକାର ବିଶେଷତଃ ଲୋକମାନଙ୍କର ଚାଷବାସ ଏହା ଉପରେ ନିର୍ଭର କରୁଛନ୍ତି। ତାପରେ ଜୟନ୍ତୀଗଡ଼ ଠାରେ ଗୋଟେ ବଡ଼ ହାଟ ହେଉଛି ଏବଂ
9: ବୈତରଣୀ ନଦୀ କୂଳରେ ସେଇ ଯେଉଁ ହାଟ ଜାଗାଟା ଥିବାରୁ ଲୋକମାନଙ୍କର ପାଣି ଫାଣି ଏସବୁର ସୁବିଧା ହେଉଛି। ତେଣୁ ସେଠି ଗୋଟେ ବଡ଼ ହାଟଟିଏ ବସୁଥିଲା, ଯାହାକି ସପ୍ତାହର ଲୋକଙ୍କର ଗୁଜୁରାଣ ମେଣ୍ଟାଇବା କାର୍ଯ୍ୟରେ ଆସୁଥିଲା ସେ ହାଟଟି। ଏବେ ତ ପ୍ରାୟ ସାପ୍ତାହିକ ହାଟ କ'ଣ ମାର୍କେଟ ସବୁ ହେଇଗଲାଣି, ଲୋକମାନେ ମାର୍କେଟରୁ ଜିନିଷପତ୍ର କିଣାକିଣି କରୁଛନ୍ତି, କିନ୍ତୁ ମୂଳରୁ ସେଇ ଜାଗାରୁ ହିଁ ସେଇ ଜୟନ୍ତୀ ହାଟ ଗୋଟେ ବଡ଼ ମାଧ୍ୟମ ଥିଲା ଲୋକଙ୍କର ଜିନିଷପତ୍ର କିଣାକିଣି କରିବା ପାଇଁ। ତାପରେ ଏଠିକାର ଲୋକମାନେ ପ୍ରାୟ ଚାଷ ଉପରେ ଯେହେତୁ ନିର୍ଭର କରନ୍ତି, କେତେବେଳେ ଆଖୁ ଚାଷ କରୁଛନ୍ତି, କେତେବେଳେ ମକା ଚାଷ କରୁଛନ୍ତି, ଏସବୁ ଚାଷ କାର୍ଯ୍ୟରେ ନଦୀଟି ସାହାଯ୍ୟ କରି ଆସିଛି। କିନ୍ତୁ ବେଳେବେଳେ ଯେଉଁ ବୈତରଣୀ ନଦୀ ଯେଉଁ ବଢ଼ି ଆସୁଥିଲା ସମୟରେ ଲୋକମାନେ ପ୍ରାୟ କାଠ ଯେଉଁ ଛିଣୁଥିଲେ, ସେ କାଠ ଛିଣିକି ସେମାନେ ପ୍ରାୟ 6 ମାସର କାଠ ସେମାନେ ଛିଣୁଥିଲେ ସେ ନଦୀରେ।

0: ଏ ବୈତରଣୀ ନଦୀ କୂଳରେ ରାମ ତୀର୍ଥ ଅବସ୍ଥିତ। ଲୋକ ଯାହା କହନ୍ତି ବା ଆମ ଅଜା ବା ପୂର୍ବପୁରୁଷମାନେ ଯାହା କହନ୍ତି ଯେ ରାମ ଯେତେବେଳେ ରାବଣ ଠାରୁ ସୀତାଙ୍କୁ ଉଦ୍ଧାର କରିବାକୁ ପଡ଼ିଥିଲା ସେତେବେଳେ ଏଇଠି ସେ ଅବସ୍ଥାନ କରିଥିଲେ ଏବଂ ସ୍ନାନ ଏଇ ଦିନରେ ସେ ସ୍ନାନ କରି ଏଇଠି ଶିବଙ୍କୁ ଦର୍ଶନ କରି ସେ ତାଙ୍କର ଯୁଦ୍ଧ ଅଭିଯାନ ଆରମ୍ଭ କରିଥିଲେ। ଏଇଠି ବୈତରଣୀ କୂଳ ପବିତ୍ର ବୈତରଣୀ ନଦୀ କୂଳରେ ଏଠି ବର୍ଷକ ଥରେ ଏଇ ଅଞ୍ଚଳର ସବୁଠୁ ସର୍ବଶ୍ରେଷ୍ଠ ପର୍ବ କହିଲେ ଅତ୍ୟୁକ୍ତି ହେବନି। ଏଠି ମହାନ୍ତ ବହୁଳ କୁର୍ମୀ ସମ୍ପ୍ରଦାୟର ଲୋକ ବହୁଳ ଏ ଅଞ୍ଚଳ। କିନ୍ତୁ କହିବାକୁ ଗଲେ ଏ ଅଞ୍ଚଳ ଏମିତି ଯେ ରାମତୀର୍ଥ ସ୍ଥାନ ଏମିତି ଏଠାରେ ଅବସ୍ଥିତ ଯେ ଆପଣ ବିହାର ବେଙ୍ଗଲ ଓଡ଼ିଶା ସବୁ ଜାଗାରୁ ଏଠି ଆସିକରି ଏ ବୁଡ଼ ପକାନ୍ତି ଏବଂ ବେଶ ଆନନ୍ଦ ଉତ୍ସବ ମଧ୍ୟରେ ତାଙ୍କ ନିଜ ଘରକୁ ଫେରିଥାନ୍ତି ଏବଂ ସମସ୍ତଙ୍କର ମତରେ ଏଇଟା ହେଉଛି ନୂତନ ବର୍ଷର ଆରମ୍ଭ। ଏଇ ନୂତନ ବର୍ଷ ଆରମ୍ଭରେ ବୁଡ଼ ପକାଇ ତାଙ୍କ ଦୈନନ୍ଦିନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏଇଠୁ ସେମାନେ ପ୍ରଫୁଲ୍ଲ ଚିତ୍ତରେ ଘରକୁ ଫେରିଥାନ୍ତି ଏବଂ ଏହାର ମହତ୍ତ୍ୱ ରାମତୀର୍ଥର ମହତ୍ତ୍ୱ କହିଲେ ଗୋଟିଏ ବାକ୍ୟରେ ଏହା କୁହାଯାଇପାରେ ଯେ ଏହା ଗୋଟିଏ ଅତି ପବିତ୍ର ସ୍ଥାନ। ଯେହେତୁ ରାମଚନ୍ଦ୍ର କିମ୍ବଦନ୍ତୀ ଅନୁସାରେ ରାମଚନ୍ଦ୍ରଙ୍କର ଏଠି ସ୍ନାନ କରି ସୀତାଙ୍କୁ ଉଦ୍ଧାର କରି ଶିବଙ୍କୁ ଯେଉଁ ତପସ୍ୟା କରିଥିଲେ ତାର ସିଦ୍ଧ କାର୍ଯ୍ୟ ହୋଇଥିଲେ, ଏହି ମର୍ମରେ ସମସ୍ତେ ତାଙ୍କୁ ସ୍ମରଣ କରି ଏଠି ପବିତ୍ର ନଦୀରେ ବୁଡ଼ ପକାଇ ନିଜ ନିଜ ଘରକୁ ଫେରିଥାନ୍ତି।
1: ଏହି କେଶରୀ ମେଳାର ତାତ୍ପର୍ଯ୍ୟ ହେଉଛି ବାରୁଣୀ ମେଳା। ଏହି ସଂକ୍ରାନ୍ତି ଦିନ ବାରୁଣୀ ମେଳାରେ ସ୍ନାନ କଲେ ବାରୁଣୀ ସ୍ନାନ କଲେ ମୁଖ୍ୟ ବୋଲି ଲୋକ ଏଠି ବହୁତ ରୁଣ୍ଡ ହୁଅନ୍ତି। ଏଠି ଶିବ ମନ୍ଦିର ଅଛି। କେଶରୀ ବଡ଼ କେଶରୀ ଗାଁର ଗୋଟାଏ କିଲୋମିଟର ଭିତରେ ବୈତରଣୀ ନଦୀ ବହିଯାଉଛି। ଏହି ବୈତରଣୀ ନଦୀରେ ବାରୁଣୀ ସ୍ନାନ ପାଇଁ ଏଠି ଲକ୍ଷ ଲକ୍ଷ ଲୋକ ଆସି ସମାଗମ ହୁଅନ୍ତି ଏବଂ ଏଠି କୁଣ୍ଡ ଅଛି। ଆପଣମାନଙ୍କୁ ମୁଁ ଏଇଠି ଧାରଣା ଦେଉଛି, ଏ କୁଣ୍ଡର ଆଗକାଳରେ ଲୋକମାନେ କହୁଥିଲେ ଯେ କୁଣ୍ଡରେ ଯିଏ ବୁଡ଼ି ଅନ୍ୟ କୁଣ୍ଡରେ ବାହାରିବ ସିଏ ହେଉଛି ମୁଖ୍ୟ ଲୋକ, ତାର ପାପ ନାହିଁ ବୋଲି ସମସ୍ତେ କହନ୍ତି। ଏଇଠି ତିନିଟି ଧାରା ଥିଲା। ପ୍ରଥମ, ନଦୀର ଅବବାହିକାରୁ ବନ୍ୟାର ଉତ୍ପତ୍ତି ଯୋଗୁଁ ତିନିଟି ଧାରାରୁ ଗୋଟେ ଧାରା ବନ୍ଦ ହୋଇଯାଇଛି। ଦୁଇଟି ଧାରାରେ ଗୋଟେ ପ୍ରଥମ କୁଣ୍ଡରେ ଲୋକ ପଡ଼ନ୍ତି ଏବଂ ଦ୍ୱିତୀୟ କୁଣ୍ଡରେ ଲୋକ ବାହାରନ୍ତି। ଏଇଠି ସ୍ଥାନୀୟ ଲୋକ ତାଙ୍କର ଗୋଟେ ଧାରଣା ଅଛି ଯେ ଆମମାନେ ଏଠି ମୁଖ୍ୟ ହେବୁ, ଆମେ ଏଇଠି ଆମେ ପାପ କରିନୁ ବୋଲି ସେମାନେ ପ୍ରଥମ କୁଣ୍ଡରେ ପଡ଼ି ଦ୍ୱିତୀୟ କୁଣ୍ଡରେ ବାହାରନ୍ତି। ସେଇଟା ହେଉଛି ଆଜ୍ଞା ଆମର ଏଇଠି ଆମର ସର୍ବସାଧାରଣଙ୍କର ଯେଉଁ ଅଛି ଯେଉଁ ଧାରଣା, ସେଇ ଧାରଣା ଉପରେ ରୁହନ୍ତି। ଏଠି ଲକ୍ଷ ଲକ୍ଷ ଲୋକ ଏଇ ମକରଟା ଆମର ଏ ଏରିଆରେ ସବୁଠୁ ବଡ଼ ମେଳା, ବର୍ଷର ପ୍ରଥମ ପର୍ବ ଏବଂ ଏଇଟା ଆମେ ନୂଆ ବର୍ଷ ବୋଲି ଏଠି ଆମେ ବିବେଚନା କରୁ। ଏଇଠି ଗରିବ ରାଣ୍ଡି ଦୁଃଖୀ ସମସ୍ତଙ୍କର ଏଇ ମକର 14 ତାରିଖ ଦିନ ଦେଖିବେ ଯେ ସମସ୍ତେ କେମିତି ନା କେମିତି ଯେମିତି ହଉ ତାଙ୍କର ସେମାନେ ନୂଆ ଲୁଗା ପରିଧାନ କରି ବୈତରଣୀ ନଦୀରେ ସ୍ନାନ କରି ଦିଅଙ୍କୁ ଦର୍ଶନ କରି ସେମାନେ ଏଠୁ ଯାଆନ୍ତି।
2: ବୈତରଣୀ ବାରୁଣୀ ସ୍ନାନ ମେଳା ସମଧିକ ପୁଣ୍ୟପ୍ରଦ। ଗୋଟିଏ ନଦୀ ତ ବୈତରଣୀ, ସେଥିରେ ବାରୁଣୀ ସ୍ନାନ ଯୋଗ ଉପରେ ଦୁଇ ପ୍ରମୁଖ ସ୍ଥାନରେ ସ୍ନାନ ନିମଜ୍ଜନ ସାଙ୍ଗକୁ ବିପୁଳ ମେଳା ମହୋତ୍ସବ ମଧ୍ୟ ଅନୁଷ୍ଠିତ ହୁଏ। ବୈତରଣୀ ମହାଭାଗେ ଗୋବିନ୍ଦ ଶଙ୍କର ପ୍ରିୟେ ସ୍ନାନଂ କରୋମି ଦେବୀ ତ୍ୱଂ ମନୁଜ୍ଞାଂ ଦାତୁମର୍ହସି, ଏହିପରି ପ୍ରଣାମ ପୂର୍ବକ ଅନୁଜ୍ଞା ଲାଭ କରେ ସ୍ନାନ ପାଇଁ ମନ୍ତ୍ର କବିତା ପାଠ କରାଯାଏ। ଗୁଣାଶିକାତ ସମ୍ଭୂତେ ଧାତୁଯଜ୍ଞ ସମାଗତେ ଜନ୍ମ ଜନ୍ମ ନିଜତ୍ ପାପମ୍ ସ୍ନାନେନାନେନ ନଶ୍ୟତୁ। ଗୁଣାଶିକା ପରେ ସେହି ବୈତରଣୀରେ ରାମତୀର୍ଥ କେଶରୀ କୁଣ୍ଡ ଜ୍ୟୋତିପୁରର ଦକ୍ଷିଣାବର୍ତ୍ତ ଘାଟରେ ବାରୁଣୀ ସ୍ନାନ ମେଳା ଅନୁଷ୍ଠିତ ହୁଏ। ତାପରେ ଆନନ୍ଦପୁର ସହର ନିକଟ ଶ୍ରୀ ଝାଡ଼େଶ୍ୱର ମନ୍ଦିର ନିମ୍ନରେ ସ୍ନାନ ସାଙ୍ଗକୁ ସେଠାରେ ମେଳା ମଧ୍ୟ ଅନୁଷ୍ଠିତ ହୁଏ। ତାପରେ ଆଜିର ଯାଜପୁର ଦଶାଶ୍ୱମେଧ ଘାଟରେ ଓଡ଼ିଶାର ବିଖ୍ୟାତ ବାରୁଣୀ ମେଳା ଅନୁଷ୍ଠିତ ହୁଏ।
3: ଏ ରାଜନଗର ପାଖରେ ଦେଖୁଛନ୍ତି ଏ ବୈତରଣୀ ନଦୀ ଏଠି ବୋହିଯାଉଛି। ଏ ନଦୀ ଆମକୁ ବହୁତ ଆଜ୍ଞା ଉପକାର କରୁଛି। ଏପଟେ ଦେଖନ୍ତୁ ବର୍ଷା ଦିନଟା କିଛି ସିନା ଅସୁବିଧା ଟିକେ ରହୁଛି, କିନ୍ତୁ ଅନ୍ୟାନ୍ୟ ସମୟମାନଙ୍କରେ ଆମେ ଏ ଯେଉଁ ଗଣ୍ଡଟା ଦେଖୁଛନ୍ତି ସେଇ ଗଣ୍ଡରୁ ପ୍ରଚୁର ଭାବରେ ମାଛ ବିକ୍ରି କରୁଛନ୍ତି। ଏପଟେ ତଳପଟକୁ ଯେଉଁ ଗଣ୍ଡଟା ଦେଖୁଛନ୍ତି ଏଥିରେ ବି କିଛି ମାଛ ଚାଷ ମାଛ ମାରିକି ଲୋକ ବଞ୍ଚୁଛନ୍ତି। ତାପରେ ବୈତରଣୀ ନଦୀ ଆମକୁ ଏଇ ଚାଷବାସ କରିବାରେ ଆଜ୍ଞା ବହୁତ ସାହାଯ୍ୟ କରୁଛି। ଏଇ ଏପଟରେ ଆଜ୍ଞା ରାଜନଗର, ରାଇକଳା, ମୁର୍ଶୁମା, ତୁରୁମୁଙ୍ଗା, କଇଣ୍ଡା ତଥା ଅନ୍ୟାନ୍ୟ ଅଞ୍ଚଳ ଅଛି। ସେପଟେ ହେଲା ଦୁଆଘାଟ, ମଲାରପଦା, ଏମିତି ଆଜ୍ଞା କେତେ ଗୁଡ଼ିଏ ଜାଗାରେ ଆମର ଲିଫ୍ଟ ପଏଣ୍ଟ ଅଛି ଯେଉଁଟାକି ଗଭର୍ଣ୍ଣମେଣ୍ଟ ତରଫରୁ ଆମ ବସିଛି। ସେଥିରୁ ଆମେ ପାଣି ଉଠାଇ ଆମେ ଭଲ ଭାବେ ଚାଷ କରି ଖରାଦିନରେ ଲାଭବାନ ହେଉ।
4: ରାଜନଗରକୁ ଛାଡ଼ିଲେ ଉଦୟପୁର, ବେକନା ଏବଂ ତା ତଳକୁ ପାଟଣା, ଏହି ସ୍ଥାନମାନଙ୍କରେ ଏହି ନଦୀ ପାଇଁ ଏହାର ଯଥେଷ୍ଟ ଉନ୍ନତି ଦେଖା ଦେଇଛି। ଏଠିକାର ଲୋକମାନେ ବଡ଼ ସ୍ୱାସ୍ଥ୍ୟବାନ ଏବଂ ଏହାର ଜଳ ସମ୍ପଦକୁ ବିନିଯୋଗ କରିକିରି ଏମାନେ ଯଥେଷ୍ଟ ଲାଭବାନ ହେଉଛନ୍ତି। ବର୍ତ୍ତମାନ ପାଟଣାଠାରେ ଏକ ସ୍ଥାୟୀ ପୋଲ ନିର୍ମାଣ ହେବା ଫଳରେ ଇଏ ଗମନାଗମନ ଯାତାୟାତ ପାଇଁ ଯଥେଷ୍ଟ ସୁବିଧା ହୋଇଯାଇଛି। ୟା ଭିତରେ ସବୁଠାରୁ ବିଶେଷ ଭାବରେ ଗୁରୁତ୍ୱପୂର୍ଣ୍ଣ ହେଉଛି ଡୁମୁରିଆ ଗ୍ରାମ, ଡୁମୁରିଆ ତଳକୁ ଭୀମକୁଣ୍ଡ ଗ୍ରାମ, ଭୀମକୁଣ୍ଡ ଗ୍ରାମ ଭୀମକୁଣ୍ଡ ସ୍ଥାନଟି ହେଉଛି ଅତୀବ ଗୁରୁତ୍ୱପୂର୍ଣ୍ଣ। ପୁରାଣ ପ୍ରସିଦ୍ଧ ପଞ୍ଚୁପାଣ୍ଡବଙ୍କ ସହିତ ଏହି ସ୍ଥାନର ସମ୍ପର୍କ ରହିଥିବାର କଥା କୁହାଯାଏ ଏବଂ ସେ ଭୀମକୁଣ୍ଡରେ ସମଗ୍ର ବୈତରଣୀ ନଦୀ ଗୋଟିଏ ଗଭୀର ଗର୍ତ୍ତ ବିବର ମଧ୍ୟରେ ଲୀନ ହୋଇଯାଇକିରି ପ୍ରାୟ 12-14 ମାଇଲ ତଳେ ସିଏ ବାହାରୁଛି। ସେଟାକୁ ଭୀମକୁଣ୍ଡ ବୋଲି କୁହାଯାଉଛି ଏବଂ ସେ ଜାଗାରେ ଦକ୍ଷିଣାବର୍ତ୍ତ ବୈତରଣୀ ଦକ୍ଷିଣାବର୍ତ୍ତ ହୋଇଥିବାରୁ ତା'ର ଉପଯୋଗିତା ବହୁତ ବେଶୀ। ସେ ଜାଗାରେ ବିଭିନ୍ନ ରକମର ସାଧୁ ପୁରୁଷମାନେ ଆସିକିରି ଯଜ୍ଞ ଇତ୍ୟାଦି କରନ୍ତି।
5: ଯେତେବେଳେ ଭୀମ ଅଜ୍ଞାତ ବନବାସରେ ଥିଲେ ସେହି ସମୟରେ ଏ ଭୀମକୁଣ୍ଡରେ ଆସିକିରି ରହିଥିଲେ। ସେ ରହିବା ଦ୍ୱାରା ଏଠି ପାଣି ନାହିଁ, ତେଣୁ ଗଦା ମାରିକିରି ଭୀମକୁଣ୍ଡକୁ ତିଆରି କରିଛନ୍ତି ବନ୍ଧ। ସେଠି ଗୋଟେ ସିଧା ପଥର ଗୁଡ଼ା କଳା ପଥରର ଗୋଟେ ଦାଗ ରହିଛି ଏମୁଣ୍ଡ ସେମୁଣ୍ଡ ଏପାରି ସେପାରି ସବୁଆଡ଼େ ପଡ଼ିଛି। ସେଇ ପାଉଛଟାକୁ ଆମେ ତାଙ୍କର ବନ୍ଧ ହୁଡ଼ା ବୋଲିକିରି ମନେ କରୁ।
6: ଏଇ ବୈତରଣୀ ନଦୀ କୂଳେ କୂଳେ ଯେଉଁ ଗାଁ ଗୁଡ଼ା ଆପଣ ଦେଖୁଛନ୍ତି, ଦରଗୁଡ଼ି ଶିଳା, ଆମର କୋଳିମାଟି ଗ୍ରାମ ପଞ୍ଚାୟତର କାଦୁବାହାଳି, ବୁଢ଼ିକୁଦୁର ଭାଗତ, ସନ୍ତୋଷପୁର, ଏପଟରେ ଆମର କୁଣ୍ଡାକୋଟ, ଅମାରଙ୍ଗ, ଧକୋଠା, କୋଡ଼ପଡ଼ା, ବୀରଗନ୍ଧ, ଏଇ ଯେଉଁ ଗାଁ ସବୁ ଆପଣ ଦେଖୁଛନ୍ତି, ଦେଖିବେ ଏଇ ନଦୀ କୂଳେ କୂଳେ ଅଧିକାଂଶ ଆଦିମ ଜାତିର ଲୋକ ହିଁ ଦେଖିବାକୁ ମିଳନ୍ତି। ପ୍ରାୟ ବହୁତ ଆଦିବାସୀ ଲୋକ ମଧ୍ୟ ଏଇ ନଦୀ କୂଳେ କୂଳେ ଅଛନ୍ତି। ଆପଣ ଜାଣିଛନ୍ତି ଆପଣ ଆମର କେନ୍ଦୁଝର ଜିଲ୍ଲା ଆଉ ମୟୂରଭଞ୍ଜ ଜିଲ୍ଲା ଏ ଦୁଇଟା ହେଲା ସମ୍ପୂର୍ଣ୍ଣ ଆଦିବାସୀ ବେଷ୍ଟିତ ଜିଲ୍ଲା। ମୟୂରଭଞ୍ଜରେ ଆପଣ ଆଦିବାସୀ ସାନ୍ତାଳ ଗୋଷ୍ଠୀର ଲୋକ ପାଇବେ, କେନ୍ଦୁଝରରେ ପାଇବେ। ଏଇ ଦୁଇଟି ଜାତି ଏଇ ବୈତରଣୀ ନଦୀର ପବିତ୍ରତା ଦୃଷ୍ଟିରୁ ବୋଧ ହୁଏ କାହିଁକି ଭାବୁଛି ଏଇ ନଦୀ କୂଳେ କୂଳେ କାହିଁ ଆବହମାନ କାଳରୁ ବଞ୍ଚି ଆସିଛନ୍ତି, ରହି ଆସିଛନ୍ତି। ତାଙ୍କର ଗୋଟେ ବିଶ୍ୱାସ, ଆମର ହିନ୍ଦୁ ଧର୍ମର ଯେମିତି ଗୋଟେ ବିଶ୍ୱାସ, ଏ ଗଙ୍ଗା ନଦୀରେ ଯଦି ଜଣେ ମୃତ ଲୋକର ଶଲ୍ୟ ବିସର୍ଜନ କରନ୍ତି ତାହେଲେ ସେ ମୃତ ଲୋକଟି ସ୍ୱର୍ଗପ୍ରାପ୍ତି ହୁଏ। ସେମିତି ଆମର ଏ ଆଦିବାସୀ ଲୋକମାନେ ପ୍ରତିବର୍ଷର 30 December ଦିନ ତାଙ୍କର ସେ ବର୍ଷ ଭିତରେ ଯେତିକି ଲୋକ ମରିଥିବେ, ଛୋଟ ଛୁଆ ହୁଅନ୍ତୁ, ବଡ଼ ଲୋକ ହୁଅନ୍ତୁ, ବୁଢ଼ା ହୁଅନ୍ତୁ, ସେଇମାନଙ୍କର ଅସ୍ଥି ନେଇ ସେଇ ବୈତରଣୀ କୂଳରେ ଯେଉଁଟା ଅମାରଙ୍ଗ ଘାଟ ପାଖରେ ଗୋଟିଏ
7: ଶୁଣିଲେ ରୂପକ ବୈତରଣୀ କୂଳେ କୂଳେ। ରଚନା ଓ ପ୍ରଯୋଜନା କରିଥିଲେ କୃତିବାସ ନାୟକ, ଉପସ୍ଥାପନାରେ ଥିଲେ ଅର୍ଚ୍ଚନା ପଣ୍ଡା, ସହଯୋଗିତା ସୁପାଇ ମୁର୍ମୁ। ଆକାଶବାଣୀ କେନ୍ଦୁଝର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ବିବିଧ ଭାରତୀ ରାଷ୍ଟ୍ରୀୟ ପ୍ରସାରଣ ସେବାରୁ।
8: आज है जाने माने पार्श्व गायक भूपेंद्र सिंह की याद का दिन और आज के चित्रपट संगीत कार्यक्रम में हम आपको सुनवा रहे हैं चुनिंदा गाने भूपी जी की आवाज में।

କରମା ପୂଜା ମୁଣ୍ଡାରୀମାନଙ୍କର ଗୋଟିଏ ଜଣାଶୁଣା ପୂଜା। କରମା ପୂଜାରେ ସେମାନେ କରମ ଗଛର ଡାଳ ପୂଜନ୍ତି। ଆମର ବେଲ ତୁଳସୀ ଗଛ ପରି କରମ ଗଛ ସେମାନଙ୍କ ପାଇଁ ଅତି ପବିତ୍ର ଗଛ। ଆପଦ ବିପଦରେ ଏମାନେ କରମକୁ ଡାକି ପୂଜା କରନ୍ତି। କରମ ପୂଜାର ପୂର୍ବଦିନ ସେମାନେ ଗଛ ମୂଳରେ ପୂଜା ଦେଇ ଦୁଇଟି ଡାଳ ଆଣି ପୂଜାର ବିଧାନ କରନ୍ତି। ଏଥିରେ ମୁଣ୍ଡାରେ ଝିଅମାନେ ନାଚଗୀତ କରନ୍ତି। ଯେଉଁ ଝିଅଟି ଲାଜରେ ନାଚେନି ଅନ୍ୟ ଝିଅମାନେ ତାକୁ ଉତ୍ସବର ଆଗକୁ ଧରି ଆଣି ଅନ୍ୟମାନଙ୍କ ପରି ନାଚିବାରେ ତାକୁ ଅଭ୍ୟସ୍ତ କରି ନିଅନ୍ତି ଏବଂ ସମସ୍ତେ ମନ ଆନନ୍ଦରେ ନାଚଗୀତ କରନ୍ତି। ସେମାନଙ୍କ କରମା ପୂଜାରେ ଗୋଟିଏ ଗୀତ।

0: ମୁଣ୍ଡାରୀ ମାନେ ରାମାୟଣର କେତେକ କଥାକୁ ନିଜର ସଂସ୍କୃତି ସହିତ
1: ଆଦିବାସୀ ଗୀତରେ ପ୍ରଚାର କଲୁ ମୁଣ୍ଡାରୀ ଗୀତ।
2: ଶ୍ରୋତା ବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଦିନ 1:20 ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ବସୁନ୍ଧରା।
3: ବଦଳାଓ ବଦଳାଓ ଅଭ୍ୟାସ ବଦଳାଓ।
4: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି?
3: ବଦଳାଓ ବଦଳାଓ ଅଭ୍ୟାସ ବଦଳାଓ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ୍ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBIର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ଏକ ପ୍ରକାର ସେ PM ଜୟ ଅବ ଗରିବ କି ଜୟ ବନ ଗଈ ହେ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟସ।
2: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
1: କନକ ଜୁଏଲାରୀ, ବିଏସ୍ ମଲ, ଧୋପାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।

ଭଉଣୀ, ଆଜି ହେଉଛି ନେଲସନ୍ ମାଣ୍ଡେଲାଙ୍କ ଜୟନ୍ତୀ। 1918 ଜୁଲାଇ 18 ତାରିଖରେ ସେ ଦକ୍ଷିଣ ଆଫ୍ରିକାରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ, ମାନବ ଅଧିକାରର ସଂରକ୍ଷକ ଏବଂ ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣବର୍ଣ୍ଣୀୟ ରାଷ୍ଟ୍ରପତି ଥିଲେ। ମାଣ୍ଡେଲା ଜାତିଭେଦ ବ୍ୟବସ୍ଥା ବିରୋଧରେ ଏବଂ ସାମାଜିକ ନ୍ୟାୟ କ୍ଷେତ୍ରରେ ଦୀର୍ଘଦିନ ଧରି ସଂଗ୍ରାମ କରିଥିଲେ ଏବଂ ପ୍ରାୟ 27 ବର୍ଷ କାରାବାସ ଭୋଗ କରିଥିଲେ। ମୁକ୍ତି ପାଇବା ପରେ ସେ ପ୍ରତିଶୋଧର ପଥ ବଦଳରେ କ୍ଷମା, ଶାନ୍ତି ଓ ସମନ୍ୱୟର ବାର୍ତ୍ତା ଦେଇଥିଲେ। ତାଙ୍କର ଏହି ଅବଦାନ ପାଇଁ ସେ 1993 ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ। ଏହି ମହାନ ନେତାଙ୍କ ନୀତି ଓ ଆଦର୍ଶକୁ ମନେ ପକାଇବା ପାଇଁ ଏବଂ ସେ ଦେଖାଇ ଯାଇଥିବା ପଥରେ ଚାଲିବା ହେଉଛି ଏହି ଦିବସ ପାଳନର ମୁଖ୍ୟ

0: ଭଉଣୀ, କଥାରେ ଅଛି, ପାନ ବିଡ଼ି ନୁହେଁ ଛୋଟିଆ ନିଶା, ଜଣାପଡ଼େ ନାହିଁ ଟାଣେ ପଇସା। ସତରେ ନିଶା ଖାଇବା ଦ୍ୱାରା ଜଣେ ବ୍ୟକ୍ତିର ଅର୍ଥ ଖର୍ଚ୍ଚ ତ ହୋଇଥାଏ, ତା ସହିତ ତା'ର ସ୍ୱାସ୍ଥ୍ୟ ନଷ୍ଟ ହୋଇଥାଏ, ପାରିବାରିକ ଶାନ୍ତି ନଷ୍ଟ ହୋଇଥାଏ, ଏପରିକି ତା'ର ଚରିତ୍ର ମଧ୍ୟ ନଷ୍ଟ ହୋଇଥାଏ। ବର୍ତ୍ତମାନ ସମୟରେ ବେଶୀ ଯୁବପିଢ଼ି ନିଶାଗ୍ରସ୍ତ ହେବାର ଦେଖାଯାଉଛି। ନିଶା କେବଳ ଜଣେ ବ୍ୟକ୍ତିର କ୍ଷତି କରିନଥାଏ, ସମାଜର ମଧ୍ୟ ଅନେକ କ୍ଷତି କରିଥାଏ। ତେଣୁ ନିଶା ସେବନ ଗୋଟିଏ ସୁସ୍ଥ ସମାଜ ଗଠନ ଦିଗରେ ପ୍ରତିବନ୍ଧକ ବୋଲି ଆମେ କହିବା। ତେବେ କିଭଳି ଭାବରେ ଆମେ ଆମ ସମାଜକୁ ତଥା ଆମ ଦେଶକୁ ନିଶାମୁକ୍ତ କରିପାରିବା, ସେ ସମ୍ପର୍କରେ ଆସନ୍ତୁ ଆଜି କାର୍ଯ୍ୟକ୍ରମରେ ଜଣେ ସମାଜସେବୀଙ୍କ ସହ କଥା ହୋଇ ଜାଣିବା। ତେବେ ତାଙ୍କୁ ପ୍ରଥମେ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରିବା, ଆଉ ତାଙ୍କ ପରିଚୟ ତାଙ୍କରି ମୁହଁରୁ ଜାଣିବା। ସାର୍ ନମସ୍କାର।
1: ନମସ୍କାର
0: ସାର୍, ଆପଣଙ୍କ ପରିଚୟ ଟିକେ ଆମ ଶ୍ରୋତା ଭଉଣୀମାନଙ୍କୁ ଦିଅନ୍ତୁ।
1: ମୋ ନାଁ ଶ୍ରୀ ଭକ୍ତ ଅସଳ ମହାନ୍ତି, ମୁଁ ଓଡ଼ିଶା ଗାନ୍ଧୀ ବିଚାର ପରିଷଦର ଅଧ୍ୟକ୍ଷ ଅଛି, ତଥା କେନ୍ଦୁଝର ନାଗରିକ ମଞ୍ଚର ଉପସଭାପତି ଏବଂ କେଉଁଝର ଡେଭଲପମେଣ୍ଟ ଟ୍ରଷ୍ଟର ସମ୍ପାଦକ ଭାବେ କାର୍ଯ୍ୟ କରୁଛି। ମୁଁ ଜଣେ ସମାଜସେବୀ ଆଜ୍ଞା।
0: ଆପଣଙ୍କୁ ଆମ ବସୁନ୍ଧରା କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ।
1: ଧନ୍ୟବାଦ ଆଜ୍ଞା।
0: ସାର୍, ଆଜି ଆମେ କାର୍ଯ୍ୟକ୍ରମରେ ଆଲୋଚନା କରିବା ନିଶାମୁକ୍ତ ଭାରତ ସମ୍ପର୍କରେ। ତେବେ ଆମକୁ ପ୍ରଥମେ କୁହନ୍ତୁ,

0: ନିଶା କହିଲେ କ'ଣ?
1: ନିଶାମୁକ୍ତ ଭାରତ ଇଏ ଏକ ସୁନ୍ଦର ଚର୍ଚ୍ଚା, ଏଥିରେ ମୋତେ ଭାଗ ନେବାର ସୁଯୋଗ ଦେଇଥିବାରୁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି। ଏବେ ଯେଉଁ ନିଶା କଥା କହୁଛନ୍ତି, ଆମେ ଯଦି ଏଇଖା ନିଶା ଦେଖିବା, ପାଠ ପଢ଼ିଲା ଆମେ କହୁଥିଲେ ଯେ ପାନ ବିଡ଼ି ନୁହେଁ, ଛୋଟିଆ ନିଶା, କିନ୍ତୁ ତାଠାରୁ ପ୍ରଖର ନିଶା ଆମେ ଯଦି କେଉଁଝର ପରିପ୍ରେକ୍ଷୀରେ ଦେଖିବା, ଓଡ଼ିଶାରେ ଦେଖିବା, ବର୍ତ୍ତମାନ ଗାଁରୁ ସହର ପର୍ଯ୍ୟନ୍ତ, ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁ ଜାଗାରେ ମଦ, ଦେଶୀ ମଦ, ବିଦେଶୀ ମଦ, ମହୁଲି ମଦ ଲୋକମାନେ ବ୍ୟବହାର କରୁଛନ୍ତି। ଆମ କେଉଁଝର ଜିଲ୍ଲାରେ ଯେହେତୁ ଏଇଟା ଆଦିବାସୀ ଅଞ୍ଚଳ, ଆଗରୁ ସେମାନେ ହାଣ୍ଡିଆ ଟିକେ ଖାଉଥିଲେ, ହାଣ୍ଡିଆ ରାନ୍ଧୁଥିଲେ, ଏବେ ଯଦି ଦେଖିବା ସେମାନେ ମହୁଲି ରାନ୍ଧିକିରି ଖାଉଛନ୍ତି। ବିଶେଷ କରି ଯୁବଗୋଷ୍ଠୀମାନେ ଯେଉଁ ଇଂରାଜୀ ମଦ ଏବେ ସବୁ ଆସିଛି, ବିୟର୍, ଆଉ ନୂଆ ନୂଆ ସବୁ ଫରେନ୍ ମଦ ସବୁ ଗ୍ରାମାଞ୍ଚଳକୁ ସବୁ ପହଞ୍ଚିଗଲାଣି, ତାର ସେମାନେ ସବୁ ଶିକାର ହେଲେଣି। ତା ସହିତ ସେମାନେ ମଧ୍ୟ ଗଞ୍ଜେଇ ଟାଣୁଛନ୍ତି, ଚରସ ବି ଖାଇଲେଣି। କେଉଁଝର ନିର୍ଦ୍ଦିଷ୍ଟ କେତେକ ଅଞ୍ଚଳରେ, ବସ୍ତି ଅଞ୍ଚଳରେ ମଧ୍ୟ ଯୁବଗୋଷ୍ଠୀମାନେ ଚରସ ବା ଡ୍ରଗ୍ସ ସେବନ କରୁଛନ୍ତି ଏବଂ କୁପଥଗାମୀ ହେଲେଣି। ଗଞ୍ଜେଇ, ମଦ, ଚରସ, ମହୁଲି ଏସବୁ ଆମ ନଜରକୁ ନିଶା ଭାବେ ଆସୁଛି। ତା ସହିତ ଯଦି ଆମେ ଦେଖିବା ପାନ, ବିଡ଼ି, ଗୁଟୁକା, ଖଇନି, ଆପଣ ଦେଖିବେ କେଡ଼େ ସୁନ୍ଦର ନାଁ ଦିଆଯାଇଛି, ସଫଳ। ସଫଳ ଯିଏ ଖାଇବ ସେ ସବୁବେଳେ ଅସଫଳ ହେବାର ଆପଣ ଦେଖିବେ, ସର୍ବାଙ୍ଗ ସବୁ ବାସିବ। ଖଇନି ଆମେ ଏଠି ଦୁଇ ଜଣ ଚର୍ଚ୍ଚା କରୁଛେ, ଯଦି ମୋ ମୁହଁର ଗନ୍ଧ ହେବ ଆପଣଙ୍କୁ ବି ଖରାପ ଲାଗିବ। ତେଣୁ ଖଇନି ଖାଉଥିବା ଲୋକ, ପାନ ଖାଉଥିବା ଲୋକ, ଗୁଟ୍କା ଖାଉଥିବା ଲୋକ, ସଫଳ ଖାଉଥିବା ଲୋକ, ଏ ସବୁ ଯଦି ଦେଖିବେ କେଡ଼େ ସୁନ୍ଦର ସୁନ୍ଦର ନାଁ ସବୁ ଦିଆଯାଇଛି, ତୁଳସୀ, ମାନେ ଆମ ସଂସ୍କାର, ଆମ ମର୍ଯ୍ୟାଦା ବି ହାନି ହେଲାଣି ଏସବୁ ନାଁ ଦେଇକରି।
0: ତେବେ ସାର୍, ଅନେକ ଲୋକ ଅଛନ୍ତି ନିଶା ସେବନରେ ଅଭ୍ୟସ୍ତ ରହିଛନ୍ତି, ଏଇସବୁ ନିଶା ସେବନ ସେମାନେ କାହିଁକି କରିଥାନ୍ତି, ଆଉ ଏ ନିଶା ଶରୀରରେ କି ପ୍ରକାର ପ୍ରଭାବ ପକାଇଥାଏ?
1: ନିଶା ଯେଉଁମାନେ ସେବନ କରନ୍ତି, ଆମେ ଖାଲି ତ ଦୂରରୁ ଅନୁଭବ କରିଛୁ, ଯେତେବେଳେ ତାଙ୍କ ପେଟକୁ ମଦ ଯାଉଛି, ଗଞ୍ଜେଇ ଟାଣି ଦେଉଛନ୍ତି, ସଫଳ ଖାଇଦେଉଛନ୍ତି ବା ଚରସଟେ ଖାଇଦେଉଛନ୍ତି, କିଛି ସମୟ ପାଇଁ ତାଙ୍କ ଭିତରେ ଗୋଟେ ଉନ୍ମାଦନା, ଉଦ୍ଦୀପନା ଖେଳିଯାଉଛି। ତାହା କ'ଣ କରୁଛି, ପ୍ରତ୍ୟେକ ତନ୍ତୁକୁ ବା ଧମନୀଗୁଡ଼ିକୁ କିଛି ସମୟ ପାଇଁ ସକ୍ରିୟ କରୁଛି, ପରବର୍ତ୍ତୀ ପର୍ଯ୍ୟାୟରେ ଏତେ ଦୁର୍ବଳ କରି ପକାଏ ମଣିଷକୁ, ତାହା ବିଭିନ୍ନ ରୋଗକୁ ନିମନ୍ତ୍ରଣ କରିବାରେ ସାହାଯ୍ୟ କରେ। ଏ ନିଶା ଖାଇବା ଦ୍ୱାରା ପେଟ ରୋଗ ହେଉଛି, ଯକ୍ଷ୍ମା ବି ହେଉଛି, ଅଲସର ବି ହେଉଛି, ପେଟରେ ଘା ବି ହେଉଛି, ମୁହଁରେ ବି ଘା ହେଉଛି, ଛାତିରେ ଯନ୍ତ୍ରଣା ସେମାନେ ଅନୁଭବ କରୁଛନ୍ତି, ନିଶ୍ୱାସ ପ୍ରଶ୍ୱାସ ସେମାନେ ନେବାରେ କଷ୍ଟ ହେଉଛି, ଏଇଭଳି ସବୁ ରୋଗ ବର୍ତ୍ତମାନ ଆମେ କେଉଁଝରରେ ଅଧିକ ଦେଖାଯାଉଛି। ଆପଣ ବୋଧେ ଜାଣିନାହାନ୍ତି, ମୁଁ ଏଠି କେତେ ଗୁଡ଼ିଏ କଥାକୁ ଚର୍ଚ୍ଚାକୁ ଆଣୁଛି, ଯେତେ ଗୁଡ଼ିଏ ସବୁ ଚମଡ଼ା ଫ୍ୟାକ୍ଟ୍ରି ଅଛି, ଚମଡ଼ା କାରଖାନା, ଚମଡ଼ା କାରଖାନାରେ ଚମଡ଼ାକୁ ଶୁଖେଇବା ପାଇଁ ଗୁଆ, ଆମେ ଯେଉଁ ପାନରେ ଯେଉଁ ଗୁଆ ଖାଉଛେ, ଏଇ ଗୁଆ ଗୁଡ଼ିକୁ ସେ ତାର ଉପରେ ବିଛେଇ ଦିଆଯାଏ। ଏଗୁଡ଼ା ଆଗରୁ ଫୋପାଡ଼ି ଦିଆଯାଉଥିଲା, କିନ୍ତୁ ଅବଲୀଳା କ୍ରମେ କୌଣସି ବେପାରୀର ନଜରରେ ପଡ଼ିଲା, ସେ ଚମଡ଼ା ଉପରେ ଗୁଆ ପକାଇକରି ଚମଡ଼ାକୁ ଶୁଖାଉଥିବା ଯେଉଁ ପ୍ରକ୍ରିୟାରେ ଚମଡ଼ା ଶୁଖିଗଲା ପରେ ସେ ଗୁଆ ଗୁଡ଼ିକୁ ସଂଗ୍ରହ କରାଯାଉଛି, ତାଙ୍କୁ ଗ୍ରାଇଣ୍ଡିଂ କରାଯାଉଛି, ସେ ଗୁଆ ସହିତ କାଚ ଗୁଣ୍ଡ, ସରୁ ସରୁ କାଚ ଗୁଣ୍ଡ, ତାକୁ ଗ୍ରାଇଣ୍ଡିଂ କରିଦିଆହେଉଛି, ଗୁଆ ଆଉ କାଚ ଗୁଣ୍ଡ, ଆଉ ତା ସହିତ କେତେଗୁଡ଼ିଏ ପରଫ୍ୟୁମ୍, ଆକୁ ମିଶାଇକରି ସଫଳ, ତୁଳସୀ, ଏଇଭଳି ଭୟଙ୍କର ନିଶା ଦ୍ରବ୍ୟ ତିଆରି କରାଯାଉଛି। ଆଉ ଏଇ ଯେଉଁ ନିଶାଟି ଅଛି, ଆଉ ଯିଏ ଥରେ ସଫଳ ଖାଇଲା, ତା ପାଟିରେ ଯେଉଁ କାଚ ଗୁଣ୍ଡଟା ଅଛି, ପାଟି ଭିତରେ ଯଦି ନରମ, ଆପଣ ଦେଖିବେ ସେଇଟା ଖଣ୍ଡିଆ ହେଇଯାଇଥିବ ଅଜାଣତରେ, ସେ ଚାଇଁ ଚାଇଁ ଲାଗେ, ତେଣୁ ସେ ସଫଳ ପକାଇବାର ଗୋଟେ ଆନନ୍ଦ ନିଏ। କିନ୍ତୁ ଏଇଟା ଏତେ ଭୟଙ୍କର ନିଶା, ସଫଳ ଆଉ ଗୁଟ୍କା, ଥରେ ଯିଏ ଖାଇବା ଆରମ୍ଭ କରିଛି ସେ ତାକୁ ଛାଡ଼ିପାରେ ନା। ସଫଳ, ଗୁଟ୍କା ଆଉ ତୁଳସୀ ଭଳି ଯେଉଁମାନେ ଏଇ ନିଶାଦ୍ରବ୍ୟ ଗୁଡ଼ିକ ବ୍ୟବହାର କରୁଛନ୍ତି ବା ସେବନ କରୁଛନ୍ତି, ସେମାନେ ମୁଖ ଗହ୍ୱର ରୋଗର, କର୍କଟ ରୋଗର ପୀଡ଼ିତ ହେଉଛନ୍ତି, ଏବଂ ଏ ରୋଗ ସହଜେ ଭଲ ହେଉନି, ମୁହଁଟି ବିକୃତ ହେଇଯାଉଛି। ଆଉ ଦେଖାଯାଇଛି ଯେଉଁ ଛୋଟ ଛୋଟ ପିଲାମାନେ ସଫଳ, ଗୁଟ୍କା, ତୁଳସୀ, ଖଇନି ଏଇଭଳି ଜିନିଷ ସବୁ ଖାଉଛନ୍ତି, ତାଙ୍କ ଦାନ୍ତ ମାଢ଼ି ନଷ୍ଟ ହେଇଯାଉଛି, ଦାନ୍ତ ନଷ୍ଟ ହେଇଯାଉଛି, ପାଟିରେ ଘା ହେଉଛି, ଏବଂ ଏବେ ନଜର ଅଛି କେଉଁଝର ସେଇ ସହର ଅଞ୍ଚଳରେ ଗୋଟେ ପିଲା, ସେ ଆଉ ଖାଇପାରୁନି, ସଫଳ ଖାଇ ତା ପାଟିରେ ଏତେ ଘା ହେଇଯାଇଛି, ସେ ଏବେ ଡାକ୍ତର ତାଙ୍କୁ କହୁଛି ସେ ଲିକ୍ୱିଡ଼ ଖାଦ୍ୟ ଖାଉଛି, ସାଧାରଣତଃ ଭାତ ଡାଲି ତରକାରୀ ଖାଇପାରୁ ନାହିଁ। ଏଥିପାଇଁ ପିଲା ଯେତିକି ସଚେତନ ହେବା ଦରକାର, ବାପା ମା' ମଧ୍ୟ ସଚେତନ ହେବାର ଆବଶ୍ୟକ ରହିଛି।
0: ଆମ ସମାଜରେ ଅଧିକାଂଶ ଲୋକ ବିଭିନ୍ନ ପ୍ରକାର ନିଶା ସେବନରେ ଅଭ୍ୟସ୍ତ, ଛୋଟ ପିଲା କୁହନ୍ତୁ, ଯୁବପିଢ଼ି କୁହନ୍ତୁ, ଏପରିକି ଅନେକ ମହିଳା ମଧ୍ୟ ନିଶା ସେବନ କରିଥାନ୍ତି। ତେବେ ଏମାନେ କିଭଳି ଭାବରେ ନିଶା ସେବନ ଠାରୁ ଦୂରେଇ ରହିପାରିବେ? ଯେହେତୁ ନିଶା ସେବନ କରିବା ଦ୍ୱାରା ଆମେ ଜାଣୁଛନ୍ତି ବିଭିନ୍ନ ପ୍ରକାର କ୍ଷତି ହେଉଛି, ସେ ବିଷୟରେ ସେମାନେ ସଚେତନ ଥାଇକିରି ବି ସେମାନେ ନିଶା ସେବନ କରୁଛନ୍ତି, ସେଥିରୁ ସେମାନଙ୍କୁ କେମିତି ନିବୃତ କରାଯାଇ ପାରିବ?
1: ନିଶା ସେବନ କରିବା ବା ମଦ ପିଇବା, ଗଞ୍ଜେଇ ଟାଣିବା, ଗୁଟ୍କା ଖାଇବା, ଏସବୁ ନିଶା ପରିସରଭୁକ୍ତ। ଏସବୁ ଖାଇବା ଦ୍ୱାରା ଆମେ ଯେହେତୁ ଏଇଟା ଆଦିବାସୀ ବହୁଳ ଅଞ୍ଚଳ ବା ଅଣ ଆଦିବାସୀ ଯେଉଁ ବନବାସୀମାନେ ଅଛନ୍ତି, ତାଙ୍କ ଘରେ ଝଗଡ଼ା ପ୍ରାୟ ଲାଗି ରହୁଛି। ଏବଂ ଦେଖାଯାଇଛି ଆମ ଯେଉଁ ବିଶେଷ କରି ବାଂଶପାଳ ଆଉ ତେଲକୋଇ ଅଞ୍ଚଳରେ ନିଶା ଖାଇ ପୁଅ ବାପାକୁ ମାରିଛି, ସ୍ୱାମୀ ସ୍ତ୍ରୀକି ମାରିଛି, ସ୍ତ୍ରୀ ମଧ୍ୟ ସ୍ୱାମୀକି ମାରିଦେଇଛି। ଏଇଭଳି ଭୟଙ୍କର ଘଟଣା ସବୁ ଘଟିଯାଇଛି। ଏବଂ ବଡ଼ ଘରର ବଡ଼ ଗୁମର କଥା ଆପଣ ଯଦି ଦେଖିବେ, ସେମାନେ ଯେହେତୁ ଭଦ୍ର ସମାଜ ବୋଲି ଆମେ ଭାବୁଛେ, ଧବଧଳିଆ ଲୋକ, ତାଙ୍କ ଘରେ ସେମାନେ ଯେଉଁ ପ୍ରକାର ମଦ ସେବନ କରନ୍ତି, ବିଶେଷ କରି ଫରେନ୍ ଲିକର ସେମାନେ ସବୁ ପିଅନ୍ତି, ତାଙ୍କର ମଧ୍ୟ ପାରିବାରିକ ସ୍ଥିତି ବା ସାଂସାରିକ ସ୍ଥିତି ଆଦୌ ଭଲ ନଥାଏ, ଆଉ ଏହାର କୁପ୍ରଭାବ ଛୁଆଙ୍କ ଉପରେ ପଡ଼ିଥାଏ। ତେଣୁ ଆମର ଏଠି ଗୋଟେ ବଡ଼ ଅଭିଯାନ ହେବା ଦରକାର ବା ଚାଲିଛି ଓଡ଼ିଶାରେ, ମିଳିତ ନିଶା ନିବାରଣ ଅଭିଯାନ। ସରକାର ମଧ୍ୟ ଜାତୀୟ ସେବା ଯୋଜନା ମାଧ୍ୟମରେ ବା NSS ଛାତ୍ରଙ୍କ ମାଧ୍ୟମରେ ପ୍ରତ୍ୟେକ ସ୍କୁଲରେ, ବିଦ୍ୟାଳୟରେ, କଲେଜରେ ନିଶା ନିବାରଣ କରିବା ପାଇଁ ଅଭିଯାନ ଆଲୋଚନା ଚକ୍ର ଆୟୋଜନ କରୁଛନ୍ତି। ଅପରପକ୍ଷରେ ସମାନତଳ ଭାବରେ ଓଡ଼ିଶା ସରକାର ଏଇ ନିକଟରେ ମଧ୍ୟ ମଦ ଦୋକାନ ଖୋଲିବା ପାଇଁ ମଧ୍ୟ ଲଟେରୀ କରିଛନ୍ତି। ଆଉ ସବୁଠାରୁ ଦୁଃଖର କଥା, ଆମ ଆନନ୍ଦପୁର ସବ୍ ଡିଭିଜନରେ କେତେଗୁଡ଼ିଏ ମହିଳାମାନଙ୍କୁ ମଦ ଦୋକାନ ଏବେ ଲିଜ୍ ମିଳିଛି।
0: ଆଗରୁ ଆମେ ଦେଖିଛୁ ମହିଳାମାନେ ମଦ ବିରୋଧରେ ଆନ୍ଦୋଳନ କରୁଥିଲେ, କେମିତି ଲୋକମାନେ ମଦ ପିଇବା ବନ୍ଦ କରିବେ ସେଥିପାଇଁ ସେମାନେ ମିଳିତ ଭାବରେ ଆନ୍ଦୋଳନ କରୁଥିଲେ। ଆଉ ଏବେ ଯଦି ମହିଳାମାନେ ଆପଣ କହୁଛନ୍ତି ସେଇ କାର୍ଯ୍ୟରେ ସମ୍ପୃକ୍ତ ଅଛନ୍ତି, ତାହେଲେ ଏଇଠି କ'ଣ କହିବା ଆମେ?
1: ଏଠି ଆମେ ଦେଖିବା କେଉଁ କେଉଁ ମହିଳାମାନେ ଏଇ କାମରେ ଲିଜ୍ ପାଇଲେ ମଦ ଦୋକାନ। ଏମାନେ ସବୁ ଧନିକ ଶ୍ରେଣୀର ଲୋକ, ଏମାନେ ବେପାରୀ ବା ବ୍ୟବସାୟୀ। କିନ୍ତୁ ଆମେ ଯେତେବେଳେ ଆଲୋଚନା କରୁଛେ, ବେଶୀ କ୍ଷତିଗ୍ରସ୍ତ ହେଉଛନ୍ତି ଗରିବ ଶ୍ରେଣୀର ଆଦିବାସୀ ବନବାସୀ ଲୋକ। ତେଣୁ ଗାଁ ଗାଁରେ ସ୍ୱୟଂ ସହାୟକ ଗୋଷ୍ଠୀର ମାଆମାନେ ଏକାଠି ହେଲେଣି, ଜାଗା ଜାଗା ନିଶା ନିବାରଣ ବିରୁଦ୍ଧରେ ବା ମଦମୁକ୍ତ ଗ୍ରାମ ସମାଜ ଗଠନ ପାଇଁ ଏମାନେ ମଧ୍ୟ ଆନ୍ଦୋଳନ କରୁଛନ୍ତି। ଯେଉଁଠି ଅତ୍ୟଧିକ ମହିଳାମାନେ କ୍ଷିପ୍ର ହୋଇଯାଇଛନ୍ତି, ପାଖରେ ମଦ ଭାଟି ଗୁଡ଼ିକ ମଧ୍ୟ ଭାଙ୍ଗି ଦେଇଛନ୍ତି। ଏ ଘଟଣା ଆପଣ ପାଟଣାରେ, ତେଲକୋଇ ବ୍ଲକରେ, ହରିଚନ୍ଦନପୁରରେ ନଜରରେ ଅଛି। ମାଆମାନେ ଏକାଠି ହୋଇ ପାଖ ମଦ ଭାଟିକି ସେମାନେ ମଧ୍ୟ ଭାଙ୍ଗି ଦେଇଛନ୍ତି।
0: କାହିଁକି ନା ତାଙ୍କର ଯେଉଁ ସ୍ୱଳ୍ପ ରୋଜଗାର ଭିତରେ ସେମାନେ ପରିବାର ଚଳାଉଛନ୍ତି, ଯାହା ବି ରୋଜଗାର କରିକି ଆଣୁଛନ୍ତି ସେମାନେ ସେଥିରେ ମଦ ପିଇକି ଉଡ଼େଇ ଦେଉଛନ୍ତି, ଯେଉଁଠି ତାଙ୍କ ପରିବାର ଚଳିବାରେ ବି ଅସୁବିଧା, ପୁଣି ସେମାନେ ନିଶାସକ୍ତ ଅବସ୍ଥାରେ ତାଙ୍କ ପରିବାରରେ ଅତ୍ୟାଚାର ବି କରୁଛନ୍ତି, ଏଇ କାରଣରୁ ସେମାନେ ମଦ ଭାଟି ନଷ୍ଟ କରିବା କାମ କରୁଛନ୍ତି। କିନ୍ତୁ ଏବେ ଦେଖାଯାଉଛି ଗୋଟେ ପଟେ ଦେଶରେ ନିଶାଦ୍ରବ୍ୟର ବିକ୍ରି ବଢ଼ି ଚାଲିଛି, କିନ୍ତୁ ଆଉ ଗୋଟେ ପଟେ ସରକାର ନିଶାମୁକ୍ତ ଭାରତର ସ୍ୱପ୍ନ ଦେଖୁଛନ୍ତି, ଏହା କେମିତି ସମ୍ଭବ ହୋଇପାରିବ?
1: ନିଶାମୁକ୍ତ ଭାରତ, ଏହା ଗାନ୍ଧିଜୀଙ୍କର ଗୋଟିଏ ସ୍ୱପ୍ନ ଥିଲା, ନିଶାମୁକ୍ତ ସମାଜ ଗଠନ ହେଉ। ଭାରତକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ଇଏ ଗୋଟେ ସ୍ୱପ୍ନ ହେବା ଉଚିତ।
0: ଆଜ୍ଞା,
1: ନିଶାମୁକ୍ତ ସମାଜ ଯଦି ଗଠନ ହେବ, ସେ ସମାଜ ବା ସେ ପରିବାର ଲୋକ ଶାନ୍ତିରେ ରହିବେ, ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ରହିବେ, ତାଙ୍କର ଆୟ ବଢ଼ିବ, ସେମାନେ ସ୍ୱାବଲମ୍ବୀ ହେବେ, ଏବଂ ସ୍ୱାବଲମ୍ବନଶୀଳ ସମାଜ ଗଠନ କରିବା ଗାନ୍ଧୀଜୀଙ୍କର ଏ ସ୍ୱପ୍ନ ଥିଲା। ବର୍ତ୍ତମାନ ପରିପ୍ରେକ୍ଷୀରେ ଗାନ୍ଧୀଜୀଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ କେନ୍ଦ୍ର ସରକାର, ରାଜ୍ୟ ସରକାର ଯଦିଓ ନିଶା ନିବାରଣ ଅଭିଯାନ ବା ମଦମୁକ୍ତ ଅଭିଯାନ ବା ନିଶା ନିବାରଣ ଅଭିଯାନ କରିବା ପାଇଁ ବିଭିନ୍ନ କ୍ଷେତ୍ରରେ, ବିଦ୍ୟାଳୟରେ, ସରକାରୀ କାର୍ଯ୍ୟାଳୟରେ ଏସବୁ ପଦକ୍ଷେପ ନେଇଛନ୍ତି, ଅପରପକ୍ଷରେ ସମାନତଳ ଭାବରେ ଏଇ ନିକଟରେ ମଦ ଦୋକାନ ଖୋଲିବା ପାଇଁ ମଧ୍ୟ ସେମାନେ ଲିଜ୍ ଦେଇଛନ୍ତି। ଏହା ଏକ ଦ୍ୱନ୍ଦ୍ୱାତ୍ମକ କଥା। ସରକାର ଏଥିରୁ ଅଧିକ ରାଜସ୍ୱ ପାଉଛନ୍ତି, ସରକାର ଯୁକ୍ତି ନ କଲେ ବି କିଛି ବ୍ୟକ୍ତି ଯୁକ୍ତି କରନ୍ତି, ଏଇ ଯେଉଁ ଅଧିକ ରାଜସ୍ୱ ମିଳୁଛି ତାହା ଆମ ରାଜ୍ୟର ବା ସମାଜର ବିକାଶ କାମରେ ଲାଗୁଛି। କିନ୍ତୁ ଯଦି ଆପଣ ଆକୁ ଅର୍ଥନୈତିକ ବିଶ୍ଳେଷଣ କରିବେ, ଯେତିକି ମଦ ଦୋକାନରୁ ଆସୁଥିବା ରାଜସ୍ୱରେ ଆମ ସରକାରଙ୍କ ବିକାଶ ହେଉଛି, ତା'ର 2 ଗୁଣକୁ 4 ଗୁଣ ସାମାଜିକ କ୍ଷତି ଆଉ ସେତିକି ଆର୍ଥିକ କ୍ଷତି ମଧ୍ୟ ଆମର ହେଉଛି। ଆଲୋଚନା।

0: ମାଧ୍ୟମରେ ଜିଲ୍ଲା ପ୍ରଶାସନ ସରକାରଙ୍କୁ ବିନମ୍ର ଅନୁରୋଧ କରିବି, ଏ କଥାକୁ ବିଚାରକୁ ନିଅନ୍ତୁ ଏବଂ ଆମ ପଡ଼ିଶା ରାଜ୍ୟ ବା ପାଖ ରାଜ୍ୟରେ ସମ୍ପୂର୍ଣ୍ଣ ଯେମିତି ବିହାରକୁ ମଦମୁକ୍ତ ରାଜ୍ୟ ଘୋଷଣା କରାଗଲା, ଏବଂ ନିକଟରେ ଦେଖିବେ ତାମିଲନାଡ଼ୁରୁ ଜଣେ ଯୁବ ମୁଖ୍ୟମନ୍ତ୍ରୀ ଆସିଲେ, ସେ ମଧ୍ୟ ଆସୁ ଆସୁ ଥେଲପତି ମହାଶୟ କହିଲେ ମୁଁ ତାମିଲନାଡ଼ୁକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବି। ସେମିତି ଯଦି ପ୍ରଶାସନ ଚାହିଁବ ଏବଂ ସରକାର ଚାହିଁଲେ ତାହେଲେ ଆମ ରାଜ୍ୟ ଆମ ଭାରତ ସମ୍ପୂର୍ଣ୍ଣ ନିଶାମୁକ୍ତ ହୋଇପାରିବ। ତତ୍ସହିତ ସମାଜର ଯେଉଁ ବିଭିନ୍ନ ବର୍ଗର ବ୍ୟକ୍ତି ଅଛନ୍ତି, ମହିଳା, ଯୁବକ, ସ୍କୁଲ ପିଲା, ଏମାନେ ନିଶା ଠାରୁ ଦୂରେଇ ରହିବେ। ଏମାନଙ୍କୁ ସଂସ୍କାରମୂଳକ ଶିକ୍ଷା ବିଦ୍ୟାଳୟରେ ଗୁରୁଜୀ ଗୁରୁମା, ଅଧ୍ୟାପକ ପ୍ରାଧ୍ୟାପକ, ପିତାମାତା ଏବେ ସମସ୍ତେ ଦେବାର ଆବଶ୍ୟକତା ଅଛି। କିନ୍ତୁ ଦେଖାଯାଉଛି ଆଦିବାସୀ ଅଧୁଷଣ ବିଡ଼ି ଟାଣୁଛି, ବାପା ପୁଅକୁ ତୁ ବିଡ଼ି ଦୋକାନ ନେଇକିରି ଆ, ଗଲୁ ଖଇଁଚି ଟିକେ ନେଇକି ଆସିବୁ। ତେଣୁ ବାପା ମାଆଙ୍କ ଠାରୁ ପରିବାରରେ ଛୁଆ ଶିଖୁଛି, ତେଣୁ ପରିବାରରୁ ସଂସ୍କାରମୂଳକ ଯଦି କାର୍ଯ୍ୟକ୍ରମ ଆରମ୍ଭ ହେବ, ଆଉ ମହିଳାମାନେ ଯଦି ଏଥିରେ ଅଣ୍ଟା ଭିଡ଼ିବେ, ଯୁବକମାନେ ଅଣ୍ଟା ଭିଡ଼ିବେ, ଛାତ୍ରଛାତ୍ରୀମାନେ ଅଣ୍ଟା ଭିଡ଼ିବେ ଏବଂ ଅବକାରୀ ବିଭାଗ ମଧ୍ୟ ଏ କାମରେ ଟିକିଏ ଆଉ ସକ୍ରିୟ ହେଲେ ଏ ନିଶାମୁକ୍ତ ସମାଜ ଗଠନରେ ମୂଳଦୁଆ ପକାଇବା ଆରମ୍ଭ ହେବ। କିନ୍ତୁ ଏହା ଦୁର୍ବିସହ କାର୍ଯ୍ୟ।
1: ତେବେ ସାର୍, ନିଶାମୁକ୍ତ ଭାରତ ଗଠନରେ ଗାନ୍ଧିଜୀଙ୍କ ଭୂମିକା କିଭଳି ରହିଥିଲା?
0: ଗାନ୍ଧିଜୀ ଯେତେବେଳେ ଗ୍ରାମ ସ୍ୱରାଜ କଥା କହିଲେ, ଗାନ୍ଧିଜୀଙ୍କର ଯେଉଁ ସ୍ୱପ୍ନ ଥିଲା ଗ୍ରାମ ସ୍ୱରାଜ, ସେ ତାହାକୁ ରାମରାଜ୍ୟ ବୋଲି କହୁଥିଲେ। ସେଥିରେ ସେ କହୁଥିଲେ ଗୋଟିଏ ସ୍ୱାବଲମ୍ବନଶୀଳ ସମାଜ ଗଢ଼ି ଉଠିବ। ସେ ସ୍ୱାବଲମ୍ବନଶୀଳ ସମାଜ ଗଠନରେ ନାରୀମାନଙ୍କର ଭୂମିକା ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଥିଲା। ସେ ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନଙ୍କୁ ସମ୍ମାନ କରିଛନ୍ତି, ମର୍ଯ୍ୟାଦା ଦେଇଛନ୍ତି। ସେ ଅନୁଭବ କରିଥିଲେ ଯଦି ପରିବାରରେ ଲୋକମାନେ ନିଶା ସେବନ କରନ୍ତି, ବାପା ମାମାନେ କରନ୍ତି କି ପିଲାମାନେ କରନ୍ତି, ତାଙ୍କର ସାମାଜିକ ଅବକ୍ଷୟ ପ୍ରଥମେ ହେବ, ସଂସାରଟା ଆଗେ ଭାଙ୍ଗିଯିବ। ଯଦିଓ ବର୍ତ୍ତମାନ କେନ୍ଦ୍ର ସରକାର 2005 ଘରୋଇ ମହିଳା ହିଂସା ଆଇନ କଲେଣି, ଘରେ ଝଗଡ଼ା ନାଗିଲେ ତାଙ୍କୁ ମହିଳାମାନଙ୍କୁ ସୁରକ୍ଷା ଦେବ, ଏଇଟା ଆଇନରେ ସୀମିତ। କିନ୍ତୁ ଗାନ୍ଧିଜୀ ସେବେଠାରୁ ସ୍ୱପ୍ନ ଦେଖୁଥିଲେ ଘରେ କେମିତି ଝଗଡ଼ା ଝାଟି ହେବନି, କଳି ହେବ ନାହିଁ, ଘର ଭିତରେ କେମିତି ଶାନ୍ତି ଆଉ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ ରହିବ, ପିଲା ବାପା ମା ଗୁରୁଜନ ସମସ୍ତେ ଏକାଠି ରହିବେ। ନିଶାଟା ଖାଇଲେ ଏମାନଙ୍କ ଭିତରେ ଗୋଟେ ଫାଟ ସୃଷ୍ଟି ହେବ, ସମସ୍ତେ ଅଲଗା ଅଲଗା ହେଇଯିବେ।
1: ନିଶାଟା ଗୋଟେ ବ୍ୟକ୍ତିକୁ କ୍ଷଣିକ ସୁଖ ଯେଉଁ ଆଣିଦିଏ, ସେଇ ସୁଖ ଟିକକ ପାଇଁ ସେମାନେ ପରିବାର ଭାଙ୍ଗି ଯାଉଛି, ସେ କଥା ବୁଝିପାରନ୍ତିନି।
0: ଠିକ କଥା ଆପଣ କହିଛନ୍ତି।
1: ସେଇଟା କେମିତି ସେମାନେ ହୃଦବୋଧ କରିବେ ବା ହୃଦୟଙ୍ଗମ କରିବେ ଯେ ଆମ ପରିବାର ନଷ୍ଟ ହେବା ପଛରେ ନିଶା ଦାୟୀ, ଯେପର୍ଯ୍ୟନ୍ତ ସେମାନେ ବୁଝି ନ ପାରିଛନ୍ତି ସେ ପର୍ଯ୍ୟନ୍ତ ସେମାନେ ନିଶାକୁ ଛାଡ଼ି ପାରୁନାହାନ୍ତି?
0: ଇଏ କଥା ବୁଝେଇବା ପାଇଁ ଯଦି ଗୋଟେ ପୁରୁଷର ଲୋକଟିଏ ବାରମ୍ବାର ଏମିତି ନିଶା ସେବନ କରୁଛି, ଆପଣ ଯେତେବେଳେ ସେ ନିଶାଟି ସେବନ କରିଥିବ, ଗଞ୍ଜେଇ ଟାଣିଥିବ, ମଦ ପିଇଥିବ ବା ଚରସ ଖାଇଥିବ, ଗୁଟକା ସଫଳ ଇତ୍ୟାଦି ଖାଇଥିବ, ସେହି ସମୟରେ ତାକୁ ବୁଝେଇଲେ ତାର କିଛି ପ୍ରଭାବ ପଡ଼େ ନାହିଁ। ନିଶା ସେବନ ବେଳେ ମଣିଷର ବିବେକ କାମ କରେ ନା, ଯେତେବେଳେ ସେ ନର୍ମାଲ ଅବସ୍ଥାରେ ବା ଶାନ୍ତ ଅବସ୍ଥାରେ ଥିବ ସେତେବେଳେ ମନ କାମ କରେ।
1: କିମ୍ବା ଯେତେବେଳେ ସିଏ ନିଜେ ନିଶା ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବ, କଷ୍ଟ ପାଇବ, ସେତେବେଳେ ତାର ହୃଦୟଙ୍ଗମ ହେବ କି ମୁଁ ଭୁଲ କରୁଛି?
0: ନା, ଇଏ ଉଦାହରଣ ବି ରହିଛି, ଲୋକମାନେ ଅନୁଭବ କରିଛନ୍ତି। ମଦ୍ୟପାନ କରି କିଡ଼ନୀ 2 ନଷ୍ଟ ହୋଇଛି, ଆପଣ ଯଦି ଦେଖିବେ ନିକଟରେ ଯେତେ ଗୁଡ଼ିଏ ସବୁ ସଙ୍ଗୀତଜ୍ଞ ବା ସଙ୍ଗୀତକାର ଆମ ଓଡ଼ିଶାର କଳାକାରମାନଙ୍କର ଦେହାନ୍ତ ହୋଇଗଲା, ସମସ୍ତଙ୍କର କିଡ଼ନୀ 2 ନଷ୍ଟ ହୋଇଛି। ଅତ୍ୟଧିକ ନିଶାପାନ କରିବା ବା ମଦ୍ୟପାନ କରିବା ପଛରେ ତାଙ୍କର କିଡ଼ନୀ 2 ନଷ୍ଟ ହେଲା, ଅଳ୍ପ ବୟସରେ ସେମାନେ ଝଡ଼ିଗଲେ। ଏବଂ କେଉଁଝରରେ ମଧ୍ୟ ଆପଣ ଯଦି ଦେଖିବେ ବହୁତ ରୋଗୀ ଏବେ ଗାଁ ଗହଳିରେ ଅଛନ୍ତି ଯେଉଁମାନଙ୍କ କିଡ଼ନୀ ସବୁ ନଷ୍ଟ ହେବାକୁ ବସିଲାଣି। ଏ କଥାକୁ ସେ ବୁଝିଲା ବେଳକୁ, ନିଶା ଛାଡ଼ିଲା ବେଳକୁ ଆଉ ତାଙ୍କ ଶରୀର ତାଙ୍କୁ ସୁଯୋଗ ଦେଉନି, କ୍ଷମା ଦେଉନି।
1: ଆଜ୍ଞା,
0: ଯେଉଁମାନେ ନିଶା ସେବନ କରିଛନ୍ତି ସେମାନଙ୍କର ଶରୀର ନିଶ୍ଚୟ କ୍ଷତି ହୋଇଛି, ରୋଗରେ ପୀଡ଼ିତ ହୋଇଛନ୍ତି, ତାଙ୍କ ଘରେ ସବୁବେଳେ ହିଂସା ବା ଝଗଡ଼ା ଲାଗି ରହିଛି, ଆର୍ଥିକ କ୍ଷତି ମଧ୍ୟ ସେମାନେ ସହିଛନ୍ତି। ଆଉ ଏଇ ନିଶା ଲୋକମାନଙ୍କର ଭଲ ମଣିଷ ସତ୍ସଙ୍ଗ ନାହିଁ, ଠିକ ସମୟରେ ଏ ମଦ ପିଇବାକୁ ଠୁଳ ହୋଇଯିବେ, ଗଞ୍ଜେଇ ଟାଣିବାକୁ ଠୁଳ ହୋଇଯିବେ।
1: ଏବେ ତ ପର୍ବପର୍ବାଣୀରେ ବି ଲୋକମାନେ ନିଶା ସେବନ କରୁଛନ୍ତି?
0: ନାଇଁ, ଆଗରୁ ଆମ କେନ୍ଦୁଝର ସଂସ୍କୃତି ଯଦି ଦେଖିବା, ଏମାନେ ଚାଉଳରେ ହାଣ୍ଡିଆ ରସି କରି ଖାଉଥିଲେ, ଏହା ଏକ ପଖାଳର ଉନ୍ନତ ଧରଣର ଖାଦ୍ୟ ଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ବା ଅବଲୀଳା କ୍ରମେ ଧୀରେ ଧୀରେ ତା ଦେହରେ ଆପଣ ଦେଖିବେ ଗୋଟେ ବାଖର ଭଳିଆ ଜିନିଷ, ଜଡ଼ିବୁଟି, ତାକୁ ନିଶା କରିବା ପାଇଁ ଚେରମୂଳି ଆଣିଛି ପଡ଼ିଲା। ତା ପରବର୍ତ୍ତୀ ପର୍ଯ୍ୟାୟରେ ଆପଣ ଦେଖିବେ ତା ଦେହରେ ୟୁରିଆ ପଡ଼ିଲା, ଆହୁରି ରାସାୟନିକ ଜିନିଷ ତା ଦେହରେ ମିଶାଗଲା। ଏହା ମଧ୍ୟ ତୀବ୍ର କ୍ଷତି କରୁଛି ଆମର ଅନ୍ତନାଳୀ ଗୁଡ଼ିକ।
1: ମଦ୍ୟପାନରେ ଏକା ସାଙ୍ଗରେ ଅନେକ ଲୋକ ମୃତ୍ୟୁବରଣ,
0: ଗଣମୃତ୍ୟୁ ବି ଅଛି ବିଭିନ୍ନ ଜାଗାରେ, କଟକ ରହିଛି, ଭୁବନେଶ୍ୱର ହେଇଛି, ପୁରୀରେ ହେଇଛି, ବିଭିନ୍ନ ଜାଗାରେ ଆପଣ ଦେଖିବେ ବିଷାକ୍ତ ମଦ ପିଇ ଏତିକି ଜଣ ଲୋକଙ୍କର ମୃତ୍ୟୁ ଘଟିଲା, ବିଷାକ୍ତ ମଦ ପିଇ ଏତିକି ଜଣ ଲୋକଙ୍କର ଆଖି ନଷ୍ଟ ହେଇଗଲା। ବିଷାକ୍ତ ମଦ ଅର୍ଥ ସେଇ ନିଶା ଭିତରେ ରାସାୟନିକ ଜିନିଷ ଗୁଡ଼ିକ ଅଛି ନିଶା କରିବା ପାଇଁ, ଯାହା ଟିକେ ସରଳ ଲୋକ ଜାଣିପାରେନି। ଏପରିକି ଆପଣ ବର୍ତ୍ତମାନ ଦେଖିବେ ଯେଉଁ କପ୍ ସିରପ ଗୁଡ଼ିକ ଆସୁଛି, ତା ମଧ୍ୟରେ ମଧ୍ୟ ନିଶା ଦ୍ରବ୍ୟ କପ୍ ସିରପ ଭିତରେ ପ୍ରବେଶ କରାଇ ଦିଆଯାଇଛି। ବେଳେବେଳେ ଆପଣ ଦେଖିବେ ପୋଲିସ ଏତିକି ହଜାରେ ପେଟି କପ୍ ସିରପ ସିଜ୍ କରିଛି। କପ୍ ସିରପ ଗୁଡ଼ା କାହିଁ ସିଜ୍ ହେଲା? କପ୍ ସିରପ ନାଁରେ ନିଶା କାରବାର ଚାଲିଛି, ଔଷଧ ନାଁରେ ବି ନିଶା କାରବାର ଚାଲିଛି। ୟାକୁ ରୋକିବାକୁ ହେଲେ ଡ୍ରଗ୍ ଇନ୍ସପେକ୍ଟର ସତର୍କ ରହିବ, ଗାଁ ଲୋକମାନେ ସତର୍କ ରହିବେ, ପରିବାରର ମୁଖିଆମାନେ ସତର୍କ ରହିବେ, ଆଉ ଯୁବଗୋଷ୍ଠୀମାନଙ୍କୁ ମୁଁ ବିଶେଷ କରି ଅନୁରୋଧ କରୁଛି ଏ ନିଶାଠାରୁ ସେ ଦୂରେଇ ରୁହନ୍ତୁ, ଏବଂ ତାଙ୍କର ବିଦ୍ୟାଳୟମାନଙ୍କରେ ଯେଉଁ ସ୍ୱେଚ୍ଛାସେବୀମାନେ ଅଛନ୍ତି ବା କଲେଜରେ ଯେଉଁ ଜାତୀୟ ସେବା ଯୋଜନାର ପ୍ରାୟ ଆପଣ ଭଉଣୀ ଜାଣି ଖୁସି ହେବେ, 3600 ଯୁବକ ଯୁବତୀ ବର୍ତ୍ତମାନ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ ଆମ କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ଅଧୀନରେ କାମ କରୁଛନ୍ତି। ଏମାନେ ଯଦି ଗାଁକୁ ଗାଁ ବୁଲିବେ, ସଚେତନ କରିବେ, ରାଲି କରିବେ, ନାଟକ କରିବେ, ଅଭିନୟ କରିବେ, ପ୍ରକୃତ ଘଟୁଥିବା ଘଟଣାକୁ ପ୍ରଦର୍ଶନ କରିବେ, ଇଏ ଦୂର ହେବ। ଆଉ କେଉଁଝର ପରିପ୍ରେକ୍ଷୀ ଯଦି ଦେଖିବେ, ଏ ନିଶା ଖାଇବା ଦ୍ୱାରା, ମଦ ପିଇବା ଦ୍ୱାରା ପ୍ରତିଦିନ ଗୋଟାଏରୁ ଦୁଇଟା ଦୁର୍ଘଟଣା ହେଉଛି, ଆଉ ଏଇ ସଡ଼କ ଦୁର୍ଘଟଣାରେ ମଣିଷ ମରୁଛି।
1: ତେବେ ନିଶା ସେବନର କୁପ୍ରଭାବ ସମ୍ପର୍କରେ ଯଦି ସମସ୍ତେ ସଚେତନ ହେବେ, ତାହେଲେ ଗୋଟେ ନିଶାମୁକ୍ତ ସମାଜ ବା ନିଶାମୁକ୍ତ ଦେଶ ଆମେ ଗଠନ କରିପାରିବା। ଆଉ ନିଶା ସେବନର କୁପ୍ରଭାବ ସମ୍ପର୍କରେ ସଚେତନ ହେବା ସହିତ ଯେଉଁମାନେ ନିଶା ସେବନ କରୁଛନ୍ତି ସେମାନେ ମଧ୍ୟ ନିଶା ସେବନରୁ ନିବୃତ୍ତ ରହିବା ଦରକାର, ଏହାଦ୍ୱାରା ଆମେ ଗୋଟେ ନିଶାମୁକ୍ତ ଭାରତ ଗଠନ କରିପାରିବା। ତେବେ ସାର୍, ଶେଷରେ ଆମର ଶ୍ରୋତା ଭାଇ ଭଉଣୀମାନଙ୍କୁ ଆପଣ କ'ଣ ବାର୍ତ୍ତା ଦେବାକୁ ଚାହିଁବେ?
0: ମୁଁ ଏଇ ଆଲୋଚନା ଚକ୍ର ମାଧ୍ୟମରେ ବା ଆକାଶବାଣୀ କେଉଁଝର ମାଧ୍ୟମରେ ମୁଁ ଅନୁରୋଧ କରିବାକୁ ଚାହିଁବି, ବିନମ୍ର ପରାମର୍ଶ ଦେବାକୁ ଚାହିଁବି, ଯୁବଗୋଷ୍ଠୀମାନେ ବିଶେଷ କରି ଆଗାମୀ ପିଢ଼ି ଯେଉଁମାନେ ଭବିଷ୍ୟତ, ସେମାନେ ନିଶାଠାରୁ ଦୂରେଇ ରୁହନ୍ତୁ, ନିଶା ନିବାରଣ ଅଭିଯାନରେ ସେମାନେ ଅଗ୍ରଦୂତ ବା ଆମ୍ବାସଡ଼ର ସାଜନ୍ତୁ, ଗାଁକୁ ଗାଁ ବୁଲି ସେମାନେ ନିଶାରୁ ଲୋକମାନେ ଦୂରେଇ ରହିବା ପାଇଁ ସଚେତନ କରନ୍ତୁ। ଆଉ ଭାଇ ଭଉଣୀମାନଙ୍କୁ ଅନୁରୋଧ କରିବି, ନିଶା ଯୋଗୁଁ ଯେଉଁ କଳି କଜିଆ ଝଗଡ଼ା ଆମ ଘରେ ଲାଗି ରହୁଛି, ଯେଉଁ ଅଶାନ୍ତି ଲାଗି ରହୁଛି, ଶାନ୍ତ ବାତାବରଣ କରିବା ପାଇଁ ସେମାନେ ନିଶାଠାରୁ ଦୂରେଇ ରୁହନ୍ତୁ, ମଦ୍ୟପାନ କରନ୍ତୁ ନାହିଁ, ଗଞ୍ଜେଇ ଠାରୁ ଦୂରେଇ ରୁହନ୍ତୁ, ଚରସ ନିଅନ୍ତୁ ନାହିଁ, ଆଉ ଯେଉଁ ଗୁଟୁକା ସଫଳ ଭଳି ଯେଉଁ ବିଷାକ୍ତ ନିଶା ଅଛି ଯାହା ଶରୀରରେ ଧୀରେ ଧୀରେ ପ୍ରବେଶ କରି ଆମ କର୍କଟ ରୋଗ କରୁଛି, ସେଥିରୁ ବଞ୍ଚିବାକୁ ହେଲେ ଏଇ ଗୁଟୁକା ଭଳି ଭୟଙ୍କର ପଦାର୍ଥ ଠାରୁ ସେମାନେ ଦୂରେଇ ରହିବାକୁ ମୁଁ ଆପଣଙ୍କର ଏଇ ଆଲୋଚନା ମାଧ୍ୟମରେ ନିବେଦନ କରୁଛି।
1: ନିଶାମୁକ୍ତ ଭାରତ କିଭଳି ଆମେ ଗଠନ କରିପାରିବା, ଆମ ସମାଜ କେମିତି ନିଶାମୁକ୍ତ ହୋଇପାରିବ, ଆଉ ଆମ ସମାଜରୁ ନିଶା ସେବନ କରୁଥିବା ଲୋକମାନେ କିଭଳି ନିଶାଠାରୁ ଦୂରେଇ ରହିବେ, ଏ ସମ୍ପର୍କରେ ଖୁବ୍ ସୁନ୍ଦର ଭାବରେ ଆମ କାର୍ଯ୍ୟକ୍ରମରେ ଆପଣ ଆଲୋଚନା କଲେ, ସେଥିପାଇଁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ ସାର୍। ନମସ୍କାର।

ଶୁଣିଲେ ଭଉଣୀ, ନିଶାମୁକ୍ତ ଭାରତ ଗଠନ ସମ୍ପର୍କରେ ଆଲୋଚନା। ଏ ସମ୍ପର୍କରେ ଆମ ସହ ଆଲୋଚନା କଲେ ସମାଜସେବୀ ଭକ୍ତବତ୍ସଳ ମହାନ୍ତି। ଏବେ ଆସନ୍ତୁ ଭଉଣୀ ଶୁଣିନେବା ଗୀତଟି।

ଭଉଣୀ, ବର୍ତ୍ତମାନ ଶୁଣନ୍ତୁ ଏକ ଘୋଷଣା। ଦେଶର ସମ୍ମାନଜନକ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଇଛି। 2026 ଜୁଲାଇ 31 ତାରିଖ ସୁଦ୍ଧା ଆବେଦନକାରୀଙ୍କ ବୟସ 18 ବର୍ଷରୁ କମ୍ ହୋଇଥିବା ଆବଶ୍ୟକ। ସାହସିକତା, ସାମାଜିକ କାର୍ଯ୍ୟ, ପରିବେଶ ସୁରକ୍ଷା, କ୍ରୀଡ଼ା, କଳା ସଂସ୍କୃତି ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ। ଆଗ୍ରହୀ ବ୍ୟକ୍ତିବିଶେଷ ଏଥିପାଇଁ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲରେ http://awards.gov.in ଆବେଦନ କରିପାରିବେ। ପ୍ରଧାନମନ୍ତ୍ରୀ ବାଲ୍ ପୁରସ୍କାର ପାଇଁ ଆବେଦନର ଶେଷ ତାରିଖ 2026 ଜୁଲାଇ 31 ତାରିଖ। ଘୋଷଣାଟି ଏତିକିରେ ଶେଷ ହେଲା। ତେବେ ଭଉଣୀ, ଆଜି ତ ସମୟ ହୋଇଗଲାଣି। ଆଜି ପାଇଁ କାର୍ଯ୍ୟକ୍ରମକୁ ଏଇଠି ରଖି ରହୁଛୁ। ନମସ୍କାର।

ଏଇଠି ଶେଷ ହେଲା ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ବସୁନ୍ଧରା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି, ଉପସ୍ଥାପନାରେ ଥିଲେ ମଞ୍ଜୁଳା ମହାନ୍ତ। ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଦିନ 1:50 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ଇଚ୍ଛୁକଙ୍କୁ ଜରୁରୀ ଚିକିତ୍ସା ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ନୂଆଦିଲ୍ଲୀର ଉପ ପୁଲିସ କମିଶନର ସଚିନ ଶର୍ମା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରୀ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ବିଶେଷଜ୍ଞ ଡାକ୍ତରୀ ପରାମର୍ଶ ପାଇଁ ତାଙ୍କୁ ସ୍ଥାନାନ୍ତର କରାଯାଇଛି। ଗତ କିଛିଦିନ ଧରି ଶ୍ରୀ ୱାଙ୍ଗଚୁକ ଯନ୍ତରମନ୍ତରରେ ଅନୁସରଣ କରୁଛନ୍ତି। ସଫଦରଜଙ୍ଗ ମେଡିକାଲ ହସ୍ପିଟାଲର ଅଧୀକ୍ଷକ ଡାକ୍ତର ଚାରୁ ବାମ୍ବା କହିଛନ୍ତି, ଶ୍ରୀ ୱାଙ୍ଗଚୁକ ନିରନ୍ତର ଡାକ୍ତରୀ ନିରୀକ୍ଷଣରେ ରହି ଚିକିତ୍ସା ପାଉଛନ୍ତି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ପୁଣେଠାରେ 16,700 କୋଟିରୁ ଅଧିକ ଟଙ୍କାର 3 ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପଗୁଡ଼ିକ ସଡ଼କ ଯୋଗାଯୋଗ କ୍ଷେତ୍ରକୁ ଅଧିକ ବ୍ୟାପକ କରିବା ସହ ଯାତ୍ରା ସମୟ ତଥା ଟ୍ରାଫିକ୍ ଭିଡ଼ ହ୍ରାସ କରିବାରେ ସହାୟକ ହେବ। ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ଫାଇନାଲ୍ ପର୍ଯ୍ୟାୟକୁ ଭାରତର ପିଭି ସିନ୍ଧୁ ଉନ୍ନୀତ ହୋଇଛନ୍ତି। ମହିଳା ଏକକ ବର୍ଗରେ ଟୋକିଓଠାରେ ଖେଳାଯାଇଥିବା ସେମିଫାଇନାଲ୍ ମ୍ୟାଚ୍ରେ ସିନ୍ଧୁ ଚୀନ୍ର ଚେ ୟୁଫେଇଙ୍କୁ ଭେଟିଥିଲେ, ତେବେ ଖେଳ ମଝିରେ ଚୀନ୍ର ପ୍ରତିଯୋଗୀ ଆହତ କାରଣରୁ ଓହରି ଯାଇଥିଲେ। ଫାଇନାଲ୍ ପର୍ଯ୍ୟାୟରେ ସିନ୍ଧୁ ଜାପାନର ଅକାନେ ୟାମାଗୁଚିଙ୍କୁ ଭେଟିବେ। ଆସନ୍ତାକାଲି ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଫିଫା ବିଶ୍ୱକପ୍ରେ ତୃତୀୟ ସ୍ଥାନ ଲାଗି ଆଜି ମିଆମି ଷ୍ଟାଡିୟମରେ ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 2:30 ମ୍ୟାଚ୍ ଆରମ୍ଭ ହେବ। ସ୍ପେନ୍ ସେମିଫାଇନାଲ୍ରେ ଫ୍ରାନ୍ସକୁ ପରାସ୍ତ କରିଥିବା ବେଳେ ଆର୍ଜେଣ୍ଟିନା ଇଂଲଣ୍ଡକୁ ପରାସ୍ତ କରିଥିଲା। ଆସନ୍ତାକାଲି ଭାରତୀୟ ସମୟ ରାତି 12:30 ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମରେ ଆର୍ଜେଣ୍ଟିନା ଏବଂ ସ୍ପେନ୍ ମଧ୍ୟରେ ଫିଫା ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। କକ୍ଷପଥରେ ସଫଳତାର ସହ ଅବସ୍ଥାପିତ ହେଲା ଭାରତର ପ୍ରଥମ ଘରୋଇ ମହାକାଶଯାନ ବିକ୍ରମ 1, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ଦେଶରେ ପ୍ରତିରକ୍ଷା ଉତ୍ପାଦନକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ନୂତନ ଅଧିଗ୍ରହଣ ପ୍ରକ୍ରିୟା କାର୍ଯ୍ୟକାରୀ କରିବେ ସରକାର। ସଂସଦର ଆଗାମୀ ମୌସୁମୀ ଅଧିବେଶନ ପରିପ୍ରେକ୍ଷୀରେ ଆସନ୍ତାକାଲି ବସିବ ସର୍ବଦଳୀୟ ବୈଠକ। ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ଫାଇନାଲ୍ରେ ପିଭି ସିନ୍ଧୁ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ତୃତୀୟ ସ୍ଥାନ ପାଇଁ ଆଜି ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ପ୍ରସାରଣ ଏତିକିରେ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଆମ୍ ଶଗୁନ୍ ଚୋପ୍ରା ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। ଦ ହେଡ୍‌ଲାଇନ୍ସ। India's first privately developed orbital rocket Vikram 1 launched successfully from Satish Dhawan Space Center at Sriharikota. Prime Minister Narendra Modi congratulates the Skyroot Aerospace team, calls it a defining moment in India's space journey. Defence Minister Rajnath Singh says India's zero tolerance against terrorism is not merely a statement but a firm line of action. Red colour warning issued for very heavy rainfall over Sub-Himalayan West Bengal and Sikkim till tomorrow. And in badminton, PV Sindhu storms into women's singles final of Japan Open in Tokyo. And now the news in detail. India's first privately developed orbital rocket Vikram 1 under Mission Agaman has successfully reached orbit after completing its final burn and injecting payloads into a 450-kilometer orbit. The liftoff took place at 12.05 p.m. from the Satish Dhawan Space Center at Sriharikota in Andhra Pradesh.
2: 2-1-0.
3: And we have liftoff of Vikram 1, India's first private orbital launch
2: lift
3: vehicle.
2: Off, normal.
3: Vikram 1 ne apni udan bhari pratham charan ka prajwalan.
1: Our correspondent reports that the milestone makes India the third country in the world to achieve private orbital launch capability. Developed under Mission Agaman, the rocket is intended to provide cost-effective and flexible launch services for small satellites. Named after Dr. Vikram Sarabhai, the father of the Indian space program, Vikram 1 features three solid propellant stages and a liquid-fueled Raman engine in its orbital adjustment module for precise orbital insertion and maneuvers. It is capable of placing payloads into low Earth orbit, a report.
4: Mission Agaman marks the first successful launch of an orbital class rocket fully designed, developed and launched by an Indian private company from Indian soil. Mr. Pawan Kumar thanked the Prime Minister for his leadership and said the government's space sector reforms along with the support of ISRO and InSpace had made the achievement possible. The mission is expected to strengthen India's position in the global small satellite launch market while advancing the objectives of making India and Atmanirbhar Bharat. Allu Murli, Akashwani News, Vijayawada.
1: Prime Minister Narendra Modi congratulated the Sky

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଜି ଅନୁଷ୍ଠିତ ହେଉଛି ଆଡ଼ପ ମଣ୍ଡପ ବିଜେ ନୀତି। ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ଶ୍ରୀହରିକୋଟାରୁ ଘରୋଇ ଭାବେ ବିକଶିତ ଦେଶର ପ୍ରଥମ ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ ଏକର ସଫଳ ପରୀକ୍ଷଣ। ଏହି ସଫଳତା ଯୁବବର୍ଗଙ୍କୁ ପ୍ରୋତ୍ସାହନ ଯୋଗାଇବ, ଶୁଭେଚ୍ଛାରେ କହିଲେ ପ୍ରଧାନମନ୍ତ୍ରୀ। ସ୍ନାତକ ଶ୍ରେଣୀରେ ନାମ ଲେଖାଇବା ପାଇଁ ଆସନ୍ତା ସୋମବାର ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା। ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ପୁରୀ ଜିଲ୍ଲା ସତ୍ୟବାଦୀରେ ସର୍ବାଧିକ 105 mm ବର୍ଷା ରେକର୍ଡ। ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଜି ଆଡ଼ପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ ହେଉଛି। ସନ୍ଧ୍ୟାରେ ଶ୍ରୀଜୀଉମାନେ ଆଡ଼ପ ମଣ୍ଡପକୁ ବିଜେ କରିବେ। ରଥ ଉପରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ନୀତି ଶେଷ ହେବା ପରେ ପହଣ୍ଡି ବିଜେ ଆରମ୍ଭ ହେବ। ମଙ୍ଗଳ ଆଳତୀ ସମ୍ପୂର୍ଣ୍ଣ ହେବା ପରେ ମୈଲମ, ତଡ଼ପଲାଗି, ଅବକାଶ, ଗୋପାଳ ବଲ୍ଲଭ, ସକାଳ ଧୂପ ଓ ମଧ୍ୟାହ୍ନ ଧୂପ ନୀତି ଶେଷ କରାଯିବ। ଅପରାହ୍ନରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ଓ ଆଳତୀ ପରେ ରଥରେ ଚାରମାଳ ବନ୍ଧାଯିବ। ବନ୍ଦାପନା କରାଯିବା ପରେ ଗୋଟି ପହଣ୍ଡି ଅନୁଷ୍ଠିତ ହେବ। ଆଡ଼ପ ବିଜେ ଶେଷ ହେବା ପରେ ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁମାନଙ୍କୁ ଶ୍ରୀଜୀଉ ଦର୍ଶନ ଦେବେ। ପରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅବଢ଼ା ଉପଲବ୍ଧ ହେବ। ଶ୍ରୀଜୀଉମାନଙ୍କୁ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀ ଗସ୍ତ କରୁଛନ୍ତି। ସୁରକ୍ଷିତ ଓ ଶୃଙ୍ଖଳିତ ଦର୍ଶନ ସରକାରଙ୍କ ପ୍ରାଥମିକତା ବୋଲି ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଟ୍ରାଫିକ୍କୁ ନିୟନ୍ତ୍ରିତ ଢଙ୍ଗରେ ଛଡ଼ାଯାଉଛି। ବିଭିନ୍ନ ସ୍ଥାନରେ ଡାଇଭରସନ୍ ସୃଷ୍ଟି କରାଯାଇ ଭିଡ଼କୁ ନିୟନ୍ତ୍ରଣ କରାଯାଉଛି। ପୁଲିସ ବିଭାଗ ପକ୍ଷରୁ ଦିଆଯାଉଥିବା ପରାମର୍ଶକୁ ଅନୁସରଣ କରିବା ପାଇଁ ଶ୍ରୀ ପ୍ରିୟଦର୍ଶୀ ଶ୍ରଦ୍ଧାଳୁଙ୍କୁ ନିବେଦନ କରିଛନ୍ତି। ପୁରୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏଏସ୍ଆଇର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ବୈଠକରେ ଅଧ୍ୟକ୍ଷତା କରି ଗର୍ଭଗୃହ, ନାଟମଣ୍ଡପ ଓ ଭୋଗମଣ୍ଡପର ମରାମତି କାର୍ଯ୍ୟ ନେଇ ବିସ୍ତୃତ ଆଲୋଚନା କରିଛନ୍ତି। ଘରୋଇ ଭାବେ ବିକଶିତ ଭାରତର ପ୍ରଥମ ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ 1 ସଫଳତାର ସହ କକ୍ଷପଥରେ ଅବସ୍ଥାପିତ ହୋଇଛି। ମିଶନ ଆଗମନ ଅଧୀନରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଅପରାହ୍ନ 12:05 ଏହାର ଉତ୍କ୍ଷେପଣ କରାଯାଇଥିଲା। ଏହି ସଫଳତା ସହ ନିଜସ୍ୱ କକ୍ଷପଥ ପ୍ରକ୍ଷେପଣ କ୍ଷମତା ହାସଲ କରିବାରେ ଭାରତ ବିଶ୍ୱର ତୃତୀୟ ରାଷ୍ଟ୍ର ହୋଇଛି। ଏହି ମହାକାଶଯାନକୁ ହାଇଦ୍ରାବାଦ ଭିତ୍ତିକ ଏରୋସ୍ପେସ୍ ଷ୍ଟାର୍ଟଅପ୍ ସ୍କାଇରୁଟ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଜନକ ଡକ୍ଟର ବିକ୍ରମ ସାରାଭାଇଙ୍କ ନାମରେ ନାମିତ ଏହି ବିକ୍ରମ 1 ମହାକାଶ ଯାନ ପୃଥିବୀର ନିମ୍ନ କକ୍ଷମଣ୍ଡଳରେ ଅବସ୍ଥାପିତ ହେବାରେ ସକ୍ଷମ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସଫଳତା ପାଇଁ ସ୍କାଇରୁଟ୍ ଏରୋସ୍ପେସ୍ ସଂସ୍ଥାକୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଜଡ଼ିତ କର୍ମକର୍ତ୍ତାଙ୍କ ସହ ଶ୍ରୀ ମୋଦି ଟେଲିଫୋନ୍ ମାଧ୍ୟମରେ ଆଲୋଚନା କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ଏହି ସଫଳତା ଯୁବବର୍ଗଙ୍କୁ ପ୍ରୋତ୍ସାହନ ଏବଂ ନବସୃଜନ କ୍ଷେତ୍ରରେ ପ୍ରେରଣା ଯୋଗାଇବ। ଭୁବନେଶ୍ୱରସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସର ଷଷ୍ଠ ସମାବର୍ତ୍ତନ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ 684 ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିଛନ୍ତି। ଶ୍ରେଷ୍ଠ ଶିକ୍ଷାଗତ ପ୍ରଦର୍ଶନ ପାଇଁ 32 ମେଧାବୀ ଛାତ୍ରଛାତ୍ରୀଙ୍କୁ 61 ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଛି। ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ୱାସ କହିଛନ୍ତି ଉନ୍ନତ ରୋଗୀ ସେବା ପ୍ରତି ଏହାର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରି ସମ୍ପ୍ରତି ଶିଶୁ ଶଲ୍ୟ ଚିକିତ୍ସା ବିଭାଗ ଅଧୀନରେ ଏକ ଉତ୍ସର୍ଗୀକୃତ ନବଜାତ ଶଲ୍ୟ ଚିକିତ୍ସା ୟୁନିଟ୍ ICU ପ୍ରତିଷ୍ଠା କରାଯିବ। କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗ ଦେଇଥିଲେ। ଏହି ଅବସରରେ ଏମ୍ସ ଭୁବନେଶ୍ୱର ପରିସରରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଥିବା ସ୍ନାତକ ମହାବିଦ୍ୟାଳୟଗୁଡ଼ିକରେ ନାମଲେଖା ଲାଗି ଆସନ୍ତା ସୋମବାର ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ମୋଟ 1055 ସ୍ନାତକ ମହାବିଦ୍ୟାଳୟରେ କଳା, ବିଜ୍ଞାନ, ବାଣିଜ୍ୟ, ସେଲ୍ଫ ଫାଇନାନ୍ସିଂ ଏବଂ ସଂସ୍କୃତ ପାଠ୍ୟକ୍ରମରେ 287,519 ଆସନ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ 84,384 ଆସନରେ ନାମଲେଖା ଶେଷ ହୋଇଛି। ଉଚ୍ଚଶିକ୍ଷା ବିଭାଗ ପରିଚାଳିତ ସାମ୍ସ ପୋର୍ଟାଲରୁ ମିଳିଥିବା ତଥ୍ୟ ଅନୁଯାୟୀ ସ୍ନାତକ କଳା ଶ୍ରେଣୀରେ 106,880 ଆସନ ଫାଙ୍କା ରହିଥିବା ବେଳେ ବିଜ୍ଞାନ ଶ୍ରେଣୀରେ 60,828, ବାଣିଜ୍ୟରେ 24,288, ସେଲ୍ ଫାଇନାନ୍ସିଂରେ 4,172 ଏବଂ ସଂସ୍କୃତ ପାଠ୍ୟକ୍ରମରେ 6,757 ଆସନରେ ନାମଲେଖା ହେବ। ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବା ପରେ ଆସନ୍ତା 21-23 ତାରିଖ ମଧ୍ୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନକୁ ଯାଇ ନାମ ଲେଖାଇ ପାରିବେ। ଚଳିତ ମାସ 29 ତାରିଖରେ ତୃତୀୟ ତଥା ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇବ। ଚଳିତ ମାସ 27 ତାରିଖରୁ ସ୍ନାତକ ଶ୍ରେଣୀରେ ପାଠପଢ଼ା ଆରମ୍ଭ ହେବା ସହ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆୟୋଜିତ ଇନ୍ଷ୍ଟାଣ୍ଟ ପରୀକ୍ଷାଫଳ ପ୍ରକାଶନ ପରେ ଦ୍ୱିତୀୟ ପର୍ଯ୍ୟାୟ ନାମ ଲେଖା ଲାଗି ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ରାଜ୍ୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ନିମନ୍ତେ କାର୍ଯ୍ୟ କରୁଥିବା ସ୍ୱତନ୍ତ୍ର ବିଦ୍ୟାଳୟଗୁଡ଼ିକର ପରିଚାଳନା ବ୍ୟବସ୍ଥା ସୁସଂହତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ବିଭିନ୍ନ ସ୍ୱେଚ୍ଛାସେବୀ ସଂସ୍ଥା ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ବିଦ୍ୟାଳୟଗୁଡ଼ିକର ସର୍ଭେ କରିବା ଲାଗି ସରକାର ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏନେଇ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅତିରିକ୍ତ ଶାସନ ସଚିବ ଭାସ୍କର ରହିତ ସମସ୍ତ ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି। ବିଭାଗୀୟ ଅନୁମତି କିମ୍ବା ସ୍ୱୀକୃତି ନଥାଇ ଯଦି କୌଣସି ସ୍ୱତନ୍ତ୍ର ବିଦ୍ୟାଳୟ ପରିଚାଳିତ ହେଉଥିବ ସେଗୁଡ଼ିକୁ ଚିହ୍ନଟ କରାଯିବା ପରେ ପଦକ୍ଷେପ ଗ୍ରହଣ କରାଯିବ। ସୂଚନା ଅନୁଯାୟୀ ସମ୍ପୃକ୍ତ ବିଦ୍ୟାଳୟ କିମ୍ବା ବିଦ୍ୟାଳୟ ପରିଚାଳନା କରୁଥିବା ସ୍ୱେଚ୍ଛାସେବୀ ସଂସ୍ଥାଗୁଡ଼ିକୁ ସରକାରୀ ନିର୍ଦ୍ଦେଶାବଳୀ ଓ ଦିବ୍ୟାଙ୍ଗ ଅଧିକାର ଆଇନ 2016 ଅନୁଯାୟୀ ଅନୁମତି ଓ ସ୍ୱୀକୃତି ଲାଗି ଆବେଦନ କରିବାକୁ କୁହାଯିବ। ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀମାନେ ଜିଲ୍ଲାରେ ଥିବା ସ୍ୱତନ୍ତ୍ର ବିଦ୍ୟାଳୟର ନାମ, ଠିକଣା, ପରିଚାଳନାକାରୀ ସ୍ୱେଚ୍ଛାସେବୀ ସଂସ୍ଥା ଓ ଅନୁମତି ଏବଂ ସ୍ୱୀକୃତିପତ୍ର ସମ୍ପର୍କିତ ରିପୋର୍ଟ ଦାଖଲ କରିବେ। ରାଜ୍ୟରେ 35% ସ୍ୱତନ୍ତ୍ର ବିଦ୍ୟାଳୟ କୌଣସି ପଞ୍ଜୀକରଣ ନଥାଇ ପରିଚାଳିତ ହେଉଥିବା ଗତବର୍ଷ ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ CAG ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ। ଏବେ ରାଜ୍ୟରେ 108 ସ୍ୱତନ୍ତ୍ର ବିଦ୍ୟାଳୟ ରହିଥିବା ବେଳେ ସମସ୍ତଙ୍କ ପାଇଁ ପଞ୍ଜୀକରଣ ଏବଂ ଆବଶ୍ୟକୀୟ ନିୟମାବଳୀ ପାଳନ ବାଧ୍ୟତାମୂଳକ କରାଯାଇଛି। କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଅମୃତ 2.0 ଯୋଜନା ଅଧୀନରେ ସହରାଞ୍ଚଳରେ ବର୍ଷା ଜଳ ସଂରକ୍ଷଣ, ଭୂତଳ ଜଳ ପୁନର୍ଭରଣ, ଜଳାଶୟ ପୁନରୁଦ୍ଧାର ଏବଂ ସ୍ଥାୟୀ ଜଳ ପରିଚାଳନା କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ଜଳ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଜଳବାୟୁ ପରିବର୍ତ୍ତନ ପରିସ୍ଥିତିର ମୁକାବିଲା କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଅଭିଯାନ ଅଧୀନରେ ଦେଶର 27 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରାୟ 900 ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ସକ୍ରିୟ ଭାବେ ସାମିଲ ହୋଇଛନ୍ତି। ବର୍ଷା ଜଳ ସଂରକ୍ଷଣ, ଭୂତଳ ଜଳସ୍ତର ବୃଦ୍ଧିକୁ ପ୍ରୋତ୍ସାହନ ଦେବା ଦିଗରେ ଏଥିରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଜଳାଶୟ ପୁନରୁଦ୍ଧାର କାର୍ଯ୍ୟକ୍ରମ ଅଧୀନରେ ପ୍ରାୟ 121,000 ଏକର ଅଞ୍ଚଳ ଜଳାଶୟଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ଏଥିସହିତ ଦେଶବ୍ୟାପୀ 18,000 ଏକରରୁ ଉର୍ଦ୍ଧ୍ୱ ଅଞ୍ଚଳରେ ସବୁଜ ବଳୟ ବିକାଶ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଏହି ପ୍ରକଳ୍ପଗୁଡ଼ିକ ସହରାଞ୍ଚଳରେ ଉତ୍ତାପ ହ୍ରାସ ଏବଂ ନାଗରିକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବାରେ ସହାୟକ ହେବ। ଭବିଷ୍ୟତ ପିଢ଼ିଙ୍କ ପାଇଁ ଜଳ ସୁରକ୍ଷା ନିଶ୍ଚିତ କରିବା କ୍ୟାଚ୍ ଦ ରେନ୍ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବାଲ୍ୟ ବିବାହ ନିଷେଧ ସମ୍ପର୍କିତ ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର କାର୍ଯ୍ୟାନ୍ୱୟନ ତାଲିମ କାର୍ଯ୍ୟକ୍ରମ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଯୋଗଦେଇ କହିଛନ୍ତି, ବାଲ୍ୟ ବିବାହ ଆଇନଗତ ଅପରାଧ ସହିତ ଏହା ଶିଶୁ ସୁରକ୍ଷା, ମାନବିକ ଅଧିକାର ଓ ସମାଜର ପ୍ରଗତି ପଥରେ ଏକ ବଡ଼ ପ୍ରତିବନ୍ଧକ। ଜିଲ୍ଲାକୁ ଏକ ପ୍ରଗତିଶୀଳ ଓ ବାଲ୍ୟ ବିବାହ ମୁକ୍ତ କରିବା ପ୍ରଶାସନର ପ୍ରାଥମିକ ସଂକଳ୍ପ। ନୟାଗଡ଼ ଜିଲ୍ଲା ଓଡ଼ଗାଁ NSE ଅଞ୍ଚଳରେ ପ୍ରାୟ 10 କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ବିକାଶମୂଳକ ଭିତ୍ତିଭୂମି ପ୍ରକଳ୍ପକୁ ସାଂସଦ ଡକ୍ଟର ସମ୍ବିତ ପାତ୍ର ଲୋକାର୍ପଣ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଅଞ୍ଚଳର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବା ସହ ସ୍ଥାନୀୟ ଲୋକଙ୍କ ଜୀବନଧାରଣ ମାନକୁ ଅଧିକ ସହଜ, ସୁବିଧାଜନକ ଓ ସମୃଦ୍ଧ କରିବ ବୋଲି ସେ କହିଛନ୍ତି। ପାଣିପାଗ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ 6 ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ଅଧିକାଂଶ ସ୍ଥାନରେ ବର୍ଷା ରେକର୍ଡ କରାଯାଇଛି। ତା ସହିତ ପ୍ରବଳ ଅତି ପ୍ରବଳ ବର୍ଷା, ଏଠି ଅତ୍ୟନ୍ତ ପ୍ରବଳ ବର୍ଷା ଗୋଟେ ଜାଗାରେ ରେକର୍ଡ କରାଯାଇଛି। ଅତି ପ୍ରବଳ ବର୍ଷା 9 ସ୍ଥାନରେ ରେକର୍ଡ କରାଯାଇଛି ଏବଂ ପ୍ରବଳ ବର୍ଷା 48 ସ୍ଥାନରେ ରେକର୍ଡ କରାଯାଇଛି। 21, 22, 23 ରାଜ୍ୟରେ କିଛି ସ୍ଥାନରେ ମଧ୍ୟ ବର୍ଷା ରହିବ, ପ୍ରବଳ ବର୍ଷା ହେବାର ବିଶେଷ ସମ୍ଭାବନା ନାହିଁ। ଆଗାମୀ 24 ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ମାନଙ୍କ ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି।
0: ଗତ 24 ଘଣ୍ଟା ମଧ୍ୟରେ ପୁରୀ ଜିଲ୍ଲା ସତ୍ୟବାଦୀରେ ସର୍ବାଧିକ 105 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଆଠଗଡ଼ର ବିଭିନ୍ନ ବନ୍ୟାଞ୍ଚଳକୁ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ଗସ୍ତ କରି ସାମ୍ପ୍ରତିକ ପରିସ୍ଥିତି ଉପରେ ଅବଗତ ହୋଇଛନ୍ତି। ତୁରନ୍ତ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ଶ୍ରୀ ସିନ୍ଦେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଆଜି ଅନୁଷ୍ଠିତ ହେଉଛି ଆଡ଼ପ ମଣ୍ଡପ ବିଜେ ନୀତି। ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ଶ୍ରୀହରିକୋଟାରୁ ଘରୋଇ ଭାବେ ବିକଶିତ ଦେଶର ପ୍ରଥମ ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ 1ର ସଫଳ ପରୀକ୍ଷଣ। ସ୍ନାତକରେ ନାମ ଲେଖାଇବା ପାଇଁ ଆସନ୍ତା ସୋମବାର ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା। ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ପୁରୀ ଜିଲ୍ଲା ସତ୍ୟବାଦୀରେ ସର୍ବାଧିକ 105 ମିଲିମିଟର ବର୍ଷା ରେକର୍ଡ। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ସମସ୍ତେ ସଚେତନ ହେବା ନିହାତି ଆବଶ୍ୟକ। ତାହେଲେ ଆଜି ଆସନ୍ତୁ ଜାଣିବା ଏହି ବିବାହ ପଞ୍ଜୀକରଣ ଆଇନ ବିଷୟରେ। ଏହି ବିଷୟରେ ଆଲୋଚନା କରିବା ପାଇଁ ଆମ ପାଖରେ ଅଛନ୍ତି ଆଇନଜୀବୀ ଶାଶ୍ୱତା ପଟ୍ଟନାୟକ। ତାଙ୍କ ସହ

0: सुपर है डुपर है अपना बॉम्बे टॉकी।
1: କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡ଼ି ଘଡ଼ିରେ ସନ୍ଧ୍ୟା 5ଟା। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଇନ୍ଦ୍ରଧନୁ।

କଣ୍ଠଶିଳ୍ପୀ ଶ୍ରୀଜିତ ଏବଂ ଇରା ମହାନ୍ତିଙ୍କ ଦ୍ୱୈତ କଣ୍ଠରେ ଶୁଣୁଥିଲେ ବାଜି ଚଳଚ୍ଚିତ୍ରର ଗୀତ। ରଚନା କରିଥିଲେ ନିଜାମ, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର। ଶ୍ରୋତାବନ୍ଧୁ, ଏଥର ଶୁଣନ୍ତୁ ରାଜା ହିନ୍ଦୁସ୍ତାନୀ ଚଳଚ୍ଚିତ୍ରର ଗୀତ। କଣ୍ଠଦାନ କରିଛନ୍ତି ଶିଳ୍ପୀ କୁମାର ସାନୁ ଏବଂ ଅଲକା ଏକନେକ୍।

କଣ୍ଠଶିଳ୍ପୀ ମହମ୍ମଦ ଅଜିଜ୍ଙ୍କ କଣ୍ଠରେ ଶୁଣୁଥିଲେ ଗୀତଟିକୁ ରଚନା କରିଥିଲେ ସୌରଭ ନାୟକ। ଗୀତଟି ଥିଲା ଚାନ୍ଦିନୀ ଓଡ଼ିଆ ଆଲବମ୍ର। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସରୋଜ ନନ୍ଦ।

ଶେଷହେଲା କାର୍ଯ୍ୟକ୍ରମ ଇନ୍ଦ୍ରଧନୁ, ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସନ୍ଧ୍ୟା 5:30 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଅଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଏକ ପ୍ରକାର ସେ ପିଏମ ଜୟ ଅବ ଗରିବୋ କି ଜୟ ବନ ଗଈ ହୈ।

0: ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବବାଣୀ।

0: ଛାଡ଼ି ଆସେ ସିଏ ରତ୍ନ ସିଂହାସନ, ଦେବା ପାଇଁ ତା ଭକ୍ତଙ୍କୁ ଦର୍ଶନ।
1: ରଥରେ ଦେଖିଲେ ତା ମୋହନ ରୂପ, ହରଣ ହୁଅଇ କୋଟି ଜନ୍ମ ପାପ।
0: ରଥରେ ବସିବ ମୁରୁକି ହସିବ, କାନ୍ଦିବେ ଭକତ ତାର, ଭକ୍ତ ସହ ଯେବେ ମିଶି ଭଗବାନ ହୋଇଯିବେ ଏକାକାର।
1: କାଳିଆ ବାମନ ଭାଇ ଭଉଣୀଙ୍କୁ ସାଙ୍ଗରେ ତ ନେଇ ଆସିଛି, ଭକତ ସହ ମିଶିବା ପାଇଁ ତାକୁ କିଏ ବା ରୋକି ପାରିଛି, କିଏ ବା ରୋକି ପାରିଛି।
0: ନମସ୍କାର ଶ୍ରୋତା ବନ୍ଧୁ,
1: ଶୁଭ ସନ୍ଧ୍ୟା।
0: ଶ୍ରୀଜଗନ୍ନାଥଙ୍କ ନବଦିନାତ୍ମକ ଯାତ୍ରା ଉପଲକ୍ଷେ ଆଜିର ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି ମୁଁ ଆପଣଙ୍କ ଉପସ୍ଥାପିକା ଶୀତଲ,
1: ଆଉ ମୁଁ ପ୍ରତୀକ୍ଷା।
0: ଜାଣିଛ ପ୍ରତୀକ୍ଷା, ଦେହ ସିନା ଏଇଠି ଅଛି, ହେଲେ ମନ ଯାଏ ମୋର ପୁରୀରେ।
1: ଖାଲି କଣ ତୁମର ଶୀତଲ, ମୋର ଆମ ଶ୍ରୋତା ଭାଇ ଭଉଣୀଙ୍କର, କାଳିଆକୁ ଭଲ ପାଉଥିବା ପ୍ରତିଟି ପ୍ରାଣର ପରା ସମାନ ଅବସ୍ଥା।
0: ଠିକ କହିଲ ପ୍ରତୀକ୍ଷା, ଯିଏ ତା ପାଖକୁ ଯାଇଛି ଯାଇଛି, ହେଲେ ଯିଏ ନ ଯାଇପାରିଛି ସେ ହିଁ ଜାଣିଛି ତା ମନ ଏବେ କେମିତି ଅଛି। ଏମିତି କିଏ ଅଛି କୁହ ତ ପ୍ରତୀକ୍ଷା, ଯିଏ କାଳିଆକୁ ଭଲ ପାଇ ନାହିଁ, ତାକୁ ଦେଖିବାକୁ ଝୁରି ନାହିଁ, ତାକୁ ଦେଖିଦେଲେ କାନ୍ଦେ ନାହିଁ।
1: ହଁ ଶୀତଲ, ତା ଆଗେ ସବୁ ଅଭିଯୋଗ ଉଭେଇଯାଏ, ସବୁ ରାଗ ମିଳିଯାଏ, ସବୁ ଅଭିମାନ ଭାବର ଲୁହ ହୋଇ ଝରି ବଡ଼ଦାଣ୍ଡରେ ମିଶିଯାଏ।
0: ସେ ଦେଉ ବା ନ ଦେଉ, ସେ ହସାଉ ଅବା କନ୍ଦାଉ, ସେ କିଛି କହୁ ବା ନ କହୁ, ହେଲେ ସେ ସବୁବେଳେ ଆମର, ମୋର, ଆମ ସମସ୍ତଙ୍କର ହେଇ ରହିଥାଉ। ତା ଆଗରେ ହାତପାତି ଛିଡ଼ା ହେଲେ ଖରାପ ଲାଗେନି, ତା ଆଗେ ଲୁହ ଝରାଇଲେ ସେ ପରିହାସ କରେନି।
1: ତା ଦୁଆର ଛାଡ଼ି କ'ଣ ଆନ ଦୁଆରକୁ ଯାଇ ହବ, ସେ ଶୁଣିବନି ତ, ନ ଶୁଣୁ ତାକୁ ବା କିଏ ଉଠେଇବ, ଯିଏ ଚେଇଁ ଶୋଇଥିବ। ନା ତାକୁ କିଛି ମାଗି ହୁଏ, ନା ଅଭିଯୋଗ କରିହୁଏ, ଗାଳି ଦେଲେ ବି ସତ କହିଲ ତାଠୁ ଅଧିକ କ'ଣ ଆଉ କାହାକୁ ଭଲ ପାଇ ହୁଏ।

0: ଭାବର ଡୋରିରେ ବନ୍ଧା ସେ ପତିତ ପାବନ, ସରିଯାଏ ସବୁ ଦୁଃଖ, ଦେଖି ତାର ଚକାନୟନ। ରଥଯାତ୍ରା ଆସିଲେ ମନରେ ଏକ ଅଦ୍ଭୁତ ଭାବନା ଜାଗ୍ରତ ହୁଏ, ଲାଗେ ସ୍ୱୟଂ କାଳିଆ ସାନ୍ତ ନୀଳାଚଳ ଛାଡ଼ି ନିଜ ସନ୍ତାନମାନଙ୍କ ପାଖକୁ ଆସୁଛି। ସେ କାହାକୁ ଡାକେ ନାହିଁ, ସେ କାହାକୁ ଫେରାଏ ନାହିଁ, ଯେ ପ୍ରେମରେ ତାକୁ ଡାକେ ସେ ତାର ହୋଇଯାଏ। ସେ ତ ହଟିଆ ଠାକୁର, ତାକୁ ହିଁ ବେଶି କଷ୍ଟ ଦିଏ, ତାକୁ ହିଁ ବେଶି ଲୁହ ଦିଏ ଯାହାକୁ ସିଏ ବେଶି ଭଲ ପାଏ।
1: ସେ କେବେ ଠାକୁର, କେବେ ବାପା ମା, କେବେ ବନ୍ଧୁ, ତ ପୁଣି କେବେ ସଖା, କେବେ ସେ କାଳିଆ ହାତୀ, କେବେ ସେ କଳା ବାମନ, କେବେ ସେ କଳା ଠାକୁର, ପୁଣି କେବେ ଜୀବନ ଧନ। ସେ କୃଷ୍ଣ, ସେ ରାମ, ସେ ହି ଜଗତର ନାଥ, ପ୍ରଭୁ ଶ୍ରୀ ଜଗନ୍ନାଥ।
0: ହଁ ବନ୍ଧୁ, ସେ ସିନା ଶ୍ରୀମନ୍ଦିର ଭିତରେ ଥାଏ, ହେଲେ ପ୍ରତିଟି ହୃଦୟରେ ତାର ବାସ। ହାତ ନଥାଇ ବି ସେ ମହାବାହୁ ବୋଲାଏ, କାନ ନଥାଇ ବି କୋଟି କୋଟି ଭକ୍ତଙ୍କ ଅଳିକୁ ସେ ଶୁଣୁଥାଏ, ବୁଝୁଥାଏ ପୁଣି କୋଟି କୋଟି ଭକ୍ତଙ୍କ ଭାବକୁ। କିଏ ଆଉ ସରି ହେବ ଆମ କଳାବାମନକୁ?
1: ନାନା ଅବତାର ନେଇ ସେ ତାର ଭକ୍ତଙ୍କ ପାଇଁ ସାଜିଛି ଢାଲ। କେତେବେଳେ ସୁଦର୍ଶନ ଚକ୍ରରେ ସେ ନକ୍ରକୁ ନାଶ କରି ଗଜକୁ ଉଦ୍ଧାର କରିଛି, ପୁଣି କେତେବେଳେ କୋଟିବସ୍ତ୍ର ପ୍ରଦାନ କରି ଦ୍ରୌପଦୀର ମାନ ଉଦ୍ଧାରିଛି। ସେହି ତ ଅଛି ଏଠି, ସେଠି, ସବୁଠି।
0: ବନ୍ଧୁ, ପହଣ୍ଡି କରି ତିନି ରଥରେ ତିନି ଠାକୁର ବିରାଜମାନ କଲାପରେ ରଥ ଦଉଡ଼ିକୁ ଭିଡ଼ି ଧରନ୍ତି ଭକ୍ତମାନେ। କିଏ ରଥ ଦଉଡ଼ି ଟିକେ ଛୁଇଁ ଦେଇ ପୁଣି ଆଉ କେହି ରଥ ଗଡ଼ି ଯାଉଥିବା ପଛରୁ ଧୂଳିଟି କିଏ ସାଉଁଟି ନେଇ ମଥାରେ ବୋଳି ଦିଅନ୍ତି। ଫରକ ପଡ଼ିନି ଭିଡ଼ର, ଫରକ ପଡ଼ିନି ଖରାର ଓ ବର୍ଷାର। ବଡ଼ଦାଣ୍ଡରେ ଜୀବ ଚାଲିଗଲେ ବି ସେତେ ବେଶୀ ଦୁଃଖ ନଥାଏ କାହାର। ବରଂ କୁହାଯାଏ ବଡ଼ଦାଣ୍ଡରେ ଜୀବ ଚାଲିଗଲେ ସିଧା ବୈକୁଣ୍ଠରେ କାଳେ ସ୍ଥାନ ତାହାର।

0: କିଏ ତାର ଗୋଟିଏ ଝଲକ ଦେଖିବାକୁ ଆଖିର ପଲକ ପକାଏ ନାହିଁ, କିଏ ପୁଣି ସ୍ଥିର ରହିଯାଏ ତାକୁ ଅନେଇ। ଚତୁର୍ଦ୍ଧ ମୂର୍ତ୍ତିଙ୍କୁ ରଥରେ ବସେଇ ଦୌଡ଼ି ଟାଣିଲା ବେଳେ ହରିପୋଲ ହୁଳହୁଳିରେ ଫାଟି ପଡ଼ୁଥାଏ ବଡ଼ଦାଣ୍ଡ। ଆଉ ପୁଣି ରଥଚକ ତଳେ ମୁକ୍ତି ପାଇବା ପାଇଁ କିଏ କରୁଥାଏ ଆକୁଳ ଗୁହାରି। ତେବେ ବନ୍ଧୁ, ଶୁଣିବା ଜଗନ୍ନାଥ ପ୍ରେମୀ ପତିତ ପାବନ ପାଣିଙ୍କ ଠାରୁ ରଥଯାତ୍ରାର କଥା।
1: ଜୟ ଜଗନ୍ନାଥ। ଅନନ୍ତ କରୁଣାର ଆଧାର ପତିତ ପାବନ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାର ଏହି ମହାନ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ପ୍ରୀତି, ଶୁଭେଚ୍ଛା ଓ ମଙ୍ଗଳ କାମନା। ରଥଯାତ୍ରା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଏହା ଭାରତୀୟ ସଂସ୍କୃତିର ଏକ ଅନନ୍ୟ ଦାର୍ଶନିକ ପ୍ରତୀକ। ଏହି ମହାଲୀଳାରେ ଶ୍ରୀ ଜଗନ୍ନାଥ ମନ୍ଦିରର ଗର୍ଭଗୃହରୁ ବାହାରି ଜନମାନସର ଅନ୍ତରକୁ ପ୍ରବେଶ କରନ୍ତି ମହାପ୍ରଭୁ। ମହାପ୍ରଭୁଙ୍କ ଏହି ନଗର ପରିକ୍ରମା ଆମକୁ ସ୍ମରଣ କରାଏ, ଈଶ୍ୱରଙ୍କ ପଥରେ କୌଣସି ଭେଦ ନାହିଁ, ସେଠାରେ ସମସ୍ତେ ସମାନ, ସମସ୍ତେ ତାଙ୍କର ସନ୍ତାନ, ସମସ୍ତେ ତାଙ୍କରି ଭକ୍ତିରେ ଏକାକାର ହୁଅନ୍ତି। ରଥର ଦୌଡ଼ିରେ ଅସଂଖ୍ୟ ହାତର ସମ୍ମିଳନ ଆମକୁ ଏହି ଶାଶ୍ୱତ ସତ୍ୟର ବୋଧ କରାଏ ଯେ ସମାଜର ପ୍ରକୃତ ଶକ୍ତି ଏକତା, ସହଧର୍ମିତା ଓ ସମନ୍ୱୟରେ ନିହିତ। ମଣିଷ ଯେତେବେଳେ ଅହଙ୍କାରକୁ ବିସର୍ଜନ ଦେଇ ପ୍ରେମ, କରୁଣା ଓ ସେବାର ପଥ ଅନୁସରଣ କରେ, ସେତେବେଳେ ହିଁ ତାର ଜୀବନ ସାର୍ଥକ ହୁଏ। ଆସନ୍ତୁ ଏହି ପବିତ୍ର ରଥଯାତ୍ରା ଅବସରରେ ଆମେ ମହାପ୍ରଭୁଙ୍କ ଶିକ୍ଷାକୁ ଜୀବନରେ ଧାରଣ କରିବା। ବିଭେଦର ସ୍ଥାନରେ ଭାତୃତ୍ୱ, ଘୃଣାର ସ୍ଥାନରେ ପ୍ରେମ ଏବଂ ସ୍ୱାର୍ଥର ସ୍ଥାନରେ ସେବାର ମୂଲ୍ୟବୋଧକୁ।

0: ପ୍ରତିଷ୍ଠା କରିବା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅସୀମ କୃପାରେ ପ୍ରତ୍ୟେକ ପରିବାରରେ ସୁଖ, ଶାନ୍ତି, ସମୃଦ୍ଧି ଓ ମାନବିକତାର ଦୀପ ସଦା ପ୍ରଜ୍ୱଳିତ ରହୁ। ଜୟ ଜଗନ୍ନାଥ।
1: ପତିତ ପାବନ, ଏହି ଗୋଟିଏ ନାମରେ ଲୁଚି ରହିଛି ମହାପ୍ରଭୁର ଅସୀମ କରୁଣା। ସେ କେବଳ ମନ୍ଦିରର ଦେବତା ନୁହେଁ, ସେ ପ୍ରତ୍ୟେକ ଭକ୍ତର ହୃଦୟର ଠାକୁର, ଯିଏ ସମାଜରେ ଅବହେଳିତ, ଦୁଃଖୀ, ଅସହାୟ ବୋଲି ନିଜକୁ ଭାବେ, ମହାପ୍ରଭୁ ତାକୁ ମଧ୍ୟ ସେହି ସମାନ ସ୍ନେହରେ ଆପଣେଇ ନିଅନ୍ତି।
2: ସେଥିପାଇଁ ତ ସେ ପତିତ ପାବନ, ପତିତଙ୍କୁ ପବିତ୍ର କରୁଥିବା ପ୍ରଭୁ। ତା ପାଖରେ ଜାତିର ଗର୍ବ ନାହିଁ, ଧନର ଅହଙ୍କାର ନାହିଁ, ଉଚ୍ଚ ନୀଚର ଭେଦଭାବ ନାହିଁ, ଅଛି କେବଳ ଭକ୍ତିର ମୂଲ୍ୟ ଓ ହୃଦୟର ପବିତ୍ରତା। ସେହି ପତିତ ପାବନ ଜାଣେ ଆମେ ଭୁଲ କରୁ, ପଥଭ୍ରଷ୍ଟ ହେଉ, ତଥାପି ସେ ତା ଦୟା କେବେ କମ୍ କରେ ନାହିଁ। ସେ ଆମର ଦୋଷକୁ ନୁହେଁ ଆମ ହୃଦୟର ଡାକକୁ ଶୁଣୁଥାଏ, ଆମ ଆକୁଳ ଚିତ୍କାର ନୁହେଁ ଆମ ମନର ବେଦନାକୁ ବୁଝୁଥାଏ।
1: ହଁ ବନ୍ଧୁ, ଯେତେବେଳେ ଦୁନିଆ ଦୂରେଇ ଯାଏ ସେତେବେଳେ ସେ ତା କରୁଣାର ଦ୍ୱାର ସମସ୍ତଙ୍କ ପାଇଁ ଖୋଲିଦିଏ। ତେଣୁ ଜଗତ ତାକୁ ମହାପ୍ରଭୁ ବୋଲି କୁହେ, ଆଉ ଭକ୍ତ ତାକୁ ପତିତ ପାବନ ବୋଲାଉଥାଏ, କାରଣ ସେ କେବେ କାହାକୁ ପର କରେ ନାହିଁ, ସମସ୍ତେ ତାର, ସେ ସମସ୍ତଙ୍କର।
2: ଯିଏ ନିଜକୁ ପାପି ବୋଲି ଭାବେ, ଯିଏ ଜୀବନରେ ଅନେକ ଥର ହାରିଯାଇଛି, ଯିଏ ନିଜ ଦୋଷ ପାଇଁ ଅନୁତାପ କରେ, ମହାପ୍ରଭୁ ସେହି ମନର ଡାକକୁ ସର୍ବପ୍ରଥମେ ଶୁଣେ। ତା ପାଇଁ କେହି ଛୋଟ ନୁହେଁ, କେହି ବଡ଼ ନୁହେଁ, କେହି ପବିତ୍ର ନୁହେଁ, କେହି ଅପବିତ୍ର ନୁହେଁ, ସମସ୍ତେ ତାର ସନ୍ତାନ।
1: ସେଥିପାଇଁ ମହାପ୍ରଭୁ ମନ୍ଦିରର ଗର୍ଭଗୃହରେ ସୀମିତ ନ ରହି ରଥରେ ବସି ନିଜେ ଭକ୍ତଙ୍କ ପାଖକୁ ଭାଇ ଭଉଣୀଙ୍କୁ ସାଥିରେ ଧରି ଆସିଛି। ଏମିତି ଲାଗେ ଯେମିତି ସେ ହସି ହସି କହୁଥାଏ, ମୋ ପାଖକୁ ଆସିପାରେ ଯଦି ତୁମର ଅସୁବିଧା ଅଛି, ତେବେ ମୁଁ ନିଜେ ତୁମ ପାଖକୁ ଆସିଯାଉଛି।
2: ଆହା, ଏମିତି ଠାକୁର କିଏ ଅଛି କୁହ ତ, ଯିଏ ନିଜେ ରତ୍ନ ସିଂହାସନରୁ ଉଠି ଆସେ ତା ଭକ୍ତ ପାଖକୁ, ଅଟକାଇ ଦିଏ ରଥ ତା ଭକ୍ତ ପାଇଁ, ପୁଣି ସାଉଁଟେ ନିଜ ଭକ୍ତଙ୍କ ହାତରୁ ନଡ଼ିଆ, ସୁସଜ୍ଜିତ ରଥ ଛାଡ଼ି ବସିପଡ଼େ ଭକ୍ତର ହାତ ତିଆରି ବାଲି ରଥରେ। ଏମିତି ହଟିଆ କାମ କେବଳ ଜଗାହିତ କରିପାରେ।

0: ଭାବକୁ ନିକଟ ଅଭାବକୁ ଦୂର। ଆଚ୍ଛା, କେବେ ପରୀକ୍ଷା କରିଛନ୍ତି ବନ୍ଧୁ? ତା ହସ ହସ ମୁହଁକୁ ଦେଖିଲେ ବି ଆଖି ଛଳ ଛଳ ହେଇଯାଏ, ଧାର ଧାର ଲୁହ ଝରି ପଡ଼େ। କେଜାଣି ସେ ତାକୁ ଭଲ ପାଉଥିବା ଭକ୍ତଙ୍କ ଉପରେ କି ଯାଦୁ କରେ। ସେମିତି ଜଣେ ସାହିତ୍ୟିକା ତପସ୍ୱିନୀ ଦାସ ଷଡ଼ଙ୍ଗୀ, ଯିଏ ଜଗନ୍ନାଥଙ୍କ ଭାବରେ ସବୁବେଳେ ବିମୋହିତ। ଶୁଣିବା ତାଙ୍କ ପାଖରୁ ଶ୍ରୀ ଜଗନ୍ନାଥଙ୍କ ସହିତ ତାଙ୍କର ଭାବଭରା ଶ୍ରୁତି।
1: ପୁଙ୍ଗିଳାଚର ନିବାସାୟ ନିତ୍ୟାୟ ପରମାତ୍ମନେ ବଳଭତ୍ର ସୁଭଦ୍ରାଭ୍ୟ ଜଗନ୍ନାଥାୟ ତେ ନମଃ। ମହାପ୍ରଭୁ ଶ୍ରୀ ଜଗନ୍ନାଥ, ସେ ତ ଭକତ ଭାବରେ ବନ୍ଧା, ସେ ଭକତର ଜୀବନଧନ। ମହାପ୍ରଭୁଙ୍କ ବିଷୟରେ କ'ଣ କହିବି? ମହାପ୍ରଭୁ ମୋ ନିଶ୍ୱାସରେ, ମୋ ବିଶ୍ୱାସରେ, ମୋ ଶରୀରରେ, ମୋ ଆତ୍ମାରେ ମୁଁ ଜନ୍ମ ହୋଇଛି ତାଙ୍କରି ଧାମରେ। ମୁଁ ଖେଳିଛି ତାଙ୍କ ବଡ଼ଦାଣ୍ଡରେ, ମୁଁ ଖାଇଛି ତାଙ୍କ ଅଭଡ଼ା ଓ ବଡ଼ ହୋଇଛି। ତାଙ୍କ ସହିତ ମୋର ଏକ ଅଲଗା ପ୍ରକାର ସମ୍ପର୍କ, ତାଙ୍କ ଆକର୍ଷଣରେ ମୁଁ ସବୁବେଳେ ଆକର୍ଷିତ। ଜଞ୍ଜାଳର ଅତର୍କିତ ଆକ୍ରମଣ ଗୋଟିଏ ପଟୁ, ଆଉ ଗୋଟେ ପଟୁ ମହାପ୍ରଭୁଙ୍କ ଆକର୍ଷଣ। ମାୟାର ସଂସାରରେ ଲଗାମ ମୋତେ ଗୋଟେ ପଟେ ଭିଡ଼ି ଧରୁଛି, ଆଉ ଗୋଟେ ପଟେ ମହାପ୍ରଭୁ ଟାଣି ଧରୁଛନ୍ତି। ମୁଁ ବହୁତ ଛଟପଟ ହୋଇଯାଏ ବେଳେବେଳେ, ତଥାପି ମଧ୍ୟ ମୁଁ ନଛୋଡ଼ ବନ୍ଧା ହୋଇ ଆରତରେ ଡାକୁଥାଏ, ମୁଁ ଶରଣ ମାଗେ, ମୁଁ ତାଙ୍କ ଚରଣରେ ଶରଣ ମାଗେ। କାହିଁକିନା ମୁଁ ଜାଣିଛି ତାଙ୍କ ବିନା ମୋର ଗତି ନାହିଁ, ମୁଁ ଜାଣିଛି ମୁଁ କୃଷ୍ଣା ନୁହେଁ, ହେଲେ ସେ ତ କୃଷ୍ଣ ନା। ଅଜାଣତରେ କେମିତି ମୋର ପାପି ହସ୍ତ ଦେଉର୍ଦ୍ଧମୁଖୀ ହୋଇଯାଏ। କୋଟି ବସ୍ତ୍ର ପାଇଁ ନୁହେଁ ମଣିମା, ତୁମ କୃପା ଜଳଧିରେ ପିଣ୍ଡ ପ୍ରାଣକୁ ଅନୁଗ୍ରହର ଜଳରେ ସିକ୍ତ କରିବା ପାଇଁ ତୁମେ କୃପା ସିନ୍ଧୁ। ସେଇଥିପାଇଁ ତୁମର ସେ କୃପା କଟାକ୍ଷ କିଞ୍ଚିତ ସମୟ ମୁଁ ଆଡ଼େ କଣେଇ ଦେଖିବ ବୋଲି ମୋର ଅପ୍ରତ୍ୟାଶିତ ଅପେକ୍ଷା। ତୁମେ ନିରାକାର, ତୁମେ ସନ୍ନିଧିରେ ପରାଣ ବଡ଼ଦାଣ୍ଡରେ ନିର୍ବାଣ ଆଶାରେ ଛପିଥିବା ଷଡ଼ରୀପୁର ବାହୁଡ଼ା ଯାତ୍ରାର ପ୍ରତୀକ୍ଷା ହେ ବଡ଼ ଠାକୁର। ତୁମେ ତୁମ ବଡ଼ପଣିଆ ଛଳରେ ଏ କାମନା ପୂରା କରିବ ହେ ବଡ଼ ଦିଅ। ଜୟ ଜଗନ୍ନାଥ।
2: ଶ୍ରୀମନ୍ଦିର ଛାଡ଼ି ଭାଇ ଭଉଣୀଙ୍କୁ ସାଥିରେ ଧରି ଗୁଣ୍ଡିଚା ଘରକୁ ରଥରେ ବସି ଚାଲିଯିବା ପରେ ଶ୍ରୀମନ୍ଦିର ଭାରି ଖାଲି ଖାଲି ଲାଗେ। ହେଲେ ସେ ତ ଭକ୍ତ ବତ୍ସଳ, ତା ଭକ୍ତଙ୍କୁ କ'ଣ ସେ ସେମିତି ଫେରେଇ ଦେଇପାରେ? ସିଂହ ଦୁଆରରେ ପତିତ ପାବନ ନାମରେ ବସି ସେ ସମସ୍ତ ଭକ୍ତଙ୍କୁ ଦର୍ଶନ ଦେଉଥାଏ।
0: ଜାଣିଛ ପ୍ରତୀକ୍ଷା, ପତିତ ପାବନ ସ୍ଥାପନ ପଛରେ ଏକ ପ୍ରସିଦ୍ଧ ଐତିହାସିକ କାହାଣୀ ପ୍ରଚଳିତ ଅଛି। ପ୍ରଚଳିତ ପରମ୍ପରା ଅନୁଯାୟୀ ରାମଚନ୍ଦ୍ର ଦେବ ଏକ ସମୟରେ ରାଜନୈତିକ ପରିସ୍ଥିତି ଯୋଗୁଁ ନିଜର ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଥିଲେ। ଏହାପରେ ସେ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ପ୍ରବେଶ କରିପାରିଲେ ନାହିଁ, କାରଣ ସେତେବେଳେ ମନ୍ଦିର ପରମ୍ପରା ତାହାକୁ ଅନୁମତି ଦେଉନଥିଲା, କିନ୍ତୁ ସେ ଥିଲେ କାଳିଆ ଠାକୁରର ପରମ ଭକ୍ତ।
2: ରାଜାଙ୍କ ଅନନ୍ୟ ଭକ୍ତିକୁ ସମ୍ମାନ ଜଣାଇ ମନ୍ଦିରର ସିଂହଦ୍ୱାର ନିକଟରେ କାଳିଆର ସ୍ୱପ୍ନ ଦେଶରେ ଶ୍ରୀଜଗନ୍ନାଥଙ୍କ ଏକ ବିଗ୍ରହ ସ୍ଥାପନ କରାଯାଇଥିଲା। ସେହି ବିଗ୍ରହକୁ ପତିତ ପାବନ ବୋଲି କୁହାଗଲା। ଏହାର ଅର୍ଥ ହେଲା ଯେ ସମସ୍ତ ପତିତ, ବଞ୍ଚିତ ଓ ମନ୍ଦିରକୁ ପ୍ରବେଶ କରିପାରୁନଥିବା ଭକ୍ତଙ୍କୁ ମଧ୍ୟ ଦର୍ଶନ ଦେଇ ଉଦ୍ଧାର କରନ୍ତି।
0: ଆଜି ମଧ୍ୟ ଶ୍ରୀମନ୍ଦିରରେ ପ୍ରବେଶ କରିପାରୁନଥିବା ଅନେକ ଭକ୍ତ ସିଂହଦ୍ୱାରରେ ଛିଡ଼ା ହୋଇ ପତିତ ପାବନଙ୍କ ଦର୍ଶନ କରି ନିଜକୁ ଧନ୍ୟ ମନେ କରନ୍ତି। ଏହା କାଳିଆର ସର୍ବଜନୀନ କରୁଣା ଓ ସମସ୍ତଙ୍କ ପ୍ରତି ସମାନ ସ୍ନେହର ପ୍ରତୀକ। ତା କରୁଣାର ପଲାରେ ସମସ୍ତେ ସମାନ, ସମସ୍ତେ ତାର ସନ୍ତାନ। ସେ ତାର ହୃଦୟରେ ରଖେ ତାର ଭକ୍ତଙ୍କୁ, ଯେମିତି ତା ମନ୍ଦିର ଭିତରେ ଆଶ୍ରା ଦେଇଥାଏ ଅଗଣିତ ପାରାଙ୍କୁ, ସେମାନେ ବି ଗୁଣୁଗୁଣୁ ହୋଇ ଘୁମରନ୍ତି ବୋଧହୁଏ କାଳିଆର ନାଁକୁ।

0: ଆହେ କଳାହାତି, ଜୀବନ ମୁକତି ଲଭି ତୁମ ନାମ ଧରି, ତୁମ ନାମ ଧରି ହୋଇଯାଏ ଜୀବ ଭବସାଗର ରୂପାରି। ବନ୍ଧୁ, ଶୁଣିବା କାଳିଆ ଭାବରେ ନିଜକୁ ହଜେଇ ଦେଇଥିବା କାଳିଆର ଶ୍ରଦ୍ଧାଳୁ ପ୍ରଭାସ କୁମାର ସାହାଣୀଙ୍କ ପାଖରୁ କାଳିଆକୁ ନେଇ କିଛି ଅନୁଭୂତି।
1: ନମସ୍କାର, ମୁଁ ପ୍ରଭାସ। ବର୍ଷକ ବାର ମାସ ଭକ୍ତ ତାଙ୍କ ମନ୍ଦିର ଯାଆନ୍ତି ତାଙ୍କୁ ଦେଖିବାକୁ, ହେଲେ ବର୍ଷରେ ଥରେ ନିଜ ଭକ୍ତଙ୍କ ଗହଣକୁ ପ୍ରଭୁ ନିଜେ ଆସନ୍ତି। ସିଏ ଭକ୍ତଙ୍କୁ ଦେଖନ୍ତି, ଭକ୍ତଙ୍କ ହାତ ପାହାନ୍ତାରେ ଧରା ଦିଅନ୍ତି। ଅତିକାୟ ଶରୀରକୁ ଏତେ କଷ୍ଟ ସହି ଯେଉଁ ମହାପ୍ରଭୁ ଭକ୍ତ ପାଇଁ ମନ୍ଦିରରୁ ଏତେ ଛେଚା କଚା ସହି ବାହାରନ୍ତି, ସେ ଭାବ ବିନୋଦିଆ ଠାକୁରଙ୍କ ବିଷୟରେ ମୁଁ ବା କ'ଣ କହିବି, ଆଉ କେତେ କହିବି। ତାଙ୍କର ଯେମିତି ଆଦି ଅନ୍ତ ନାହିଁ, ଠିକ୍ ସେମିତି ତାଙ୍କୁ ନେଇ ମୋ ଭାବରେ ବି କିଛି ଥଳ ଠିକଣା ନାହିଁ। ତେବେ ମୋର ଗୋଟିଏ ଛୋଟିଆ ଅନୁଭୂତି ପକାଣିବି। ମୁଁ ଘରଟା ମାର୍କେଟ ଶେଷ ଆଡ଼କୁ, ଛାତ ଉପରୁ ଦେଖିଲେ ଅଧା ବଜାର ଦିଶେ। ବଜାର ଶେଷରେ ଗୋଟେ ଏକୁଟିଆ ବରଗଛ ତଳେ ଜଣେ ମଉସା ଜୋତା ଆଉ ବ୍ୟାଗ ଏସବୁ ସିଲେଇ କରନ୍ତି, ଆଉ ସେଇ ବରଗଛ ତଳେ ହିଁ ରୁହନ୍ତି। ମୋର କେତେବେଳେ କେମିତି ଦରକାର ହେଲେ ମୁଁ ବି ତାଙ୍କରି ପାଖରେ ହିଁ କାମ କରାଏ। ତାଙ୍କୁ ଦେଖିଲେ ମନେ ହୁଏ ଯେମିତି ତାଙ୍କର କେହି ନାହାନ୍ତି। ଏକୁଟିଆ ବୁଢ଼ା ଲୋକଟିଏ, ଦେଖିଲେ ଭାରି ଦୁଃଖ ଲାଗେ। ଦିନେ ମନ ହେବାରୁ ଯାଇ ତାଙ୍କୁ ପଚାରିଲି, ମଉସା ତମ ଘର କେଉଁଠି? ଉତ୍ତରରେ ମଉସା କହିଲେ, ଏଇ ଗଛ ତଳ ହିଁ ମୋ ଘର। ମୁଁ ପଚାରିଲି, ମଉସା ତମେ କ'ଣ ଏକୁଟିଆ, ଘର ଲୋକ କେହି ନାହାନ୍ତି? ସେଥିରୁ ମଉସା କହିଲେ, ନା ରେ ବାବା, ମୋର ଘର ଲୋକ କେହି ନାହାନ୍ତି। ଶୁଣିକି ଭାରି ଦୁଃଖ ଲାଗିଲା। ପୁଣି ପଚାରିଲି, ମଉସା ତମେ କ'ଣ ଏଇ ଗଛ ତଳେ ଏମିତି ରହୁଛ, ଖରା ବର୍ଷା ଶୀତ ମଉସା ଏଠି କେମିତି ଚଳୁଛ, ତୁମକୁ କ'ଣ ଡର ଲାଗୁନି? ସେଉଠୁ ମଉସା ମୋତେ ହାତ ବଢ଼ାଇ ତାଙ୍କ ପଛପଟେ ଗଛରେ ଲାଗିଥିବା ଗୋଟେ ଫଟୋ ଆଡ଼କୁ ଦେଖାଇଦେଲେ। ଦେଖିଲି ବହୁତ ପୁରୁଣା ଫଟୋଟିଏ, ବୋଧହୁଏ କେଉଁ ଗୋଟେ କ୍ୟାଲେଣ୍ଡରରୁ କାଟିକି ରଖିଥିଲେ। ଫଟୋରେ କିଛି କ୍ଲିୟର ଦେଖାଯାଉନଥିଲା, ଖାଲି ଦେଖାଯାଉଥିଲା ଦୁଇଟା ବଡ଼ ବଡ଼ ଆଖି। ଦେଖିକି ବୁଝିଗଲି, କିନ୍ତୁ ପୁଣି ମଉସାଙ୍କ ଆଡ଼କୁ ଚାହିଁ କହିଲି, ହେଲେ ମଉସା, ସେଉଠୁ କହି ଉଠିଲେ, ହେଲେ କ'ଣ, ମୁଁ ସିନା ଶୋଇପଡ଼େ, ହେଲେ ଏଇ ଦେଖ ସେଇ ବଡ଼ ବଡ଼ ଚକା ଆଖି ମୋତେ ଚାହିଁ ରହିଥାଏ, କେବେ ବନ୍ଦ ହୁଏନି, ମୋତେ କେବେ ଏକୁଟିଆ ହେବାକୁ ଦିଏନି, କାହାକୁ ମୁଁ କାହିଁ ପୁଣି ଡରିବି ଯେ। ସେଇ ମୋ ପରିବାର, ମୋ ସଂସାର, ମୋ ସୁଖ ଦୁଃଖର ସାଥୀ, ମୋ ପୁଅ, ମୋ ସାଙ୍ଗ, ତାରି ମୁହଁ ଚାହିଁ ଚାହିଁ ମୋ ଦିନ କଟିଯାଏ। ତା ଛଡ଼ା ମୋର ଆଉ କେହି ନାହିଁ, ସେ ମୋର ସବୁକିଛି। ଏତିକି ଶୁଣିଲା ବେଳକୁ ମୋ ଆଖିରେ ଲୁହ ଚକେଇ ଆସିଲା, ଆଗରେ ସେଇ ବଡ଼ ବଡ଼ ଚକା ଆଖି ନାଚି ଉଠିଲା। ଭାବିଲି, ହଁ ତ, ସତ କଥା ନୁହେଁ କି, ଏ ଅଭାବୀ ମଣିଷ ଜୀବନରେ ପରମ ଶାନ୍ତି କହିଲେ ତ ସେଇ ଜଣେ ଜଗା, କୋଟି ଓଡ଼ିଆଙ୍କ ମୌଢ଼ମଣି, ସେଇ ଭାବର ଠାକୁର, ସେ ଥିଲେ ପୁଣି ଡର କାହାକୁ। ଜୟ ଜଗନ୍ନାଥ।
0: ସେ ଆସିବ ବୋଲି ଦେଉଳ ବାହାରକୁ ଇନ୍ଦ୍ରଦେବ ବି ଅଟକାଇ ପାରିଲେ ନାହିଁ ନିଜକୁ, ଲଗାଣ ଭାବରେ ବର୍ଷେ ଚାଲିଲେ। ବନ୍ଧୁ, ଯାହାକୁ ଥରୁଟେ ଏଇ ଆଖିରେ ଦେଖିବାକୁ ଏତେ ବ୍ୟାକୁଳତା, ଥରେ ଭାବିଲେ ଦେଖି ସେଇ ଶ୍ରୀଅଙ୍ଗକୁ ଛୁଇଁବା ପାଇଁ ଇନ୍ଦ୍ରଦେବ ହାତ ଛଡ଼ା କରିବେ ବା କେମିତି?
2: ତା ଶ୍ରୀଅଙ୍ଗକୁ ଛୁଇଁଥିବା ଛଡ଼ା ଦୟଣା ଅମୂଲ୍ୟ, ତା ଛଡ଼ା ଫୁଲ ଅମୂଲ୍ୟ, ତା ପିନ୍ଧା ବସନ ଅମୂଲ୍ୟ, ଶ୍ରୀକ୍ଷେତ୍ରର ପ୍ରତିଟି ଧୂଳିକଣା ଅମୂଲ୍ୟ, ସବୁଠୁ ଅଧିକ କଳା ବାମନ ଅମୂଲ୍ୟ। ତାର ହସ ସୁନ୍ଦର, ତାର ବେଶ ସୁନ୍ଦର, ତାର ଅଧର ସୁନ୍ଦର, ଚକା ଡୋଳା ସୁନ୍ଦର, ଏମିତି ରଙ୍ଗ ସେ ମାଖିଛି ମନରେ, ତା ବିନା ଅନ୍ଧାର ସବୁ ଦୁନିଆରେ।

0: ଗୁଣ୍ଡିଚା ଯାତ୍ରାଠାରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ଏହି 9 ଦିନ ରଥଯାତ୍ରାର ଅତ୍ୟନ୍ତ ପବିତ୍ର ସମୟ ବୋଲି ବିଶ୍ୱାସ କରାଯାଏ। ସଂକ୍ଷେପରେ ଏହାର ବିଶେଷତ୍ୱ କହିଲେ, ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ନିଜ ଭକ୍ତମାନଙ୍କ ପାଖକୁ ଆସି ଗୁଣ୍ଡିଚା ମନ୍ଦିରରେ ବାସ କରନ୍ତି।
1: ଏହି ସମୟରେ ଭକ୍ତମାନେ ପ୍ରଭୁଙ୍କୁ ନିକଟରୁ ଦର୍ଶନ କରିବାର ସୌଭାଗ୍ୟ ପାଆନ୍ତି। 9 ଦିନକୁ ଭକ୍ତି, ସେବା, ନାମ ସଂକୀର୍ତ୍ତନ ଓ ଆଧ୍ୟାତ୍ମିକ ସାଧନା ପାଇଁ ବିଶେଷ ଶୁଭ ବୋଲି ବିଶ୍ୱାସ କରାଯାଏ। ଏହି ଅବଧି ଶେଷରେ ବାହୁଡ଼ା ଯାତ୍ରାରେ ମହାପ୍ରଭୁ ପୁନର୍ବାର ଭାଇ ଭଉଣୀଙ୍କୁ ଧରି ମନ୍ଦିରକୁ ଫେରିଆସନ୍ତି, ଯାହା ଭକ୍ତ ଓ ଭଗବାନଙ୍କ ମିଳନର ପ୍ରତୀକ ବୋଲି ଜଣାଯାଏ।

ତେବେ ବନ୍ଧୁ, ସେ ତ ଭକତ ଭାବରେ ବନ୍ଧାରେ, ସେ ତ ଭକତ ଜୀବନ ଧନ, ଭାବର ଡୋରିରେ ବନ୍ଧା ପତିତ ପାବନ। ସେ ଭକ୍ତର ଭକ୍ତ ତାର, ଭକ୍ତ ସହିତ ସେ ହୋଇଯାଏ ଏକାକାର। ଭକ୍ତ ସହିଥିବା କଷଣ ପାଇଁ ତା ଉପରେ ଅଭିମାନ କରେ ସତ, ହେଲେ କେବେ ରାଗିକି ରହିପାରେନି। ମା, ବାପା, ପୁଅ, ଝିଅ, ସ୍ୱାମୀ, ଯାହାକୁ ହରେଇ ମଣିଷ ନିଶ ହୋଇଯାଇଥାଏ, ସେ ଅଭିମାନରେ କାଳିଆକୁ ଦେଖି ତା ରୂପରେ ସଭିଙ୍କୁ ପାଇଯାଇଥାଏ। ସିଏ ଦେଇଛି ବୋଲି କ'ଣ ନବନି? ହଁ, ଗଢ଼ିଛି ସତ, ତେବେ କ'ଣ ଭାଙ୍ଗିବନି?

0: ଭକ୍ତର ଅକୁହା ବେଦନାକୁ ସେ ଶବ୍ଦ ବିନା ବୁଝିଯାଏ, ଲୁହ ବିନା କାନ୍ଦଣାକୁ ଅନୁଭବ କରିପାରେ, ଆଉ ନିରାଶାର ଅନ୍ଧକାରରେ ଆଶାର ପ୍ରଥମ ଦୀପ ଜଳାଇଥାଏ। ତା ଚରଣରେ ମଥା ନତ କଲେ ମନେ ହୁଏ ସମୟ ଯେମିତି ଥମିଯାଇଛି, ସମସ୍ତ କୋଳାହଳ ନିରବି ଯାଇଛି, ଆଉ ଅନ୍ତରରେ କେବଳ ଗୋଟିଏ ସତ୍ୟ ଧ୍ୱନିତ ହେଉଛି। ଜୀବନରେ ସବୁକିଛି ହରେଇଲେ ମଧ୍ୟ ଯାହାର କାଳିଆ ଅଛି ନା, ସେ କେବେ ନିଶ୍ୱ ନୁହେଁ, ତାର ସବୁକିଛି ଅଛି।
1: ସେ ଏମିତି ଆସୁଥାଉ ବଡ଼ତାଣ୍ଡକୁ, ମିଶୁଥାଉ ଭକ୍ତର ପ୍ରାଣ ସହିତ, ଦିଶୁଥାଉ ତାର ଶୋଭା ସାରା ଜଗତକୁ, ଫୁଟି ଉଠୁ ଭକ୍ତର ଭାବ ତାର ଆଖିର ଲୁହରେ, ଭିଜୁଥାଉ ଜଗା ବଡ଼ଦାଣ୍ଡରେ ତାର ଭକ୍ତର।

କାର୍ଯ୍ୟକ୍ରମରେ ଲେଖରେ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସନ୍ଧ୍ୟା 6। ଶ୍ରୋତାବନ୍ଧୁ ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ସନ୍ଧ୍ୟା 6:02 ପ୍ରଚାର କରିବ କାର୍ଯ୍ୟକ୍ରମ ବନସୁରଭି। ଆଜି ବନସୁରଭି କାର୍ଯ୍ୟକ୍ରମରେ ଶୁଣିପାରିବେ ଓରାମ ଗୀତ, ପରିବେଷଣ କରିଛନ୍ତି ଶିଳ୍ପୀ ଶରତ ଓରାମ ଏବଂ ସାଥୀ। ଶ୍ରୀରାମଚରିତ ମାନସ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ ସନ୍ଧ୍ୟା 6:10। ରାତି 7:00 ଓଡ଼ିଆ ଆଲବମ୍ ଗୀତ, ରାତି 7:30 କାର୍ଯ୍ୟକ୍ରମ ବନାନୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ପାରମ୍ପରିକ ଗୀତ ପ୍ରଚାର କରିବୁ ରାତି 8:00।

0: ରାତି 8:30ରେ ପ୍ରଚାର କରିବୁ ପ୍ରଗତି ପଥେ। ରାତି 10:00ରେ ପ୍ରଚାର କରିବୁ ଗୀତିନାଟ୍ୟ ବାଲି ରଥେ ବିଜେ ଶ୍ରୀଜଗନ୍ନାଥ। ରଚନା ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନା ସୁମିତ୍ରା ମହାପାତ୍ର, ସଙ୍ଗୀତ ପ୍ରଫୁଲ୍ଲ ଚନ୍ଦ୍ର ବେହେରା। ଶ୍ରୋତାବନ୍ଧୁ ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ କେନ୍ଦୁଝର ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନସୁରଭି।
1: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
2: ହଁ, ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
3: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
1: କିଛି ନାହିଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
3: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ PM ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 kW ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦଉଛନ୍ତି।
2: ହଁ ସତେ, 1,00,000ରୁ ଅଧିକ ସବସିଡି?
3: ହଁ ମାମା, ସଞ୍ଚୟ ବି ସୁବିଧା ବି।
1: ଆସୁନ 1800345678 କିମ୍ବା 1912ରେ କଲ୍ କରି ଏହି ଯୋଜନା ବିଷୟରେ ଅଧିକ ବୁଝିବା।
0: ବନସୁରଭି କାର୍ଯ୍ୟକ୍ରମରେ ଶୁଣନ୍ତୁ ଓରାମ ଗୀତ, ପରିବେଷଣ କରିଛନ୍ତି ଶିଳ୍ପୀ ଶରତ ଓରାମ ଏବଂ ସାଥୀ।

ଶେଷ ହେଲା ଆଦିବାସୀ ଗୀତକୁ ନେଇ କାର୍ଯ୍ୟକ୍ରମ ବନସୁରଭି। ଆଜି ଏଥିରେ ଶୁଣିଥିଲେ ଓରାମ ଗୀତ ପରିବେଷଣ କଲେ ଶିଳ୍ପୀ ଶରତ ଓରାମ ଏବଂ ସାଥୀ। ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସନ୍ଧ୍ୟା 6:10 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁ।

0: ଶୁଣୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 82ତମ ଭାଗ।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ

0: ସବୁ ସ୍ଥାନରେ।
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଜୀଉଙ୍କ ଆଡ଼ପ ମଣ୍ଡପ ବିଜେନୀତି। ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ଜନଜାତିଙ୍କ ବିକାଶକୁ ତ୍ୱରାନ୍ୱିତ କରିବାକୁ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଉଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ନୂଆଦିଲ୍ଲୀରେ ଆସନ୍ତା ମାସରେ ଆୟୋଜିତ ହେବ ଇନ୍ଭେଷ୍ଟର୍ସ ରୋଡ୍ ଶୋ। 2024 ବର୍ଷ ପାଇଁ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା। ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ଲହରୀ ମନୋନୀତ। ଏବଂ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ନେଇ 11ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସନ୍ଧ୍ୟାଧୂପ ନୀତି ପରେ ଭୋଇ ସେବକମାନଙ୍କ ଦ୍ୱାରା ଚାରମାଳ ବନ୍ଧା କାର୍ଯ୍ୟ ଜାରି ରହିଛି। ଏହାପରେ ମହାପ୍ରଭୁଙ୍କ ପୁଷ୍ପାଞ୍ଜଳି ଓ ମଙ୍ଗଳାର୍ପଣ କରାଯାଇ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରାଯିବ। ଆଡ଼ପ ବିଜେ ଶେଷ ହେବା ପରେ ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବେ। ପରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅଭଡ଼ା ଉପଲବ୍ଧ ହେବ। ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଶ୍ରଦ୍ଧାଳୁଙ୍କୁ ନିବେଦନ କରିଛନ୍ତି।
1: ଆଡ଼ପ ମଣ୍ଡପ ପହଣ୍ଡିରେ ମହାପ୍ରଭୁ ଏବଂ ସମସ୍ତ ରଥତ୍ରୟରେ ଅବସ୍ଥାପିତ ଶ୍ରୀବିଗ୍ରହମାନେ ଆଡ଼ପ ମଣ୍ଡପକୁ ଯିବେ। ତେଣୁ ଆସନ୍ତାକାଲି ଯେହେତୁ ଆଡ଼ପ ମଣ୍ଡପ ବିଜେ କଲା ପରେ ଆଡ଼ପ ଅଭଡ଼ା ବାହାରିବ, ତେଣୁ ବହୁତ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ମଧ୍ୟ ଆସିବା, ତେଣୁ ଆମେ ଆଶା କରିବୁ ସମସ୍ତଙ୍କ ସହଯୋଗରେ ଯେଉଁ ବି ଶ୍ରଦ୍ଧାଳୁ ଭକ୍ତ ଆସିବେ ଗୋଟେ ସୁଖଦ ଅନୁଭୂତି ନେଇ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଦର୍ଶନ କରିବେ। ବିଗତ ଦିନର ବୈଠକ ପରେ ଆଜି ଆମେ ତାର ଜଏଣ୍ଟ କୋଅର୍ଡିନେସନ ମିଟିଂ କରିଛୁ, କିନ୍ତୁ ପ୍ରସ୍ତୁତିକରଣ ସରିଛି। ତେଣୁ ସେହି ବୈଷୟିକ ଦଳ ଏବେ ଯାଇକି ତାର ଅନୁଧ୍ୟାନ କରିବେ। ଜଗମୋହନ ନାଟମଣ୍ଡପ ଭୋଗମଣ୍ଡପର ଯାହାର ବି ସଂରକ୍ଷଣ କାର୍ଯ୍ୟ ଅଛି ତା ଉପରେ ଆମେ ଆଗତରା ଆଲୋଚନା କରିକି ତାର ପ୍ରସ୍ତୁତିକରଣ କରିଛୁ, ସେହି କାର୍ଯ୍ୟ ସେମାନେ ତୁରନ୍ତ ଆରମ୍ଭ କରିବେ।
0: ସମାଜର ସମସ୍ତ ବର୍ଗ ବିଶେଷ କରି ଜନଜାତିଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଭାବେ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବନିଯୁକ୍ତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ଜନଜାତିଙ୍କ ବିକାଶକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଛନ୍ତି। ଜନଜାତିଙ୍କ ବିକାଶ ପାଇଁ ସରକାର ବୈଷୟିକ ଶିକ୍ଷାରେ ସମାନୁପାତିକ ସଂରକ୍ଷଣ, ଶହୀଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନା, ପ୍ରି ମାଟ୍ରିକ୍ ଛାତ୍ରବୃତ୍ତି ବୃଦ୍ଧି, ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନରେ ଅଣୁ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ସହାୟତା ପ୍ରଦାନ କରାଯାଉଛି। ସେହିପରି କେନ୍ଦ୍ର ସରକାରଙ୍କ ଆଦି କର୍ମଯୋଗୀ, ଧର୍ତ୍ତିଆ ବା ଜନଭାଗିଦାରୀ ଆଦି ଅଭିଯାନ କାର୍ଯ୍ୟକାରୀ କରାଯାଉଛି। ଅନ୍ତୋଦୟର ମୂଲ୍ୟବୋଧରେ ସମାଜର ଅନ୍ତିମ ଧାଡ଼ି ପର୍ଯ୍ୟନ୍ତ ପହଞ୍ଚି ଜନସାଧାରଣଙ୍କ ନିମନ୍ତେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ନୂଆଦିଲ୍ଲୀରେ ଆସନ୍ତା ମାସରେ ଇନ୍ଭେଷ୍ଟର୍ସ ରୋଡ୍ ଶୋ ଆୟୋଜିତ ହେବ ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରୋଡ୍ ଶୋରେ ଓଡ଼ିଶା ଦଳର ନେତୃତ୍ୱ ନେବେ। ଏଥିରେ ମୁଖ୍ୟତଃ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରାଯିବ। ଗତ 2 ବର୍ଷ ମଧ୍ୟରେ ରାଜ୍ୟରେ ଅଧିକ ପୁଞ୍ଜିନିବେଶ ହେବା ସହିତ ଶିଳ୍ପାୟନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ନିୟମିତ ପୁଞ୍ଜିନିବେଶ, ଶିଳ୍ପ ପ୍ରତିଷ୍ଠା ଓ ନିଯୁକ୍ତି ଉପରେ ସରକାର ଗୁରୁତ୍ୱ ଦେବା ସହିତ ସମୀକ୍ଷା କରୁଛନ୍ତି। ରାଜ୍ୟର ଯୁବପିଢ଼ିଙ୍କୁ ଶିଳ୍ପାନୁକୂଳ ଦକ୍ଷତା ପ୍ରଦାନ ପାଇଁ ପ୍ରଚେଷ୍ଟା ଜାରି ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି। ଭୁବନେଶ୍ୱର ଲୋକଭବନସ୍ଥିତ ଅଭିଷେକ ହଲ୍ରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଶ୍ରବଣ ଶକ୍ତିବାଧିତ ବାଳିକାମାନଙ୍କ ସହିତ ଭାବ ବିନିମୟ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ଶ୍ରବଣ ଶକ୍ତିବାଧିତ ବାଳିକାଙ୍କ ନିମନ୍ତେ ଦକ୍ଷତା ବିକାଶ ଓ ରୋଜଗାର ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟର ଶିଳ୍ପକ୍ଷେତ୍ର ସହ ସେମାନଙ୍କୁ ଯୋଡ଼ିବା ପାଇଁ ଆଗାମୀ ଦିନରେ ପ୍ରୟାସ କରାଯିବ। ଏହାଦ୍ୱାରା ସେମାନେ ଆର୍ଥିକ ସ୍ୱାବଲମ୍ବୀ ହୋଇ ସମ୍ମାନଜନକ ଜୀବନଯାପନ କରିପାରିବେ ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଛନ୍ତି। ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏନୁପ୍ରିୟା ପଟେଲ ଯୋଗଦେଇ କହିଛନ୍ତି, ଚିକିତ୍ସା ଶିକ୍ଷା, ଗବେଷଣା, ନବସୃଜନ ଏବଂ ରୋଗୀ ସେବାରେ ପ୍ରତିଷ୍ଠାନର ଉତ୍କର୍ଷତା ଯାତ୍ରାରେ ଆଜି ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଡାକ୍ତରୀ ବୃତ୍ତିକୁ ଦାୟିତ୍ୱ, ପ୍ରତିବଦ୍ଧତା ଏବଂ ସେବା ମନୋଭାବ ସହ ନିର୍ବାହ କରିବା ପାଇଁ ସ୍ନାତକ ଡାକ୍ତରମାନଙ୍କୁ ଶ୍ରୀମତୀ ପଟେଲ ପରାମର୍ଶ ଦେଇଛନ୍ତି।
2: देश का भविष्य है। हम सभी एक स्वस्थ भारत के जरिए एक विकसित भारत एट 2047 बनाने की दिशा में अग्रसर हैं और मैं यही उम्मीद करती हूं कि ये सभी बच्चे जब अपनी प्रैक्टिस प्रारंभ करें तो देश के हर नागरिक के प्रति मन में सेवा भाव के साथ काम करें।
0: କେନ୍ଦ୍ର ସରକାର ଏମ୍ସରେ ବିଶ୍ୱସ୍ତରୀୟ ଭିତ୍ତିଭୂମି, ଉନ୍ନତ ଚିକିତ୍ସା ଓ ଗବେଷଣା ସୁଯୋଗ ପ୍ରଦାନ କରୁଛନ୍ତି। ସୁଲଭ ସ୍ୱାସ୍ଥ୍ୟସେବା ପ୍ରତି କେନ୍ଦ୍ର ସରକାରଙ୍କ ପଦକ୍ଷେପ ଉପରେ ମତବ୍ୟକ୍ତ କରି ଶ୍ରୀମତୀ ପଟେଲ କହିଛନ୍ତି, ଡିଜିଟାଲ ସ୍ୱାସ୍ଥ୍ୟ ପଦକ୍ଷେପ ମାଧ୍ୟମରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବର୍ତ୍ତମାନ ଦେଶରେ 820 ମେଡିକାଲ କଲେଜ, ପ୍ରାୟ 1,29,000 ମେଡିକାଲ ସିଟ୍ ଏବଂ 85,000 ସ୍ନାତକୋତ୍ତର ସିଟ୍ ରହିଛି। କୃତକାର୍ଯ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ଦେଶର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଆଗକୁ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଶ୍ରୀମତୀ ପଟେଲ ପରାମର୍ଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ 2024

0: ଉଣେଇଶ ବର୍ଷ ପାଇଁ ଆଜି 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। କାର୍ତ୍ତିକ ଆର୍ୟନ ଓ ମାମୁଟିଙ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଅଭିନେତା ଭାବେ ଚୟନ କରାଯାଇଛି। ଅମର୍ତ୍ୟ ଭଟ୍ଟାଚାର୍ଯ୍ୟ ନିର୍ଦ୍ଦେଶିତ ଲହରୀ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଛି। ରାଜକୁମାର ରାଓଙ୍କ ଅଭିନୀତ ଶ୍ରୀକାନ୍ତକୁ ଶ୍ରେଷ୍ଠ ହିନ୍ଦୀ ସିନେମା ଭାବେ ଚୟନ କରାଯାଇଛି। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ କର୍କଟ ରୋଗର ଚିକିତ୍ସା ସୁବିଧା ପ୍ରଦାନ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ଚଳିତ ବର୍ଷ ବଜେଟ୍ରେ ମୁଖ୍ୟମନ୍ତ୍ରୀ କର୍କଟ ଆରୋଗ୍ୟ ଯୋଜନା ସାମିଲ ହୋଇଛି। ଏଥିସହିତ 121 ପ୍ୟାକେଜ୍କୁ ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। କର୍କଟ ରୋଗର ଚିକିତ୍ସା ବାବଦ ସମସ୍ତ ଖର୍ଚ୍ଚ ରାଜ୍ୟ ପାଣ୍ଠିରୁ ବହନ କରାଯିବ ବୋଲି ମନ୍ତ୍ରୀ ମହାଲିଙ୍ଗ ସୂଚନା ଦେଇଛନ୍ତି। ନୟାଗଡ଼ ଜିଲ୍ଲା ରଣପୁରର ଶ୍ରୀଜଗନ୍ନାଥ ମନ୍ଦିର ବାହ୍ୟ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମକୁ ବିଧାନସଭା ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ ଏବଂ ପୁରୀ ଲୋକସଭା ସାଂସଦ ଡକ୍ଟର ସମ୍ବିତ ପାତ୍ର ଶୁଭାରମ୍ଭ କରିଛନ୍ତି। ରଣପୁର ଅଞ୍ଚଳରେ ସଂସ୍କୃତି ଓ ବିକାଶର ଧାରା ନିରନ୍ତର ଆଗକୁ ବଢ଼ିବା ସହ ପର୍ଯ୍ୟଟକମାନଙ୍କ ପାଇଁ ଏକ ଆକର୍ଷଣୀୟ କ୍ଷେତ୍ର ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଏବଂ ରାଜ୍ୟ ସରକାରଙ୍କ 2 ବର୍ଷର ଉପଲବ୍ଧିକୁ ନେଇ ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କ ଦ୍ୱାରା ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ସୁବର୍ଣ୍ଣପୁରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର କଳା ସାହିତ୍ୟ ସଂସ୍କୃତି ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା 58 ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ କାର୍ଯ୍ୟାଳୟରେ 12 ପଞ୍ଚାୟତ ସମିତି ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ଉପମା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗଦେଇ ଅଞ୍ଚଳର ଉନ୍ନୟନମୂଳକ କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ। ନବରଙ୍ଗପୁର ବାପୁଜୀ ପବ୍ଲିକ ବିଦ୍ୟାଳୟଠାରେ ଚାଇଲ୍ଡ ହେଲ୍ପଲାଇନ୍ କର୍ମଚାରୀଙ୍କ ଦ୍ୱାରା ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଶିଶୁ ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା। ସ୍ୱଚ୍ଛତା ହିଁ ସେବା ଅଭିଯାନର ଆଭିମୁଖ୍ୟକୁ ଆଧାର କରି ପୁରୀ ରଥଯାତ୍ରାରେ ସାମିଲ ହେଉଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସ୍ୱାଗତ ପାଇଁ ଏକ ବୃହତ ନାଗରିକ ସେବା ଅଭିଯାନ ଜାରି ରହିଛି। ସହରକୁ ନିର୍ମଳ ରଖିବା ପାଇଁ ନିରନ୍ତର ଶ୍ରମଦାନ କରୁଥିବା ହଜାର ହଜାର ସଂଖ୍ୟକ ଉତ୍ସର୍ଗୀକୃତ ସଫେଇ କର୍ମଚାରୀ ଏହି ଅଭିଯାନର କର୍ଣ୍ଣଧାର ସାଜିଛନ୍ତି। ମୌସୁମୀ ବର୍ଷା ପରିସ୍ଥିତି ସତ୍ତ୍ୱେ ବର୍ତ୍ତମାନ ପରିବେଶକୁ ସ୍ୱଚ୍ଛ ସୁରକ୍ଷିତ ଓ ଆରାମଦାୟକ ଅନୁଭୂତି ପ୍ରଦାନ କରିବା ନିମନ୍ତେ ପୁରୀ ମହାନଗର ନିଗମ ପକ୍ଷରୁ ଏକ ବୃହତ ନାଗରିକ ସେବା ଯୋଜନା ଆରମ୍ଭ କରାଯାଇଛି। ଏହି ଅଭିଯାନରେ 1451 ଜଣ ସଫେଇ କର୍ମଚାରୀ 570ଟି ଆବର୍ଜନା ସଂଗ୍ରହ ଗାଡ଼ି 15ଟି ସେସ୍ପୁଲ୍ ଗାଡ଼ି ଏବଂ 3ଟି ମେକାନିକାଲ୍ ରୋଡ୍ ସୁଇପିଂ ମେସିନ୍ ନିୟୋଜିତ କରାଯାଇଛି। ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ବିଭିନ୍ନ ଅଞ୍ଚଳରେ ପ୍ରାୟ 1600 ଅସ୍ଥାୟୀ ଶୌଚାଳୟର ବ୍ୟବସ୍ଥା କରାଯାଇଛି। 3000 ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆଲୋକୀକରଣର ମଧ୍ୟ ବ୍ୟବସ୍ଥା କରାଯାଇଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ 11 ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 3 ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବର୍ତ୍ତମାନ 610.21 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 84,767 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 32,608 ଘନଫୁଟ ଜଳ ନିଷ୍କାସିତ ହେଉଛି। ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ଜିଲ୍ଲାର ବୈତରଣୀ ନଦୀ ଆଖୁଆପଦାଠାରେ ଜଳସ୍ତର ବିପଦ ସଂକେତ ତଳେ ଥିବାବେଳେ ଶାଖା ନଦୀ ଗେଙ୍ଗୁଟି କୋଚିଳା ରେବ କପାଳୀ କଣ୍ଡିଆରେ ବନ୍ୟା ଜଳ ପ୍ରବେଶ କରିଛି। ଜିଲ୍ଲାର 7ଟି ବ୍ଲକର ବିଭିନ୍ନ ପଞ୍ଚାୟତରେ ବହୁ ଚାଷଜମି ଜଳମଗ୍ନ ହୋଇଥିବା ଜଣାପଡ଼ିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଜୀଉଙ୍କ ଆଡ଼ପ ମଣ୍ଡପ ବିଜେନୀତି। ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ଜନଜାତିଙ୍କ ବିକାଶକୁ ତ୍ୱରାନ୍ୱିତ କରିବାକୁ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଉଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ନୂଆଦିଲ୍ଲୀରେ ଆସନ୍ତା ମାସରେ ଆୟୋଜିତ ହେବ ଇନ୍ଭେଷ୍ଟର୍ସ ରୋଡ୍ ଶୋ। 2024 ବର୍ଷ ପାଇଁ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା। ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ଲହରୀ ମନୋନୀତ ଏବଂ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ନେଇ 11 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ପ୍ରସଙ୍ଗ ଭାରତର ମହାକାଶ କ୍ଷେତ୍ରରେ ସଂସ୍କାର ଏବଂ ଉତ୍ଥାନର ପ୍ରତିଫଳନ ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ 1। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ମହେନ୍ଦ୍ର କୁମାର ମାଝି। କେନ୍ଦ୍ର ସରକାରଙ୍କ ଭବିଷ୍ୟମୁଖୀ ସଂସ୍କାର ମାଧ୍ୟମରେ ଭାରତର ମହାକାଶ କ୍ଷେତ୍ର ଏକ ଐତିହାସିକ ପରିବର୍ତ୍ତନ ଦେଇ ଗତି କରୁଛି।

ଶୁଣିଲେ ଓଡ଼ିଆ ଆଲବମ୍ ଗୀତ। ଆଜି ଏଥିରେ ଶୁଣିଥିଲେ କଣ୍ଢେଇ ଓଡ଼ିଆ ଆଲବମ୍ର କେତୋଟି ଗୀତ। ଗୀତିକାର ଥିଲେ ପଞ୍ଚାନନ ନାୟକ, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗଗନ ବିହାରୀ। ଆକାଶବାଣୀ କେନ୍ଦୁଝର, ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ആകാശവാണി. സംവാദ പഠുച്ചന്തി മളയരഞ്ജൻ മിശ്ര. മുഖ്യ സംവാദ: ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆକୁ ଆସନ୍ତାକାଲିଠାରୁ ଗସ୍ତରେ ଯିବେ ରାଷ୍ଟ୍ରପତି. ଭୁବନେଶ୍ୱର ଏମ୍ସର ଷଷ୍ଠ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ. ପ୍ରତିଷ୍ଠାନର ଉତ୍କର୍ଷତା ଦେଶର ସ୍ୱାସ୍ଥ୍ୟସେବା ଯାତ୍ରାରେ ଏକ ଅଧ୍ୟାୟ ଯୋଡ଼ିଛି, କହିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ. 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ. ଆର୍ଟିକିଲ୍ 370 ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ମନୋନୀତ. ଗୁଜରାଟର ଅହମ୍ମଦାବାଦ ସ୍ଥିତ ଏକ ବାଣ ପ୍ରସ୍ତୁତି କାରଖାନାରେ ଅଗ୍ନିକାଣ୍ଡ ଯୋଗୁଁ 8 ଜଣଙ୍କର ମୃତ୍ୟୁ. ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ତୃତୀୟ ସ୍ଥାନ ପାଇଁ ଆଜି ପରସ୍ପରକୁ ଭେଟିବେ ଫ୍ରାନ୍ସ ଓ ଇଂଲଣ୍ଡ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯିବେ. ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପଶ୍ଚିମ ଭାଗ ସଚିବ ସିବି ଜର୍ଜ କହିଛନ୍ତି, ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ବିଭିନ୍ନ ପର୍ଯ୍ୟାୟରେ ଏହି ଦେଶଗୁଡ଼ିକୁ ଗସ୍ତ କରିବେ। ସେହି ଦେଶଗୁଡ଼ିକର ଶୀର୍ଷ ନେତୃତ୍ୱଙ୍କ ନିମନ୍ତ୍ରଣ କ୍ରମେ ରାଷ୍ଟ୍ରପତି ମୁର୍ମୁ ଏହି ଗସ୍ତରେ ଯାଉଛନ୍ତି। ମାଲଡୋଭା ଗଣରାଜ୍ୟ ଏବଂ ଉତ୍ତର ମାସିଡୋନିଆକୁ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଏହା ହେବ ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ଶ୍ରୀ ଜର୍ଜ କହିଛନ୍ତି, 3 ଦଶନ୍ଧିରୁ ଅଧିକ ସମୟ ପରେ ଭାରତୀୟ ରାଷ୍ଟ୍ରପତି ପ୍ରଥମ ଥର ପାଇଁ ରୋମାନିଆ ଗସ୍ତରେ ଯିବେ। ରାଷ୍ଟ୍ରପତିଙ୍କ ଏହି ଗସ୍ତ କେନ୍ଦ୍ରୀୟ ତଥା ପୂର୍ବ ୟୁରୋପ ସହିତ ଭାରତର ବର୍ଦ୍ଧିତ ସମ୍ପର୍କକୁ ପ୍ରତିପାଦନ କରୁଛି। ସଂସଦର ଆଗାମୀ ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତାକାଲି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ସରକାରଙ୍କ ପକ୍ଷରୁ ଆହୁତ ଏହି ବୈଠକରେ ସଂସଦର ଉଭୟ ସଦନରେ ସୁଗମ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ରାଜନୈତିକ ଦଳଗୁଡ଼ିକଠାରୁ ସହଯୋଗ ଲୋଡ଼ାଯିବ। ଆସନ୍ତା ସୋମବାରଠାରୁ ଆରମ୍ଭ ହେଉଥିବା ମୌସୁମୀ ଅଧିବେଶନ ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ସହ ଏହାକୁ ପାରିତ କରିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସରୁ ଉତ୍ତୀର୍ଣ୍ଣ ହେଉଥିବା ଡାକ୍ତର ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ବହନ କରନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ କହିଛନ୍ତି। ଭୁବନେଶ୍ୱର ଏମ୍ସର ଷଷ୍ଠ ସମାବର୍ତ୍ତନ ସମାରୋହରେ ଯୋଗଦେଇ ମନ୍ତ୍ରୀ ଶ୍ରୀମତୀ ପଟେଲ କହିଛନ୍ତି, ଚିକିତ୍ସା, ଶିକ୍ଷା ଓ ଗବେଷଣା, ନବସୃଜନ ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଏହି ଅନୁଷ୍ଠାନର ଉତ୍କର୍ଷତା ଦେଶର ଯାତ୍ରାରେ ଆଉ ଏକ ଅଧ୍ୟାୟ ଯୋଡ଼ିଛି। ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରର ଅଭିବୃଦ୍ଧି ଉପରେ ଆଲୋକପାତ କରି ମନ୍ତ୍ରୀ କହିଛନ୍ତି, ଏବେ ଦେଶରେ ଏମ୍ସ ସଂଖ୍ୟା 23କୁ ବୃଦ୍ଧି ପାଇଛି। ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଏବଂ ଚିକିତ୍ସା ଶିକ୍ଷାର କ୍ଷେତ୍ରକୁ ଏହା ଅଧିକ ସୁଦୃଢ଼ କରୁଛି। ବିଶ୍ୱସ୍ତରୀୟ ଭିତ୍ତିଭୂମି ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ଓ ତାଲିମ ମାଧ୍ୟମରେ ଏମ୍ସରୁ ଉତ୍ତୀର୍ଣ୍ଣ ହେଉଥିବା ଡାକ୍ତରୀ ସ୍ନାତକ ସମାଜରେ ସ୍ୱତନ୍ତ୍ର ଭାବେ ପରିଗଣିତ ହୁଅନ୍ତି, ଏପରିକି ତାଙ୍କୁ ଡାକ୍ତର ପ୍ଲସ୍ ଭାବେ ମାନ୍ୟତା ମିଳିଥାଏ। ସୁଲଭ ସ୍ୱାସ୍ଥ୍ୟସେବା କ୍ଷେତ୍ର ଉପରେ ଆଲୋକପାତ କରି ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ପଟେଲ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ସୁଫଳ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ଦେଶବ୍ୟାପୀ 1,84,000 ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା କରାଯାଇଛି। ଦେଶରେ ସ୍ୱାସ୍ଥ୍ୟସେବା ଇକୋସିଷ୍ଟମକୁ ଅଧିକ ସୁବ୍ୟବସ୍ଥିତ ତଥା ସଶକ୍ତ କରିବାରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଭୂମିକା ଉପରେ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ପଟେଲ ଆଲୋକପାତ କରିଛନ୍ତି। ସେ କହିଛନ୍ତି, ଏବେ ଦେଶରେ 820 ମେଡିକାଲ କଲେଜ, ପ୍ରାୟ 1,29,000 ଡାକ୍ତରୀ ସିଟ୍ ଏବଂ ପ୍ରାୟ 85,000 ସ୍ନାତକୋତ୍ତର ଡାକ୍ତରୀ ସିଟ୍ ଉପଲବ୍ଧ ରହିଛି। ସ୍ୱାସ୍ଥ୍ୟସେବା ବୃତ୍ତିଗତଙ୍କ ପାଇଁ ଏଭଳି ଭିତ୍ତିଭୂମି ଅଧିକ ସୁଯୋଗ ପ୍ରଦାନ କରିପାରିଛି ବୋଲି ରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଏକ ସୁସ୍ଥ ସମାଜ ହେଉଛି ଶକ୍ତିଶାଳୀ ରାଷ୍ଟ୍ରର ମୂଳଦୁଆ। ନୂଆଦିଲ୍ଲୀରେ ଆଜି ଭାରତୀୟ ଡାକ୍ତରୀ ସଂଘ ପୁରସ୍କାର ସମାରୋହରେ ଯୋଗଦେଇ ଶ୍ରୀ ସିଂ କହିଛନ୍ତି, ଚିକିତ୍ସା ବୃତ୍ତିଗତ ସ୍ୱାସ୍ଥ୍ୟସେବା ପ୍ରଦାନ ସହିତ ଦେଶର ବିକାଶ ଯାତ୍ରାକୁ ମଧ୍ୟ ସଶକ୍ତ କରିଛନ୍ତି। ସମର୍ପଣ ଏବଂ ସେବା ମାଧ୍ୟମରେ ଡାକ୍ତରମାନେ ରାଷ୍ଟ୍ର ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି ବୋଲି ଶ୍ରୀ ସିଂ କହିଛନ୍ତି। ଡାକ୍ତରଙ୍କୁ ସମ୍ମାନିତ କରିବା ହେଉଛି ରାଷ୍ଟ୍ର ସେବା ଏବଂ ରାଷ୍ଟ୍ର ନିର୍ମାଣର ମନୋଭାବକୁ ସମ୍ମାନିତ କରିବା ବୋଲି ପ୍ରତିରକ୍ଷାମନ୍ତ୍ରୀ ଶ୍ରୀ ସିଂ ଉଲ୍ଲେଖ କରିଛନ୍ତି। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଆଧାରିତ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ଦୁଇଦିନିଆ ଜାତୀୟ ସମୀକ୍ଷା ବୈଠକ ଆଜି ଉଦ୍ଯାପିତ ହୋଇଛି। ବୈଠକରେ ଏହି ଦୁଇଟିଯାକ କାର୍ଯ୍ୟକ୍ରମର ପ୍ରଗତି ନେଇ ସମୀକ୍ଷା କରାଯିବା ସହ କାର୍ଯ୍ୟାନ୍ୱୟନ ଉପରେ ପ୍ରାଥମିକତା ପ୍ରଦାନ କରାଯାଇ ଆଲୋଚନା ହୋଇଛି। ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ସ୍ୱାସ୍ଥ୍ୟସେବାର ପ୍ରଗତି ସମ୍ପର୍କରେ ମଧ୍ୟ ବୈଠକରେ ମତ ବିନିମୟ ହେବା ସହ ସ୍ୱାସ୍ଥ୍ୟକ୍ଷେତ୍ରରେ ଭବିଷ୍ୟତ ସଂସ୍କାର ନେଇ ଏକ ରୂପରେଖ ପ୍ରସ୍ତୁତ କରାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ କହିଛନ୍ତି, ଏହି ଦୁଇଟିଯାକ କାର୍ଯ୍ୟକ୍ରମ ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅବିଚ୍ଛେଦ୍ୟ ଅଂଶ ଭାବେ ପରିଗଣିତ ହୋଇଛି। ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ବୈଠକ ଅବସରରେ ପୁରସ୍କାର ପ୍ରଦାନ କରାଯାଇଛି। ବିଭିନ୍ନ କ୍ଷେତ୍ରରେ 15 ପୁରସ୍କାର ପ୍ରଦାନ କରାଯାଇଥିବା ସଚିବ ଶ୍ରୀବାସ୍ତବ କହିଛନ୍ତି। ବାସ୍ତରିତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଆଜି ଘୋଷଣା କରାଯାଇଛି। ସଞ୍ଜୀବ ଶ୍ରୀବାସ୍ତବଙ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ସମାଲୋଚକ ଭାବେ ମନୋନୀତ କରାଯାଇଥିବା ବେଳେ ସର୍ବୋତ୍ତମ ଚଳଚ୍ଚିତ୍ର ଲେଖା ପାଇଁ ପ୍ରଦୀପ କୁମାର ସେଟ୍ଟିଙ୍କୁ ଚୟନ କରାଯାଇଛି। ଆର୍ଟିକଲ 370 ଶ୍ରେଷ୍ଠ ଫିଚର ଫିଲ୍ମ ଏବଂ ଶ୍ରୀକାନ୍ତ ଶ୍ରେଷ୍ଠ ହିନ୍ଦୀ ଫିଚର ଫିଲ୍ମ ଭାବେ ବିବେଚିତ ହୋଇଛି। ୟାମି ଗୌତମ ଶ୍ରେଷ୍ଠ ଅଭିନେତ୍ରୀ ଏବଂ ମାମୁଟ୍ଟି ଓ କାର୍ତ୍ତିକ ଆର୍ୟନ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କାର ପାଇବେ। ଷ୍ଟାଚ୍ୟୁ ଅଫ୍ ୟୁନିଟି ଏକତାକା ପ୍ରତୀକ ପାଇଁ ଆନନ୍ଦ ଏଲ୍ ରାୟଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯିବ। ଇଣ୍ଡିଆ ପୋଷ୍ଟର ସରକାରୀ ମାସ୍କଟ ପ୍ରସ୍ତୁତ କରିବା ଲକ୍ଷ୍ୟ ନେଇ ଡାକ ବିଭାଗ ପକ୍ଷରୁ ଏକ ପ୍ରତିଯୋଗିତା ଆରମ୍ଭ ହୋଇଛି। ଇନୋଭେଟ୍ ଇଣ୍ଡିଆ ମାଇ ଗଭ୍ ପ୍ଲାଟଫର୍ମ ମାଧ୍ୟମରେ ଏଥିପାଇଁ ପ୍ରସ୍ତୁତ ଡିଜାଇନ୍ ଦାଖଲ କରିବାକୁ କୁହାଯାଇଛି। ଏଭଳି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଏକ ସ୍ୱତନ୍ତ୍ର ମାସ୍କଟ ପ୍ରସ୍ତୁତି, ଯାହାକି ବିଭାଗ ଉପରେ ଥିବା ବିଶ୍ୱାସ, ନିର୍ଭରଯୋଗ୍ୟତା, ସେବା ଏବଂ ଡିଜିଟାଲ ନବସୃଜନକୁ ପ୍ରତିଫଳନ କରିପାରିବ। ଡାକ ବିଭାଗ କହିଛି ଏହି ପ୍ରତିଯୋଗିତା ସମାଜର ସବୁବର୍ଗର ଲୋକଙ୍କ ପାଇଁ ଉନ୍ମୁକ୍ତ ରହିଛି। ପ୍ଲାଟଫର୍ମ ମାଧ୍ୟମରେ ଏକ ମାସ୍କଟ ପ୍ରସ୍ତୁତି ସହ ଏହାର ନାମ ଏବଂ ସଂକ୍ଷିପ୍ତ ବିବରଣୀ ଦାଖଲ କରିବାକୁ ପଡ଼ିବ। ଆସନ୍ତା ମାସ 15 ପର୍ଯ୍ୟନ୍ତ ଏଥିପାଇଁ ସମୟସୀମା ଧାର୍ଯ୍ୟ ହୋଇଛି। ଶ୍ରେଷ୍ଠ ବିବେଚିତ 3 ମାସ୍କଟକୁ ବିଭାଗ ପକ୍ଷରୁ 75,000, 50,000 ଏବଂ 25,000 ଟଙ୍କାର ନଗଦ ପୁରସ୍କାର ରାଶି ପ୍ରଦାନ କରାଯିବ। ଛାତ୍ରଛାତ୍ରୀ, କଳାକାର, ସୃଜନଶୀଳ ବୃତ୍ତିଗତଙ୍କୁ ଏଥିରେ ଅଂଶଗ୍ରହଣ କରିବା ଲାଗି ଡାକ ବିଭାଗ ପକ୍ଷରୁ ଆହ୍ୱାନ ଦିଆଯାଇଛି। ଗୁଜରାଟର ଅହମ୍ମଦାବାଦସ୍ଥିତ ଏକ ବାଣ ତିଆରି ତଥା ପ୍ରକ୍ରିୟାକରଣ ୟୁନିଟ୍ରେ ଅଗ୍ନିକାଣ୍ଡ ଘଟି 8 ମୃତ୍ୟୁ ହୋଇଛି। ରାମୋଲ ଗାତ୍ରାଡ ରୋଡ୍ ସ୍ଥିତ ଏହି କାରଖାନାରେ ଘଟିଥିବା ଅଗ୍ନିକାଣ୍ଡରେ ଅନ୍ୟ 10 ଆହତ ହୋଇଛନ୍ତି। ଆମ ସମ୍ବାଦଦାତା ଦେଇଥିବା ସୂଚନା ଅନୁଯାୟୀ ତ୍ୱରିତ କ୍ରିୟାନୁଷ୍ଠାନ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ସେମାନେ 8 ମୃତଦେହ ଉଦ୍ଧାର କରିଥିବା ବେଳେ ଜଳୁଥିବା ସ୍ଥାନରେ ଅଟକି ରହିଥିବା ଆହତଙ୍କୁ ଉଦ୍ଧାର କରିଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ରାମନଗର ଡେରାଡୁନ୍ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଆଭାସୀ ମାଧ୍ୟମରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ସେ କହିଛନ୍ତି ଏହି ଟ୍ରେନ୍ ଉତ୍ତରାଖଣ୍ଡ କୁମାଉଁ ଏବଂ ଗଡ଼ୱାଲ ମଧ୍ୟରେ ରେଳ ଯୋଗାଯୋଗକୁ ଅଧିକ ସୁଦୃଢ଼ କରିବ। ସେଠାକାର ନାଗରିକଙ୍କର ବିକାଶ କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରିବ ବୋଲି ସେ କହିଛନ୍ତି। ହରିଦ୍ୱାରରେ ଯାତ୍ରୀଭିଡ଼ ହ୍ରାସ କରିବା ଲକ୍ଷ୍ୟ ନେଇ ରିଷିକେଶ ରେଳ ଷ୍ଟେସନକୁ ଏକ ସହଯୋଗୀ ଷ୍ଟେସନ ଭାବେ ବିକଶିତ କରାଯିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଭେଞ୍ଜୁଏଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 5,069 ବୃଦ୍ଧି ପାଇଛି। ଜାତୀୟ ସଂସଦର ସଭାପତି ଜର୍ଜ ରୋଡ୍ରିଗେଜ୍ କହିଛନ୍ତି 16,740 ଜଣ ଏହି ଭୂକମ୍ପରେ ଆହତ ହୋଇଥିବା ବେଳେ 6,462 ଜଣଙ୍କୁ ଉଦ୍ଧାର କରାଯାଇଛି। ରାଜଧାନୀ କାରାକସ୍ ଏବଂ ଲା ଗୁଆଇରା, ମିରାଣ୍ଡା ଏବଂ ଆରାଗୁଆ କେନ୍ଦ୍ରୀୟ ଅଞ୍ଚଳଗୁଡ଼ିକରେ 107 ଅସ୍ଥାୟୀ ରିଲିଫ୍ ଶିବିରରେ 21,235 ଜଣ ଆଶ୍ରୟ ନେଇଛନ୍ତି ବୋଲି ସେ କହିଛନ୍ତି। ଗତ ମାସରେ ଲଗାତାର ଭାବେ ହୋଇଥିବା 7.2 ଏବଂ 7.5 ତୀବ୍ରତାର ଭୂକମ୍ପ ପରେ ଇତିମଧ୍ୟରେ 1,331 ପରବର୍ତ୍ତୀ ମୃଦୁ ଭୂକମ୍ପ ଅନୁଭୂତ ହୋଇସାରିଲାଣି ବୋଲି ସେଠାକାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଭୂକମ୍ପ ପ୍ରଭାବିତଙ୍କୁ ମାନବୀୟ ସହାୟତା ଯୋଗାଇ ଦେଇଥିବା 28 ଦେଶକୁ ଭେଞ୍ଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗ୍ରେଜ୍ ଧନ୍ୟବାଦ ଅର୍ପଣ କରିଛନ୍ତି। ଫିଫା ବିଶ୍ୱକପ୍ ଫୁଟବଲରେ ତୃତୀୟ ସ୍ଥାନ ଲାଗି ଆଜି ମିଆମି ଷ୍ଟାଡିୟମରେ ଫ୍ରାନ୍ସ ଏବଂ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 2:30 ମ୍ୟାଚ୍ ଆରମ୍ଭ ହେବ। ସ୍ପେନ୍ ସେମିଫାଇନାଲରେ ଫ୍ରାନ୍ସକୁ ପରାସ୍ତ କରିଥିବା ବେଳେ ଆର୍ଜେଣ୍ଟିନା ଇଂଲଣ୍ଡକୁ ପରାସ୍ତ କରିଥିଲା। ଆସନ୍ତାକାଲି ଭାରତୀୟ ସମୟ ରାତି 12:30 ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମରେ ଆର୍ଜେଣ୍ଟିନା ଏବଂ ସ୍ପେନ୍ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଗ୍ଲାସ୍ଗୋର ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉଦ୍ଘାଟନୀ ସମାରୋହରେ ଭାରତୀୟ ଦଳର ପତାକା ଏବଂ ବ୍ୟାଟନଧାରୀଙ୍କ ନାମ ଘୋଷଣା କରାଯାଇଛି। ଭାରତୀୟ ଅଲିମ୍ପିକ୍ ସଂଘ ଆଜି ଏହା ଘୋଷଣା କରିଛି। ଅଲିମ୍ପିକ୍ ପଦକ ବିଜେତା ମୀରାବାଇ ଚାନୁ ଜାତୀୟ ପତାକା ଏବଂ ଲଭ୍ଲିନା ବୋର୍ଗଭେହେଁ ବ୍ୟାଟନ ଧରିବେ। ଉଦ୍ଘାଟନୀ ସମାରୋହ ଆସନ୍ତା 23 ଓଭୋ ହାଇଡ୍ରୋ ଆରେନାଠାରେ ଅନୁଷ୍ଠିତ ହେବ। ଏକ ପ୍ରେସ୍ ବିଜ୍ଞପ୍ତିରେ ଭାରତୀୟ ଅଲିମ୍ପିକ୍ ସଂଘର ସଭାପତି ପିଟି ଉଷା କହିଛନ୍ତି ଭାରତୀୟ କ୍ରୀଡ଼ାରେ ଏହି ଦୁଇ କ୍ରୀଡ଼ାବିତ୍ଙ୍କ ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ସ୍ୱୀକୃତି ପ୍ରଦାନ ସ୍ୱରୂପ ଏହି ଦାୟିତ୍ୱ ଅର୍ପଣ କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆକୁ ଆସନ୍ତାକାଲିଠାରୁ ଗସ୍ତରେ ଯିବେ ରାଷ୍ଟ୍ରପତି। ଭୁବନେଶ୍ୱର ଏମ୍ସର ଷଷ୍ଠ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ। ପ୍ରତିଷ୍ଠାନର ଉତ୍କର୍ଷତା ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ଅଧ୍ୟାୟ ଯୋଡ଼ିଛି, କହିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ। 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ। ଆର୍ଟିକଲ 370 ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ମନୋନୀତ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଲାଗି ଆଜି ପରସ୍ପରକୁ ଭେଟିବେ ଫ୍ରାନ୍ସ ଏବଂ ଇଂଲଣ୍ଡ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ।

0: ସାହୁ। ସୁନ୍ଦରଗଡ଼ ଜିଲ୍ଲାକୁ ଶିଶୁ ଶ୍ରମିକ ମୁକ୍ତ କରିବା ଲକ୍ଷ୍ୟରେ ଚାଲିଥିବା 15 ଦିନିଆ ସ୍ୱତନ୍ତ୍ର ଶିଶୁ ଶ୍ରମିକ ନିରାକରଣ ଅଭିଯାନର ଅଂଶସ୍ୱରୂପ ରାଉରକେଲା ମହାନଗର ନିଗମ ସଭାଗୃହରେ ଏକ ଶିଶୁ ଶ୍ରମିକ ନିରାକରଣ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଆର୍ଏମ୍ସିର ଯୁଗ୍ମ ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଶିଶୁମାନଙ୍କ ସ୍ଥାନ ବିଦ୍ୟାଳୟରେ, କୌଣସି କାରଖାନା, ଦୋକାନ କିମ୍ବା ବିପଦପୂର୍ଣ୍ଣ କାର୍ଯ୍ୟସ୍ଥଳରେ ନୁହେଁ। ସଭାରେ ଜିଲ୍ଲାକୁ କିପରି ସମ୍ପୂର୍ଣ୍ଣ ଶିଶୁ ଶ୍ରମିକ ମୁକ୍ତ କରାଯାଇପାରିବ ସେ ନେଇ ଉପସ୍ଥିତ ସଦସ୍ୟମାନଙ୍କ ମଧ୍ୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଏ ସମ୍ବନ୍ଧରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ମୁଖ୍ୟ ଶ୍ରୀବନ୍ତ ଜେନା କହନ୍ତି,
1: ଚାଇଲ୍ଡ ପ୍ରୋଟେକ୍ସନ ମେକାନିଜମ ହିସାବରେ ପ୍ରାୟ ଆମର ପ୍ରତି ବ୍ଲକରେ ଏବଂ ପଞ୍ଚାୟତରେ ଚାଇଲ୍ଡ ପ୍ରୋଟେକ୍ସନ କମିଟି ଅଛି। ଏହି କମିଟି ମାନଙ୍କୁ ବିଭିନ୍ନ ସମୟରେ ତାଲିମ ଦିଆଯାଉଛି। ତା ଛଡ଼ା ଆମେ ବିଭିନ୍ନ ପ୍ରକାର ଆୱାରନେସ୍ କାମ କରୁଛୁ, ସଚେତନତା କାମ କରୁଛୁ, ବିଶେଷ କରି ଚାଇଲ୍ଡ ଲେବର ଉପରେ ପିଲାମାନଙ୍କୁ କେମିତି ସ୍କୁଲକୁ ଅଣାଯିବ ସେ ଦିଗରେ ମଧ୍ୟ କାମ କରୁଛୁ। ଜିଲ୍ଲା ସ୍ତରୀୟ ଯୋଉ ସଚେତନ କାର୍ଯ୍ୟକ୍ରମ ହଉଛି, ଯେମିତି ଯାତ୍ରା ହେଲା, ତୋଷାଳୀ ମେଳା ହେଲା, ସେଠି ମଧ୍ୟ ଆମର ଚାଇଲ୍ଡ ଲାଇନ୍ ତରଫରୁ ଏବଂ ଡିସିପି ୟୁନିଟ୍ ତରଫରୁ ଷ୍ଟଲ ଲାଗୁଛି ଏବଂ ଲିଫ୍ଲେଟ୍ ସବୁ ଦିଆହଉଛି। ଆଉ ବଡ ବଡ ଜାଗାରେ ମଧ୍ୟ କରାହେଇଛି, ବିଶେଷ କରି ସୁନ୍ଦରଗଡ଼ରେ ଶିଶୁ ଶ୍ରମିକ ଉଚ୍ଛେଦ କରିବା ପାଇଁ। ସୁନ୍ଦରଗଡ଼ ଯେହେତୁ ଟ୍ରାଇବାଲ ଡୋମିନେଟେଡ୍ ଏରିଆ, ଆଉ ଏଠି ବିଶେଷ କରି ରାଉରକେଲା କୋଡ଼ିଆ ସାଇଡ୍ରେ ଫ୍ଲୋଟିଂ ପପୁଲେସନ ରହୁଛନ୍ତି, ତେଣୁ ବାହାରୁ ଆସୁଛନ୍ତି ବହୁତ। ଏବଂ ଯେହେତୁ ରେଲୱେ ଲାଇନ୍ ରହୁଛି, ବହୁତ ସମୟରେ ପିଲାମାନେ ଆସୁଛନ୍ତି, ଭିକ୍ଷାବୃତ୍ତି କରୁଛନ୍ତି, ଚାଇଲ୍ଡ ଲେବର ହିସାବରେ କାମ କରୁଛନ୍ତି ଏବଂ ତାଙ୍କୁ ଚାଇଲ୍ଡ ଲାଇନ୍ ତରଫରୁ ଏବଂ ଲେବର ଡିପାର୍ଟମେଣ୍ଟ ତରଫରୁ ମିଳିତ ଆନୁକୂଲ୍ୟରେ ମଧ୍ୟ ଆମର ପ୍ରୋଗ୍ରାମ କରାହଉଛି। ପିଲାମାନଙ୍କୁ ମଧ୍ୟ ରେଡ୍ କରାହଉଛି, ପିଲାମାନଙ୍କୁ ରେସ୍କ କରାହଉଛି। ରେସ୍କ କରାହେଇକି ତାଙ୍କର ହୋମ୍ ଡିଷ୍ଟ୍ରିକ୍ଟ ହେଲା, ହୋମ୍ ଷ୍ଟେଟ୍ ହେଲା, ତାଙ୍କୁ ଇଣ୍ଟିମେଟ୍ କରାହଉଛି ଏବଂ ସେ ଅନୁସାରେ ପିଲାମାନଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଉ।
0: ବିଶ୍ୱ ସାଇକେଲ ଦିବସ ପାଳନ ପରିପ୍ରେକ୍ଷୀରେ ଖେଲୋ ଇଣ୍ଡିଆ ଅନ୍ତର୍ଗତ ସିଟି ସ୍ତରୀୟ ମହିଳା ଅସ୍ମିତା ସାଇକେଲିଂ ଲିଗ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ସଂଗଠନର ମହିଳା ସଦସ୍ୟଙ୍କ ସହ ସ୍କୁଲ ଓ କଲେଜର ଯୁବତୀମାନେ ଅଂଶଗ୍ରହଣ କରିଥିଲେ। ଭାରତ ସରକାରଙ୍କ ଯୁବ ଓ ସ୍ୱୋର୍ଟସ୍ ମନ୍ତ୍ରଣାଳୟ, ସ୍ୱୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ, ଫିଟ୍ ଇଣ୍ଡିଆ, ସିଏଫ୍ଆଇ ଏବଂ ଓଡ଼ିଶା ସାଇକେଲିଂ ଆସୋସିଏସନର ମିଳିତ ସହଯୋଗରେ ଆୟୋଜିତ ଅସ୍ମିତା ସାଇକେଲିଂ ଲିଗ୍ରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅନ୍ତର୍ଗତ ପରିଗଣନା ଫର୍ମ ବଣ୍ଟନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଇତିମଧ୍ୟରେ ଜିଲ୍ଲାର ସମସ୍ତ 7ଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପରିଗଣନା ଫର୍ମର ଡିଜିଟାଇଜେସନ୍ ପ୍ରକ୍ରିୟା ମଧ୍ୟ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଛି। ଜିଲ୍ଲାରେ ମୋଟ 14,64,547 ଜଣ ଭୋଟର ରହିଛନ୍ତି। ସେହିଭଳି 13,76,912 ପରିଗଣନା ଫର୍ମର ଡିଜିଟାଇଜେସନ୍ ହୋଇଛି। ରାଉରକେଲା ମହାନଗର ନିଗମ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡ଼ିଶା ରାଉରକେଲାର ମିଳିତ ଆନୁକୂଲ୍ୟରେ ବାଲୁଘାଟସ୍ଥିତ ମ୍ୟାଟେରିଆଲ ରିକଭରି ଫାସିଲିଟି ସେଣ୍ଟରରେ ପ୍ଲାଷ୍ଟିକ୍ ବର୍ଜ୍ୟର ମୂଲ୍ୟାଙ୍କନ ଓ ପୃଥକୀକରଣ ନିର୍ଦ୍ଧାରଣ ପାଇଁ ମାନକ ପରିଚାଳନା ପ୍ରକ୍ରିୟା ଉପରେ ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି। ଆର୍ଏମ୍ସିର ଡେପୁଟି କମିଶନର ଶ୍ରୀମତୀ ଅନିତା ନାୟକ ଯୋଗଦେଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଆସନ୍ତା ଅଗଷ୍ଟ 2ରୁ ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ ଶ୍ରାବଣୀ ମେଳା ଅନୁଷ୍ଠିତ ହେବାକୁ ଯାଉଛି। ଏହାର ସଫଳ ଆୟୋଜନ ପାଇଁ ଅତିରିକ୍ତ ଜିଲ୍ଲାପାଳ ସୁଶ୍ରୀ ଦିନା ଦସ୍ତଗିରିଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ମେଳାକୁ ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ କରିବା ପାଇଁ ସେ ସମସ୍ତ ବିଭାଗର ସହଯୋଗ କାମନା କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଅନୁଗୁଳ ଜିଲ୍ଲା ସମ୍ପର୍କରେ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
6: ଏକ ପ୍ରକାର ସେ ପିଏମ୍ ଜୟ ଅବ ଗରିବ କି ଜୟ ବନ ଗଈ ହେ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ

0: 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ କରନ୍ତୁ।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

ଶ୍ରୋତା ବନ୍ଧୁ, ବୃକ୍ଷ ହେଉଛି ଆମର ଜୀବନ, କାହିଁକି ନା ସେ ଆମକୁ ଜୀବନଦାୟକ ଅମ୍ଳଜାନ ପ୍ରଦାନ କରୁଛି। ବର୍ତ୍ତମାନ ହେଉଛି ପ୍ରକୃଷ୍ଟ ସମୟ, ପ୍ରତ୍ୟେକ ଜାଗ୍ରତ ହୁଅନ୍ତୁ। ଖାଲି ଥିବା ସ୍ଥାନ ମାନଙ୍କରେ, ରାସ୍ତା କଡ଼ରେ ପ୍ରଚୁର ପରିମାଣରେ ବୃକ୍ଷ ରୋପଣ କରନ୍ତୁ। ନିଜ ପିଲାକୁ ଯେମିତି ସ୍ନେହ ଆଦରରେ ଲାଳନ ପାଳନ କରୁଛନ୍ତି, ସେମିତି ବୃକ୍ଷର ଯତ୍ନ ନେଇ ତାକୁ ଦୃମରେ ପରିଣତ କରନ୍ତୁ। ରହିଲେ ବୃକ୍ଷ ପରିବେଶ ଆମ ହୋଇବ ସ୍ୱଚ୍ଛ। ହଁ ଶ୍ରୋତା ବନ୍ଧୁ, ବୃକ୍ଷର ଯତ୍ନ ନେବା ସହିତ ପରିବେଶକୁ ସ୍ୱଚ୍ଛ ସୁନ୍ଦର କରି ଧରିତ୍ରୀ ମାକୁ ସବୁ ଜିମାମୟ କରିବା ପାଇଁ ସମସ୍ତେ ଆଗେଇ ଆସନ୍ତୁ। ପିଲାଟିଏ ବୃକ୍ଷଟିଏ, ଏଇ ମନ୍ତ୍ରରେ ଅଭିମନ୍ତ୍ରିତ ହୁଅନ୍ତୁ। ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ପ୍ରଯୋଜନା ଏବଂ ପରିଚାଳନା କରିଥିଲେ ରାଜୀବ କୁମାର ମାହୁନ୍ତ, ଏବଂ ଉପସ୍ଥାପନାରେ ମୁଁ ଥିଲି ନିହାର ବାଳା ପଟ୍ଟନାୟକ। ଆଜି ପାଇଁ ତାହେଲେ ବିଦାୟ ଦିଅନ୍ତୁ, ରହୁଛୁ।

0: ଶୁଣିଲେ ପାରମ୍ପରିକ ଗୀତକ୍ରମରେ ଓଡ଼ିଶୀ ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ରାତି 8:15 ପ୍ରଚାର କରୁଛୁ କାର୍ଯ୍ୟକ୍ରମ ପ୍ରଗତି ପଥେ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି, ଉପସ୍ଥାପନାରେ ଅଛନ୍ତି ତୁଷାର ସାମନ୍ତ।
1: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
2: ହଁ ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
3: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
1: କିଛି ନାହିଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
3: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ PM ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋ ୱାଟ୍ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
2: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
3: ହଁ ମାମା, ସଞ୍ଚୟ ବି ସୁବିଧା ବି।
1: ଆସୁନ, 1800-3456718 କିମ୍ବା 1912 କଲ୍ କରି ଏହି ଯୋଜନା ବିଷୟରେ ଅଧିକ ବୁଝିବା।

ଧ୍ୟାନ ଦିଅନ୍ତୁ। ବନ୍ୟା ସମୟରେ ବୁଡ଼ିଯିବାକୁ ଥିବା ସ୍ଥାନରୁ ଯଥାଶୀଘ୍ର ଆବଶ୍ୟକୀୟ ଜିନିଷପତ୍ର ଧରି ଉଚ୍ଚ ସ୍ଥାନକୁ ଚାଲିଯାଆନ୍ତୁ। ନଦୀ, ନାଳ, ହ୍ରଦ ଓ ଜଳଭଣ୍ଡାର ଭିତରେ ଯାତାୟାତ କରିବା ସମୟରେ ଜୀବନ ସୁରକ୍ଷା ଜ୍ୟାକେଟ୍ ବା ଲାଇଫ୍ ଜ୍ୟାକେଟ୍ ନିଶ୍ଚିତ ବ୍ୟବହାର କରନ୍ତୁ। ଟେଲିଭିଜନ, ରେଡିଓ, ବିଭିନ୍ନ ଖବରକାଗଜ ଓ ଡାକବାଜି ଯନ୍ତ୍ର ସାହାଯ୍ୟରେ ଦିଆଯାଉଥିବା ବନ୍ୟା ସମ୍ପର୍କିତ ସୂଚନା ଜାଣନ୍ତୁ ଏବଂ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରନ୍ତୁ। ନଦୀବନ୍ଧରେ ଘଳିଆ ଘାଇ ହେବାର ସମ୍ଭାବନା ଦେଖିଲେ ଜଳସମ୍ପଦ ବିଭାଗର ଅଧିକାରୀମାନଙ୍କ ସହ ଯୋଗାଯୋଗ କରନ୍ତୁ ଏବଂ ବନ୍ଧ ମରାମତି କାର୍ଯ୍ୟରେ ସହଯୋଗ କରନ୍ତୁ। ବିପଦସଙ୍କୁଳ ନଦୀବନ୍ଧ ଉପରେ ଯାତାୟତ କରନ୍ତୁ ନାହିଁ। ପହଁରା ଜାଣୁଥିଲେ ମଧ୍ୟ ସୁଅ ଥିବା ପାଣିରେ ପ୍ରବେଶ କରନ୍ତୁ ନାହିଁ। ଚଗଲା ପିଲା, ଚପଳମତୀ କିଶୋର କିଶୋରୀଙ୍କୁ ଦୁଃସାହସିକ ଭାବରେ ବନ୍ୟା ଦେଖିବାକୁ କିମ୍ବା ମାଛ ଧରିବାକୁ ଛାଡ଼ନ୍ତୁ ନାହିଁ। ଏବେ ସେଲ୍ଫି ନେବା ବାହାନାରେ ପିଲାମାନେ ଦୁଃସାହସିକ କାମ କରୁଛନ୍ତି ଏବଂ ଟିକେଟିଏ କଥାରେ ପାଣିରେ ଖସିପଡ଼ି ପ୍ରାଣ ହରାଉଛନ୍ତି। ଅଣଲାଇସେନ୍ସ ପ୍ରାପ୍ତ ନୌକାରେ ଯାତାୟତ କରନ୍ତୁ ନାହିଁ ତଥା ଧାର୍ଯ୍ୟ କ୍ଷମତାଠାରୁ ଅଧିକ ସଂଖ୍ୟକ ଯାତ୍ରୀ ଯାତାୟତ କରିବାରୁ କ୍ଷାନ୍ତ ରୁହନ୍ତୁ। ଜଳଭଣ୍ଡାରରୁ ପାଣି ଛଡ଼ାଯାଉଥିବା ସୂଚନା ଥିଲେ ନଈଶଯ୍ୟା ଭିତରକୁ ନିଜ ପ୍ରବେଶ କରନ୍ତୁ ନାହିଁ ଓ ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଡ଼ନ୍ତୁ ନାହିଁ। ବୁଡ଼ିଯାଇଥିବା ପୋଲ ଉପରେ ଯାତାୟତ କରନ୍ତୁ ନାହିଁ। ଅତଡ଼ା ଖାଉଥିବା ବନ୍ଧ ଉପରେ ଛିଡ଼ା ହୁଅନ୍ତୁ ନାହିଁ। ଜୀବନ ସୁରକ୍ଷା ଜ୍ୟାକେଟ୍ ବିନା ଯାତ୍ରା କରନ୍ତୁ ନାହିଁ। ବନ୍ୟା ସମୟରେ ବିପଦସଙ୍କୁଳ ସ୍ଥାନକୁ ଯାଆନ୍ତୁ ନାହିଁ ଏବଂ ସେଲ୍ଫି ନେବାରୁ ସବୁବେଳେ ଦୂରେଇକରି ରୁହନ୍ତୁ। ନିଜେ ନିଜର ସୁରକ୍ଷା ରଖନ୍ତୁ। ଶ୍ରୋତାବନ୍ଧୁ ମନେ ରଖନ୍ତୁ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବା PMFBY 2026 ଖରିଫ ଋତୁ ପାଇଁ ପଞ୍ଜୀକରଣ ହେଉଛି। ପଞ୍ଜୀକରଣର ଶେଷ ତାରିଖ 31 ଜୁଲାଇ 2026। ଚାଷୀ ଭାଇ ଭଉଣୀଙ୍କ ପାଇଁ ସୂଚନା, ବିଜ୍ଞାପିତ ଅଞ୍ଚଳରେ ଚାଷ ହୋଇଥିବା 8 ଗୋଟି ଫସଲ ଯଥା ଧାନ, ମକା, ଚିନାବାଦାମ, ମାଣ୍ଡିଆ, କପା, ହରଡ଼, ଅଦା ଓ ହଳଦୀ ପାଇଁ ବୀମା କରାଯାଇପାରିବ। ପ୍ରାକୃତିକ ଦୁର୍ବିପାକ ଦ୍ୱାରା ଫସଲ ଅମଳରେ କ୍ଷତି ହେଲେ ଏହି ଯୋଜନାରେ ଚାଷୀ ଭାଇ ଭଉଣୀମାନେ କ୍ଷତିପୂରଣ ପାଇପାରିବେ। ଭାଗଚାଷୀ ମଧ୍ୟ ନିୟମିତ ଫର୍ମରେ ଜମି ମାଲିକଙ୍କଠାରୁ ସହମତି ଆଣି ନିଜ ଫସଲରେ ପଞ୍ଜୀକରଣ କରିପାରିବେ। ଋଣୀ ଚାଷୀମାନେ ଋଣ ନେଇଥିବା ଅନୁଷ୍ଠାନ ଯଥା ପ୍ରାଥମିକ କୃଷି ସମବାୟ ସମିତି ବା ପ୍ୟାକ୍ସ, ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ବା ଲ୍ୟାମ୍ପସ ଓ ବ୍ୟାଙ୍କ ଶାଖାରେ ଏହି ପଞ୍ଜୀକରଣ କରାଇପାରିବେ। ଅଣଋଣୀ ଚାଷୀମାନେ ଜନସେବା କେନ୍ଦ୍ର ବା CSC, ସମବାୟ ବ୍ୟାଙ୍କ ଶାଖା ତଥା ଅନ୍ୟାନ୍ୟ ବ୍ୟାଙ୍କ ଶାଖାରେ ଆବଶ୍ୟକୀୟ କାଗଜପତ୍ର ଦେଇ ଏହି ପଞ୍ଜୀକରଣ କରାଇପାରିବେ। ଏହି ପଞ୍ଜୀକରଣ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ। ଜଣେ ଚାଷୀ ସର୍ବାଧିକ 5 ଏକର ପର୍ଯ୍ୟନ୍ତ ଚାଷ ଜମିର ପଞ୍ଜୀକରଣ ବିନା କୌଣସି ଦେୟରେ କରାଯାଇପାରିବ। ବ୍ୟାଙ୍କ ଆକାଉଣ୍ଟ ଭାଲିଡେସନ ପାଇଁ ଆବେଦନ ପତ୍ର ପିଛା ମାତ୍ର ଟଙ୍କାଟିଏ ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ARCS, DRCS, CDAO ଅଫିସରେ ଯୋଗାଯୋଗ କରନ୍ତୁ। ଶ୍ରୋତାବନ୍ଧୁ, ପବିତ୍ର ଘୋଷଯାତ୍ରାରେ ସିଏମ୍ ରାହତ ଯୋଜନା ବିଷୟରେ ଜାଣନ୍ତୁ। ରାହତ ଅର୍ଥାତ୍ ରୋଡ୍ ଆକ୍ସିଡେଣ୍ଟ ଭିକ୍ଟିମ୍ସ ହସ୍ପିଟାଲାଇଜେସନ୍ ଆଣ୍ଡ ଏସ୍ୟୋର୍ଡ ଟ୍ରିଟମେଣ୍ଟ। ବାଣିଜ୍ୟ ଓ ପରିବହନ ବିଭାଗ ଜଣାଇଛନ୍ତି ଯେ ସମସ୍ତ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ଅନୁବନ୍ଧିତ ଘରୋଇ ଡାକ୍ତରଖାନାରେ ପ୍ରଥମ 7 ଦିନ ଯାଏଁ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସାର ସହାୟତା ଯୋଗାଇ ଦିଆଯାଉଛି। ଆୟୁଷ୍ମାନ ଭାରତ ଯୋଜନାରେ ଅନୁବନ୍ଧିତ ଘରୋଇ ଡାକ୍ତରଖାନା ପିଏମ୍ ରାହତ ସେବା ମଧ୍ୟ ପ୍ରଦାନ କରୁଛନ୍ତି। ସରକାରୀ ଡାକ୍ତରଖାନାରେ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କର ଚିକିତ୍ସା ସମ୍ପୂର୍ଣ୍ଣ ନିଃଶୁଳ୍କ। ଏଥିପାଇଁ ରାଜ୍ୟର 798ଟି ଘରୋଇ ହସ୍ପିଟାଲ ପିଏମ୍ ରାହତ ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି। ସୁରକ୍ଷିତ ରୁହନ୍ତୁ, ସୁରକ୍ଷିତ ଭାବରେ ଯାତାୟତ କରନ୍ତୁ। ଯଦି ଭଗବାନଙ୍କ କୃପାରୁ କୌଣସି ଅସୁବିଧା ହୁଏ ତାହେଲେ ଏହି ଯୋଜନାର ସୁଫଳ ପାଆନ୍ତୁ।

gov.in ରେ ଉପଲବ୍ଧ। ଏହି ଯୋଜନାର ସୁବିଧା ପାଇବା ପାଇଁ ରାଜ୍ୟ ସରକାର କେତେଗୁଡ଼ିଏ ମାନଦଣ୍ଡ ନିର୍ଦ୍ଧାରଣ କରିଛନ୍ତି। ଯୋଗ୍ୟ ବିବେଚିତ ବରିଷ୍ଠ ନାଗରିକମାନେ ସେମାନଙ୍କର ଜୀବନକାଳ ଭିତରେ ଥରୁଟିଏ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଯାତ୍ରା କରିବାର ସୁଯୋଗ ପାଇବେ। ଏଥିପାଇଁ ଯୋଗ୍ୟତା ଇଚ୍ଛୁକ ତୀର୍ଥଯାତ୍ରୀମାନେ 60 ବର୍ଷରୁ ଉର୍ଦ୍ଧ୍ୱ ଏବଂ 75 ବର୍ଷରୁ କମ୍ ହୋଇଥିବେ, ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବେ। 70ରୁ 75 ବର୍ଷ ବୟସର ବରିଷ୍ଠ ନାଗରିକମାନେ ଯାତ୍ରା କରିବା ସମୟରେ ନିଜ ସାଙ୍ଗରେ 18 ବର୍ଷରୁ ଉର୍ଦ୍ଧ୍ୱ ଜଣେ ବ୍ୟକ୍ତିଙ୍କୁ ସହାୟକ ଭାବରେ ମଧ୍ୟ ନେଇପାରିବେ। ସହାୟକଙ୍କର ଖର୍ଚ୍ଚ 50% ପର୍ଯ୍ୟଟନ ବିଭାଗଙ୍କ ନାଁରେ ଦରଖାସ୍ତ ସହ ଦାଖଲ କରିବାକୁ ପଡ଼ିବ। ଆୟକର ଦେଉଥିବା ବରିଷ୍ଠ ନାଗରିକ ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନେ ଏହି ଯୋଜନାର ପରିସରଭୁକ୍ତ ହେବେ ନାହିଁ। ଇଚ୍ଛୁକ ବରିଷ୍ଠ ନାଗରିକ ନିର୍ଦ୍ଧାରିତ ଫର୍ମ, ଫଟୋଗ୍ରାଫ, ସ୍ଥାୟୀ ଠିକଣାର ପ୍ରମାଣପତ୍ର, ଆଧାର କାର୍ଡ, ବୟସ ପ୍ରମାଣପତ୍ର ନକଲ ସହ ଆର୍ଥିକ ଦୁର୍ବଳ ଶ୍ରେଣୀ ସଂକ୍ରାନ୍ତୀୟ ପ୍ରମାଣପତ୍ର ସମ୍ପୃକ୍ତ ଅଧିକାରୀଙ୍କୁ ଦାଖଲ କରିବେ। ଇଚ୍ଛୁକ ତୀର୍ଥଯାତ୍ରୀ ଦୂରଯାତ୍ରା ପାଇଁ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ହୋଇଥିବେ। କୌଣସି ସଂକ୍ରାମକ ରୋଗ ତଥା କୁଷ୍ଠ, ଯକ୍ଷ୍ମା, ଶ୍ୱାସଜନିତ ରୋଗ, ହୃଦ୍ରୋଗ ଇତ୍ୟାଦିରେ ଆକ୍ରାନ୍ତ ହୋଇନଥିବେ। ଏହାର ଆବେଦନ ଫର୍ମ ଜିଲ୍ଲାପାଳ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, ବ୍ଲକ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ତଥା ପର୍ଯ୍ୟଟନ ବିଭାଗ ୱେବ୍ସାଇଟ୍ରେ ଉପଲବ୍ଧ ଅଛି। ଆବେଦନକାରୀ ଆବେଦନ ଫର୍ମକୁ ସମ୍ପୂର୍ଣ୍ଣ ରୂପେ ପୂରଣ କରି ଆବଶ୍ୟକୀୟ ପ୍ରମାଣପତ୍ର ସହ ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ କାର୍ଯ୍ୟାଳୟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ 14/8 ସୁଦ୍ଧା ବ୍ୟକ୍ତିଗତ ଭାବରେ କିମ୍ବା ଡାକ ଯୋଗେ ଦାଖଲ କରିବେ। ଏହି ଚଳିତ ବର୍ଷ ଆବେଦନକାରୀମାନେ 15/7/26 14/8/26 ପର୍ଯ୍ୟନ୍ତ ଅନ୍ଲାଇନ୍ ମାଧ୍ୟମରେ ମଧ୍ୟ ଆବେଦନ କରିପାରିବେ। ଦରଖାସ୍ତକାରୀଙ୍କଠାରୁ ଦରଖାସ୍ତ ଗ୍ରହଣ କଲାପରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ତନଖି କରିବେ ଏବଂ ଚୟନ କରାଯାଇ ବଛାଯାଇଥିବା ତୀର୍ଥଯାତ୍ରୀଙ୍କୁ ଆବଶ୍ୟକ ସୂଚନା ଯୋଗାଇ ଦିଆଯିବ। ଚଳିତ ଆର୍ଥିକ ବର୍ଷରେ 10 ସ୍ଥାନକୁ ଟ୍ରେନ୍ ଯୋଗେ ତୀର୍ଥଯାତ୍ରା କରିବେ ଆମ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁରର ବରିଷ୍ଠ ନାଗରିକମାନେ। ବାଲେଶ୍ୱରଠାରୁ ବାରଣାସୀ, ଅଯୋଧ୍ୟା ଏବଂ ହରିଦ୍ୱାର, ଋଷିକେଶ ଏଭଳି 2 ଦିଗକୁ ତୀର୍ଥଯାତ୍ରା କରିପାରିବେ ଏବଂ ତାରିଖ ରଖାଯାଇଛି 12/10/2026 ଏବଂ 18/12/2026। ଏହାର ସୁଯୋଗ ଆପଣମାନେ ନିଅନ୍ତୁ। ତେବେ ସବୁଠାରୁ ଡର ହେଉଛି ବଜ୍ରପାତ ବା ବିଜୁଳି ମାରିବା ଯୋଗୁଁ ଅନେକ ଜୀବନ ହାନି ହେଉଛି। ତେବେ ଜାଣି ରଖନ୍ତୁ ଏସବୁ ରକ୍ଷା ପାଇବା ନିମନ୍ତେ ଆମେ କ'ଣ କରିବୁ। ବଜ୍ରପାତରୁ ଘରକୁ ରକ୍ଷା କରିବା ପାଇଁ ବଜ୍ରପାତ ପ୍ରତିରୋଧକ କଣ୍ଡକ୍ଟର ଲଗାନ୍ତୁ। ଘଡ଼ଘଡ଼ି ଶବ୍ଦ ଶୁଣିଲେ ଖୋଲା ଜାଗାରୁ ଯଥାଶୀଘ୍ର କୌଣସି ପକ୍କା ଘର ଭିତରକୁ ଚାଲିଯାଆନ୍ତୁ। ମୋଟା ଚଦର ଛାତ ଥିବା ଗାଡ଼ି ଯଥା କାର, ବସ୍ ଆଦି ଯାନ ମଧ୍ୟରେ ନିରାପଦରେ ରୁହନ୍ତୁ। ଘର ଭିତରେ ଥିବାବେଳେ ଝରକା, କବାଟ ଏବଂ କାନ୍ଥଠାରୁ ଛାଡ଼ିକରି ଛିଡ଼ା ହୁଅନ୍ତୁ। ବିଦ୍ୟୁତ୍ ପ୍ରଭାବିତ ବସ୍ତୁଠାରୁ ଦୂରରେ ରୁହନ୍ତୁ। ନିରାପଦ ଆଶ୍ରୟସ୍ଥଳୀଠାରୁ ଦୂରରେ ଥିଲେ ଖାଲୁଆ ଜାଗା ଦେଖି ଜାକିଜୁକି ହୋଇ ଟିକେ ବସିଯାଆନ୍ତୁ। ମୁଣ୍ଡ ଓ ଦେହରୁ ଧାତୁ ତିଆରି ଜିନିଷକୁ ଅଲଗା ରଖିଦିଅନ୍ତୁ। ନିଜେ ଯଥାସାଧ୍ୟ କମ୍ ଉଚ୍ଚତାରେ ରୁହନ୍ତୁ। ମୁଣ୍ଡବେଳ ଛିଡ଼ା ଛିଡ଼ା ହୋଇଗଲେ କିମ୍ବା ପାଖ ପଥର ଆଦିରୁ ପ୍ରତିଧ୍ୱନିତ ଶବ୍ଦ କାନକୁ ଶୁଭିଲେ ସେ ସ୍ଥାନ ଛାଡ଼ି ଶୀଘ୍ର ଚାଲିଯାଆନ୍ତୁ। ଯଦି ଗାଡ଼ି ଚଲାଇ ଯାଉଛନ୍ତି ତାହେଲେ ଆସ୍ତେ ଚଲାନ୍ତୁ। ଗଛ କିମ୍ବା ଇଲେକ୍ଟ୍ରି ଲାଇନ୍ଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ। ଯେକୌଣସି ଜଳାଶୟ ଭିତରକୁ ଯାଆନ୍ତୁ ନାହିଁ। ବଜ୍ରପାତର ସମ୍ଭାବନା ଦେଖାଦେଲେ ଗୃହପାଳିତ ପଶୁ ପକ୍ଷୀମାନଙ୍କୁ ବାହାରେ ନ ଛାଡ଼ି ଘର ଭିତରେ ରଖନ୍ତୁ। ବିଦ୍ୟୁତ୍ ଚାଳିତ ଉପକରଣ ଏବଂ ତାରଯୁକ୍ତ ଟେଲିଫୋନ୍ ବା ମୋବାଇଲ୍ ଫୋନ୍ ବ୍ୟବହାର କରନ୍ତୁ ନାହିଁ। ଗଛ ତଳେ ବା ବୁଦାମୂଳେ ଆଶ୍ରୟ ନିଅନ୍ତୁ ନାହିଁ। ଘଡ଼ଘଡ଼ି ମାରୁଥିବା ସମୟରେ ଗୁଡ଼େଇ ଉଡ଼ାନ୍ତୁ ନାହିଁ। ହାତରେ ମାଛ ଧରା ବନିଶୀ, ଲୁହା ବେଣ୍ଟ ଛତା, ଲୁହା ଛଳ ଇତ୍ୟାଦି ଉଠାନ୍ତୁ ନାହିଁ। କୌଣସି ଧାତୁ ତିଆରି ଜିନିଷକୁ ଛୁଅନ୍ତୁ ନାହିଁ। ଲୁହା ଖମ୍ବ, ଲୁହା ଛଳ ଏବଂ ଲୁଗା ଶୁଖାଇବା ତାରଠାରୁ ଦୂରରେ ରୁହନ୍ତୁ। ସାଇକେଲ ଚଲାନ୍ତୁ ନାହିଁ କିମ୍ବା ଖୋଲା ଗାଡ଼ିରେ ବୁଲନ୍ତୁ ନାହିଁ। ଆଉ ଗୃହପାଳିତ ପଶୁପକ୍ଷୀମାନଙ୍କୁ କୌଣସି ଧାତୁଯୁକ୍ତ ପଦାର୍ଥରେ ବାନ୍ଧିକରି ରଖନ୍ତୁ ନାହିଁ। ଆମେ ଯଦି ଟିକେ ସତର୍କ ରହିବୁ ତାହେଲେ ଅନେକଗୁଡ଼ିଏ ଅମୂଲ୍ୟ ଜୀବନ ଆମର ରକ୍ଷା ପାଇପାରିବା।

0: ଉପରେ ଡିଜାଇନ କରିଦେବେ, ସେଇଟା ଆମ ଶାଢ଼ୀ ଉପରେ ପଡ଼ିଯିବ। ନାହିଁ ତ ଆମ ପାଖରେ ଯଦି ସାଟିଂ ବନିଗଲା, ସାଟିଂ ବନିଲା ପରେ ଆମ ପାଖରେ ଏମ୍ବ୍ରଏଡରୀ ବି ଡିଜାଇନ ଅଛି, ଆମେ ଏମ୍ବ୍ରଏଡରୀ ଡିଜାଇନ ବି କରିପାରୁ। ସେଇଟା ଯଦିଓ ଆମ ପାଖରେ ନ ହଉଛି, ଆଉ କିଛି ଅଲଗା ଚିନ୍ତା କରୁଛୁ, ତାହେଲେ ଆମେ ଡିଜିଟାଲ ପ୍ରିଣ୍ଟ କରିପାରିବୁ, ତା ଉପରେ ପଟ୍ଟଚିତ୍ର କରିପାରିବୁ, ନାହିଁ ତ କଲର କମ୍ବିନେସନ କରିକି ଆଉ କିଛି ଅଲଗା ବି ଆମେ ଟ୍ରାଇବାଲ ପ୍ରିଣ୍ଟ ବି କରିପାରିବୁ।
1: ସେଥିପାଇଁ ତ ଗୋଟେ ତାଲିମର ଆବଶ୍ୟକତା ଥିବ, ତାଲିମ ଆପଣ କୋଉଠୁ ପାଇଲେ?
0: ଆକ୍ଚୁଆଲି ଆମେ ସବୁ ଏଇଠି ଯେଉଁ କାମ ଯେତିକି ଆମର ଭଗାମୁଣ୍ଡା ସିଲ୍କ ପାର୍କରେ କାମ ଚାଲିଛି, ସବୁ କାମ ଆମେ ଏଇଠି ହିଁ ଶିଖିଛୁ। ଆମେ କୁଆଡ଼କୁ ଯିବାକୁ ପଡ଼ିନି, ଆମକୁ ସବୁ ମାଷ୍ଟରମାନଙ୍କୁ ଆମେ ନେଇ ଆସିଛୁ ଏଠି, କାହିଁକି ନା ଆମେ ଚାହିଁଛୁ କି ଆମର ଯେଉଁ ପାଖରେ ଯେତେ ଭଲ ଜିନିଷଗୁଡ଼ାକ ଅଛି, ସେଇ ଜିନିଷଗୁଡ଼ାକୁ ଆମେ କେମିତି ଆହୁରି ଡେଭଲପ୍ କରିବୁ। ଦେଖନ୍ତୁ, ଟସର ଏମିତି ଗୋଟେ ଜିନିଷ, ସିଏ ହର ଜାଗାରେ ହେଇପାରେନି। କେତେଟା ଡିଷ୍ଟ୍ରିକ୍ ଦେଖନ୍ତୁ, ଆମର କେଉଁଝର ହେଲା, ସୁନ୍ଦରଗଡ଼, ମୟୂରଭଞ୍ଜ, ମାନେ ଦେଖି ଦେଖିକି ଜଙ୍ଗଲରେ ହୁଏ, ବାକି ଅନ୍ୟ ଜାଗାରେ ଏଗୁଡ଼ାକ ହେଇପାରେନି। ତ ଆମ ପାଖରେ ଯଦି ଆମେ କେଉଁଝରରେ ଟସର ଏତେ ଆଭେଲେବୁଲ୍ ଅଛି, ତାହେଲେ ଆମ ପାଖରେ ଜିନିଷଟା ଥାଇକି ଆମେ ଏଇ ଜିନିଷ ଉପରେ କ'ଣ କ'ଣ ହେଇପାରିବ ଆମେ କାହିଁକି ନ ଜାଣିବା। ସେଇଥିପାଇଁ ଆମେ ଟସରରେ ସୂତା ବାହାର କରିବାଠୁ ଆରମ୍ଭ କରିକି ଲୁଗା ବୁଣିବା, ତା ଉପରେ ଡିଜାଇନ୍ କରିବା, ଆମେ ଆ ଉପରେ ଆଉ କ'ଣ କ'ଣ ଟେକ୍ନୋଲୋଜି ୟୁଜ୍ କରିପାରିବା, ସେଇପାଇଁ ଆମେ ଆମ ସାର୍ଙ୍କୁ ଜଣେଇଥିଲୁ, ଆମ ଅଫିସ୍କୁ ଜଣେଇଥିଲୁ। ସେ ଆମକୁ ମାଷ୍ଟର ଆଣିକି ଦେଇଥିଲେ, ମାଷ୍ଟର ସହିତ ଡିଜାଇନର ବି ଆଣିକି ଦେଇଛନ୍ତି। ଏବେ ବି ଆମ ପାଖରେ ମାଷ୍ଟର ଆଉ ଡିଜାଇନର ଆଭେଲେବୁଲ୍ ଅଛନ୍ତି, ତାଙ୍କଠୁ ହିଁ ଆମେ ଶିଖିଥିଲୁ, ଆମକୁ କୁଆଡୁ ବାହାରକୁ ଯିବାକୁ ପଡ଼ିନଥିଲା।
1: ତେବେ ଆପଣଙ୍କ ସହ ଅନ୍ୟମାନଙ୍କୁ ବି କେମିତି ନେଉଛନ୍ତି?
0: ହଁ ଦେଖନ୍ତୁ, ମୁଁ ଏବେ ତ ସମସ୍ତେ ମୋ ସହିତ ଜଡିତ ହେଇଗଲେଣି, ବହୁତ ସାରା ମହିଳା, ଯେହେତୁ ମୁଁ ନିଜ ଗାଁରେ ଗୋଟେ ଚାଲୁ କରିଦେଇଛି, ଆଉ ଗୋଟେ ଦୁସରା ଗାଁ ବିଲାରେ ସେ ଚାଲୁ କରିଦେଇଛି, ଆଉ ଆମର ସିଲ୍କ ପାର୍କ ଭଗାମୁଣ୍ଡାରେ ଗୋଟେ ସେ ଚାଲୁ କରିଦେଇଛି। ଆକ୍ଚୁଆଲି କିଛି ଲୋକ ଦେଖୁଛି ମୁଁ, ଯେଉଁମାନେ କି ଆସୁଛନ୍ତି ଇନକମ୍ କେମିତି କରିବୁ ସେଇ ଉଦ୍ଦେଶ୍ୟ ନେଇକି ଆସୁଛନ୍ତି, ଆସିଲା ପରେ ସେମାନେ ନିଜେ ନିଜେ ତାଙ୍କର ଦେଖୁଛନ୍ତି କି ମାନେ କେମିତି ସୋର୍ସରେ ଆମେ କାମ କଲେ ଆଗକୁ ବଢ଼ିପାରିବା। ମୁଁ ତାଙ୍କୁ ବେଶୀ ଟାଇମ୍ ନହେଲେ ବି ବୁଲି ବୁଲିକି ହଟ୍ ଟାଇମ୍ ଗାଇଡ୍ କରିକି ଦେଖେଇକି, ତମର ନିଜସ୍ୱ କାମ ଉପରେ ବିଶ୍ୱାସ ରଖ, ଭରସା ରଖ, ତମେ ଯେଉଁ କାମକୁ କରୁଛ ସେ ନିଜ କାମକୁ ନିଜେ ହିଁ ଭଲ ପାଅ। ନିଜ କାମ ଉପରେ ତମର ଯଦି ଭଲ ପାଇ ରହିବ, ନିଜ କାମ ଉପରେ ଯଦି ବିଶ୍ୱାସ ରହିବ, ଏ କାମଟା ତମକୁ ବହୁତ ଆଗକୁ ନବ। ସେମିତି କହିକି ମୁଁ ସମସ୍ତଙ୍କୁ ଗାଇଡ୍ କରେ। ଏବେ ବି ଆମର ଯୋଉ ଅଛନ୍ତି ସିଲ୍କ ପାର୍କର ଝିଅମାନେ, ତାଙ୍କର ହଷ୍ଟେଲ ଅଛି ସେଠି ରହିବା ପାଇଁ, ଫେରି ବି ଆମର ହଷ୍ଟେଲ ଏପର୍ଯ୍ୟନ୍ତ ଆମର ସିକ୍ୟୁରିଟିର ବ୍ୟବସ୍ଥା ନାହିଁ ନାଇଟ୍ରେ। ତଥାପି ମୁଁ ତାଙ୍କୁ ସବୁ ଟାଇମ୍ରେ ବୁଝାଏକି ଆମେ ଲେଡି ହିସାବରେ ରହିବା, ଯୋଉଠି ଯୋଉ ଜାଗାରେ ଆମକୁ ଯେମିତି ଚାଲିବାର ଅଛି, ଯୋଉ ଜାଗାରେ ଯାହା କରିବାର ଅଛି ସେଇଟା ଆମେ କରିବା। ବାକି ଆମ ସାଙ୍ଗରେ ଯୋଉ ଆମର ଅଫିସର ଷ୍ଟାଫ୍ ଅଛନ୍ତି କି ସାର୍ ଅଛନ୍ତି, ତାଙ୍କର କହିବା ଅନୁସାରେ ଆମେ ଚାଲିବା। ଜଣେ ସାର୍ ଗୋଟେ ପିଲାଙ୍କୁ ତାକୁ ଆଗେ ବଢ଼ିବା ପାଇଁ ହିଁ ଉପଦେଶ ଦିଅନ୍ତି, ତାକୁ ଆଗ ବଢ଼ିବା ପାଇଁ ହିଁ କିଛି ରାଗିକି ହଉ ଭଲରେ ହଉ କହିଥାନ୍ତି, କିନ୍ତୁ ତାଙ୍କ କଥାକୁ ମାନିକି ଚଳିଲେ ତ ଆଗକୁ ଯିବା ହିଁ ସକ୍ସେସ୍ ମିଳିବ।
1: ଓଡ଼ିଶାରେ କାହିଁକି ପ୍ରାୟ ପ୍ରତ୍ୟେକ ଜାଗାରେ ବିକ୍ରି ବଟାର ଅସୁବିଧା ହୋଇଥାଏ, ଆମେ ସିନା ଜିନିଷ ତିଆରି କରିଦିଅନ୍ତି, ଆମକୁ ସବୁ ପ୍ରକାର ପ୍ରୋତ୍ସାହନ ମିଳିଯାଏ, କିନ୍ତୁ ଯେତେବେଳେ ତାକୁ ନେଇକି ବାହାରେ ବିକ୍ରି ବଟା କରିବାର ଆବଶ୍ୟକତା ପଡ଼େ, ବଜାରର ଆବଶ୍ୟକତା ପଡ଼େ, ସେତେବେଳେ ଆମ ପାଖରେ ସେଇ ଗୋଟିଏ ଜିନିଷର ଅଭାବ ରହେ, ଯାହାଫଳରେ ବହୁତ ସଫଳ ଉଦ୍ୟୋଗୀ, ବହୁତ କୃତି ଉଦ୍ୟୋଗୀ ମଧ୍ୟ ଫେଲ୍ ମାରିଯାନ୍ତି, ଆଗକୁ ବଢ଼ିପାରନ୍ତିନି। ତେବେ ଏଇ ଟସର ଶିଳ୍ପର, ଏଇ ଯୋଉ ସିଲ୍କ ଲୁଗାର ବଜାର କେମିତି ଅଛି?
0: ଟସରଟା ହଉଛି ବହୁତ ଭଲ ଜିନିଷ, ଯିଏ ୟାର ୟୁଜ୍ଟା ଜାଣିପାରେ, ଟସରଟାକୁ ପ୍ରକୃତରେ ଯିଏ ଚିହ୍ନିପାରେ, ଯିଏ ଜାଣିପାରେ, ସିଏ ହିଁ ୟାକୁ ନିଏ। ବାକି ଲୋକ ଆସିବେ କହିବେ ଆମେ ଟସର ଶାଢ଼ୀ, ଗୋଟେ ଶାଢ଼ୀ 5000 ରେଟ୍, ଏଟାକୁ କିଏ ନେବ? ଗୋଟିଏ ଶାଢ଼ୀ ଆମେ କାହିଁ 5000 କିଣିବୁ? ଆମେ 5000 କିଣିଲେ ଆମକୁ 2-3 ଶାଢ଼ୀ ମିଳିଯିବ, ତ ସେମିତି କହିକି ଏଡ଼େଇ ଯାଆନ୍ତି। କିନ୍ତୁ ଆମର ପାଇଁ ଏତିକି, ଆମ ଯୋଉ ଡିଜାଇନ୍ ଅଛି କି ଆମର ଯୋଉ କପଡ଼ା ଅଛି, ଟସର ଯୋଉ ବର୍ତ୍ତମାନ କରୁଛୁ ସେଇଟା ଆମର ବଜାରର ଚାହିଦା ବହୁତ ବଢ଼ିଯାଇଛି। ମାନେ ଗୋଟେ ଶାଢ଼ୀ ଆମେ ଡିଜାଇନ ଏମିତି କରିକି ରଖିଛୁ ଯୋଉଟା କି ଆମର ମାର୍କେଟରେ ମାନେ ଏତେ ଚାଲୁଛି କି ଆମେ ସେଇ ଜିନିଷଟାକୁ ଯୋଗେଇ ପାରୁନୁ, ପ୍ରଡକ୍ଟ କରିପାରୁନୁ। ଆଉ ଆମର ଯୋଉ ଆମେ ଯୋଉ କ୍ୱାଲିଟି ଦବୁ, ଆମେ ଯୋଉ ଗ୍ୟାରେଣ୍ଟି ଦବୁ ଟସର ଜିନିଷଟା, ଆମେ ଜାଣିଛୁ ଆମର ଟସର କ୍ଷତି ଆମର କରାହଉଛି, ଆମେ ତାକୁ ସୂତା ବାହାର କରିଛୁ, ଆମେ ବୁଣିକି ତାକୁ ଶାଢ଼ୀ ବନେଇ ପାରୁଛୁ, ତ ଆମେ ଜାଣିଛୁ ଏଇ ଜିନିଷଟା କେତେ ମାନେ ଲାଷ୍ଟିଂ ଯିବ ଆଉ କେତେ କ'ଣ ୟାର କାମ ହେଇପାରିବ। ସେଇଥିପାଇଁ ଏଇ ଜିନିଷଟାକୁ ଯିଏ ଜାଣିବ ସିଏ ହିଁ ନବ, ବାକି ଯୋଉମାନେ ଜାଣିନାହାନ୍ତି
1: ସିଏ ନବ।
0: ଭଗା ମୁଣ୍ଡରେ ଗୋଟେ ଆମର ବିକ୍ରୟ କେନ୍ଦ୍ର ଖୋଲା ହେଇଛି। ବିକ୍ରୟ କେନ୍ଦ୍ରରେ ଆମର ପ୍ରତ୍ୟେକ ଦିନ କିଛି ନା କିଛି କଷ୍ଟମର ଆସନ୍ତି, ଆଉ ବଢିଆ ସେଲ୍ ହୁଏ। 1,00,000 ଉପରେ ଆମର ସେଲ୍ ହୁଏ ପର୍ ଡେ ରେ। ଆଉ ବାକି ଯୋଉ ଆମେ ଯୋଉ ଆମର ଷ୍ଟକ୍ କିଛି ଥାଏ ଏଗୁଡ଼ାକୁ ଆମ ଗଭର୍ଣ୍ଣମେଣ୍ଟ ଥ୍ରୁରୁ ଆମକୁ ଗୋଟେ ଷ୍ଟଲ୍ ଯିବାର ବ୍ୟବସ୍ଥା ଅଛି। ଆମେ ଏମିତି ଦେଖନ୍ତୁ ଭୁବନେଶ୍ୱର ତୁଷାଳୀ ମେଳା ହଉ, ନ୍ୟାସନାଲ୍ ଏକ୍ସପୋ ହଉ, ମାନେ ଏମିତି ସବୁ ବହୁତ ମେଳା ଆମକୁ ମିଳିଥିଲା, କିନ୍ତୁ ଆମେ ବହୁତ ମେଳା କ୍ୟାନସଲ୍ କରିଦେଇଛୁ। ଗୋଟିଏ ମେଳା କେବଳ ତୁଷାଳୀ ମେଳା ହିଁ ରଖିଛୁ, ବାକି ଅନ୍ୟ ଟାଇମ୍ରେ ଆମର ଏଠି ହିଁ ଯାହା ପ୍ରଡକ୍ଟ ହଉଛି ଏଠି ସେଲ୍ ହେଇଯାଉଛି। ଭବିଷ୍ୟତରେ ଆମେ ଚାହୁଁଛୁ କି ଏଇଟା ଆମେ ଅନଲାଇନ୍ରେ କେମିତି ଅଧିକ ବିଜନେସ୍ କରିବୁ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୀତିନାଟ୍ୟ ବାଲିରଥ ବିଜେ ଶ୍ରୀଜଗନ୍ନାଥ। ରଚନା ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନା ସୁମିତ୍ରା ମହାପାତ୍ର, ସଙ୍ଗୀତ ପ୍ରଫୁଲ୍ଲ ଚନ୍ଦ୍ର ବେହେରା।

0: କଣ କରିବା ମ, କଥା କଣ ମୋ ବନ୍ଧୁ? ଆଜି ଚାରୁଲତାଙ୍କର ଆସିବାକୁ ଏତେ ବିଳମ୍ବ କାହିଁକି?
1: କଣ ପାଇଁ ଏତେ ଉଚ୍ଛୁର କରୁଛନ୍ତି?
2: ବନ୍ଧୁ ବନ୍ଧୁ, ମୁଁ ଭାବୁଛି।
0: କଣ ଭାବୁଛ କଣ ଭାବୁଛ କୁହ ବନ୍ଧୁ କୁହ।
2: କହୁଛି କହୁଛି ବନ୍ଧୁ କହୁଛି। ଆଜି ଆଜି କେତେ ଜଣ ନୂଆ ଗ୍ରାହକ ଆସିଛନ୍ତି ତ, ତେଣୁ ଚାରୁମୁଖୀ ନିଜକୁ ଟିକେ ଅଧିକ ଆକର୍ଷଣୀୟ କରି ସଜେଇ ହଉଥିବେ।
0: କଥାଟା ମନକୁ ପାଇଲା ଯେ, ହେଲେ ମୋର କହିବା କଥା ହେଲା ତାଙ୍କ ପ୍ରିୟ ସହଚରୀ ଆସି ମିଠା ମିଠା କଥା କହି ସମ୍ବାଦଟା ଦେଇଯାନ୍ତେ ନାହିଁ।
1: ତମେ ନିଶ୍ଚୟ ମଲ୍ଲି କଥା କହୁଛ ବନ୍ଧୁ?
0: ଅଣ୍ଟାକୁ ହଲେଇ ଖିଖି ନଛେଇ ବେଣିକି ବୁଲେଇ ଯୋଉ ରସ ରସିଆ କଥା ସେ କହନ୍ତି ନା।
3: ମଲ୍ଲି
4: ଆସିଲି, ଏମିତି ଉଚ୍ଛନିଆ ହେଇ ଡାକୁଥିଲେ ଯେ।
0: ନାଇଁ କଥା କଣ କି, ଇଏ ଦେବୀ ଚାରୁଲତା ଆଜି କଣ
4: ବାଇ ସିଙ୍ଗାର ହଉଛନ୍ତି, ଟିକେ ଡେରି ହବ।
1: ନାଇଁ ସେ କଣ ହେଇଛି, ବସି ବସି ଅଣ୍ଟା ପିଠି ଲାଗିଗଲାଣି ତ। ଆମେ କଣ କହୁଥିଲୁ କି?
4: କହିବେ କହୁନାହାନ୍ତି।
2: ଇଏ ଚାରୁଲତା ଆସିବା ଆଗରୁ ତମେ ଯଦି ମନ ଖୁସିଆ ଗୀତ ପଦେ ଗାଆନ୍ତ ନା, ତାହେଲେ ଜମି ଯାଆନ୍ତା।
4: ଏ ମା, ମୁଁ ଗୀତ ଗାଇବି?
0: ମନା କର ନାହିଁ, ଖାଲି ପଦଟିଏ ଗାଅ।
1: ଗା ଗାଅ ନା ମଲ୍ଲି ଗାଅ।
4: ନାଇଁ ଲୋ ମା, ମୋ ଦେଇ ଗୀତ ଫିତ ହବନି।

0: ପ୍ରିୟେ ଚାରୁଲତେ, ଏ ଗୀତ ତ କାଳିଆ ଠାକୁରଙ୍କ ଉଦ୍ଦେଶ୍ୟରେ ରଚିତ ମୋରି ଭକ୍ତି ନିବେଦନ।
1: ହଁ ପ୍ରିୟତମ, ଆପଣଙ୍କ ଅନୁପସ୍ଥିତିରେ ଅଭାଗିନୀ ଚାରୁଲତା ଏହି ଗୀତକୁ ପାଥେୟ କରି ବଞ୍ଚି ରହେ, ଆପଣ ପାଖରେ ଅଛନ୍ତି ବୋଲି ଅନୁଭବ କରେ।
0: ସତରେ ଚାରୁ, ମୁଁ ଏ ଗୀତର ରଚୟିତା ସତ, ହେଲେ ତମର ବିଣାଜିଣା କଣ୍ଠରେ ଏହାର ମଧୁର ଗାୟନ ଆହୁରି ଜୀବନ୍ତ ହୋଇଉଠେ। ଆସ, ଆମେ ଦୁହେଁ ମିଶି ଅନ୍ୟ ପଂକ୍ତିକୁ ପ୍ରଭୁଙ୍କ ପଦାରବିନ୍ଦରେ ଭେଟିଦେବା।

0: ଚାରୁଲତେ, ତୁମ କଣ୍ଠରୁ ସୁଲଳିତ ସ୍ୱରରେ ଗୀତ ଶୁଣି ମୁଁ ସତରେ ମୁଗ୍ଧ ହୋଇଗଲି।
1: ଖାଲି କଣ ମୋ ଗୀତ ଆପଣଙ୍କୁ ମୁଗ୍ଧ କରେ କବି?
0: ଗୀତ ବ୍ୟତୀତ ତମର ଏଇ ଭୁବନ ମୋହିନୀ ରୂପରେ ଯେଉଁ ଚୁମ୍ବକୀୟ ଆକର୍ଷଣ ଅଛି, ପାଦରେ ଘୁଙ୍ଗୁର ବାନ୍ଧି ନୃତ୍ୟର ତାଳେ ତାଳେ ତୁମେ ଯେଉଁ ମାଦକତା ସୃଷ୍ଟି କର, କେବଳ ମୁଁ କାହିଁକି, ଶ୍ରୀକ୍ଷେତ୍ରର ପ୍ରତ୍ୟେକ ରସିକ ପୁରୁଷ ତମ ପ୍ରତି ଆକୃଷ୍ଟ ହେବା କିଛି ଆଚମ୍ବିତ କଥା ନୁହେଁ। କ'ଣ ହେଲା ଚାରୁମୁଖୀ, ହଠାତ୍ ତୁମ ଚନ୍ଦ୍ରମୁଖରେ କଳାବାଦଲ ଢାଙ୍କି ହେଇଗଲା ଯେ? ମୋ କଥା ଶୁଣି
1: ଆପଣଙ୍କ କଥା ମିଛ ନୁହେଁ କବି। ଏ ରୂପଜୀବୀର ରୂପ ଶିକ୍ଷାରେ ଯେକୌଣସି ପୁରୁଷ ପତଙ୍ଗ ପରି ଝାସ ଦେବା ଆଦୌ ଆଚମ୍ବିତ କଥା ନୁହେଁ। ମୋର ଏ ଅନିନ୍ଦ୍ୟ ରୂପ ଛଟାରେ କେତେ ଯେ ଯୁବକ ପ୍ରଲୁବ୍ଧ ହୋଇ ସର୍ବଶାନ୍ତ ହୁଅନ୍ତି ତାର ଠିକଣା ନାହିଁ। ମୁଁ ଅଲକ୍ଷଣୀ କେତେ ଯେ ସୁଖୀ ଦମ୍ପତିଙ୍କର ସୁନା ସଂସାରକୁ ଚୂନା କରିଛି, କେତେ କେତେ ପତିବ୍ରତା ରମଣୀଙ୍କ କୋଳରୁ ତାଙ୍କ ସ୍ୱାମୀ ଦେବତାଙ୍କୁ ଛଡ଼େଇ ଆଣିଛି, ତାର ମୋତେ ହୀୟତା ନାହିଁ। ଶ୍ରେଷ୍ଠୀ ଆଉ ଧନିକମାନେ ତ ଏ ବାରାଙ୍ଗନାର ପାଦ ତଳେ ଆୟ ଅଳଙ୍କାର ଆଉ ବିପୁଳ ପରିମାଣର ଧନ ଅଜାଡ଼ି ଦେଇ ସର୍ବହରା ପାଲଟିଛନ୍ତି। ଏତେ ପାଇବା ସତ୍ତ୍ୱେ ବି ଏ ଜାତି ସନ୍ତୁଷ୍ଟ ନୁହନ୍ତି।
0: ଆଉ କ'ଣ ପାଇଲେ ତମେମାନେ ସନ୍ତୁଷ୍ଟ ହେଇପାରିବ ଚାରୁଲତା?
1: ଧନ, ପ୍ରଚୁର ଧନ। ଏଇ ଧନ ପାଇବା ପଛରେ ଆମମାନଙ୍କର ଘୃଣ୍ୟ ଲାଳସା କେତେ ଯେ ନିମ୍ନ ସ୍ତରକୁ ଯାଇପାରେ ସେ କଥା ଶୁଣିଲେ ଆପଣ ମଧ୍ୟ ଆମକୁ ଘୃଣା କରିବେ।
0: ଘୃଣ୍ୟ ଲାଳସା
1: ମଲ୍ଲି? କୁହ ଭାଇ, ଆମର ଏ ଘୃଣ୍ୟ ପ୍ରବୃତ୍ତିକୁ ଆକ୍ଷେପ କରି ବିଦ୍ୱାନ ପଣ୍ଡିତମାନେ କ'ଣ କହନ୍ତି? ଆମର ଏ ବ୍ୟବସାର ମୂଳମନ୍ତ୍ର କ'ଣ, ସେ କଥା ଟିକେ ଭକ୍ତ କବିଙ୍କୁ ଶୁଣେଇଦେଲୁ।

0: ଶୁଣିଲେ ତ କବି, ନିଶ୍ୱ ନିର୍ଦ୍ଧନମାନଙ୍କୁ ଆମ ଦୁଆର ମନା, ଆମର ସାନ୍ନିଧ୍ୟ ଲାଭ ତାଙ୍କ ପାଇଁ ସାତ ସପନ।
1: ବେଶ, ମୁଁ ତେବେ ଚାଲିଲି। ଚାରୁଲତା,
0: ଚାଲିଲେ କୁଆଡ଼େ?
1: ମୁଁ କଙ୍ଗାଳ, ଦରିଦ୍ର, ସର୍ବହରା। ମୋର ଏକମାତ୍ର ଧନ ମୋ ପ୍ରଭୁ ଜଗନ୍ନାଥ। ତୁମ ମନ କିଣିବାକୁ ମୁଁ ତ ପୁରା ଅସମର୍ଥ, ଅଯୋଗ୍ୟ।
0: ନା, ସେମିତି ଭାବନ୍ତୁ ନାହିଁ ପ୍ରଭୁ ଭକ୍ତ ବଳରାମ। ଆପଣଙ୍କର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ନାମରେ ଶପଥ କରି କହୁଛି, ଏ ଚାରୁଲତା କୌଣସି ଦିନ ଆପଣଙ୍କ ଠାରୁ କୋଡ଼ିଟିଏ ସୁଦ୍ଧା ଆଶା କରିନାହିଁ। ଆପଣଙ୍କୁ ପାଇଲେ ମୁଁ କୁବେର ସମ୍ପତ୍ତି ପାଇଲା ପରି ଭାବେ। ଆପଣଙ୍କ ଚାରୁଲତାକୁ ଏପର୍ଯ୍ୟନ୍ତ ଚିହ୍ନି ପାରିଲେନି।
1: ହେଲେ ମୋଠାରେ ଏମିତି କ'ଣ ଦେଖି?
0: ଆପଣଙ୍କ ପରି ଭକ୍ତ କବିଙ୍କୁ ମୋ କୁଟୀରରେ ପାଇଲେ ମୋ ଦେହରେ ଯେମିତି ଏକ ଶିହରଣ ସୃଷ୍ଟି ହୁଏ, ମୁଁ ମୋର ସତ୍ତା ହରାଇ ବସେ।
1: ଚାରୁ,
0: ମୁଁ ଆପଣଙ୍କୁ କାୟ ମନ ବାକ୍ୟରେ ଅନ୍ତର ଦେଇ ଭଲ ପାଏ କବି। ମୋ ମନ କହେ,
1: କ'ଣ ଚାରୁଲତା?
0: ଆପଣଙ୍କ ପରି ପରମ ଭକ୍ତଙ୍କର ସାନ୍ନିଧ୍ୟ ଲାଭ କରି ମୁଁ ଏ ପାପ ପଙ୍ଖିଳ ନରକରୁ ମୁକ୍ତି ପାଇଯିବି। କୁସୁମ ପରସରେ ପଟ ନିସ୍ତରିଲା ପରି ମୋର ସମସ୍ତ ପାତକ ଧୋଇ ହେଇଯିବ। କେବଳ ଆପଣ ମୋତେ ନରକରୁ ଉଦ୍ଧାର କରିପାରିବେ।
1: ହେଲେ ଚାରୁ, ନିଜକୁ କାହିଁକି ଏତେ ଧିକ୍କାର କରୁଛ? ତୁମେ ଆଉ ତୁମର ଏ ବୃତ୍ତି ଆଦୌ ଅପବିତ୍ର ନୁହେଁ। ତୁମ ଦ୍ୱାର ପବିତ୍ର, ତାର ମାଟି ବି ପବିତ୍ର। ତୁମେ କ'ଣ ଜାଣିନ, ତୁମ ଦ୍ୱାରରୁ ପବିତ୍ର ମାଟି ମୁଠାଏ ନଗଲେ ନୂତନ ଗୃହ ଆଉ ଦେବୀ ଦୁର୍ଗାଙ୍କର ମୂର୍ତ୍ତି ପ୍ରତିଷ୍ଠା ସମ୍ଭବ ହୁଏ ନାହିଁ ବୋଲି?
0: ଆପଣ ମୋର ଅନ୍ୟ ଦିଗଟି କଥା ଥରେ ଭାବନ୍ତୁ କବି, ଯାହା ଅନ୍ଧକାର ଆଉ ହାହାକାରରେ ପରିପୂର୍ଣ୍ଣ।
1: ମୁଁ ବୁଝିପାରିଲିନି ଚାରୁ।
0: ଆଜି ମୋର ଏଇ ନଶ୍ୱର ଦେହରେ ଯେଉଁ ଯୌବନ ଫୁଲ ଫୁଟି ତାର ମନମତାଣିଆ ମହକରେ ରସିକ ଭଅଁରମାନଙ୍କୁ ପ୍ରଲୁବ୍ଧ କରୁଛି, ସେ ଦିନେ ଭାସି ହେଇଯିବ, ରଙ୍ଗ ଫିକା ପଡ଼ିଯିବ, ସୌରଭ ଉଡ଼ିଯିବ, ଦେହରେ ବାର୍ଦ୍ଧକ୍ୟ ଆଧିପତ୍ୟ ବିସ୍ତାର କରିବ। ସେତେବେଳେ ମୋ ଅବସ୍ଥା କ'ଣ ହବ ଥରେ ଭାବିଛନ୍ତି? ଆଡ଼ ଆଖିରେ କେହି ବି ଥରେ ଚାହିଁବିନି, ମୁଁ ହେଇଯିବି ଅଲୋଡ଼ା ଅପାଙ୍କ୍ତେୟ।
1: ଚାରୁ,
0: କଥା ଦିଅନ୍ତୁ ଭକ୍ତ ବଳରାମ, ଆପଣଙ୍କ ଆରାଧ୍ୟ ଦେବତାଙ୍କ ଚରଣ ତଳେ ଏ ପତିତା ଚାରୁଲତା ପାଇଁ ଟିକେ ସ୍ଥାନ କରେଇ ଦେବେ ନା?
1: ଶାନ୍ତ ହେଇଯାଅ ଚାରୁ।
0: କୁହନ୍ତୁ,
1: ଶାନ୍ତ ହେଇଯାଅ, ଏତେ ରାତିରେ ମନକୁ ଏତେ ଭାରାକ୍ରାନ୍ତ କର ନାହିଁ। ମୋତେ ଟିକେ ଭାବିବାକୁ ସମୟ ଦିଅ।
0: ସତେ ତ ରାତି ଅନେକ ହେଲାଣି, ମୋ ସ୍ୱାର୍ଥ ଲାଗି ଆପଣଙ୍କ ଆନନ୍ଦରେ ବାଧା ଦେଲି। ହଉ, ଆପଣଙ୍କ ମନ ପସନ୍ଦର ଗୀତଟିଏ ଗାଉଛି, ତାପରେ ଭୋଜନ ସାରି ନିଦ୍ରା ଯିବେ।

0: ବାଇ, ତମ ପ୍ରାଣବନ୍ଧୁ ଭକ୍ତ କବିଙ୍କର ଆଜି କଣ ନିଦ୍ରା ଭଙ୍ଗ ହବନି କି? ବେଳ ଆସି ପରା ଦିଘଡ଼ି ହେଲାଣି।
1: ପାଟି କରନା, ସେ ବିଶ୍ରାମ ନିଅନ୍ତୁ, କେତେବେଳେ ଉଠିବେ ଉଠନ୍ତୁ।
0: ତମ ଆଖି ବି ତ ମାଡ଼ି ମାଡ଼ି ପଡୁଛି, ଜଣାଯାଉଛି ତମେ ବି ବୋଧେ ରାତି ସାରା ଶୋଇନ। ମଧୁର ଆଳାପ ଆଲିଙ୍ଗନରେ ରାତିଟା ପାହିଗଲା ବୋଧେ।
1: ତୋର ଯୋଉ କଥା ନା, ହଁ ଶୁଣ, ଚଞ୍ଚଳ ଗାଧୁଆ ପାଧୁଆ ସାରି ଚୁଲି ଲିପା ପୋଛା କରି ଅରୁଆ ଅନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରିଦେ। ସେ ଉଠିଲେ ନିତ୍ୟକର୍ମ ସାରି ଭୋଜନ କରି ରଥ ଟାଣିବାକୁ ଯିବେ।
0: ହଉ ଭାଇ।

0: ହଇରେ ଜେଜେ
1: ତଳରେ ମଣି,
0: ଇଏ ତାଳ ଧ୍ୱଜ ଆଉ ଦର୍ପ ଦଳର ରଥ ଟଣା ହେଇ ଅନେକ ବାଟ ଆଗେଇ ଗଲେଣି। ଇଏ କାଳିଆ ଠାକୁରଙ୍କ ନନ୍ଦୀ ଘୋଷକୁ ଟାଣିବା ପାଇଁ ଶ୍ରଦ୍ଧାଳୁ ଭକ୍ତଗଣ ବଡ ଉଚ୍ଛଲ କଲେଣି। କେତେବେଳେ ଆଉ ରଥ ଟଣା ହବ?
1: ବୁଝିଲୁ ରେ ନାତି, ଏ ରଥରେ ପୁରା ମନୁଆ ଠାକୁର ବସିଛି, ତା ମନ ନହେଲେ ରଥ ଟିକେ ବି ଆଗକୁ ଘୁଞ୍ଚିବନି। ତାର ଆଜ୍ଞା ହେଲେ ରଥ ପବନ ଗଚରେ ଘର ଘର ନାଦ କରି ଦୌଡ଼ିବ। ଆରେ କିଏ ଜାଣେ କୋଉ ଭକ୍ତର ପ୍ରାର୍ଥନା ଶୁଣି ଯଦି ଅଟକି ରହିଥିବେ।
2: ପ୍ରଭୁ ପ୍ରଭୁ ଚକାଟଣା, ମୋ କାଳିଆ ଶାନ୍ତ, ମୁଁ ଦୋଷ ଧରିବ ନାହିଁ ପ୍ରଭୁ। ମୁଁ ପ୍ରାଣପିଆ କରେ, ସକାଳୁ ଟିକେ ନିଦ ଲାଗିଯାଇଥିଲା ଯେ ଆସିବାକୁ ଟିକେ ଉଚ୍ଛର ହେଇଗଲା। ଯାହା ହଉ, ମୋ ଲାଗି ତମେ ଅପେକ୍ଷା କରିଛ, ଏ ଦାସ କୃତାର୍ଥ ହେଲା। ଭାଇମାନେ ଭାଇମାନେ ଟିକେ ଆଡ଼ ହେଇ ଯାଆନ୍ତୁ, ମୁଁ ଯାଇ ମୋ ପ୍ରାଣବନ୍ଧୁ କାଳିଆ ଶାନ୍ତକୁ ଟିକେ ଆଖି ପୁରେଇ ଦର୍ଶନ କରି ଆସିବି। ଟିକେ ଆଡ଼ ହେଇ ଯାଆନ୍ତୁ, ଟିକେ ଆଡ଼ ହୁଅନ୍ତୁ।
1: କଣ ଭୟା ବାତୁଣଙ୍କ ପରି ରଥ ଉପରେ ସିଧା ଦିଅଙ୍କ ପାଖକୁ ଝପାଳି ଆସୁଛି?
0: ଇଏ ଜେଜେ, ଇଏ ବାୟାଟାକୁ ଚିହ୍ନି ପାରିଲନି କି? ଇଏ ପରା ସେଇ ବଳରାମ ଦାସ, ବୁଝିଲ? ମତେ ଲାଗୁଛି ବେହିପ ଚାରୁ ମାରି ଘରୁ ସିଧା ଏଠିକି ଦୌଡ଼ି ଆଇଛି।
1: ସତ ନା କଣ? ସତ୍ୟାନାଶ ସତ୍ୟାନାଶ ହେଇଗଲା, ପ୍ରଭୁଙ୍କ ପବିତ୍ର ରଥକୁ ମାରା କରିଦେଲା।
2: ମନା କରନ୍ତୁ ନାହିଁ ପଣ୍ଡାଏ, ଟିକେ ପାଖେଇ ଯାଆନ୍ତୁ, ମୁଁ ଖାଲି ଥରେ ମୋ ପ୍ରଭୁଙ୍କୁ ଦର୍ଶନ କରି ବାହୁଡ଼ି ଆସିବି।
1: ସ୍ନାନ ଶୌଚ ନଇ ଅପବିତ୍ର ଦେହରେ ତୁ ଦିଅଙ୍କୁ ଦର୍ଶନ କରିବୁ?
2: ଆପଣଙ୍କ ଗୋଡ଼ ତଳେ ପଡୁଛି, ଆପଣଙ୍କ ନେହୁରା ହଉଛି, ମୋ ପ୍ରାଣ ବନ୍ଧୁଙ୍କୁ ରଥ ଉପରେ ଦର୍ଶନ କରିବାକୁ ମୋତେ ଥରେ ମାତ୍ର ସୁଯୋଗ ଦିଅନ୍ତୁ।
1: କହିଲା କଣ ନା ରାଣ ବନ୍ଧୁ, ଭକତି ଗୁଡାକ ତ ଉଛୁଳି ପଡୁଛି ଆଉ। ପ୍ରଭୁଙ୍କ ରଥରେ ଚଢିବା ଆଗରୁ ନରେନ୍ଦ୍ରକୁ ଯାଇ ଟିକେ ସ୍ନାନ ଶୌଚ ହେଇ ଆସିବାକୁ ତ ବିବେକ କହିଲାଣି। କଣ ରାଜ ସରମ ବୋଲି ତୋର କିଛି ନାହିଁ।
2: ମୁଁ ନରେନ୍ଦ୍ରକୁ ଯାଇ ସ୍ନାନ ଶୌଚ ହେଇନି ସତ, ହେଲେ ଜଗନ୍ନାଥଙ୍କ ଦ୍ୱାହି ଦେଇ କହୁଛି, ମୋ ମନ ଆଉ ହୃଦୟ ନିର୍ମଳ, ହରିଗୁଣ କୀର୍ତ୍ତନ ବ୍ୟତୀତ ମୋ ତୁଣ୍ଡରେ ଆଉ କିଛି ନଥାଏ। ତା ଛଡ଼ା ଆଜି ଯେତେବେଳେ ପ୍ରଭୁ ପତିତ ପାବନ ରୂପରେ ରତ୍ନ ସିଂହାସନରୁ ଓହ୍ଲେଇ ଆସି ବଡ଼ଦାଣ୍ଡରେ ଦୁଃଖୀ ରଙ୍କି ପାପୀ ତପି ଧନୀ ଦରିଦ୍ର ସମସ୍ତଙ୍କୁ ଅମୃତ ଦୃଷ୍ଟିରେ ଦର୍ଶନ ଦେଉଛନ୍ତି, ସେତେବେଳେ ଛୁଆଁ ଅଛୁଆଁ ଶୌଚ ଅଶୌଚର ଭେଦଭାବ ରହିଲା କେଉଁଠି?
0: ବୁଝିଲେ, ୟା ରୂପକୁ ଟିକେ ଚାହୁଁ ମତେ ଯା, ପିନ୍ଧା ଦୋଷଣା ହଳଦୀ ଗୁରୁ ଗୁରୁ କେମିତି ହେଇଛି, ଦେହଟା ସାରା ଦେଖୁନ କୁଙ୍କୁମରେ ଜର ଜର,
1: ପାଚନ ପାଣି ନିଶାରେ ବେପ ଏମିତି ପାଗଳ ହେଇଗଲା ଯେ ନରେନ୍ଦ୍ର ବୁଡ଼ଟିଏ ନ ପକେଇ ସିଧା ସିଧା ଦିଅଁ ଦର୍ଶନ କରିବାକୁ ଧପାଇଲା।
0: ହେଇଛି ଯେ ଯେ ସେମିତି କହିଲେ ସେ କଣ ଏଠୁ ଯିବ ନା କଣ? ଯଦି କହିବ ତାକୁ ଗଳା ଧକ୍କା ଦେଇ ଏଠୁ ଘୋଡ଼େଇ ଦବା,
1: ହଁ
0: ଦେଖିବା କୋଉ ବୋପା ତା ପିଠିରେ ପଡିବ।
1: ହଁ ହଁ ସେଇଆ କରିବା ନାତି,
0: ହଁ।

0: ତମ ହୃଦୟେଶ୍ୱର ବଳରାମ ଦାସଙ୍କୁ ନନ୍ଦିଘୋଷ ରଥର ସେବାୟତ ମାନେ ଅପମାନ ଦେଇ ମାଡ଼ ମାରି ରଥରୁ ପେଲି ଦେଇଛନ୍ତି ଯେ ସିଏ ଲୋହଲୁହାଣ ହେଇଯାଇଛନ୍ତି।
1: ଏମିତି ଘଟିଛି ହେଲେ କାହିଁକି, ତାଙ୍କର ଦୋଷ କଣ?
0: ରଥରେ ଚଢି ଦିଅଙ୍କୁ ଦର୍ଶନ କରିବାକୁ ଯାଆନ୍ତେ, ସେବାୟତ ମାନେ ତାଙ୍କୁ ଅଶୌଚ ଅପବିତ୍ର କହି ରଥରୁ ପେଲି ଦେଲେ।
1: ମଲ୍ଲି, ସେ ଏବେ କୋଉଠି ଅଛନ୍ତି? ତୁ ଯା, ତାଙ୍କୁ ଏଠିକି ନେଇ ଆସିବୁ।
0: ଗାଳି ମାଡ଼ ଖାଇ ଲୋହ ଲୁହାଣ ହେଇ କାଳିଆ ଠାକୁରଙ୍କୁ।

0: ଢେର କାନ୍ଦିଲେ। ତାପରେ ଏକ ମୁହାଁ ହେଇ କୁଆଡ଼େ ଚାଲିଗଲେ।
1: ହେ ଅଗତିର ଗତି, ହେ କୃପା ସିନ୍ଧୁ ଜଗନ୍ନାଥ, ଶୁଣିଛି ଏ ଦାସୀର ଜୀବନ ସର୍ବସ୍ୱ ବଳରାମ ଦାସ, ତୁମର ପ୍ରିୟ ଭକ୍ତ, ତାଙ୍କର କିଛି ହେଇଗଲେ ମୁଁ ପ୍ରାଣ ଧରି ବଞ୍ଚିବି ନାହିଁ ପ୍ରଭୁ। ପଣତ ପାତି ଭିକ୍ଷା ମାଗୁଛି, ତାଙ୍କୁ ସୁରକ୍ଷା ଦବ, ତାଙ୍କ ମାନ ରକ୍ଷା କରିବ।

0: ଗଜପତି ମହାରାଜାଙ୍କର ଜୟ ହେଉ।
1: ସମ୍ବାଦ କ'ଣ ମହାମନ୍ତ୍ରୀ? ବଡ଼ଦାଣ୍ଡରେ ତିନି ଠାକୁରଙ୍କ ରଥଟଣା ଉତ୍ସବ ସୁଚାରୁ ରୂପେ ସମ୍ପାଦିତ ହେଉଛି ତ? ନୀରବ କାହିଁକି?
0: ମଣିମା, ପୂର୍ବ ଅବସ୍ଥାର କୌଣସି ପରିବର୍ତ୍ତନ ଘଟି ନାହିଁ।
1: ଆମ୍ଭେ ଆଦେଶ ଦେଇଥିଲୁ ମହାବଳବାନ ମତ୍ତହସ୍ତିମାନଙ୍କୁ ନିୟୋଜିତ କରି ରଥ ଟଣାଇବେ, କିଛି କ'ଣ ସୁଫଳ ମିଳିଲା ନାହିଁ? ନିର୍ବିଘ୍ନରେ ପ୍ରକାଶ କରନ୍ତୁ।

0: ବେଶ, ଆମ୍ଭେ ଏଇ ମୁହୂର୍ତ୍ତରେ ବଡ଼ଦାଣ୍ଡକୁ ଯାତ୍ରା କରି ଆକୁଳ ନିବେଦନ ସହ ରଥରଜ୍ଜୁ ଧରି ଟାଣିମୁ। କାଳେ ଦାସ ପ୍ରତି ମହାବାହୁ କରୁଣା କରିବେ, ଆପଣ ପାଲିଙ୍କିର ବ୍ୟବସ୍ଥା କରନ୍ତୁ।
1: ଯଥାଜ୍ଞା ମଣିମା।
2: ଜୟ ଗଜପତି ମହାରାଜ ପ୍ରତାପ ରୁଦ୍ରଙ୍କର। ଜୟ ଗଜପତି ମହାରାଜ ପ୍ରତାପ ରୁଦ୍ରଙ୍କର।
0: ବଡ଼ ଆଚମ୍ବିତ କଥା, ଆମ୍ଭେ ସ୍ୱୟଂ ଆଜି ରଥ ଟାଣି ବିଫଳ ହେଲୁ। କାଳିଆ ରଖେଲା ନାହିଁ ଆମ୍ଭର ନିବେଦନ। ଭାବୁଛି ଏ ଦାସାନୁଦାସ ତାଙ୍କ ଶ୍ରୀଚରଣରେ ନିଶ୍ଚୟ କୌଣସି ଅପରାଧ କରିଛି, ଯାହାଫଳରେ ହଟିଆ ଠାକୁର ହଟ କରିଛନ୍ତି। ଆପଣ ଏଇ ମୁହୂର୍ତ୍ତରେ ରଥ ସାହିରେ ତୃଣସଜ୍ଜା କରିଦିଅନ୍ତୁ। ଆମ୍ଭେ ତହିଁରେ ଅଧିଆ ପଡ଼ି ତାଙ୍କ ମନ କଥା ଜାଣିବାକୁ ପ୍ରାର୍ଥନା କରିବୁ।

0: ମୋ ନନ୍ଦିଘୋଷ ରଥରେ ଚଢ଼ିଥିଲା ଯେ ତୋ ସେ ମୂର୍ଖ ସେବାୟତଗଣ ତାକୁ ଅଶୁଚି ଆଉ ଅପବିତ୍ର କହି ଗଳା ଧକ୍କା ଦେଇ ରଥ ଉପରୁ ପେଲିଦେଲେ, ତାକୁ ଲହୁଲୁହାଣ କଲେ।
1: ପ୍ରଭୁ ପ୍ରଭୁ,
0: ଦୁଃଖ ଆଉ ଅପମାନରେ ଜର୍ଜରିତ ହୋଇ କାନ୍ଦି କାନ୍ଦି ସେ ବାଙ୍କି ମୁହାଣଠାରେ ବସି ବାଲିରେ ତିନି ଗୋଟି ରଥ ନିର୍ମାଣ କରି ମୋତେ ଧ୍ୟାନ କରୁଛି। ତା ଭକ୍ତି ଡୋରିରେ ବାନ୍ଧି ହୋଇ ମୁଁ ବଡ଼ ଭାଇ ବଳଭଦ୍ର ଆଉ ଭଉଣୀ ସୁଭଦ୍ରା ସହ ତିନି ଠାକୁର ତା ବାଲିରଥରେ ବିଜେ କରିଛୁ। ସେଇଥିପାଇଁ ତ ବଡ଼ଦାଣ୍ଡରେ ଆଜି ରଥଟଣା ଉତ୍ସବ ବାଧାପ୍ରାପ୍ତ ହୋଇଛି।
1: ପ୍ରଭୁ ପ୍ରଭୁ, ଏହା ମୋ ସେବାୟତମାନଙ୍କର ଅକ୍ଷମଣୀୟ ଅପରାଧ। ଦୟାକରି ପ୍ରତିକାରର ଉପାୟ କହିଦିଅନ୍ତୁ ପ୍ରଭୁ, କହିଦିଅନ୍ତୁ।

0: ପ୍ରଭୁ ଚକାଡୋଳା, ମୋ କାଳିଆ ସାନ୍ତ, ମୁଁ ରାଣ ଖାଇ କହୁଛି, ଆଉ ଦିନେ ତୋ ବଡ଼ ଦାଣ୍ଡର ଛାଇ ସୁଦ୍ଧା ମାଡ଼ିବି ନାହିଁ। ଏ ବାଙ୍କି ମୁହାଣରେ ମୋ ନିଜ ହାତରେ ଗଢ଼ିଥିବା ତିନି ଗୋଟି ବାଲିରଥରେ ତୁମ ତିନି ଠାକୁରଙ୍କୁ ବସେଇ ମୁଁ ପୂଜା କରିବି। ଦେଖିବି ଦେଖିବି କିଏ ତତେ ମୋଠୁ ଛଡ଼େଇ ନେବ। ସତରେ ତୁ ଯଦି ମୋର ପ୍ରାଣ ବନ୍ଧୁ ହେଇଥିବୁ, ମୁଁ ତୋର ଭକ୍ତ ବୋଲି ଗର୍ବ କରୁଥିବି, ତେବେ ତୁ ସେ କାଠ ତିଆରି ରଥରୁ ଚାଲିଆସି ମୋ ବାଲି ରଥରେ ଭିଜି କରିବୁ। ତା ନହେଲେ ମୁଁ ଜାଣିବି ତୁ ମୋର କେହି ନୁହଁ, ସାତ ପର। ତୋ ପ୍ରଭୁ ପଣ ମିଛ, ଆଉ ଫର ଫର ହେଇ ଉଡ଼ୁଥିବା ତୋର ସେ ପତିତ ପାବନ ମାନା, ସିଏ ବି ମିଛ। ସବୁ ଖାଲି ଛଳନା, ସବୁ ଖାଲି ଛଳନା। ମୋ ସର୍ବାଙ୍ଗରେ କାହିଁକି ଶିହରଣ ଖେଳି ଯାଉଛି। ଏ ଅପନ୍ତରାରେ ବି କସ୍ତୁରୀ ଚନ୍ଦନ ଦୟଣାର ମହକ ଭରିଗଲାଣି। ଏସବୁ ତ ମୋ କାଳିଆ ସାଆନ୍ତଙ୍କର ଅଙ୍ଗଲାଗି ପଦାର୍ଥ। ତେବେ କ'ଣ ମୋ ଅନ୍ତର୍ଯ୍ୟମୀ ଠାକୁର ଏ ଅପନ୍ତରାକୁ ଚାଲି ଆସିଛନ୍ତି? ମୋ ଅନ୍ତର ଭିତରେ ମୋ ପ୍ରଭୁ ଯେମିତି କ'ଣ କହିଯାଉଛନ୍ତି।
1: ଭକ୍ତ ଶିରୋମଣି ବଳରାମ ଦାସ, ତୁମ ଭକ୍ତି ଡୋରିରେ ମୁଁ ଚିରକାଳ ବନ୍ଧା। ମୋର ସେବକମାନଙ୍କ ଦ୍ୱାରା ତୁମେ ପାଇଥିବା ଅପମାନ ନିର୍ଯାତନା ମୋତେ ଖୁବ୍ ବାଧିଛି। ସେମାନେ ଅବଶ୍ୟ ଶାସ୍ତି ପାଇବେ। ମୁଁ ତୁମ ଦୁଃଖରେ ଅତ୍ୟନ୍ତ ଦୁଃଖୀ ବଳରାମ।

ନା ପ୍ରଭୁ ନା, ଇଏ ତୁମେ କ'ଣ କଲ? ମୋ ବାତୁଳଙ୍କ ପରି କ'ଣ କହିଦେଲି ବୋଲି ମୋ ପରି ଛାର ଭକ୍ତ ଲାଗି ତୁମେ ନନ୍ଦୀ ଘୋଷ ବର୍ଜନ କରି ଅକିଞ୍ଚନରେ ବାଲିରଥକୁ ଚାଲି ଆସିଲ। ତୁମ ରଥ ଟାଣିବାକୁ ଆସିଥିବା ଲକ୍ଷ ଲକ୍ଷ ଭକ୍ତଙ୍କର ଆଶା ଆକାଂକ୍ଷାକୁ ଧୂଳିସାତ କରିଦେଲ। ତମେ ତମେ କିଛି ଭଲ କଲନି ପ୍ରଭୁ, କିଛି ଠିକ୍ କଲନି, କିଛି ଠିକ୍ କଲନି।

0: ଜୟ ଭକ୍ତ ବତ୍ସଳ ପ୍ରଭୁ ଜଗନ୍ନାଥଙ୍କର,
1: ଜୟ ଭକ୍ତ ଶିରୋମଣି ବଳରାମ ଦାସଙ୍କର।
2: ମୋର ଜୟଗାନ କରି ଏ ବିରାଟ ଜନସମୁଦ୍ର କଣ ଇଆଡ଼େ ମାଡ଼ି ଆସୁଛି? କିଏ ମାନେ?
3: ମଣିମା, ଇଏ ହେଉଛନ୍ତି ମତ ବଳରାମ ଦାସ। ଧ୍ୟାନ ମୁଦ୍ରାରେ ସେ ବାଲି ଉପରେ ବସିଛନ୍ତି।
2: ମନ୍ତ୍ରୀଙ୍କ ଗହଣରେ ସ୍ୱୟଂ ଗଜପତି ମହାରାଜା ବିଜେ କରୁଛନ୍ତି।
4: ଭକ୍ତ ଶିରୋମଣି ବଳରାମ ଦାସଙ୍କର ଜୟ। ଆମର ସଭକ୍ତି ପ୍ରଣାମ ଗ୍ରହଣ କରିବା କୁହନ୍ତୁ।
2: ଏ କଣ କରୁଛନ୍ତି ମଣିମା? ଲକ୍ଷ୍ମୀ ରାଜାର ମୌଡ଼ମଣି ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା, ସ୍ୱୟଂ ଗଜପତି ମହାରାଜା ପ୍ରତାପ ରୁଦ୍ରଦେବ, ଯିଏ ଲକ୍ଷ ଲକ୍ଷ ଭକ୍ତଙ୍କର ଚିର ନମସ୍ୟ, ଯାହାଙ୍କର ପାଦ ସ୍ପର୍ଶ କରି ସେମାନେ ନିଜ ଜୀବନକୁ ଧନ୍ୟ ମଣନ୍ତି, ସେଇ ଠାକୁର ରାଜା ମୋ ପରି ଅକିଞ୍ଚନର ପାଦ ସ୍ପର୍ଶ କରି ମୋତେ ଅପରାଧ କରୁଛନ୍ତି।
4: ଅପରାଧ ତୁମ୍ଭେ କରିନାହ ଭକ୍ତ ବଳରାମ, ଅପରାଧ ଆମ୍ଭେ କରିଅଛୁ।

0: ଭକ୍ତ ଶ୍ରେଷ୍ଠ ବଳରାମ, ତୁମ୍ଭଙ୍କୁ ଚିହ୍ନି ନ ପାରି ମୁଁ ଅଧମ ସେବାୟତ ଅପମାନିତ କରିଥିବାରୁ ତୁମ୍ଭ ପାଦ ତଳେ ପଡ଼ି କ୍ଷମା ଭିକ୍ଷା କରୁଛି।
1: ଏ ସେବାୟତ ମଧ୍ୟ ସମ ପରିମାଣରେ ଦୋଷୀ, ପାଦ ଧରି କ୍ଷମା ମାଗୁଅଛି, ଦୋଷ ମାର୍ଜନା କରନ୍ତୁ।
2: ମହାମନ୍ତ୍ରୀ
3: ମଣିମୟ,
2: ପ୍ରଭୁ ନୀଳାଦ୍ରି ବିହାରୀଙ୍କ ସ୍ୱପ୍ନାଦେଶ ଅନୁଯାୟୀ ସାଥିରେ ଆଣିଥିବା ପାଟ ଶାଢ଼ୀ ଦିଅନ୍ତୁ। ଆମ୍ଭେ ସହସ୍ତରେ ବଳରାମ ଦାସଙ୍କ ମସ୍ତକରେ ବାନ୍ଧି ତାଙ୍କୁ ଭକ୍ତ ଶିରୋମଣିର ମର୍ଯ୍ୟାଦା ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜଣାଇବୁ।
3: ନିଅନ୍ତୁ ମଣିମା।
2: ଭକ୍ତ ଶିରୋମଣି ବଳରାମ ଦାସ, ପ୍ରଭୁଙ୍କର ଇଚ୍ଛା ଅନୁଯାୟୀ ଏହି ରାଜକୀୟ ମର୍ଯ୍ୟାଦା ସାଦରେ ଗ୍ରହଣ ପୂର୍ବକ ଆମ୍ଭଙ୍କୁ କୃତାର୍ଥ କରନ୍ତୁ।
4: ନିସ୍ତରିଲି ପ୍ରଭୁ, ନିସ୍ତରିଲି।
5: ଭକ୍ତ ଶିରୋମଣି ବଳରାମ ଦାସଙ୍କର, ଭକ୍ତ ଶିରୋମଣି ବଳରାମ ଦାସଙ୍କର।
2: ମହାମନ୍ତ୍ରୀ, ଆଉ ବିଳମ୍ବ ନ କରି ଭକ୍ତ ବଳରାମଙ୍କୁ ସୁସଜ୍ଜିତ ପାଲିଙ୍କିରେ ବସାନ୍ତୁ, ଆମ୍ଭେ ସଭିଏଁ ବଡ଼ଦାଣ୍ଡ ଅଭିମୁଖେ ବାହୁଡ଼ି ଯିବା।
3: ଯଥାଜ୍ଞା ମଣିମା।

0: ଆସନ୍ତୁ ଭକ୍ତ ବଳରାମ ଦାସ, ନନ୍ଦୀଘୋଷ ରଥ ଉପରେ ଏହି ସୁଶୋଭିତ ଆସନରେ ବସିବା ହୁଅନ୍ତୁ।
1: ମଣିମା,
0: ପ୍ରଭୁଙ୍କର ସ୍ୱପ୍ନାଦେଶ ହୋଇଥିଲା ତୁମ୍ଭେ ନିଜ ମୁଖରେ ଚଳ ନନ୍ଦୀଘୋଷ ନ କହିବା ଯାଏ ରଥ ଚଳିବ ନାହିଁ। ଦୟାକରି କହିଦିଅନ୍ତୁ ଭକ୍ତ।
1: ପ୍ରଭୁ ପ୍ରଭୁ ଭକ୍ତ ବତ୍ସଳ ଜଗନ୍ନାଥ, ମୁଁ ଅକିଞ୍ଚନ ଅଭିମାନ କରି ଅପନ୍ତରାକୁ ଚାଲିଗଲି ବୋଲି ତୁମେ ବି ନନ୍ଦୀଘୋଷ ତ୍ୟାଗ କରି ଚାଲିଗଲ।

ପ୍ରେମରେ ବାଇ ଭକତ ପ୍ରେମରେ ବାଇ ଇଏ ବଳରାମ ଦାସ ଭାବରେ କହିଲେ ରଥ ଚାଲେ ଘାଇ ଘାଇ।

ଶୁଣିଲେ ଗୀତିନାଟ୍ୟ ବାଲିରଥେ ବିଜେ ଶ୍ରୀଜଗନ୍ନାଥ, ରଚନା ଶରତଚନ୍ଦ୍ର ମୂଳିଆ, ପ୍ରଯୋଜନା ସୁମିତ୍ରା ମହାପାତ୍ର, ସଙ୍ଗୀତ ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ନାଟ୍ୟାଂଶରେ ଅମରେନ୍ଦ୍ର ନାରାୟଣ ଷଡ଼ଙ୍ଗୀ, ବିନାୟକ ମିଶ୍ର, ନବକିଶୋର ଆଚାର୍ଯ୍ୟ, ବସନ୍ତ ମହାନ୍ତି, ଲକ୍ଷ୍ମୀଧର ତ୍ରିପାଠୀ, ଅନନ୍ତ କୁମାର ଦାସ, ସୁରେଶ ଚନ୍ଦ୍ର ବଳ, ନିରଞ୍ଜନ ପାଣ୍ଡେ, ବ୍ରଜରାଜ ସିଂ, ଝରଣା ଦାସ ଓ ମିତାଲି ପାଲ, ସଙ୍ଗୀତାଂଶରେ ରବି ନାରାୟଣ ଦାସ, ପ୍ରଭୁ ପ୍ରସାଦ ନନ୍ଦ, ବାଦଲ କୁମାର ଆଚାର୍ଯ୍ୟ, ସନ୍ତୋଷୀ ପ୍ରସାଦ ମିଶ୍ର, ଗୀତାମଞ୍ଜରୀ ବେହେରା ଏବଂ ଅସୀମା ପଣ୍ଡା।